ଆକାଶବାଣୀ ଜୟପୁର। ଆଜି ବୁଧବାର 1948 ଶକବ୍ଦ ଆଶ୍ୱିନ 17 ଦିନ 2026 ମସିହା ସେପ୍ଟେମ୍ବର ମାସର 30 ତାରିଖ। ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ସହ ସ୍ୱାଗତ କରୁଛୁ ଆଜିକାର ପ୍ରାତଃ ଅଧିବେଶନକୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଟ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗା ହର୍ଟ ଯୋଗେ। ଆପଣ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରିବେ। ବର୍ତ୍ତମାନ ସମୟ ସକାଳ 5:57 ମିନିଟ୍।

ପ୍ରଥମେ ଶୁଣିଲେ ସଂସ୍କୃତ ଶ୍ଳୋକ। ପୁରାତନ ରଚନାରେ ଶିଳ୍ପୀ ଥିଲେ ସୁନନ୍ଦା ପଟ୍ଟନାୟକ, ଏଥର ଶିଳ୍ପୀ ସୁବାସ ଦାସ। ଶିଳ୍ପୀଙ୍କ କଣ୍ଠରେ ପ୍ରସନ୍ନ କୁମାର ସାମଲଙ୍କ ରଚନା।

ଏଇଠି ଶେଷ କରୁଛୁ ସକାଳର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଧାରାବାହିକ ରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 154ତମ ଭାଗ।

0: ଗୋସ୍ୱାମୀ ତୁଳସୀଦାସ ବିରଚିତ ଧାରାବାହିକ ରାମଚରିତ ମାନସର 154 ଭାଗ ଶୁଣିଲେ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା ଦମୟନ୍ତୀ ବୈକାର।
1: ଆମେ ସମସ୍ତେ ଅଧିକାଂଶ ସମୟରେ କହୁଥାଉ, ବିଧିର ବିଧାନ କେ କରିବ ଆନ। ଅନ୍ୟପକ୍ଷେ ଲିଖା ହେ ଓ ହୋନା ହେ, ବାକି ସପ୍ତୋ ବାହାନା ହେ, କିସ୍ମତ କାତୋ ଏହି ଫସାନା ହେ। କୌଣସି ଆଶା କରୁନଥିବା ଘଟଣାଟିଏ ଯେତେବେଳେ ଆମ ସାମ୍ନାରେ ଘଟିଯାଏ,

0: ତେବେ ଆମେ କହୁ ବିଧିର ବିଧାନ କିଏ କରିବ ଆନ। ଭଗବାନ ଶ୍ରୀରାମଙ୍କର ବିବାହ ଓ ରାଜ୍ୟ ଅଭିଷେକ ଦୁଇଟି ଯାକ ଶୁଭ ମୁହୂର୍ତ୍ତ ଦେଖି ନିର୍ଦ୍ଧାରିତ କରାଯାଇଥିଲା। ତାପରେ ବି ନା ତ ସେ ବୈବାହିକ ଜୀବନରେ ସଫଳ ହେଲେ, ନା ହିଁ ରାଜ୍ୟ ଅଭିଷେକ ହେଇ ରାଜଗାଦିରେ ବସିଲେ। ଆଉ ମୁନି ବୈଶିଷ୍ଠଙ୍କୁ ଏହାର ଉତ୍ତର ପଚାରିବାରୁ ସେ ସ୍ପଷ୍ଟ ଜବାବ ଦେଲେ, ସୁନହୁ ଭାରତ ଭାବି ପ୍ରବଳ ବିଲଧି ନେହେତୁ ମୁନିନାଥ ଲାଭ ହାନି ଜୀବନ ମରଣ ୟଶ ଅପଜସ୍ ବିଧି ହାତ। ଅର୍ଥାତ୍ ଯାହା ବିଧି ନିର୍ଦ୍ଧାରିତ କରିଛି ତାହା ହିଁ ଘଟେ। ଏଠି ନା ଭଗବାନ ଶ୍ରୀରାମଙ୍କର ଜୀବନକୁ ବଦଳାଯାଇ ହେଲା, ନା ହିଁ ଭଗବାନ ଶ୍ରୀକୃଷ୍ଣଙ୍କର, ନା ହିଁ ଶିବ ସତୀଙ୍କ ମୃତ୍ୟୁକୁ ଟାଳି ହେଲା, ଯେତେବେଳେ କି ମହାମୃତ୍ୟୁଞ୍ଜୟ ମନ୍ତ୍ର ତାଙ୍କରି ହିଁ ଆବାହନ କରେ। ନା ଗୁରୁ ଅର୍ଜୁନ ଦେବ, ଗୁରୁ ଶେଖ ବାହାଦୁର ସାହେବ ଆଉ ଗୁରୁ ଗୋବିନ୍ଦ ସିଂ ନିଜ ସହ ହେଇଥିବା ବିଧିର ବିଧାନକୁ ଟଳେଇ ପାରିଲେ, ଯେତେବେଳେ କି ଏମାନେ ସମସ୍ତେ ସମର୍ଥ ଥିଲେ। ରାମକୃଷ୍ଣ ପରମହଂସ ବି ନିଜକୁ ହେଇଥିବା ବଡ଼ ରୋଗ କ୍ୟାନ୍ସରକୁ ହଟେଇ ପାରିନାହାନ୍ତି। ନା ହିଁ ଲଙ୍କା ରାଜା ରାବଣ ନିଜର ଜୀବନକୁ ବଦଳେଇ ଦେଇପାରିଲା, ଯେତେବେଳେ କି ସେ ମହାଦେବଙ୍କର ପରମ ଭକ୍ତ ଥିଲା। ସେମିତି କଂସ ରାଜା ନିଜର ମୃତ୍ୟୁକୁ ଟାଳିପାରିଲା ନାହିଁ, ଯେତେବେଳେ କି ଏହି ଦୁହିଁଙ୍କ ପାଖରେ ସମସ୍ତ ଶକ୍ତି ଆଗରୁ ହିଁ ବିଦ୍ୟମାନ ଥିଲା। ମନୁଷ୍ୟ ନିଜର ଜନ୍ମ ସାଥିରେ ହିଁ ଜୀବନ ମରଣ, ଯଶ ଅପଯଶ, ହାନି ଲାଭ, ରୋଗ ସ୍ୱାସ୍ଥ୍ୟ, ପରିବାର, ସମାଜ, ଦେଶ, ସ୍ଥାନ ସବୁକିଛି ପୂର୍ବରୁ ହିଁ ନିର୍ଦ୍ଧାରିତ କରି ଏହି ଧରାକୁ ଆସିଥାଏ। ସେଥିପାଇଁ ତ କୁହାଯାଏ ବିଧିର ବିଧାନ। ତେବେ ଏହି ବିଧିର ବିଧାନ କ'ଣ? ଏହି ବିଧିର ବିଧାନକୁ କିଏ ଲେଖନ୍ତି? କେମିତି ନିର୍ଣ୍ଣୟ ହୁଏ ଏହି ବିଧିର ବିଧାନ? କେବେ ଏହି ବିଷୟରେ ଆପଣମାନେ ଚିନ୍ତା କରିଛନ୍ତି? ବିଧିର ବିଧାନର ଅର୍ଥ ହେଲା ନିୟତି। ନିୟତି ମାନେ ଭାଗ୍ୟ। ଆମେ ସାଧାରଣରେ କହୁଥାଉ ଯେ ତାର ଭାଗ୍ୟ ବହୁତ ଭଲ, ତା ଭାଗ୍ୟ ବହୁତ ଟାଣ। ଚିନ୍ତା କରନ୍ତୁ ତ, କାହିଁକି ତାର ଭାଗ୍ୟ ଟାଣ? କାହିଁକି ସେ ଭାଗ୍ୟବାନ? ତା ଭାଗ୍ୟ ଭଲ ହେବା ପଛର କାହାଣୀ କ'ଣ? ମୁଁ ତ ତାଠାରୁ ଦୁଇ ହାତ ଆଗରେ ଅଛି। ମୋ ଭାଗ୍ୟ ଏତେ ଭଲ ନାହିଁ କାହିଁକି? ସେ କାହିଁକି ଭାଗ୍ୟବାନ? ସବୁବେଳେ ଏହି ଭାବ ଆମ ମନକୁ ଆସେ। ତା ଭାଗ୍ୟ ଭଲ ହେବା ପଛରେ ତାର ସତ୍କର୍ମ ଥାଏ। ସତ୍କର୍ମ କରିବା, କିଛି ପୁରୁଷାର୍ଥ କରିବା, କିଛି ପରମାର୍ଥ କରିବା ହେଉଛି ଭାଗ୍ୟ ଟାଣ ହେବା। ମହର୍ଷି ବେଦବ୍ୟାସ ମହାଭାରତରେ କହିଥିଲେ, ମୁଁ ମୋର ଦୁଇ ହାତ ଉଠେଇ ପୁରା ବ୍ରହ୍ମାଣ୍ଡକୁ କହିବାକୁ ଚାହେଁ, ଧର୍ମରେ ହିଁ ଅର୍ଥର ପ୍ରାପ୍ତି ହୁଏ, କିନ୍ତୁ ମୋ କଥା କେହି ଶୁଣନ୍ତି ନାହିଁ। ଏହା ଏକ ଆପ୍ତ ବାକ୍ୟ, ସମସ୍ତେ ବୁଝିବା ଦରକାର, ମାନିବା ଦରକାର। ଆମ ଶ୍ରୀମନ୍ଦିରର ଚାରିଦ୍ୱାରର ନାଁ ହେଉଛି ଧର୍ମ ଅର୍ଥ କାମ ମୋକ୍ଷ। ଧର୍ମରୁ ଅର୍ଥର କାମର ପ୍ରାପ୍ତି ହୁଏ। ଧର୍ମ ପାଇଁ ଆମକୁ ପୁରୁଷାର୍ଥ କରିବାକୁ ପଡ଼େ, ପରିଶ୍ରମ କରିବାକୁ ପଡ଼େ। ଆମେ ଭାବୁଛେ ଫୁଲ ଚନ୍ଦନ ଧୂପ ଦୀପ ଭୋଗ ରାଗ ଦେଇ ଆମେ ଭଗବାନଙ୍କୁ ସନ୍ତୁଷ୍ଟ କରୁଛୁ, ଧର୍ମ କରୁଛୁ। ଆଉ କିଛି ଯଦି ଆମ ସହ ଅସୁବିଧା ହୁଏ, ଅଘଟଣ ଘଟେ, ତେବେ ଆମେ ଆହୁରି ଭାବୁଛେ ଏତେ ପୂଜାପାଠ କରୁଛି, ଫଳ ଏହା ମିଳୁଛି। ଧର୍ମ ଅଲଗା ବ୍ୟାପାର। ଧର୍ମର ମାନେ ହିଁ ସେବା। ଯିଏ ଯେତେ ସେବା କରେ ସେ ସେତିକି ଧର୍ମ କରେ। ତେଣୁ ଏହି କଥା ବିଲକୁଲ ଭାବନ୍ତୁନି ଯେ ଆମ ଭାଗ୍ୟ, ଆମ କର୍ମ, ଆମ ନିୟତି ଭଗବାନ ଲେଖୁଛନ୍ତି, ଈଶ୍ୱର ଲେଖୁଛନ୍ତି। ଆମ ନିଜ ନିୟତି, ନିଜ ଭାଗ୍ୟ ଆମେ ନିଜେ ଲେଖୁ, ଆମ କର୍ମ ଦ୍ୱାରା ଭଗବାନ ଲେଖନ୍ତି ନାହିଁ। ତେଣୁକରି ତ କୁହାଯାଏ ଯେମିତି କର୍ମ ସେମିତି ଫଳ। ସେଇଥିପାଇଁ ସହଜ ଭାବରେ ରୁହନ୍ତୁ, ସରଳ ଭାବରେ ରୁହନ୍ତୁ। ମନ, କର୍ମ, ବଚନ ସହ ସତ୍କର୍ମରେ ନିଜକୁ ଲୀନ କରନ୍ତୁ। ଦୟା, ଧର୍ମ, ଶ୍ରଦ୍ଧା, ଧୈର୍ଯ୍ୟ ସହ ଜୀବନ ଜିଅନ୍ତୁ। ଯଦିବା ଆଗରୁ ଆମର ସବୁକିଛି ନିର୍ଦ୍ଧାରିତ ହୋଇ ଆସିଥାଏ। ବିଧିର ବିଧାନ କିଏ କରିବ ଆନ।
1: ଶୁଣିଲେ ଆଜିର ଅନୁଚିନ୍ତା, ରଚନା ଏବଂ ଉପସ୍ଥାପନା କଲି ଦମୟନ୍ତୀ ବୈକାର। ଆକାଶବାଣୀ ଜୟପୁର ବର୍ତ୍ତମାନ ଆପଣମାନଙ୍କ ପାଇଁ ନେଇ ଆସିଛୁ ଆଜି ସକାଳର ଚାଷବାସ କଥା।
2: ଆଜିର ଚାଷବାସ କଥାରେ ଜାଣିବା କଖାରୁ ଚାଷ ବିଷୟରେ। କଖାରୁ ଚାଷ ଓଡ଼ିଶାର ଏକ ପ୍ରମୁଖ ଓ ଲାଭଜନକ ପନିପରିବା ଚାଷ। ଏହାକୁ ବର୍ଷସାରା ବିଭିନ୍ନ ଋତୁରେ ଚାଷ କରାଯାଇଥାଏ। କଖାରୁ ଚାଷ କରିବା ପାଇଁ ଜଳବାୟୁ ଓ ମାଟି ନିହାତି ଆବଶ୍ୟକ। ବାଲିଆ ଦରସା ଓ ମୋଟାଳ ଦରସା ମାଟି ଏହି ଚାଷ ପାଇଁ ସବୁଠାରୁ ଉତ୍ତମ। ମାଟି

ପିଏଚ୍ ସ୍ତର 6.0 6.5 ମଧ୍ୟରେ ରହିବା ଉଚିତ। ତାପମାତ୍ରା 20-30 ଡିଗ୍ରୀ ସେଲସିୟସ ତାପମାତ୍ରା ଗଛର ବୃଦ୍ଧି ପାଇଁ ଅନୁକୂଳ। ଜମିରେ ସୂର୍ଯ୍ୟକିରଣ ସିଧାସଳଖ ପଡ଼ିବା ଆବଶ୍ୟକ। ଚାଷ ସମୟ ଓ ବିହନ ପରିମାଣ ଏହାକୁ ଖରିଫ ଋତୁରେ ଅର୍ଥାତ୍ ଜୁନ୍ରୁ ଜୁଲାଇ, ରବି ବା ଶୀତଦିନ ଅକ୍ଟୋବର ଓ ନଭେମ୍ବର ଏବଂ ଖରାଦିନେ ଫେବୃଆରୀ ଓ ମାର୍ଚ୍ଚ ମାସରେ ଏହି ଚାଷ କରିବା ପାଇଁ ଉପଯୁକ୍ତ ସମୟ। ବିହନ ହାର ଏକ ଏକର ଜମି ପାଇଁ ପ୍ରାୟ 400-500 ଗ୍ରାମ ବିହନର ଆବଶ୍ୟକତା ହୋଇଥାଏ।

0: 30 ସେଣ୍ଟିମିଟର ଓସାର ଓ 30 ସେଣ୍ଟିମିଟର ଗଭୀରତାର ଗାତ ଖୋଳିବା। ବ୍ୟବଧାନ ଧାଡ଼ିରୁ ଧାଡ଼ି 2.5 ରୁ 3 ମିଟର ଏବଂ ଗଛରୁ ଗଛ 1 ରୁ 1.5 ମିଟର ବ୍ୟବଧାନ ରଖିବା। ବୁଣିବା ପ୍ରଣାଳୀ ପ୍ରତି ଗାତରେ 3 ରୁ 4 ବିହନ 1 ଇଞ୍ଚ ଗଭୀରତାରେ ବୁଣିବା। ଗଛ ବଡ଼ ହେବା ପରେ ସବଳ 2 ଗଛ ରଖି ବାକି ଗୁଡ଼ିକୁ ଉପାଡ଼ିଦେବା। ସାର ଓ ଜଳ ପରିଚାଳନା ଖତ ସାର ଜମି ପ୍ରସ୍ତୁତ ବେଳେ ପ୍ରତି ଗାତରେ ପ୍ରାୟ 10 କିଲୋଗ୍ରାମ ସଢା ଗୋବର ଖତ ସହ ଆବଶ୍ୟକ ମୁତାବକ NPK ସାର ପ୍ରୟୋଗ କରିବା। ଜଳସେଚନ ମାଟିର ଆର୍ଦ୍ରତା ଦେଖି ପାଣି ଦେବା। ଶୀତ ଓ ଖରାଦିନେ ନିୟମିତ ବ୍ୟବଧାନରେ ଜଳସେଚନ କରିବା ଜରୁରୀ। ମାଟିରେ ଯେପରି ଅଧିକ ସମୟ ପାଣି ଜମି ରହିବ ନାହିଁ ସେଥିପ୍ରତି ଧ୍ୟାନ ଦେବା। ରୋଗ ଓ ପୋକ ନିୟନ୍ତ୍ରଣ ପୋକ ଲାଲ ପୋକ ଏବଂ ଫଳକଣା କରୁଥିବା ପୋକ ଏହାର ମୁଖ୍ୟ ଶତ୍ରୁ। ଏଥିପାଇଁ ନିମ୍ବ ଆଧାରିତ କୀଟନାଶକ କିମ୍ବା ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ଉପଯୁକ୍ତ ଔଷଧ ସ୍ପ୍ରେ କରିବା। ରୋଗ ପତ୍ରପୋଡ଼ା ରୋଗ ଦେଖାଗଲେ କାର୍ବନଡାଞ୍ଜିମ୍ ଜାତୀୟ କବକନାଶକ ପ୍ରୟୋଗ କରିବା। ଅମଳ ବିହନ ବୁଣିବାର ପ୍ରାୟ 90 ରୁ 110 ଦିନ ମଧ୍ୟରେ କଖାରୁ ଅମଳକ୍ଷମ ହୋଇଯାଏ। ଫଳର ରଙ୍ଗ ବଦଳି ଶକ୍ତ ହେଲେ ଏହାକୁ ତଳାଯାଏ। ଓଡ଼ିଶାର ଜଳବାୟୁ ପାଇଁ କିଛି ସଫଳ ଏବଂ ସୁପାରିଶ କରାଯାଇଥିବା ହାଇବ୍ରିଡ୍ କିସମ ଅର୍ଜୁନ କର୍ଣ୍ଣା EW 137 ବା ବିମଲ। ଏହି କିସମଗୁଡ଼ିକ ରୋଗ ପ୍ରତିରୋଧକ ଏବଂ ପ୍ରଚୁର ଫଳ ଦେଇଥାନ୍ତି। କର୍ଣ୍ଣା ମାତ୍ର 80 ରୁ 85 ଦିନରେ ଅମଳ ହୁଏ। ଅର୍ଜୁନ ଓଡ଼ିଶା ବଜାରରେ ଏହାର ଚାହିଦା ସବୁଠାରୁ ଅଧିକ। ଏହାର ଓଜନ ଓ ସ୍ୱାଦ ବହୁତ ଭଲ। କଖାରୁ ଗଛର ମୁଖ୍ୟ ଲତାରେ କେବଳ ଅଣ୍ଡିରା ଫୁଲ ଅଧିକ ଆସେ ଯେଉଁଥିରେ ଫଳ ହୁଏ ନାହିଁ। ମଲ୍ଚିଙ୍ଗ ପେପର ଓ ବେଡ୍ ପ୍ରସ୍ତୁତି ଯଦି ବ୍ୟବସାୟିକ ଭାବରେ ବଡ଼ ଆକାରରେ ଚାଷ କରିବା ତେବେ ଜମିରେ ଲାଇନ୍ କରି ବେଡ୍ ପ୍ରସ୍ତୁତ କରିବା ଓ ଉପରେ 25 μ ମଲ୍ଚିଙ୍ଗ ପେପର ବିଛାଇବା। ଲାଭ ଜମିରେ ଘାସ ଉଠିବ ନାହିଁ। ମାଟିର ଆର୍ଦ୍ରତା ବଜାୟ ରହିବ ଫଳରେ କମ୍ ପାଣି ଆବଶ୍ୟକ ହେବ। କଖାରୁ ଗୁଡ଼ିକ ସିଧାସଳଖ ମାଟି ସଂସ୍ପର୍ଶରେ ନ ଆସି ପେପର ଉପରେ ରହିବ। ଏହାଦ୍ୱାରା ଫଳ ସଢ଼ିବ ନାହିଁ ଏବଂ ଦାଗହୀନ ଚମକଦାର ହେବ।
1: କଖାରୁ ଚାଷ ଏ ସମ୍ପର୍କରେ ଶୁଣିଲେ ଆଜି ସକାଳର ଚାଷବାସ କଥାରେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
2: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
3: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
2: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
3: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
2: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
3: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ ସବୁ ସମୟରେ ଆପଣଙ୍କ ସେବାରେ।
1: ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରେଞ୍ଜୋଡ଼ି।
4: ଆଜିର ରେଞ୍ଜୋଡ଼ି କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ଗଣ୍ଡ ସମ୍ପ୍ରଦାୟର ଗୀତ। ପରିବେଷଣ କରୁଛନ୍ତି ଜଗନ୍ନାଥ ଗଣ୍ଡ ଏବଂ ସାଥୀ ଗଣ୍ଡ ଭାଇ ଭଉଣୀମାନେ ଗାଧୋଇବାକୁ ଯିବା ସମୟରେ ଗାଉଥିବା ଗୀତ।

0: ବିଚାର କରିବୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଉଘରଣୀ। ଏଥିରେ ଶୁଣିବେ ଆୟ ଦେଖି ବ୍ୟୟ ସମ୍ପର୍କରେ ଏକ ସାକ୍ଷାତକାର, ପରେ ମନୋରଞ୍ଜନରେ ବିଷୟ ରହିଛି ବିଶ୍ୱାସ ମୂଳେ ଏ ଜଗତ। ଯୁବବାଣୀ ପ୍ରଚାର କରିବୁ ଅପରାହ୍ନ 5ଟାରେ। ଏଥିରେ ସମ୍ଭାବନାରେ ଶୁଣିବେ ନାଟକ ପ୍ରେମ ନୁହେଁ ଖେଳ ଘର, ରଚନା ଏବଂ ପ୍ରଯୋଜନା ରଞ୍ଜନ କୁମାର ବେହେରା। 5:30 ଶୁଣିବେ ହ୍ୟାଲୋ ଶାରଦା ଲାଗ୍ବା ଗୀତ। ହିନ୍ଦୀ ଚଳଚ୍ଚିତ୍ର ଗୀତ ପ୍ରଚାର କରିବୁ 6:10। ସନ୍ଧ୍ୟା 6:20 ପ୍ରଚାର କରିବୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଧାରାବାହିକ ଶ୍ରୀମଦ୍ ଭାଗବତ ଉଜ୍ଜଳ ଆମ ଦେଶ। ସନ୍ଧ୍ୟା 6:30 6:55 ଆଜିର ପ୍ରସଙ୍ଗ ଏବଂ 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:30 ଶୁଣିବେ କୃଷି ଓ କୃଷକ କାର୍ଯ୍ୟକ୍ରମ, ଏଥିରେ ହାଲଚାଲ ରହିଛି କିଷାନ କ୍ରେଡିଟ କାର୍ଡ ସମ୍ପର୍କରେ। କାର୍ଯ୍ୟକ୍ରମ ଚିର ସବୁଜ 8:00। 8:15 ଶୁଣିବେ ଏ ମାସର ବିଶେଷ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ମୂର୍ଚ୍ଛନା। ଶିଳ୍ପୀମାନେ ହେଲେ ସନାତନ ପୁରୋହିତ ଦାସ ଏବଂ ଜୟଶ୍ରୀ ତ୍ରିପାଠୀ, ଗୀତ ରଚନା ଲିଙ୍ଗରାଜ ରଥ, ସଙ୍ଗୀତ ପରିଚାଳନା ଗୁରୁପ୍ରସାଦ ଦାସ। ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ସୂଚନା ବିଜ୍ଞାପନ ବିରତି ପରେ।
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ଗୃହ ନିର୍ମାଣ ସହାୟତା, ଫସଲ କ୍ଷତି ଏବଂ ରିଲିଫ୍ ଶିବିର ଆୟୋଜନ ଖର୍ଚ୍ଚ ବାବଦରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ଚାରୋଟି ଜିଲ୍ଲା ପାଇଁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି। ଗଞ୍ଜାମ, ଗଜପତି, ନବରଙ୍ଗପୁର ଓ ଝାରସୁଗୁଡ଼ା ଜିଲ୍ଲାକୁ 10 କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯାଇଛି। ନବରଙ୍ଗପୁର ଜିଲ୍ଲା ପାଇଁ ସର୍ବାଧିକ 5 କୋଟି, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ 2 କୋଟି ଲେଖାଏଁ ଏବଂ ଝାରସୁଗୁଡ଼ାକୁ 1 କୋଟି ଟଙ୍କା ପ୍ରଦାନ କରାଯାଇଛି। ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଚାରୋଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି। ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ପଦ ପୂରଣ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ମାମଲାର ଶୁଣାଣି ଗତକାଲି ଶେଷ ହୋଇଛି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ 3 ଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି ଶେଷ ହୋଇ ରାୟ ସଂରକ୍ଷିତ ରହିଛି। ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଆଜି ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଏସ୍ଏସ୍ଟିଇଟି 2026 ଅନୁଷ୍ଠିତ ହେବ। ବୋର୍ଡ ପକ୍ଷରୁ ଗତକାଲି ଏ ସଂକ୍ରାନ୍ତରେ ସ୍ୱଷ୍ଟୀକରଣ ଦିଆଯାଇଛି। ଏକ ଭିଡ଼ିଓ ବାର୍ତ୍ତାରେ ସଭାପତି ଶ୍ରୀକାନ୍ତ ତରାଇ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ବିଭ୍ରାନ୍ତିକର ତଥ୍ୟକୁ ବିଶ୍ୱାସ ନ କରିବାକୁ ପରୀକ୍ଷାର୍ଥୀଙ୍କୁ ପରାମର୍ଶ ଦେଇଛନ୍ତି। ବୋର୍ଡ ପକ୍ଷରୁ ପରୀକ୍ଷା ସ୍ଥଗିତ କିମ୍ବା ବାତିଲ ହେବା ନେଇ କୌଣସି ନିଷ୍ପଭି ହୋଇନାହିଁ ବୋଲି ସେ ସ୍ୱଷ୍ଟ କରିଛନ୍ତି। ପୁରୀ ଗୁଣ୍ଡିଚା ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ଆଜିଠାରୁ ଖୋଲିବ। ସକାଳ 7:30 ଏଥିପାଇଁ ଶୁଭ ମୁହୂର୍ତ୍ତ ସ୍ଥିର ହୋଇଛି। ଶ୍ରଦ୍ଧାଳୁଙ୍କ ସୁବିଧା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜିଠାରୁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିର ପ୍ରବେଶ ଦେୟମୁକ୍ତ ରଖାଯାଇଛି। ଏହା ପରଠାରୁ ବରିଷ୍ଠ ନାଗରିକ ଏବଂ ଶିଶୁଙ୍କୁ ଛାଡ଼ି ମନ୍ଦିର ପ୍ରବେଶ ପାଇଁ ଶ୍ରଦ୍ଧାଳୁଙ୍କୁ 10 ଟଙ୍କା ଲେଖାଏଁ ଦାଖଲ କରିବା

0: ପଡ଼ିବ। ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ତାରାତାରିଣୀଙ୍କ ପୀଠରେ ଆସନ୍ତା ଶନିବାରଠାରୁ ଷୋଡ଼ଶ ପୂଜା ଆରମ୍ଭ ହେବ। ଏହାର ସୁପରିଚାଳନା ପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ ପରିଚାଳନା କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ନେଇ ବିସ୍ତୃତ ଆଲୋଚନା ହୋଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଆଶ୍ୱିନ କୃଷ୍ଣ ଚତୁର୍ଥୀ ତିଥିରେ ଶ୍ରୀଜୀଉଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ଠାକୁରଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବା ନେଇ ସ୍ଥିର ହୋଇଛି। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସନ୍ଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ ପ୍ରାୟ 4 ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଭାବର ଆଦାନ ପ୍ରଦାନରେ ଭାଷାର ଉପଯୋଗିତା ଏବଂ ଗୋଟିଏ ଭାଷାକୁ ଅନ୍ୟ ଭାଷାରେ ଅନୁବାଦର ବ୍ୟବହାରକୁ ଉପଲବ୍ଧି କରି ଆଜି ଅନ୍ତର୍ଜାତୀୟ ଅନୁବାଦ ଦିବସ ପାଳନ କରାଯାଉଛି। ପୃଥିବୀରେ 6500ରୁ ଅଧିକ କଥିତ ଭାଷା ରହିଛି, ଯାହାର ପ୍ରତିବନ୍ଧକକୁ ଦୂର କରିବା ପାଇଁ ଅନୁବାଦକମାନେ ସାହାଯ୍ୟ କରିଥାନ୍ତି। 1953 ଅନ୍ତର୍ଜାତୀୟ ଅନୁବାଦ ସଂଘ ଆନୁକୂଲ୍ୟରେ ଏହି ଦିବସ ପାଳିତ ହୋଇଆସୁଛି। ବିଭିନ୍ନ ରାଷ୍ଟ୍ର ପାରସ୍କରିକ କଥାବାର୍ତ୍ତା ମାଧ୍ୟମରେ ପୃଥିବୀରେ ଶାନ୍ତି, ସୁରକ୍ଷା ଏବଂ ପ୍ରଗତିକୁ ସଶକ୍ତ କରିବା ପାଇଁ ଅନୁବାଦକମାନଙ୍କ ଭୂମିକାକୁ ମନେ ପକାଇବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି। ଉତ୍ତର ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗର ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର 14ଟି ଜିଲ୍ଲାରେ ହାଲୁକାର ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାର 5ଟି ବ୍ଲକ ଧାମନଗର, ଭଦ୍ରକ, ଚାନ୍ଦବାଲି, ତିହିଡି ଏବଂ ବାସୁଦେବପୁରର 166ଟି ବିଦ୍ୟାଳୟ ଆଜି ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି। ଜୁନ୍ 1ରୁ ଗତକାଲି ସୁଦ୍ଧା ରାଜ୍ୟରେ 1484.3 mm ବର୍ଷା ହୋଇଯାଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଦେଇଥିବା ସୂଚନା ଅନୁଯାୟୀ ଏହି ସମୟ ମଧ୍ୟରେ ସ୍ୱାଭାବିକଠାରୁ 30% ଅଧିକ ବର୍ଷା ହୋଇଛି। ବୌଦ୍ଧ ଜିଲ୍ଲାରେ ସର୍ବାଧିକ 71% ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହୋଇଛି। ଆସନ୍ତା ମାସ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହ ମଧ୍ୟରେ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି। ଏଥିନିମନ୍ତେ ପାଗ ଅନୁକୂଳ ରହିଥିବା ପାଣିପାଗ କେନ୍ଦ୍ର କହିଛି। ଓଡ଼ିଶା ଟି20 ଲିଗ୍ ସିଏମ୍ ଟ୍ରଫି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଆଜି କେନ୍ଦୁଝର ମାଇନର୍ସ ଏବଂ ସମ୍ବଲପୁର ୱାରିୟର୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ କଟକ ବାରବାଟୀ ଷ୍ଟାଡିୟମ୍ଠାରେ ସନ୍ଧ୍ୟା 7ଟାରେ ଆରମ୍ଭ ହେବ। ଗତକାଲିର କ୍ୱାଲିଫାୟର୍ ମ୍ୟାଚ୍ରେ ଭୁବନେଶ୍ୱର ଟାଇଗର୍ସକୁ 9 ରନ୍ରେ ପରାସ୍ତ କରି ସମ୍ବଲପୁର ୱାରିୟର୍ସ ଫାଇନାଲ୍ରେ ପ୍ରବେଶ କରିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଖାଦ୍ୟ ଓ କର୍କଟ ରୋଗ ଆଲୋଚନା କରିଛନ୍ତି ଡାକ୍ତର ପ୍ରଫୁଲ୍ଲ କୁମାର ଦାସ।
2: କର୍କଟ ରୋଗ କହିଲେ ସମସ୍ତେ ଚମକି ଉଠନ୍ତି। ଆଜ୍ଞା ହଁ, ଚମକିବାର କାରଣ ରହିଛି, କାରଣ ଶତକଡ଼ା 80% ରୋଗୀ ପ୍ରଥମ ଅବସ୍ଥାରେ ଆସିପାରିନଥାନ୍ତି, ତେଣୁ ତାଙ୍କର ମୃତ୍ୟୁ ଅବସମ୍ଭାବୀ ହୋଇଥାଏ। ଦୈନନ୍ଦିନ ଜୀବନର ଖାଦ୍ୟ ଯେ ଏହି ରୋଗକୁ କେତେ ଆୟତ୍ତ କରିପାରେ, ଆସନ୍ତୁ ଆମେ ଆଜି ଜାଣିବା। ସ୍ତନ କର୍କଟ ରୋଗ, ମୁଖ ଗହ୍ୱର, ଖାଦ୍ୟନଳୀ ତଥା ପାକସ୍ଥଳୀ କର୍କଟ ରୋଗ, ମଳଦ୍ୱାର ଓ ମୂତ୍ରାଶୟ କର୍କଟ ରୋଗ ଇତ୍ୟାଦି ଆମର ବିଭିନ୍ନ ପ୍ରକାର ଖାଦ୍ୟ ଉପାଦାନ ଓ ପ୍ରସ୍ତୁତି ପ୍ରଣାଳୀ ଦ୍ୱାରା ପ୍ରଭାବିତ ହୋଇଥାଏ। ଉଚିତ ଖାଦ୍ୟ ଉପାଦାନ ଓ ପ୍ରସ୍ତୁତି ପ୍ରଣାଳୀ ଯେ ବିଭିନ୍ନ କର୍କଟ ରୋଗ ମୁଖରୁ ରକ୍ଷା କରେ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ଏଗୁଡ଼ିକ କର୍କଟ ରୋଗର ଆବିର୍ଭାବ ତଥା ବୃଦ୍ଧି ଉପରେ ଯଥେଷ୍ଟ ପ୍ରଭାବ ପକାଇଥାଏ। ଆମେମାନେ ଜାଣି ରଖିବା ଉଚିତ ଯେ ବିଭିନ୍ନ ପ୍ରକାରର ସବୁଜ ପନିପରିବା, ବିଭିନ୍ନ ରକମର ଫଳ, ତନ୍ତୁଜାତୀୟ ଖାଦ୍ୟ ଇତ୍ୟାଦିରେ କର୍କଟ ରୋଗ ପ୍ରତିଷେଧକ ଶକ୍ତି ଭରି ରହିଛି। ଏଥିରେ ଯଥେଷ୍ଟ ଭିଟାମିନ୍ସ ଏ, ସିଇ, ବିଟା କାରୋଟିନ୍, ମିନେରାଲ ଓ ଫାଇବର ମିଳିଥାଏ। ଏମାନେ ଆଣ୍ଟି ଅକ୍ସିଡେଣ୍ଟ ରୂପେ କାମ କରି ଆମ ଶରୀରରୁ ନିର୍ଗତ ହେଉଥିବା ବିଷାକ୍ତ ଫ୍ରି ରେଡିକାଲ୍ସ ଦାଉରୁ ରକ୍ଷା କରି କର୍କଟ ରୋଗ ସମେତ ହୃଦରୋଗ ଏବଂ ପକ୍ଷାଘାତ ଦାଉରୁ ରକ୍ଷା କରନ୍ତି। ଟମାଟୋରେ ଲାଇକୋଜେନ୍ ନାମକ ଏକ ଆଣ୍ଟି ଅକ୍ସିଡେଣ୍ଟ ଥିବାରୁ ଏହା ପ୍ରୋଷ୍ଟେଟ୍ ବା ପୌରୁଷ ଗ୍ରନ୍ଥି କର୍କଟ ରୋଗ ଦାଉରୁ ରକ୍ଷା କରିଥାଏ। ତେଣୁ ପ୍ରତ୍ୟେକ ବ୍ୟକ୍ତି ରୋଗୀ ହୁଅନ୍ତୁ ବା ନ ହୁଅନ୍ତୁ, ପ୍ରତିଦିନ କିଛି କିଛି ବିଭିନ୍ନ ରକମର ଫଳ ଓ ସବୁଜ ପନିପରିବା ଖାଇବା ଦରକାର। ନାଲି ଲଙ୍କା ଅପେକ୍ଷା କଞ୍ଚା ଲଙ୍କା ବ୍ୟବହାର କଲେ ଆମକୁ ଆଣ୍ଟି ଅକ୍ସିଡେଣ୍ଟ ମିଳିଥାଏ। ତନ୍ତୁ ଜାତୀୟ ଖାଦ୍ୟ ଖାଇଲେ ଝାଡ଼ା ସଫା ହୁଏ, ପେଟରେ ବାୟୁ ଜମେ ନାହିଁ, କାମ କରିବାକୁ ଫୁର୍ତ୍ତି ଲାଗେ, ଦେହରୁ ଚର୍ବି ଅଂଶ କମିଯାଏ ଓ

0: ପରି ହୃଦରୋଗ ଏବଂ କର୍କଟ ରୋଗରୁ ରକ୍ଷା ମିଳେ। ଚର୍ବି ଜାତୀୟ ଖାଦ୍ୟ ମଧ୍ୟରୁ ମାଛ ମାଂସ ଓ ଅଣ୍ଡାରେ ଥିବା ଚର୍ବି ଦେହ ପ୍ରତି ଯଥେଷ୍ଟ କ୍ଷତିକାରକ ଏବଂ ଏହା ପ୍ରୋଷ୍ଟେଟ୍ ଏବଂ ମଳଦ୍ୱାର କର୍କଟ ରୋଗ କରାଇବାରେ ସାହାଯ୍ୟ କରେ। ଚର୍ବି ଜାତୀୟ ଖାଦ୍ୟ ଭିତରେ ମାଛ ଓ ଚର୍ମ ବିହୀନ କୁକୁଡ଼ା ମାଂସରେ ଅପେକ୍ଷାକୃତ କମ୍ ଚର୍ବି ଥାଏ, କିନ୍ତୁ ଛେଳି ମାଂସ ଯଥେଷ୍ଟ କ୍ଷତିକାରକ। ଖାଦ୍ୟ ରାନ୍ଧିବା ପ୍ରଣାଳୀ ମଧ୍ୟ ଏହି ରୋଗକୁ ପ୍ରଭାବିତ କରିଥାଏ, ଯଥା ଆଜିକାଲିର ଫାଷ୍ଟଫୁଡ୍ରେ ତନ୍ଦୁର ଗ୍ରିଲ୍ ମାଂସର ବହୁଳ ଚାହିଦା ଏହି ରୋଗ ବୃଦ୍ଧି କରାଇବାରେ ସାହାଯ୍ୟ କରେ। କଡ଼ାକଡ଼ି ଭଜାଭଜି ନ କରି ସନ୍ତୁଳା ସନ୍ତୁଳି ଖାଦ୍ୟ ନିଶ୍ଚୟ ବିପଦରୁ ରକ୍ଷା କରେ। ଦୁଧ ଓ ଘୋଳ ଦହିରେ ଆଣ୍ଟି ଅକ୍ସିଡେଣ୍ଟ ଭରି ରହିଛି। ଅତ୍ୟଧିକ ମଦ୍ୟପାନ ଓ ଧୂମପାନ ସ୍ତନ କର୍କଟ, ମୁଖ, ଗଳା, ଖାଦ୍ୟନଳୀ ଓ ଫୁସ୍ଫୁସ୍ କର୍କଟ ରୋଗ କରାଇବାରେ ସାହାଯ୍ୟ କରେ। ତେଣୁ ସଂକ୍ଷେପରେ କହିବାକୁ ଗଲେ, କର୍କଟ ରୋଗ ଦାଉରୁ ରକ୍ଷା ପାଇବାକୁ ହେଲେ ଆପଣମାନେ ନିଜ ଖାଦ୍ୟ ଓ ଖାଦ୍ୟ ପ୍ରଣାଳୀକୁ ବଦଳାଇ ଦିଅନ୍ତୁ, ଯଥା କମ୍ ଶର୍କରା ଓ ଚର୍ବି ଜାତୀୟ ଖାଦ୍ୟ ଖାଆନ୍ତୁ, ଯଥେଷ୍ଟ ଏବଂ ସବୁ ପ୍ରକାରର ସବୁଜ ପନିପରିବା ଓ ଫଳ ଖାଆନ୍ତୁ, ସବୁଦିନ ଘୋଳ ଦହି ନିଶ୍ଚୟ ଖାଆନ୍ତୁ, ରାଗ ମସଲା ଭଜାଭଜି ତନ୍ଦୁର ଗ୍ରିଲ୍ ଆଦି ଖାଦ୍ୟରୁ ଦୂରେଇ ରୁହନ୍ତୁ, ନାଲି ଲଙ୍କା ବଦଳରେ କଞ୍ଚା ଲଙ୍କା ବ୍ୟବହାର କରନ୍ତୁ, ଆମିଷ ପାଇଁ କେବଳ ମାଛ ଖାଆନ୍ତୁ, ନାଲି ମାଂସ ବା ରେଡ୍ ମିଟ୍ ଠାରୁ ଦୂରେଇ ଯାଆନ୍ତୁ, ମଦ୍ୟପାନ ଧୂମପାନକୁ ଶତ୍ରୁ ବୋଲି ଭାବନ୍ତୁ, ସର୍ବୋପରି ନିୟମିତ ବ୍ୟାୟାମ କରନ୍ତୁ, ଚିନ୍ତାଶୂନ୍ୟ ରୁହନ୍ତୁ ଓ କର୍କଟ ରୋଗରୁ ଦୂରରେ ରୁହନ୍ତୁ।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ଖାଦ୍ୟ ଓ କର୍କଟ ରୋଗ ଆଲୋଚନା କରିଥିଲେ ଡାକ୍ତର ପ୍ରଫୁଲ୍ଲ କୁମାର ଦାସ।

0: ସ୍ୱୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ଷ୍ଟାର୍ଟଅପ୍ ଇଣ୍ଡିଆ ଯୋଜନା ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। 2016 ମସିହାରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଦେଶରେ ଷ୍ଟାର୍ଟଅପ୍ ଇଣ୍ଡିଆର ଶୁଭାରମ୍ଭ କରିଥିଲେ। ଭାରତର ଉଦ୍ୟୋଗୀ ସଂସ୍କୃତିକୁ ପରିବର୍ତ୍ତନ କରି ଏକ ନିଯୁକ୍ତି ଆଶାୟୀ ଦେଶରୁ ନିଯୁକ୍ତି ସୃଷ୍ଟିକାରୀ ଓ ନବସୃଜକ ଏବଂ ସମସ୍ୟା ସମାଧାନକାରୀ ରାଷ୍ଟ୍ର ରୂପେ ପରିଣତ କରିବା ହେଉଛି ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। 2016 ମସିହାରେ ଦେଶରେ ପ୍ରାୟ 400 ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟଅପ୍ ଥିବାବେଳେ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଏହା 2 ଲକ୍ଷ ଅତିକ୍ରମ କରିଛି। ଏହାଛଡ଼ା ଏହି ଯୋଜନା ମାଧ୍ୟମରେ 23 ଲକ୍ଷରୁ ଉର୍ଦ୍ଧ୍ୱ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବା ସହିତ ଭାରତକୁ ବିଶ୍ୱର ତୃତୀୟ ସର୍ବବୃହତ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ପରିଣତ କରାଯାଇପାରିଛି। ଏହି ରୂପାନ୍ତରୀକରଣ କେବଳ ବେଙ୍ଗାଲୁରୁ, ମୁମ୍ବାଇ ବା ଦିଲ୍ଲୀ ମଧ୍ୟରେ ସୀମିତ ହୋଇ ରହିନାହିଁ। ପ୍ରାୟ 50% ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟଅପ୍ ବର୍ତ୍ତମାନ ଦେଶର ଟାୟାର 2 ଓ ଟାୟାର 3 ସହରଗୁଡ଼ିକରେ କାର୍ଯ୍ୟ କରୁଛି। ଏହି ଯୋଜନା ଦ୍ୱାରା ଦେଶର ବିଭିନ୍ନ ବିଦ୍ୟାଳୟଗୁଡ଼ିକରେ 10,000ରୁ ଉର୍ଦ୍ଧ୍ୱ ଅଟଳ ଟିଙ୍କରିଂ ପ୍ରୟୋଗଶାଳା ସ୍ଥାପନ କରାଯାଇଛି। ଏଥିରେ 1 କୋଟିରୁ ଉର୍ଦ୍ଧ୍ୱ ଶିକ୍ଷାର୍ଥୀ ସକ୍ରିୟ ଅଂଶଗ୍ରହଣ କରି ଉଦ୍ୟୋଗୀ ହେବା ପୂର୍ବରୁ ବିଭିନ୍ନ ସ୍ଥାନୀୟ ସମସ୍ୟାର ସମାଧାନ କରିବାରେ ସଫଳ ହୋଇଛନ୍ତି। ଏହି ରୂପାନ୍ତରୀକରଣ ମହିଳାମାନଙ୍କର ଅଂଶଗ୍ରହଣ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା 1 ଲକ୍ଷ ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟଅପ୍ଗୁଡ଼ିକରେ ଅନ୍ତତଃ ଜଣେ ଲେଖା ମହିଳା ନିର୍ଦ୍ଦେଶକ ବା ଭାଗିଦାରୀ କାର୍ଯ୍ୟ କରୁଛନ୍ତି। ଷ୍ଟାର୍ଟଅପ୍ ଇଣ୍ଡିଆ ଦେଶରେ ଉଦ୍ୟୋଗୀକରଣକୁ ଏକ ବ୍ୟତିକ୍ରମରୁ ଆକାଂକ୍ଷାକୁ ଏବଂ ନବସୃଜନକୁ ଏକ ସୁଯୋଗରୁ ଜାତୀୟ ଅଭିଯାନରେ ପରିଣତ କରିବାରେ ସଫଳ ହୋଇପାରିଛି। ଚଳିତ ବର୍ଷ ଜୁଲାଇ 18 ତାରିଖରେ ହାଇଦ୍ରାବାଦ ଭିତ୍ତିକ ଷ୍ଟାର୍ଟଅପ୍ ସ୍କାଇରୁଟ୍ ଏରୋସ୍ପେସ୍ ଦେଶର ପ୍ରଥମ ଘରୋଇ କମ୍ପାନୀ ଭାବେ ବିକ୍ରମ 1ର ସଫଳ ଉତ୍କ୍ଷେପଣ କରିଥିଲା। ଏହାଦ୍ୱାରା ଘରୋଇ ଅର୍ବିଟାଲ ଉତ୍କ୍ଷେପଣ କ୍ଷମତା ଥିବା ତୃତୀୟ ଦେଶ ଭାବେ ଭାରତ ନିଜକୁ ପ୍ରତିପାଦିତ କରିପାରିଛି। ଏହି ଯୋଜନାର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ,
1: ହମନେ ଷ୍ଟାର୍ଟଅପ୍ ଇଣ୍ଡିଆ ପ୍ରୋଗ୍ରାମ ଲଞ୍ଚ କିୟା, ହମନେ ଯୁବାଓଙ୍କୁ ଖୁଲା ଆସମାନ ଦିଆ ଔର ଆଜ ନତିଜା ହମାରେ ସାମନେ ହୈ। ସିର୍ଫ 10 ସାଲ ମେ ଷ୍ଟାର୍ଟଅପ୍ ଇଣ୍ଡିଆ ମିଶନ ଏକ ରିଭଲ୍ୟୁସନ ବନ ଚୁକା ହୈ। ଭାରତ ଆଜ ଦୁନିଆ କା ଥର୍ଡ ଲାର୍ଜେଷ୍ଟ ଷ୍ଟାର୍ଟଅପ୍ ଇକୋସିଷ୍ଟମ ହେ। 10 ସାଲ ପହଲେ ଦେଶ ମେ 500 ସେ ଭି କମ ଷ୍ଟାର୍ଟଅପ୍ ଥେ, ଆଜ ୟେ ସଂଖ୍ୟା ବଢ଼କର 2 ଲକ୍ଷ ସେ ଜ୍ୟାଦା ହେ।
0: ଆପଣମାନେ ଆଞ୍ଚଳିକ ସମ୍ବାଦ ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଏକ ଆଣବିକ ଅସ୍ତ୍ରମୁକ୍ତ ବିଶ୍ୱ ଗଠନ ଲକ୍ଷ୍ୟ ହାସଲ ଦିଗରେ ଭାରତ ନିଜର ପ୍ରତିବଦ୍ଧତା ଦୋହରାଇଛି। ଗତକାଲି ନ୍ୟୁୟର୍କସ୍ଥିତ ମିଳିତ ଜାତିସଂଘର ମୁଖ୍ୟାଳୟରେ ଆନ୍ତର୍ଜାତିକ ଆଣବିକ ଅସ୍ତ୍ରଶସ୍ତ୍ର ସମ୍ପୂର୍ଣ୍ଣ ପରିହାର ଦିବସ ପାଳନ ଅବସରରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପଶ୍ଚିମ ବ୍ୟାପାର ସଚିବ ସିପି ଜର୍ଜ ଏହି ମତ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ବିଶ୍ୱରୁ ଆଣବିକ ଅସ୍ତ୍ରଶସ୍ତ୍ରର ସମ୍ପୂର୍ଣ୍ଣ ପରିହାର ଉପରେ ଭାରତ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛି। ଜାତିଗତ ବିଦ୍ୱେଷ, ଜାତିଆଣ ଭାବ ଏବଂ ବିଦେଶୀ ବିରୋଧୀ ମନୋଭାବ ବିପକ୍ଷରେ ଭାରତ ନିଜର ଲଢ଼େଇ ଜାରି ରଖିଥିବା ସମ୍ପର୍କରେ ଶ୍ରୀ ଜର୍ଜ ଗୁରୁତ୍ୱାରୋପ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦୋହାଠାରେ ଏଆଇଆଇବି ବାର୍ଷିକ ସମ୍ମିଳନୀ ଅବସରରେ ତାଙ୍କର କାତାର ପ୍ରତିପକ୍ଷ ଅଲି ବିନ୍ ଅହମ୍ମଦ ଅଲ୍ କୁଆରୀଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଏହି ବୈଠକରେ ଦୁଇ ଦେଶ ମଧ୍ୟରେ ଆର୍ଥିକ ସହଯୋଗକୁ ଅଧିକ ସଶକ୍ତ କରିବା ସହିତ ଭାରତର ୟୁପିଆଇ ନେଣଦେଣ ବ୍ୟବସ୍ଥାକୁ କାତାରରେ ସମ୍ପ୍ରସାରିତ କରିବା ଉପରେ ଉଭୟ ନେତା ଗୁରୁତ୍ୱାରୋପ କରିଛନ୍ତି। ଏତଦ୍ବ୍ୟତୀତ ଭାରତରେ ଜାତୀୟ ନିବେଶ ଏବଂ ଭିତ୍ତିଭୂମି ପାଣ୍ଠି ଅଧୀନରେ କାତାରର 10 ବିଲିୟନ୍ ଡଲାର ନିବେଶ କରିବାର ପ୍ରତିଶ୍ରତି କିଭଳି କାର୍ଯ୍ୟକାରୀ କରାଯିବ ସେ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି। ଭାରତ କାତାର ସମ୍ପର୍କକୁ ଏକ ରଣନୈତିକ ଭାଗିଦାରୀ ସ୍ତରକୁ ନେବା ସହିତ ଦୁଇପକ୍ଷ ନିବେଶ ଚୁକ୍ତିନାମାକୁ ଚୂଡ଼ାନ୍ତ କରାଯିବା ଉପରେ ମଧ୍ୟ ଦୁଇ ଦେଶର ଅର୍ଥମନ୍ତ୍ରୀ ଆଲୋଚନା କରିଛନ୍ତି। କାତାରର ବିକାଶ ଦିଗରେ ସେଠାରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟଙ୍କ ଅବଦାନକୁ କାତାରର ଅର୍ଥମନ୍ତ୍ରୀ ପ୍ରଶଂସା କରିଛନ୍ତି। ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ କାରବାର, ଅର୍ଥ ଓ ପୁଞ୍ଜିନିବେଶକୁ କିଭଳି ଅଧିକ ସଶକ୍ତ କରାଯାଇପାରିବ ସେ ସମ୍ପର୍କରେ ଶ୍ରୀ ଅଲ୍କୁଆରୀ ଆଗ୍ରହ ପ୍ରକାଶ କରିଛନ୍ତି। ଭାରତ ଜାପାନ ମଧ୍ୟରେ ଯୋଗାଯୋଗ, ଡିଜିଟାଲ ଓ କୃତ୍ରିମ ବୁଦ୍ଧିମତା ଉପରେ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ଏକ ଦ୍ୱିପକ୍ଷ ଆଲୋଚନା ଗତକାଲି ଟୋକିଓଠାରେ ଅନୁଷ୍ଠିତ ହୋଇଯାଇଛି। ଜାପାନଠାରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ନାଗମା ମଲ୍ଲିକ ଓ ଜାପାନର

0: ଆନ୍ତର୍ଜାତିକ ବ୍ୟାପାର ମହାନିର୍ଦ୍ଦେଶକ ହିଡିଓ ଫୁସିଦା ଏହି ବୈଠକରେ ନିଜ ନିଜ ଦେଶର ପ୍ରତିନିଧିତ୍ୱ କରିଛନ୍ତି। 2014 ମସିହାଠାରୁ ଦୁଇ ଦେଶ ମଧ୍ୟରେ ଏକ ସ୍ୱତନ୍ତ୍ର ରଣନୈତିକ ଏବଂ ବୈଶ୍ୱିକ ଭାଗିଦାରୀ କାର୍ଯ୍ୟକାରୀ କରିଆସୁଛି। ଏହି ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିବା ଲାଗି ଉଭୟ ପକ୍ଷ ଏହି ବୈଠକରେ ସମ୍ମତି ପ୍ରଦାନ କରିଛନ୍ତି। ଜାମ୍ମୁ କାଶ୍ମୀରର ବୁଡ୍ଗାମ୍ ଜିଲ୍ଲାର ୟୁସ୍ମାର୍ଗଠାରେ ଗତକାଲି ରାତିରେ ସୁରକ୍ଷାକର୍ମୀଙ୍କ ସହ ଏନ୍କାଉଣ୍ଟରରେ ଲସ୍କରେ ତୋଇବାର ଜଣେ ଆତଙ୍କବାଦୀ ନିହତ ହୋଇଛି। ପାକିସ୍ତାନୀ ଭିତ୍ତିକ ଲସ୍କରେ ତୋଇବାର ଏହି ଆତଙ୍କବାଦୀ ସୁଲାଇମାନ ଶାହା ଓରଫ ମୁସା ବୋଲି ସରକାରୀ ଭାବେ ଚିହ୍ନଟ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ସେନାବାହିନୀ ପୁଲିସ୍ ଏବଂ ସିଆର୍ପିଏଫ୍ ପକ୍ଷରୁ ମିଳିତ ଭାବେ କରାଯାଇଥିବା ଅପରେସନ୍ କୋରାକ୍ ଜାରି ରହିଥିବା ସମୟରେ ଏହି ଏନ୍କାଉଣ୍ଟର କରାଯାଇଛି। ଜାମ୍ମୁ କାଶ୍ମୀରର ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ ମୁସା ସମ୍ପୃକ୍ତ ଥିବା ଜଣାଯାଇଛି। ମରକୋର ରାଜା ମହମ୍ମଦ ଷଷ୍ଠ ଗତକାଲି ଦେଶର ପ୍ରଧାନମନ୍ତ୍ରୀ ରୂପେ ସହରାଞ୍ଚଳ ଯୋଜନା ମନ୍ତ୍ରୀ ଫାତିମା ଜାହାରା ମନସୁନିଙ୍କ ନାମ ଘୋଷଣା କରିଛନ୍ତି। 50 ବର୍ଷ ବୟସ୍କା ପ୍ରଥମ ମହିଳା ଭାବେ ସେ ଏହି ପଦ ଅଳଙ୍କୃତ କରିବେ। ମନସୁରୀ ପୂର୍ବରୁ ମାରାକେଚ୍ର ମେୟର ରୂପେ ଦାୟିତ୍ୱ ନିର୍ବାହ କରିଛନ୍ତି। ଦେଶର ନିର୍ବାଚନ ଫଳାଫଳ ଘୋଷଣା ହେବାର 4 ଦିନ ପରେ ଏହି ଘୋଷଣାନାମା ପ୍ରକାଶ ପାଇଛି। ଏସୀୟ କ୍ରୀଡ଼ା ପ୍ରତିଯୋଗିତାର 2026ରେ ଗତକାଲି ଭାରତ ନିଜର ବିଜୟ ଅଭିଯାନ ଜାରି ରଖିଥିଲା। ଗତକାଲି ଭାରତ 2 ସ୍ୱର୍ଣ୍ଣ, 1 ରୌପ୍ୟ ଏବଂ 5 ବ୍ରୋଞ୍ଜ ପଦକ ହାସଲ କରିଛି। ଭାରତ ମହିଳା 4x400 ମିଟର ରିଲେ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଛି। ସେହିଭଳି ଏହି ରିଲେ ପ୍ରତିଯୋଗିତାରେ ପୁରୁଷ ଦଳ ବ୍ରୋଞ୍ଜ ପଦକ ଏବଂ ମିକ୍ସଡ୍ ବର୍ଗରେ ଆଉ ଏକ ବ୍ରୋଞ୍ଜ ପଦକ ହାସଲ କରିଛି। ପୂର୍ବରୁ ନିରୁ ଢଣ୍ଡା ପ୍ରଥମ ଭାରତୀୟ ବନ୍ଧୁକ ଚାଳକ ଭାବେ ମହିଳା ଟ୍ରାପ୍ ବ୍ୟକ୍ତିଗତ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଗୁଲବୀର ସିଂ ପୁରୁଷ 5000 ମିଟର ବର୍ଗରେ ଅନ୍ୟ ଏକ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହା ହେଉଛି ଚଳିତ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଗୁଲବୀରଙ୍କ ଦ୍ୱିତୀୟ ପଦକ। ପୂର୍ବରୁ ପୁରୁଷ 10,000 ଏବଂ 1500 ମିଟରରେ ରୌପ୍ୟ ପଦକ ସେ ହାସଲ କରିସାରିଛନ୍ତି। ମହିଳା ହାଇଜମ୍ପ ବର୍ଗରେ ପୂଜା ସିଂ ମଧ୍ୟ ବ୍ରୋଞ୍ଜ ପଦକ ପାଇଛନ୍ତି। ବକ୍ସିଂରେ ପୁରୁଷ 90 କିଲୋଗ୍ରାମ ବର୍ଗରେ ନରେନ୍ଦର ବେରୱାଲ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଗତକାଲିର 8 ପଦକ ହାସଲ କରିବା ପରେ ଭାରତ 2026 ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ 6 ସ୍ୱର୍ଣ୍ଣ, 21 ରୌପ୍ୟ ଏବଂ 26 ବ୍ରୋଞ୍ଜ ସହିତ ମୋଟ 53 ପଦକ ହାସଲ କରି ପଦକ ତାଲିକାର 10ମ ସ୍ଥାନରେ ରହିଛନ୍ତି। ଏହି ପ୍ରତିଯୋଗିତାରେ ପଦକ ହାସଲ କରିଥିବା ଖେଳାଳିମାନଙ୍କୁ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି। ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଜାରି ରହିଥିବା 3 ବିଶିଷ୍ଟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆଜି ଗୁଆହାଟୀଠାରେ ଖେଳାଯିବ। ଭାରତୀୟ ସମୟ ଅପରାହ୍ନ 2 ଏହି ମ୍ୟାଚ୍ ଆରମ୍ଭ ହେବ। ଜଳନ୍ଧରଠାରେ ନିଶାମୁକ୍ତ ପଞ୍ଜାବ ଯାତ୍ରାର ଆଜି ଶୁଭାରମ୍ଭ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତର ଉଦ୍ୟୋଗୀ ସଂସ୍କୃତିକୁ ପରିବର୍ତ୍ତନ କରି ଏକ ନିଯୁକ୍ତି ଆଶାୟୀ ଦେଶରୁ ନିଯୁକ୍ତି ସୃଷ୍ଟିକାରୀ ରାଷ୍ଟ୍ର ରୂପେ ପରିଣତ କରିବା ଦିଗରେ ସଫଳ ଭୂମିକା ଗ୍ରହଣ କରିଛି ଷ୍ଟାର୍ଟଅପ୍ ଇଣ୍ଡିଆ ଏବଂ ଏକ ଆଣବିକ ଅସ୍ତ୍ରମୁକ୍ତ ବିଶ୍ୱ ଗଠନ ଲକ୍ଷ୍ୟ ହାସଲ ଦିଗରେ ନିଜର ପ୍ରତିବଦ୍ଧତା ଦୋହରାଇଛି ଭାରତ। ସମ୍ବାଦ ଶେଷ ହେଲା।
1: ଏତେବେଳେ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ଭେଟି ଦେଉଛୁ ଆମ କାର୍ଯ୍ୟକ୍ରମ ବିବିଧା। ପ୍ରଯୋଜନା ମନୀଷ କୁମାର ଠାକୁର, ଉପସ୍ଥାପନା ରଞ୍ଜନ କୁମାର ବେହେରା ଏବଂ ସସ୍ମିତା ପାଣିଗ୍ରାହୀ।

0: କିଛି ଦିନ ଏମିତି ଥାଏ ନା, ସେତେବେଳେ ଲାଗେ ସବୁ ସାଧାରଣ, କିନ୍ତୁ ସମୟ ଟିକେ ଆଗକୁ ବଢ଼ିଗଲେ ସେଇ ଦିନଗୁଡ଼ିକ ହିଁ ବହୁତ ମନେ ପଡ଼େ।
1: ହଁ, କାରଣ ସେ ସମୟରେ ଆମେ ଜାଣିପାରୁନା କେଉଁ ମୁହୂର୍ତ୍ତଟା ପରେ ଆମ ପାଇଁ ସ୍ମୃତି ହୋଇଯିବ,
0: ଆଉ ସେଇ ସ୍ମୃତିଗୁଡ଼ିକ ହିଁ ବେଳେବେଳେ ଆମକୁ ପୁଣି ସେଇ ଦିନଗୁଡ଼ିକ ପାଖକୁ ନେଇଯାଏ।
1: କିଛି ଲୋକଙ୍କ ସହ ହେଇଥିବା ଛୋଟ ଛୋଟ କଥାଗୁଡ଼ିକ ମଧ୍ୟ ପରେ ବହୁତ ବଡ଼ ସ୍ମୃତି ହୋଇ ରହିଯାଏ।
0: ହଁ, କିଛି ସ୍ୱର ମଧ୍ୟ ଏମିତି ହୋଇଯାଏ, ଶୁଣିବାଟା ଅଭ୍ୟାସ ହୋଇଯାଏ, ଆଉ ମନେ ରହିବାଟା ସ୍ମୃତି।
1: କିଛି କିଛି କଥାକୁ ସ୍ମୃତି କରି ମନ ଟିକେ ଅଧିକ ଧରି ରଖିବାକୁ ଚାହେଁ।
0: ସବୁ କଥା ଶବ୍ଦରେ କହି ହୁଏ ନାହିଁ, କିଛି ମନରେ ରହିଲେ ହିଁ ସୁନ୍ଦର।
1: ସ୍ମୃତିର ସବୁଠୁ ଭଲ କଥା କ'ଣ ଜାଣିଛ?
0: କ'ଣ?
1: ସମୟ ବଦଳିଲେ ବି ସେମାନେ ବଦଳନ୍ତି ନାହିଁ।
0: ହଁ, କଥା ସରିଯାଇପାରେ, ଦିନ ବଦଳି ଯାଇପାରେ, କିନ୍ତୁ ସ୍ମୃତି କେବେ ସରେନି। ତେବେ ଆଜିର ବିବିଧର ଯାତ୍ରାରେ ଆପଣମାନଙ୍କୁ ସ୍ୱାଗତ କରୁଛୁ ସୁନ୍ଦର ଗୀତ ସହିତ।

0: ଆକର୍ଷଣର ଦୁନିଆରେ ନିଜର ଏକ ଭିନ୍ନ ପରିଚୟ ତିଆରି କରିବା ସହଜ ନୁହେଁ। ତା ପାଇଁ ଦରକାର ଆତ୍ମବିଶ୍ୱାସ, ନିୟମିତ ପରିଶ୍ରମ ଏବଂ ନିଜ ଉପରେ ବିଶ୍ୱାସ।
1: ଆଜି ଆମ ସହ ଅଛନ୍ତି ଏମିତି ଜଣେ ଯୁବ ପ୍ରତିଭା, ଯିଏ ମଡେଲିଂ ଦୁନିଆରେ ନିଜର ଏକ ଅଲଗା ଛାପ ଛାଡ଼ିବାର ପ୍ରୟାସ କରୁଛନ୍ତି।
0: ମଡେଲିଂ କେବଳ ମଞ୍ଚ ଉପରେ ଚାଲିବା କିମ୍ବା କ୍ୟାମେରା ସାମ୍ନାରେ ଠିଆ ହେବା ନୁହେଁ, ଏହା ପଛରେ ରହିଥାଏ ଦୀର୍ଘ ସମୟର ଅଭ୍ୟାସ, ନିଜ ଶରୀର ଓ ବ୍ୟକ୍ତିତ୍ୱ ପ୍ରତି ଯତ୍ନ, ମଞ୍ଚରେ ନିଜକୁ ଉପସ୍ଥାପନ କରିବାର କଳା।
1: ସ୍ଥାନୀୟ ଅଞ୍ଚଳରୁ ଆରମ୍ଭ କରି ଏକ ବଡ଼ ମଞ୍ଚରେ ନିଜ ପ୍ରତିଭା ପ୍ରଦର୍ଶନ କରିବାର ଯାତ୍ରା ନିଶ୍ଚିତ ଭାବେ ତାଙ୍କ ପାଇଁ ଏକ ଅନୁଭବ। ତେବେ ତାଙ୍କର ଏହି ଯାତ୍ରା ମାନେ ଆମେ କଥା ହେଉଛେ ଆଜିର ଅତିଥି କ୍ରିଷ୍ଣା ପୂଜାରୀ, ଯିଏକି ଇଣ୍ଡିଆ କ୍ରାଉନ୍ ଲିଜେଣ୍ଡ 2026ର ୱିନର। ତାଙ୍କ ସହିତ କଥାବାର୍ତ୍ତା କରିଛନ୍ତି ସସ୍ମିତା ପାଣିଗ୍ରାହୀ।
2: ଭାଇ, ସ୍ୱାଗତ କରୁଛି ଆପଣଙ୍କୁ ଆଜିର ବିବିଧା କାର୍ଯ୍ୟକ୍ରମକୁ।
3: ହଁ, ନମସ୍କାର ମ୍ୟାଡମ।
2: ଭାଇ କେମିତି ଅଛନ୍ତି?
3: ମୁଁ ବହୁତ ବଢିଆ ଅଛି ମ୍ୟାଡମ।
2: ଏବେ ନିକଟରେ ଆପଣ ବହୁତ ଚର୍ଚ୍ଚାର ପରିସରରେ ଅଛନ୍ତି, ସଫଳତା ମଧ୍ୟ ସାଉଁଟିଛନ୍ତି, ସେଥିପାଇଁ ଆମ ଆକାଶବାଣୀ ଜୟପୁର ପରିବାର ତରଫରୁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ।
3: ଥ୍ୟାଙ୍କ ୟୁ ସୋ ମଚ୍ ମ୍ୟାଡମ।
2: ତେବେ ଆମେ ଆଗକୁ ଆପଣଙ୍କ ସହିତ କଥା ହେବା, କିନ୍ତୁ ପ୍ରଥମେ ଆପଣ ଆପଣଙ୍କର ପରିଚୟ ଟିକେ ଦେଇଦିଅନ୍ତୁ।
3: ଆଜ୍ଞା ମ୍ୟାଡମ୍, ନମସ୍କାର। ମୁଁ କ୍ରିଷ୍ଣା ପୂଜାରୀ, ମୋ ଘର ହେଉଛି ରାଜପୁର ଆଉ ବ୍ଲକ ଉମରକୋଟ ନବରଙ୍ଗପୁର ଡିଷ୍ଟ୍ରିକ୍ଟରୁ ବିଲଙ୍ଗ କରୁଛି।
2: ଭାଇ ବର୍ତ୍ତମାନ କଣ କରନ୍ତି ଆପଣ? ପଢାପଢି କରୁଛନ୍ତି ନା ଜବ୍ କରୁଛନ୍ତି ନା କଣ କରନ୍ତି ଆପଣ?
3: ମୋର ପଢାପଢି ସରିଗଲାଣି, ବର୍ତ୍ତମାନ ମୁଁ ଜବ୍ କରୁଛି, ବ୍ୟାଙ୍କରେ ଅଛି।
2: ଆଚ୍ଛା, କୋଉଠି ପୋଷ୍ଟିଂ ଭାଇ ଆପଣଙ୍କର?
3: ହଁ, SBI ବ୍ୟାଙ୍କ, ମୁଁ ଏଠି ହିଁ ରହୁଛି ଉମରକୋଟରେ। ମୋର ଗୋଟେ SBI ର ସେ ମିନି ବ୍ୟାଙ୍କ ଅଛି, ପଞ୍ଚାୟତରେ ରହୁଛି, ଏବେ ଯୋଉ ଚାଲିଛି ଗଭର୍ଣ୍ଣମେଣ୍ଟ ର ସେଇଠି ଅଛି।
2: ଡିଜିଙ୍ଗ ମେସିନ୍ ଭାଇ ଆପଣଙ୍କର?
3: ଆଜ୍ଞା ମ୍ୟାଡମ୍, ମୁଁ ଏବେ ଯୋଉ ଚାଲିଛି ଯୋଉ ଗ୍ରାମୀଣ ବ୍ୟାଙ୍କ ନେଇକି ପ୍ରତ୍ୟେକ ପଞ୍ଚାୟତରେ ଅଛି, ପଞ୍ଚାୟତ ମାନଙ୍କରେ ଗଭର୍ଣ୍ଣମେଣ୍ଟ ଦ୍ୱାରା ଗୋଟେ ଗୋଟେ ବ୍ୟାଙ୍କ ଅଛି ମିନି ବ୍ୟାଙ୍କ, ସେଇ ପଞ୍ଚାୟତ ବ୍ୟାଙ୍କ ରେ ହିଁ ମୁଁ କରୁଛି ମ୍ୟାଡମ୍।
2: କେତେ ବର୍ଷ ହେଲାଣି ଭାଇ ଚାକିରି କ୍ଷେତ୍ରରେ?
3: ମୋର ହେଇଗଲାଣି 1 ଇୟର ହେଲାଣି। ମୁଁ ତ ଆଗରେ ଜବ୍ କରୁଥିଲି, ସାଇକେଲରେ ଥିଲି, ଡିଷ୍ଟ୍ରିକ୍ଟ କୋଡିନେଟର।
2: ପାଠ ପଢାରୁ ଜବ୍ କଲେ ଗୋଟେ ଭଲ ପୋଜିସନ୍ ରେ ଅଛନ୍ତି, କର୍ମକ୍ଷେତ୍ର ବି ଠିକ୍ ଠାକ୍ ଚାଲିଛି ଆପଣଙ୍କର, ଏଥିରୁ ଟିକେ ଅହରିକି ପୁଣି ମଡେଲିଂ ଲାଇନ୍ ଆଡକୁ କେମିତି ଆସିଲେ?
3: ମଡେଲିଂ ଲାଇନ୍ ଆଡକୁ ତ ଆଗରୁ ବହୁତ ଇଚ୍ଛା ଥିଲା। ଦେଖନ୍ତୁ ମ୍ୟାଡମ୍, ମୁଁ ଡ୍ୟାନ୍ସ ବି କରେ, ଆକ୍ଟିଂ ବି କରେ, ଆକ୍ଟିଂ ସହିତ ମଡେଲିଂ ବହୁତ ଇଚ୍ଛା। କାହିଁକି ଦେଖନ୍ତୁ, ଗୋଟେ ଜାଗାକୁ ଯିବାର ଅଛି ମାନେ ନିଶ୍ଚିତ ଭାବରେ ଗୋଟେ ଜିନିଷ ନିହାତି ଭାବରେ ଦରକାର। ତ ଆଜିକା ଯୋଉ ଗ୍ଲାମର ଦୁନିଆ ହିସାବରେ, ଆକ୍ଟିଂ କ୍ଷେତ୍ର ହଉ କି ଯାହା ବି ହଉ, ଗୋଟେ ଗ୍ଲାମର ଦୁନିଆରେ ହିଁ ପାଦ ଦେଲେ କି ସବୁ କିଛି ଜାଣିହବ। ତ ସେଇଥିପାଇଁ ମଡେଲିଂ କରିବାକୁ ବହୁତ ଇଚ୍ଛା ଥିଲା, ଆଗରୁ ମଧ୍ୟ କରୁଥିଲି। ଯେତେବେଳେ ଆମର କୋରାପୁଟରେ ହେଇଥିଲା, ତ ସେତେବେଳେ ବି ମୁଁ ସେକେଣ୍ଡ ରନର୍ ପାଇଥିଲି। ତାପରେ ମୋତେ ଅଧିକ ଇଚ୍ଛା ହେଲା କି ଯେ ମୁଁ ଆଉ ଗୋଟେ ଜାଗାକୁ ଯାଇପାରିବି, ଏଠି ଯଦି ମୁଁ କରିପାରୁଛି ବାହାରକୁ ଯାଇକି ମଧ୍ୟ କରିପାରିବି ବୋଲିକି ଭାବିଲି। ତାର ନେକ୍ସଟ ଇୟର ଯାଇଥିଲି ରାଉରକେଲାରେ, ସେଟା ମିଷ୍ଟର ଓଡ଼ିଶା ହେଇଥିଲା, ସେଇଠି ବି ପଳେଇ ଆସିଥିଲି, ସେଠି ବି ସେକେଣ୍ଡ ପୋଜିସନରେ ପାଇଥିଲି, ସେକେଣ୍ଡ ରନର୍ ଅପ୍।

0: ଆମର ଅତୁଲଗିରି ସାର୍, ତ ତାଙ୍କେ ମୋତେ ଦେଖିଥିଲେ। ତ ଏଇ ବର୍ଷ ଯୋଉ ଆମର ହେଲା ଇଣ୍ଡିଆନ କ୍ରାଉନ୍ ଲେଜେଣ୍ଡ, ତ ତାଙ୍କର ଶୋଟା ଥିଲା। ତ ସେତେବେଳେ ମୋତେ ଇନଫର୍ମେସନ୍ ଦେଲେ ସାର୍, ମୋତେ ଫୋନ୍ କରିକି ଯେ ଏଇ ବର୍ଷ ଏମିତି ଏମିତି ପ୍ରୋଗ୍ରାମ୍ ହେଉଛି, ଯେହେତୁ ତମେ କରୁଛ ଭଲ, ତ ଟ୍ରାଏ କରିକି ଦେଖ, କିଛି ତ ହେଇପାରେ। ତ ମାନେ ଏମିତି କହିଥିଲେ, ତ ତାପରେ କଣ୍ଟାକ୍ଟ ହେଇ ହେଲା ପରେ ରେଜିଷ୍ଟ୍ରେସନ କରିଥିଲି, ତ ଯାଇଥିଲି ଆଉ।
1: ରିସେଣ୍ଟ ଇଭେଣ୍ଟରେ ଆପଣ ସଫଳତା ପାଇଛନ୍ତି, ସେ ଇଭେଣ୍ଟ ବିଷୟରେ ଆମେ ଜାଣିବାକୁ ଚାହୁଁଛୁ।
0: ଏଇଟା ହେଇଥିଲା ଆମର ଇଣ୍ଡିଆ କ୍ରାଉନ୍ ଲେଜେଣ୍ଡଟା ହେଇଥିଲା କେଉଁଝର ଡିଷ୍ଟ୍ରିକ୍ଟର ବଡ଼ବିଲ୍ଟାରେ ହେଇଥିଲା, ଯୋଉଠିକି ଆମର ଆସିଥିଲେ ବିଭିନ୍ନ ଷ୍ଟେଟ୍ର ପିଲାମାନେ ଆସିଥିଲେ, ଯେମିତି ଝାରଖଣ୍ଡ, ଛତିଶଗଡ଼, ୱେଷ୍ଟବେଙ୍ଗଲ ଏବଂ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ପିଲାମାନେ ଯାଇଥିଲେ ସେଇଠି। ମାନେ ଏକ ସେ ବଡ଼ିକେ ଏକ ବହୁତ ଟ୍ୟାଲେଣ୍ଟେଡ୍ ପିଲାମାନେ, କେହି କାହାଠାରୁ କମ୍ ନୁହନ୍ତି। ତ ଆମେମାନେ ଥିଲୁ, ତ ସେଇଠି ଥିଲା ଆମର ଥିଲା ଟ୍ୟାଲେଣ୍ଟ ରାଉଣ୍ଡ ଥିଲା, ତାପରେ ଥିଲା କ୍ୱେଶ୍ଚିନ୍ ଆନ୍ସର ରାଉଣ୍ଡ, ୱାର୍କ ରାଉଣ୍ଡ ଥିଲା, କପଲ ରାଉଣ୍ଡ ଥିଲା। ତ ଏଇସବୁ ରାଉଣ୍ଡର ମାର୍କକୁ ମିଶେଇକି ସେମାନେ ୱିନର ଡିସାଇଡ୍ କରନ୍ତି। ମୁଁ ବି ଭାବିନଥିଲି, ମୋତେ ସମସ୍ତେ କହୁଥିଲେ ଯେତେବେଳେ ଆମର ଫାର୍ଷ୍ଟ ଡେରେ ଆମର ହେଇଥିଲା ଟ୍ୟାଲେଣ୍ଟ ରାଉଣ୍ଡଟା, ଦେନ୍ ସେକେଣ୍ଡ ଡେରେ ଆମର ଫାଇନାଲ ରାଉଣ୍ଡଟା ହେଇଥିଲା। ତ ସମସ୍ତେ ମୋତେ କହୁଥିଲେ ଇଭିନିଂରେ ଯେ ବହୁତ ଭଲ କରୁଛୁ, ସମସ୍ତେ କହୁଛନ୍ତି। ତାପରେ ମୁଁ ତ ଜାଣିନଥିଲି କ'ଣ ହେଇଛି କ'ଣ ନାହିଁ। ଦେନ୍ ସେକେଣ୍ଡ ଡେ ଆମର ଫାଇନାଲ ଡେରେ ଥିଲା ଆମର କ୍ୱେଶ୍ଚିନ୍ ଆନ୍ସର ରାଉଣ୍ଡ, କପଲ ରାଉଣ୍ଡ ଥିଲା, ୱାର୍କ ରାଉଣ୍ଡ ଥିଲା, ଯୋଉଟା କି ସେଇଠି ଆମର ଜଜ୍ ମାନେ ଲାଇଭ କ୍ୱେଶ୍ଚିନ୍ କରନ୍ତି, ମାନେ ଲାଇଭରେ ହିଁ ତାଙ୍କୁ ଆନ୍ସର ଦେବାକୁ ପଡ଼େ। ତାପରେ ସେଇଠି ହିଁ ଷ୍ଟେଜରେ ହିଁ ସାଙ୍ଗେ ସାଙ୍ଗେ ୱିନର ସେମାନେ ଡିକ୍ଲେୟାର କରନ୍ତି। ତ ଯେତେବେଳେ ଆମର ସବୁ ରାଉଣ୍ଡ ସରିଗଲା, ସରିଗଲା ପରେ ଡ୍ରାଇଭରେ ଥିଲା, ପ୍ରାଇଜ୍ ତାଙ୍କର ଦେଇଥିଲେ ଆମର ଯୋଉ ଅନ୍ଡିଭାଇଡେଡ୍ କୋରାପୁଟର ଯୋଉ ପରମ୍ପରା ଅଛି, ମୁଁ ସେଇଟାକୁ ନେଇକିନା ସେଠି ମୁଁ ପରିଦର୍ଶନ କରିଥିଲି, ଯୋଉଦ୍ୱାରା କି ଜଜେସ୍ ମାନେ ବି ବହୁତ ଖୁସି ହେଇଥିଲେ। ଯେତେବେଳେ ଫାଇନାଲ ରେଜଲ୍ଟ ଆସିଲା, ସେତେବେଳେ ମୁଁ ଭାବିନଥିଲି ଯେ ମୁଁ ୱିନର ହେବି। ଯେତେବେଳେ ଡିକ୍ଲେୟାର କଲେ ମୋ ନାଁ, ମୁଁ ତ ଆଶ୍ଚର୍ଯ୍ୟ ହେଇଯାଇଥିଲି ମ୍ୟାଡ଼ାମ, ଯେ ମୁଁ ଗୋଟେ ଛୋଟ ଗାଁରୁ ଯାଇକି ଜାତୀୟ ମଞ୍ଚରେ ଫାର୍ଷ୍ଟ ହେବା, ୱିନର ହେବା ମୋ ପାଇଁ ସୌଭାଗ୍ୟର କଥା। ବହୁତ ଖୁସି ଲାଗିଥିଲା ଯେତେବେଳେ ଆସିଲି, ଆସିଲା ପରେ ସମସ୍ତେ ଶୁଭେଚ୍ଛା ଜଣାଇଲେ, ମାନେ ବିଭିନ୍ନ ଜାଗାରୁ କଲ୍ ମଧ୍ୟ ଆସୁଛି, ବହୁତ ଖୁସି ଲାଗୁଛି। ଚାହେଁ ଯେ ଏଇଟା ତ ଜାତୀୟ ସ୍ତର ନୁହଁ, ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ମୁଁ ଯିବି, ଆଉ ଆମର ଏଇ ଯୋଉ ଲୋକ କଳା ଅଛି କିମ୍ବା ମୋ ଭିତରେ ଯାହା କଳା ଅଛି, ଭଗବାନ ଯେତେ ଦେଇଛନ୍ତି ଯାହା ବି, ଛୋଟ ଜାଗାରୁ ମୁଁ ଯାଇପାରୁଛି। ଯଦି ମୋତେ ଦେଖିକି ଚାରିଟା ପିଲା ଯଦି ଯାଇପାରିବେ, ତ ସେତେବେଳେ ଭାବିବି ଯେ ମୁଁ ମୋର ସବୁକିଛିରେ ପରିପୂର୍ଣ୍ଣ ହେଇଗଲି ବୋଲି। ଏତିକି ବସ୍ ଆଶା ଆଉ ଭରସା ଅଛି।

0: ତେବେ ଭାଇ, ମଡେଲିଂ ଦୁନିଆରେ ଆସିବାର ଯୋଉ ଇଚ୍ଛାଟା ଆପଣଙ୍କର ରହିଥିଲା ବୋଲି ଆପଣ କହିଥିଲେ, ତ ଏଇ ଇଚ୍ଛାଟା କେମିତି ଆସିଲା ଭାଇ?
1: ଇଚ୍ଛାଟା ଦେଖନ୍ତୁ ମ୍ୟାଡମ, ମୁଁ ତ ଅଭିନୟ କରେ, ତ ଅଭିନୟ ଭିତରେ ଦେଖିବାକୁ ଗଲେ ଯେତେବେଳେ ହିରୋ ମାନେ ବାହାରନ୍ତି କି ଯୋଉମାନେ ଆସନ୍ତି, ସେମାନେ ବି ଗୋଟେ ଗ୍ଲାମର ଗ୍ଲାମର ଦୁନିଆରୁ ହିଁ ଆସନ୍ତି। ଯେମିତିକି ଫର ଏକ୍ସାମ୍ପଲ, ମୋର ଫେଭରେଟ୍ ଆକ୍ଟର ହଉଛି ସୁଶାନ୍ତ ସିଂ ରାଜପୁତ, ତ ସେ ଗୋଟେ ମଡେଲ, ତ ତାଙ୍କର ଷ୍ଟୋରି ଦେଖିବାକୁ ଗଲେ ଯେମିତି, ତ ମୁଁ ତାଙ୍କୁ ବି ଫଲୋ କରେ ଟିକେ ଟିକେ। ତ ଏଇସବୁ ମଡେଲିଂ ଦୁନିଆରେ ଗଲେ କଣ ହଉଛି ମ୍ୟାଡମ, ଦେଖନ୍ତୁ ଗୋଟେ ମଡେଲକୁ ନା ଆକ୍ଟିଂରେ ବି ବହୁତ ଚାନ୍ସେସ୍ ମିଳୁଛି, ଯେମିତିକି ମୁଭି ହେଲା କି ଯାହା ଏଡ୍ ହେଲା ଯାହା ବି ଜିନିଷ। ମୁଁ ଭାବିଲି ଯେ ମଡେଲିଂକୁ ଚୁଜ୍ କଲେ ମୋତେ ବି ସୁବିଧା ହବ ଆକ୍ଟିଂ କ୍ୟାରିୟରକୁ ଯିବା ପାଇଁ, କି ମୁଭି ହଉ କି ଯାହା ବି ହଉ। ଆଗରୁ ମଧ୍ୟ କରିଛି ରିଆଲିଟି ଶୋ, ଯେମିତି

0: ବିଭିନ୍ନ ଆମ ଓଡ଼ିଶାରେ ରିଆଲିଟି ଶୋ ଅଛି, ତରଙ୍ଗରେ ଆସୁଛି ବିଗ୍ ବ୍ରେକ୍, 2022ରେ ମୁଁ ଯାଇଥିଲି, ଅଡିସନ୍ ଦେଇଥିଲି ସେଠି ମଧ୍ୟ, ଏବଂ କିଛିଟା କାମ ମଧ୍ୟ କରିଥିଲି ତା ଦ୍ଵାରା, ଯେମିତିକି ଜି ସାର୍ଥକ ହେଲା, ତାପରେ ସିଦ୍ଧାର୍ଥ ଟିଭି ହେଲା, ଷ୍ଟାର କିରଣର ଗୋଟେ ସିରିଏଲ ଆସିଥିଲା, କିଏ ପର କିଏ ଆପଣାର, ଏବଂ ସିଦ୍ଧାର୍ଥ ଟିଭିର ଗୋଟେ ସିରିଏଲ ଥିଲା, ଜଣାଶୁଣା ସିରିଏଲ, ଯୋଉଟାକି ସୁନା ଝିଅ ବୋଲି ସମସ୍ତଙ୍କ ଫେଭରେଟ, ଘରେ ଘରେ ପରିଚୟ, ତ ସେଇଠି ବି ଛୋଟ ମୋଟ ରୋଲ ଯାକ କରିଥିଲି।
1: ସୁଯୋଗ କେମିତି ପାଇଥିଲେ ଭାଇ ଆକ୍ଟିଙ୍ଗ ଲାଇନରେ?
0: ଆକ୍ଟିଙ୍ଗ ଲାଇନରେ ଦେଖନ୍ତୁ ମ୍ୟାଡମ, ଯୋଉ ରିଆଲିଟି ଶୋ ଥିଲା ତରଙ୍ଗର, ସେଇଠି ଯାଇଥିଲି, ଏବଂ ବିଭିନ୍ନ ସାର୍, ଡାଇରେକ୍ଟର, ପ୍ରଡ୍ୟୁସର ସମସ୍ତଙ୍କ ସହିତ ଚିହ୍ନା ପରିଚୟ, ସେଠି ଜଣାଶୁଣା, ତ ସେସବୁ ବିଷୟରେ ଡିସ୍କସନ କରନ୍ତି। ତ ଜଣେ ଭାଇ ଥିଲେ, ମୋତେ ରେକମେଣ୍ଡେସନ କରିଥିଲେ ଯେ ସେଇଠି ଗୋଟେ ରୋଲ ଅଛି, ଏମିତି ସେମିତି କରିବୁ କି କହିଥିଲେ। ଦେନ୍ ମୁଁ ଯାଇଥିଲି ଗୋଟେ ତରଙ୍ଗର ସିରିଏଲଟା ଗୋଟେ ସୁଟ୍ ହବାର ଥିଲା, ତ ସେଇଠି ଗଲା ପରେ ମୁଁ ଯାଇଥିଲି ଜି ସାର୍ଥକର ସେ ସୁନା ଝିଅ ସେଟକୁ କାଲି ସୁଟିଂଟା ଦେଖିବା ପାଇଁ, ମୋର ଫାର୍ଷ୍ଟ ଡେ ଥିଲା। ଦେନ୍ ମୁଁ ସେଇଠି MBA ପଢୁଥିଲି ମ୍ୟାଡମ୍, ତ ସେଇ କଲେଜରୁ ହିଁ ପଳେଇଥିଲି, ମୋତେ ଫୋନ ଆସିଲାରୁ। ତ ସେଇ ଟାଇମ୍ରେ ଯୋଉମାନେ ସୁଟିଂର ପିଲାମାନେ ଅଛନ୍ତି, ତାଙ୍କ ଧାଡ଼ିରେ ମୁଁ ଛିଡ଼ା ହେଇଯାଇଥିଲି। ମୋତେ ଡାଇରେକ୍ଟର ସାର୍ ମୋତେ ଡାକିଲେ, ଆସିଲୁ ସୁଟ୍ ପାଇଁ ଆସୁଛୁ? ମୁଁ କହିଲି ହଁ ସାର୍। ହଉ ଯା ଛିଡ଼ା ହେଇଯା, କହିଲେ ଗଲେ ଛିଡ଼ା ହେଇଗଲି। ମୁଁ ଜାଣିନି କ'ଣ ପାଇଁ ଡାକୁଛନ୍ତି, ତାପରେ ଦେଖିଲା ବେଳକୁ ମୋତେ ଆକ୍ଟିଂ କରିବା ପାଇଁ କହିଲେ, ସେଇଠି ଗୋଟେ ସୁଯୋଗ ମିଳିଥିଲା। ଦେନ୍ ଆଉ ଗୋଟେ ଷ୍ଟାର କିରଣର ଗୋଟେ ଶୋଟେ ଥିଲା ସିରିଏଲ, କିଏ ପର କିଏ ଆପଣାର, ସେଇଠି ବି କରିଥିଲି, ସୁଯୋଗ ମିଳିଥିଲା। ଦେନ୍ ସେଇ ସବୁ ଜିନିଷକୁ ଦେଖିଲା ପରେ, ଗୋଟେ ଭଲ ମଡେଲ ହେଲେ, ଭଲ ରୋଲଟିଏ ମିଳିବ, ଭଲ ମୁଭି ହଉ କି ଭଲ ସିରିଏଲ ହଉ, କୌଣସି ଜିନିଷ ପାଇଁ ବୋଲିକି ମୁଁ ଚୁଜ୍ କଲି ଯେ ମଡେଲିଂ ଇଜ୍ ଭେରି ଇମ୍ପୋର୍ଟାଣ୍ଟ, ମାନେ ଯୋଉଟାକି ଗୋଟେ ନିଜର ପରିଚୟ ସୃଷ୍ଟି କରିବ, ନିଜର ସ୍କିଲ ଡେଭଲପମେଣ୍ଟ ହବ। ଯେମିତିକି ମୁଁ ଯେମିତି ଛୋଟ ଗାଁରୁ ବିଲଙ୍ଗ କରୁଛି, ତ ଆମ ଅନ୍ଡିଭାଇଡେଡ଼ କୋରାପୁଟରେ ଆମର ଲୋକାଲ ଲାଙ୍ଗୁଏଜ ୟୁଜ୍ ହୁଏ, ତ ମୋତେ ବହୁତ କଷ୍ଟ ବି ହଉଥିଲା କଥାବାର୍ତ୍ତା ହବା ପାଇଁ, ମାନେ ପ୍ରୋନାଉନ୍ସିଏସନ ବହୁତ ମିଷ୍ଟେକ୍ ହଉଥିଲା। ସେସବୁ ଜିନିଷ ସୁଧାରିବା ପାଇଁ, ନିଜକୁ ପ୍ରିପେୟାର କରିବା ପାଇଁ, ନିଜର ଡ୍ରେସିଂ ଷ୍ଟାଇଲ, ନିଜର ଟୋକିଂ ଷ୍ଟାଇଲ, ସବୁକିଛି କୁ ନିଜ ଭିତରେ ସ୍କିଲ ଡେଭଲପମେଣ୍ଟ କରିବା ପାଇଁ ମୁଁ, ମୋତେ ଲାଗିଲା ବେଟର ଦେନ୍ ମଡେଲିଂ, ତ ସେଥିପାଇଁ ମୁଁ ଚୁଜ୍ କରିଥିଲି ମଡେଲିଂ।

0: ତେବେ ଆପଣ ଆକ୍ଟିଂ ଲାଇନ୍ରେ ଥିଲେ, ଫେସନ୍ ଇଣ୍ଡଷ୍ଟ୍ରିରେ ବି ଥିଲେ, ମଡେଲିଂ ବି ଭଲ ଭାବରେ କରୁଥିଲେ, ଏସବୁ ଆପଣଙ୍କର ଇଚ୍ଛା ଥିଲା, ଆଗ୍ରହ ଥିଲା ଏସବୁଥିରେ, ପୁଣି ଏସବୁ ଛାଡିକି ତାହେଲେ ଚାକିରି କ୍ଷେତ୍ରକୁ କେମିତି ଆସିଲେ?
1: कुछ पाने के लिए कुछ खोना पड़ता है बोली कहते, किंतु किसी पाइबा पे किसी करीबा को पढ़े मो मतरे तो कौन से जिनसे करीबा पे भी अर्थ तो निहाते भाव रे आवश्यक तो सही थी पे जॉब भी मोस्ट इम्पोर्टेंट जो दे हम पे रे पैसा न थी तो हम किसी करी परी बनी माने नहीं जो सब बड़े हमको काम मिलेगा तो काम सहित ही सब किसी हमें करी परी।
0: ଏବେ ଆପଣ ଉମରକଟରେ ଜବ୍ କରୁଛନ୍ତି, ତ ଜବ୍ରେ ତ ଆପଣଙ୍କର ଅଧିକ ସମୟ କଟିଯାଉଥିବ, ତ ଏସବୁକୁ ଛାଡିକି ଏବେ ପୁଣି ମଡେଲିଂ ଆଡ଼କୁ କେମିତି ଇଣ୍ଟରେଷ୍ଟ ଆସିପାରୁଛି ଆପଣଙ୍କର, ଆଉ କେମିତି ସମୟ ପାଉଛନ୍ତି?
1: ନିଶ୍ଚିତ ଭାବରେ ମ୍ୟାଡମ୍, ମୁଁ ଯେତେବେଳେ ମୋର ଯେତେବେଳେ ବି ଫ୍ରି ଟାଇମ୍ ପାଏ ମୋର ଏଇଠି ବି ଅଫିସରେ ବସିକି ମୁଁ ଆମର ଯୋଉ ୱିଣ୍ଡୋ ଲାଗିଛି, ୱିଣ୍ଡୋରେ ଗ୍ଲାସ୍ ଲାଗିଛି, ଝରକାକୁ ଗଲାବେଳେ ଗ୍ଲାସ୍ରେ ନିଜର ପ୍ରତିଛବି ଯେତେବେଳେ ଦେଖେ ମୁଁ ସେଇଠି ବି ପ୍ରାକ୍ଟିସ୍ କରେ ଏନି ଟାଇମ୍, ଯେତେବେଳେ ବି କିଏ ଆସିନଥିବେ ଝରକାଟା ବନ୍ଦ କରିଦେବି, ଝରକାଟା ବନ୍ଦ କଲା ପରେ ନିଜର ପ୍ରତିଛବି ଯେତେବେଳେ ମିରର୍ ପରିକା ଦେଖାଯାଏ ଝରକାଟା, ସେଇଠି ବି ମୁଁ ପ୍ରାକ୍ଟିସ୍ କରେ କି ହଁ ଯାହା ବି ହଉ କି ଚାଲିକି ଗଲା ପରିକା କି ଆକ୍ଟିଂ କରିକି କି ଯେକୌଣସି ଜିନିଷ କରିକି ନା ଗୋଟେ ଆକ୍ଟିଭିଟି କରିକି ସବୁବେଳେ ନିଜ ଭିତରେ ମୁଁ ଦେଖେ ଯେ କ'ଣ ହଉଛି କ'ଣ ନାହିଁ ଭଲ କି ମନ୍ଦ, ନହେଲେ ମୁଁ ମୋର ଇନଷ୍ଟାଗ୍ରାମ ଓପେନ୍ କରିକିନା କ୍ୟାମେରା ଥିବ ସେଇଠି ରିଲ୍ସ ବନେଇଲା ପରିକା କି କ'ଣ ସେମିତି ଚାଲେ ଆଉ।

0: ତାହେଲେ ଆପଣ ଚାକିରି ଛାଡ଼ିବେ?
1: ନିଶ୍ଚିତ ଭାବରେ ମ୍ୟାଡ଼ାମ, ମୁଁ ଯେତେବେଳେ ଦେଖନ୍ତୁ ରାୟଗଡ଼ାରେ ଥିଲି ସେତେବେଳେ ମୁଁ ଜବ୍ କରିଥିଲି ଡିଷ୍ଟ୍ରିକ୍ଟ କୋଅର୍ଡିନେଟର, ତ ବହୁତ ବଢ଼ିଆ ପୋଷ୍ଟ ଥିଲା। ସେତେବେଳେ ମୁଁ ଯାଇଥିଲି ବିଗ୍ ବ୍ରେକ୍, ଯେମିତି କହିଲି ତରଙ୍ଗରେ ଗୋଟେ ରିଆଲିଟି ଶୋ ଥିଲା ବିଗ୍ ବ୍ରେକ୍ 2022ରେ, ତ ମୁଁ ସେଇଠି ଗଲା ପରେ ଆସିଲି, ଆସିଲା ପରେ ମୋତେ ଗୋଟେ ମୁଭିଟେ ଗୋଟେ ଚାଲିଥିଲା, ସେଇଠି ଭଲ ରୋଲ୍ଟେ ଗୋଟେ ମିଳିଥିଲା। ତ ମୁଁ ସେତେବେଳେ ଡିସାଇଡ୍ କରିଥିଲି ଯେ ଯେହେତୁ ମୋର ଜବ୍ରେ ତ କିଛି ନାହିଁ, ଗୋଟେ ଛୋଟ ମୋର ଗୋଟେ ଇଚ୍ଛା ଅଛି, ସ୍ୱପ୍ନ ଅଛି ମୁଁ ଆକ୍ଟିଂ ଲାଇନ୍ରେ ଯିବା ପାଇଁ, ତ କ'ଣ ପାଇଁ ମୁଁ ଆଉ ଜବ୍ କରିବି? ମୁଁ ଆକ୍ଟିଂକୁ ହିଁ ଚୁଜ୍ କରିଥିଲି ସେତେବେଳେ, ଜବ୍କୁ ମୁଁ ରିଜାଇନ୍ ଦେଇଥିଲି। ରିଜାଇନ୍ ଦେଲା ପରେ ଯେମିତି ରିଜାଇନ୍ ଦେଇକି 10 ଡେଜ୍ ହେଇଛି, କାହିଁକି ନା ଦେଖନ୍ତୁ ମ୍ୟାଡ଼ାମ, ମୋତେ ସୁଟିଂ ସେଟ୍ରେ କହିଲେ ତମେ କଣ୍ଟିନ୍ୟୁଟଲି ରହିବା ପାଇଁ ପଡ଼ିବ, ମାସେ ହଉ ଦେଢ଼ ମାସ ହଉ କି 2 ମାସ ହଉ, କଣ୍ଟିନ୍ୟୁଟଲି ରହିବା ପଡ଼ିବ, ତମର ସୁଟିଂ ହବ ଯେତେବେଳେ, ତ ତମେ ଡିଷ୍ଟାନ୍ସରେ ରହିପାରିବନି, ମାନେ ଅଫିସିଆଲି କାମ ପଡ଼ିବ। ତ ମୁଁ ସେତେବେଳେ ଭାବିଲି ଯେ ନାଇଁ, ଆକ୍ଟିଂ ଲାଇନ୍କୁ ହିଁ ମୁଁ ଚୁଜ୍ କରିବି କହିକି ସେଇ ଟାଇମ୍ରେ ମୁଁ ରିଜାଇନ୍ ଦେଲା ପରେ 10 ଡେଜ୍ ପରେ ମୋତେ ବ୍ଲଡ୍ ଇନଫେକ୍ସନ୍ ହେଇଥିଲା ମ୍ୟାଡ଼ାମ, ତ ସେଇଠି ମୋର ଲାଇଫ୍ର ବହୁତ ବଡ଼ ଗୋଟେ ଟର୍ଣ୍ଣିଂ ପଏଣ୍ଟ ପଳେଇ ଆସିଥିଲା। ତାପରେ ଯେତେବେଳେ ଦେହ ଭଲ ହେଲା, ଭଲ ହେଲା ପରେ ଘରେ 3 ମାସ ରହିଲି, 3 ମାସ ପରେ ଦେନ୍ ଜବ୍ ଷ୍ଟାର୍ଟ କଲି। ତାପରେ ଧୀରେ ଧୀରେ ଧୀରେ ଧୀରେ ଧୀରେ ଧୀରେ ଷ୍ଟେବଲ୍ ହେଲା ପରେ ଭାବିଲି ଯେ ନାହିଁ, ଜବ୍ ବି ନିହାତି ଦରକାର, ଜବ୍ ଛାଡ଼ିବା କଥା ନୁହଁ, ସେଥିପାଇଁ ଦୁହିଁକୁ ପରିପୂରକ ରଖିଛି।
0: ପରିବାର ଲୋକ କ'ଣ ଯାଆନ୍ତି, ସେମାନେ କ'ଣ ଯାଆନ୍ତି କି ଆପଣ ଚାକିରି କରିକି ସେଇଠି ଷ୍ଟେବଲ୍ ହେବେ, ନା ଆପଣଙ୍କର ଯୋଉ ଇଚ୍ଛା ଅଛି, ଆପଣଙ୍କର ଯୋଉ ନିଶାଟା ଅଛି ମଡେଲିଂ ଆକ୍ଟିଂ, ସେ ସବୁକୁ ସମର୍ଥନ କରନ୍ତି?
1: ନିଶ୍ଚିତ ଭାବରେ ମ୍ୟାଡମ୍, ଦେଖନ୍ତୁ ବହୁତ ବଢିଆ କଥା କହିଲେ, ସମସ୍ତଙ୍କ ଫ୍ୟାମିଲି ଚାହାନ୍ତି ଯେ ପିଲା ଗୋଟେ ଭଲ ବାଟକୁ ଯାଉ, ଭଲ ରାସ୍ତାକୁ ଯାଉ, ଭଲ ଫ୍ୟୁଚର କରୁ, ତାର ଭବିଷ୍ୟତରେ କିଛି ନ ହଉ, ଭଲ ଉନ୍ନତ କରୁ। ତ ସେହିପରି ମୋତେ ଛୋଟବେଳୁ ସ୍କୁଲ ଲାଇଫ କଥା କହୁଛି କିମ୍ବା କଲେଜ ଲାଇଫ କଥା ହଉ, ବାବା ମୋତେ ସବୁବେଳେ କୁହନ୍ତି, ମୁଁ ସେତେବେଳେ ଡ୍ରାମା ଆକ୍ଟିଂ କରିଥିଲି କଲେଜ ଲାଇଫରେ ମଧ୍ୟ, ତ ସେଇ ଟାଇମ୍ରେ ବାବା ମୋତେ କହୁଥିଲେ ବ୍ରହ୍ମପୁର ଭୁବନେଶ୍ୱର ଆଡ଼େ ଯଦି ମୁଁ ୱାନେକ୍ଟ ପ୍ଲେରେ ପଳାଏ, ତ ସେଇ ଟାଇମ୍ରେ ବାବା ମୋତେ କୁହନ୍ତି ତୋତେ ପାଠ ପଢ଼ାଇବା ପାଇଁ ଛାଡ଼ିଛି ନା ନାଟ କରିବା ପାଇଁ ଛାଡ଼ିଛି, ତୁ ପାଠ ପଢ଼େ ଚାକିରି କରେ। ସେହିପରି ଭାବରେ ଧୀରେ ଧୀରେ ଧୀରେ ମୁଁ ଘରେ ନ କହିକି ପଳାଏ, ଲୁଚିକି ପଳାଏ ଡ୍ରାମା କରିବା ପାଇଁ। ଯେତେବେଳେ ମୁଁ ଷ୍ଟେଟ୍ ଲେଭେଲ ଆମର ସେତେବେଳେ ଚାଲିଥିଲା, ୟୁଥ୍ ଫେଷ୍ଟିଭାଲ ହଉ କି ଯେକୌଣସି ଜିନିଷ ହଉ, କମ୍ପିଟିସନ ହଉ, ଡ୍ରାମା ଫେଷ୍ଟିଭାଲ ହଉ, ମୁଁ ପଳାଏ। ତ ସେତେବେଳେ ବେଳେବେଳେ ମୋର ଖବରକାଗଜରେ ବି ନାଁ ବାହାରି ପଡ଼େ, ଫଟୋ ବାହାରି ପଡ଼େ, ତ ସେଇ ଟାଇମ୍ରେ ବାବା ଦେଖିକି ଖୁସି ବି ହେଇଯାଆନ୍ତି, 2-3 ଥର ଗାଳି କଲେ, ଦେନ୍ ଲୋକମାନେ କୁହନ୍ତି ଯାହା ହଉ ତମ ପୁଅର ଫଟୋଟେ ବାହାରିଛି ନ୍ୟୁଜ୍ ପେପରରେ ଆମେ ଦେଖିଲୁ। ସେଇସବୁ ଜିନିଷ ଧୀରେ ଧୀରେ ଧୀରେ ଏବେ ଯେତେବେଳେ ମୋବାଇଲ ଦୁନିଆ ପଳାଇଲା, କିଏ ଷ୍ଟାଟସ୍ ଦେଇଦିଅନ୍ତି କଂଗ୍ରାଚୁଲେସନ୍ସ, ଏସବୁ ଜିନିଷ ଧୀରେ ଧୀରେ ଦେଖିକି ବାବା ବି ଖୁସି ହେଇଗଲେ। ତ ଦେନ୍ ଏବେ ମୋତେ ସମସ୍ତେ କୁହନ୍ତି ଯାହା କରୁଛୁ ଭଲ କରୁଛୁ, ନାଁ ଟିକେ କରେ, ଭଲ ମଣିଷଟିଏ ହେ, ପଇସା ଇମ୍ପୋର୍ଟାଣ୍ଟ ନାହିଁ, ମଣିଷର ଭଲ ଚରିତ୍ର ତ ବହୁତ ଇମ୍ପୋର୍ଟାଣ୍ଟ, ଯାହା ବି ହଉ କା ଭଲ କାମ କରେ, ଭଲ ରାସ୍ତାକୁ ଯା, 4 ଜଣଙ୍କ ପାଇଁ ଗୋଟେ ଏକ୍ସାମ୍ପଲର ପାତ୍ର ହେ ବୋଲିକି କୁହନ୍ତି ସବୁବେଳେ, ଲୋକ ବହୁତ ସପୋର୍ଟ କରନ୍ତି, ବହୁତ ବହୁତ ଧନ୍ୟବାଦ। ଯା ହଉ ମୋର ଫ୍ୟାମିଲି ଅଛି ବୋଲିକି ଆଜି ମୁଁ ଏଇ ଜାଗାରେ ଅଛି ମ୍ୟାଡମ୍।
0: ଏବେ ଏତେ ବଡ଼ ଇଭେଣ୍ଟରେ ଆପଣ ୱିନର ହେଲେ, ତ ଏଇ ୱିନର ହେଲା ପରେ ପରିବାରର ପ୍ରତିକ୍ରିୟା କ'ଣ ଥିଲା?
1: ବହୁତ ଖୁସି, ମାନେ ମୁଁ ବି କେବେ ଭାବିନଥିଲି, ଘର ଲୋକ ବି ଜାଣିନଥିଲେ ଯେ ମୁଁ କେମିତି ଯିବି କ'ଣ, ତ ବହୁତ ଖୁସି ଅଛନ୍ତି ଘରେ ସବୁ ଲୋକମାନେ ଆସିଲେ, ମୁଁ ଯେତେବେଳେ ଘରକୁ ଆସିଲି ସମସ୍ତେ ଆସିଲେ, ପ୍ରେସବାଲା ଆସିଲେ, ବିଭିନ୍ନ ଜାଗାର ଲୋକମାନେ ଆସିଲେ, ଏବେ ବି ବେଳେବେଳେ କାମ ପାଇଁ ଲୋକ ଆସନ୍ତି ପଚାରନ୍ତି। ତ ବାବା ମୋତେ କହୁଥିଲେ ଯେତେବେଳେ ଆସିଲି, ଦିନ ଥିଲା କହୁଥିଲେ ଯେ ତା ପୁଅ ରାସ୍ତାରେ ଯାଉଛି, ଆଜିକା ଡେଟ୍ରେ ମୁଁ ରାସ୍ତାରେ ଚାଲିଲେ ବି ଲୋକ କହୁଛନ୍ତି ଯେ କୃଷ୍ଣାର ବାପା ଯାଉଛି ବୋଲିକି, ମୋତେ ତୋ ନାଁରେ ଏବେ ପରିଚୟ ମିଳୁଛି ମୋତେ ବୋଲି ବାପା କହୁଥିଲେ, ବହୁତ ଖୁସି ଅଛନ୍ତି ମ୍ୟାଡମ୍। ୟାଠୁ ଆଉ ସବୁଠୁ ବଡ ଖୁସି କଥା କ'ଣ କହିପାରିବି?
0: ଏଇ ଇଭେଣ୍ଟ ଯୋଉ ହେଇଥିଲା, ଇଭେଣ୍ଟରେ ଆପଣ ୱିନର ହେଲେ, ତ ଯାହା ସବୁ କିଛି ଆପଣଙ୍କର ପରିଶ୍ରମ ଥିଲା, ସଂଘର୍ଷ ରହିଥିଲା, କଷ୍ଟ୍ୟୁମ୍କୁ ନେଇକି ହଉ, ରେମ୍ପ ୱକ୍କୁ ନେଇକି ହଉ, ଏସବୁ ଭିତରେ ଆପଣ ନିଜେ ହିଁ ସବୁ କିଛି କରିଥିଲେ ନା ଆପଣଙ୍କୁ କିଏ ସହଯୋଗ କରିଥିଲେ?
1: ନିଶ୍ଚିତ ଭାବରେ ମ୍ୟାଡମ୍, ଏଇସବୁ କଷ୍ଟ୍ୟୁମ୍କୁ ମୁଁ ନିଜେ କରିଥିଲି, ତାଙ୍କେ ଆମକୁ ଚ୍ୟାଲେଞ୍ଜ ଦେଇଥିଲେ। ଆମର ଯୋଉ ଟ୍ରେଡିସନାଲ ରାଉଣ୍ଡ ଥିଲା, ଟ୍ରେଡିସନାଲ ରାଉଣ୍ଡରେ ଯିଏ ଯାହାର ଟ୍ରେଡିସନକୁ ସେମାନେ ରିପ୍ରେଜେଣ୍ଟ କରିବେ ବୋଲିକି କହିଥିଲେ, ଯେମିତି ଆମର ଅନ୍ଡିଭାଇଡେଡ୍ କୋରାପୁଟରେ ଆମର ଯୋଉ ଲୋକମାନେ ଅଛନ୍ତି ବସବାସ କରନ୍ତି, ଯେମିତି ଭଣ୍ଡା, ତାପରେ ଡଙ୍ଗରିଆ କନ୍ଧ, ଏଇସବୁ ଜିନିଷ ବିଭିନ୍ନ ପ୍ରକାର ଲୋକମାନେ

0: ବସବାସ କରନ୍ତି ଯୋଉ ଆଗରୁ ଅଛୁ, ତ ସେଇ ହିସାବରେ ମୁଁ ଆମର ଅନଡିଭାଇଡେଡ୍ କୋରାପୁଟର ଯୋଉ କଷ୍ଟ୍ୟୁମ୍ ମାନେ ଅଛି, ଅର୍ଣ୍ଣାମେଣ୍ଟସ ଅଛି, ଯେମିତି ଟଙ୍କା ମାଳ ହେଲା, ବାହାଡ଼ା ହେଲା, ଯେମିତି ନାକରେ ପିନ୍ଧନ୍ତି, କାନରେ ପିନ୍ଧନ୍ତି, ଯୋଉ ବେଶଭୂଷଣ ଥିଲା ସେସବୁ ଜିନିଷକୁ ମୁଁ ଆମର ଜୟପୁରରେ ଜଣେ ଦିଦି ଅଛନ୍ତି ତାଙ୍କଠୁ ମୁଁ ରେଣ୍ଟରେ ନେଇଥିଲି। ରେଣ୍ଟରେ ନେଇକିନା ମୁଁ ସେଠି ଯାଇକି ବହୁତ କଷ୍ଟ ଥିଲା ମ୍ୟାଡ଼ାମ, ଏତେ ସବୁ କଷ୍ଟ୍ୟୁମ୍କୁ ନିଜେ ପିନ୍ଧିବା, ସବୁକିଛି କରିବା, ନିଜର ଦେହରେ ନିଜେ ଚିତ୍ର ଆଙ୍କିବା, ସେସବୁ ଜିନିଷ ବହୁତ କଷ୍ଟକର ଥିଲା ମୋ ପାଇଁ। କାହିଁକି ନା ଦେଖନ୍ତୁ, ମୁଁ ଫାର୍ଷ୍ଟ ଟାଇମ୍ ଯାଇଛି ଏତେ ଦୂର, ମୁଁ କାହାକୁ ଚିହ୍ନିନି ଜାଣିନି, ଯାହା ଦି ଚାରି ଜଣଙ୍କୁ ତାପରେ ଫ୍ରେଣ୍ଡ ବନେଇକି ହେଲ୍ପ ମାଗିଛି, କୌଣସି ଜିନିଷ ବି ଏତେ ସହଜ ନୁହେଁ, ପରିଶ୍ରମ ତ ନିଶ୍ଚିତ ଭାବରେ ଲାଗିଛି। ଆଉ ଯେତେବେଳେ ଆମର ୱେଷ୍ଟର୍ଣ୍ଣରେ ଥିଲା, ୱେଷ୍ଟର୍ଣ୍ଣ ରାଉଣ୍ଡରେ ତ ବହୁତ ଇଜି ଥିଲା, ବ୍ଲେଜର୍ ପ୍ଲେଜର୍ ଦେଇକିନା ସବୁ ଏସବୁ ଜିନିଷ କରିକିନା ହେଇଥିଲା,
1: ତ ଏସବୁ ପରିଶ୍ରମର ଶ୍ରେୟ ମିଳିଗଲା ଆପଣଙ୍କୁ।

0: ଆପଣ ତ କହୁଛନ୍ତି କି ଯେ ଆପଣଙ୍କୁ ଦେଖି ଆଉ କିଛି ପିଲା ବାହାରିବେ ତାହେଲେ ଆପଣଙ୍କୁ ଖୁସି ଲାଗିବ।
1: ଆଜ୍ଞା ମ୍ୟାଡ଼ାମ।
0: ଆପଣ ଏବେ ଯୋଉ ଚାକିରି କରୁଛନ୍ତି, ଚାକିରି କ୍ଷେତ୍ରରେ ଆପଣ ଅଧିକ ପରିଚିତ ହେଇକି ଅଧିକ ପରିଶ୍ରମ କରିକି ଜଣେ ସକ୍ସେସ ପର୍ସନ ହେଲେ ଭଲ ଲାଗିବ, ନା ଚାକିରି ଛାଡିକି ମଡେଲିଂ କିମ୍ବା ଆକ୍ଟିଂ ଲାଇନରେ ସକ୍ସେସ ହେଲେ ଆପଣଙ୍କୁ ହୃଦୟରୁ ଖୁସି ମିଳିବ?
1: ଦେଖନ୍ତୁ ମ୍ୟାଡ଼ାମ, ଯୋଉ ଜିନିଷ ବି ହଉ, କିନ୍ତୁ ସକ୍ସେସ ମଣିଷ କେବେ ହେଇନଥାଏ, ଲାଷ୍ଟ ପର୍ଯ୍ୟନ୍ତ ମଧ୍ୟ ହେଇନଥାଏ ଯୋଉ କ୍ଷେତ୍ରରେ ହେଲେ ମଧ୍ୟ। ତ ସେମିତି ମୁଁ ବି ଶିଖୁଛି, ମୁଁ ସେଇ ଜିନିଷକୁ ହିଁ ଚୁଜ୍ କରିବି ଯୋଉଟା କି ମୋତେ ଆଗକୁ ଯାଇକି ଫ୍ୟୁଚରରେ ମୋତେ କାମ ଦବ ଆଉ ସବୁଦିନ ପାଇଁ ମୋ ସାଙ୍ଗରେ ଥିବ। କଳା ଗୋଟେ ଏମିତି ଜିନିଷ, ମଣିଷ ଯଦି ତରେ ବଳି ହେଇଥିଲା ଜୀବନ ସାରା ତା ଦେହରୁ ଛାଡ଼ିବନି। ମୋ ମତରେ କଳାକୁ ମୁଁ କେବେ ଛାଡି ପାରିବିନି କି କଳା ବିନା ରହିପାରିବିନି, କଳା ବିନା ମୋର ଜୀବନ ଅଧା। ନିଶ୍ଚିତ ଭାବରେ ମୁଁ କଳାକୁ ହିଁ ଚୁଜ୍ କରିବି, କାହିଁକି ଦେଖନ୍ତୁ ମୋତେ ଆଜିକା ଡେଟ୍ରେ ରାସ୍ତାରେ ବି ଚାଲୁଛି ଯାଉଛି, ତ ଲୋକ ମୋତେ ଚିହ୍ନିଛନ୍ତି, ମୋ କଳା ପାଇଁ ଚିହ୍ନିଛନ୍ତି, ମୋ କଳା ମୋତେ ପରିଚୟ ଦେଇଛି। ନୋ ଡାଉଟ୍ ଜବ୍ ବି ଗୋଟେ ଭଲ ଜିନିଷ, ମୋତେ ଚାରି ଲୋକଙ୍କ ଆଗରେ ମୋତେ ରେସ୍ପେକ୍ଟ ମିଳେ ଯେ ସାର କି କ'ଣ କଥା ହେଲା ବେଳେ, ବଟ୍ ମୋ ପାଇଁ ମୋର ଆକ୍ଟିଂ ମଡେଲିଂ ଏଇସବୁ ଜିନିଷ ମୋଷ୍ଟ ଇମ୍ପୋର୍ଟାଣ୍ଟ ମ୍ୟାଡ଼ାମ।
0: ଯେମିତି ଆପଣଙ୍କର କଳା ପ୍ରତି ଏତେ ଆଗ୍ରହ ରହିଛି ଭାଇ, ଠିକ ସେମିତି ବହୁତ ଜଣ ଯୁବପିଢ଼ିଙ୍କର ଏଥିପ୍ରତି ଆଗ୍ରହ ରହିଛି, କିନ୍ତୁ ମନରେ ଥାଏ ଦ୍ୱନ୍ଦ୍ୱ ଏବଂ ପରିବାରର ଭୟ କି ଆମେ ଏଇ ଲାଇନରେ ଆଗକୁ ବଢ଼ିପାରିବୁ କି, ଆଗକୁ ସକ୍ସେସ ହେଇପାରିବୁ କି ନା ହେଇପାରିବୁନି। ତ ଆପଣ ସେମାନଙ୍କୁ କଣ ସଜେସନ ଦେବାକୁ ଚାହିଁବେ?
1: ନିଶ୍ଚିତ ଭାବରେ ମ୍ୟାଡ଼ାମ, ଦେଖନ୍ତୁ ସମସ୍ତଙ୍କ ମନରେ ଭୟ ଥାଏ ଫ୍ୟାମିଲିର, କିମ୍ବା ମୁଁ ଗୋଟେ ଛୋଟ ଜାଗାରୁ ବିଲଙ୍ଗ କରୁଛି, ଏଇ ଜାଗାରୁ ଆସୁଛି, ମୁଁ କରିପାରିବିନି କି କାଲିକା ଡେଟ୍ରେ କ'ଣ ହେଇଯିବ, ତାରୁ ଛାଡ଼ିଦେବି, ଏସବୁ ଜିନିଷ ଲୋକ ସମସ୍ତଙ୍କର ସ୍ୱପ୍ନ ଥାଏ ଯେ ମୁଁ ଗୋଟେ ଏଇ ଜାଗାକୁ ଯିବି କି ଭଲ ଆକ୍ଟରଟେ ହେବି, ଭଲ ସିଙ୍ଗର ହେବି, ଭଲ ଡ୍ୟାନ୍ସର ହେବି କି ଭଲ ମଡେଲ ହେବି, କିନ୍ତୁ ସେ ମୋ ମତରେ ପରିଶ୍ରମ କରିଚାଲ ଆଜି ନହେଲେ କାଲିକା ଡେଟ୍ରେ ସକ୍ସେସ ହେଇଯିବ। ଫର ଏକ୍ସାମ୍ପଲ ଦେଖନ୍ତୁ, ଆମେ ଯେତେବେଳେ ଛୋଟବେଳେ ପାଠ ପଢ଼ୁଥିଲୁ ଓ ଆ ଅର୍ଷେ ଦୀର୍ଘ ଏଇସବୁ ଜିନିଷ, ଆମେ ସ୍କୁଲ ଗଲା ବେଳକୁ ଆମକୁ ମାନେ କେତେ ଦିନ ଲାଗିଥିଲା ଏଇ ଜିନିଷଟା ଶିଖିବା ପାଇଁ, କିନ୍ତୁ ଆଜି ହେଲାନି, କାଲି ହେଲାନି, ପରଦିନ ହେଲାନି, ତା ପର ଦିନ ହେଲାନି, କିନ୍ତୁ ଗୋଟେ ଦିନ ଏମିତି ଆସିଲା ଆମର ସେଇ ସବୁ ଜିନିଷ ନେଇକି ଅଟୋମେଟିକଲି ହେଇଗଲା। ଦେନ୍ ପରବର୍ତ୍ତୀ ସମୟରେ ଆମେ ଆଜି ପର୍ଯ୍ୟନ୍ତ ତାକୁ ଭୁଲି ପାରିନାହୁଁ। ତ ମୋ ମତରେ ହଉଛି ପରିଶ୍ରମ କଲା ପରେ ଆଜି ନ ହଉ କାଲି ନ ହଉ, କିନ୍ତୁ ଗୋଟେ ଦିନ ଏମିତି ଆସିବ ଯେ ସେଇ ଜିନିଷଟା ଆପେ ଆପେ ହେଇଯାଏ। ପରିଶ୍ରମ କରିଚାଲିଲେ ନିଶ୍ଚିତ ଭାବରେ ଫଳଟା ମିଳିବ, କିନ୍ତୁ କେବେ ନିଜକୁ ମାନେ ଛୋଟ ବୋଲି ଭାବିବା କଥା ନୁହଁ, କେବେ ବି କି ରିଗ୍ରେଟ୍ ଫିଲ୍ କରିବା କଥା ନୁହଁ ଯେ ମୋ ଦ୍ୱାରା ହଉନି କି ମୁଁ କରିପାରିବିନି। ସବୁଠୁ ବହୁତ ବଡ଼ ଜିନିଷ ହଉଛି ମନୋବଳ। ଲୋକ ତ ଦୁନିଆ ଲୋକ ଦୁନିଆ କଥା କହିବେ କି ତୋ ଦ୍ୱାରା ହବନି, ତୋର ଏସବୁ ଜିନିଷ, ଏସବୁ ଜିନିଷକୁ ସବୁକୁ ମୁଣ୍ଡରୁ କାଢ଼ିକିନା ନିଜର ଗୋଲକୁ ଫୋକସ୍ କରିକି ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ସବୁବେଳେ ଟ୍ରାଏ କରିବାର ଅଛି। ଆଉ ମୋଷ୍ଟ ଇମ୍ପୋର୍ଟାଣ୍ଟ ହେଉଛି ପ୍ରାକ୍ଟିସ, ନିଜେ ସବୁବେଳେ ଯେତେ ଯାହା ହେଲେ ବି ନିଜ କ୍ୟାରିୟର ପାଇଁ ହଉ କି ନିଜର

0: ସ୍ଥଳ ପାଇଁ ଦିନକୁ ବେଶୀ ନ ହଉ ଗୋଟେ 20 ମିନିଟ୍ ହଉ କିମ୍ବା 10 ମିନିଟ୍ ହଉ ଆମେ କାଢିକି ସେଇଥିରେ ଲଗେଇବାର ଅଛି। ଏମିତି ନୁହଁ ଯେ ମୁଁ ଗୋଟେ ଛୋଟ ଜାଗାରେ ଯାଉଛି, ମୁଁ ଗୋଟେ ଗାଁରେ ରହୁଛି, ମୋତେ ସବୁକିଛି ଏଇସବୁ ଜିନିଷ ମିଳୁନି। ତ ମୁଁ ବି ଗୋଟେ ଗାଁରେ ଥିଲି, ମୋ ଜାଗାରେ ବି ଜିମ୍ ନାହିଁ କି କିଛି ନାହିଁ, ଭଲ ଜିମ୍ଟେ ବି ନାହିଁ। ଗୋଟେ ମଡେଲ ହବା ପାଇଁ ଗୋଟେ ଭଲ ଜିମ୍ଟେ ବି ଦରକାର। ନିଜର ଫିଟନେସ୍ ବି ହଉଛି ମୋଷ୍ଟ ଇମ୍ପୋର୍ଟାଣ୍ଟ, ନିଜର ସବୁକିଛି ଏଭ୍ରିଥିଙ୍ଗ ହଉଛି ମାନେ ଗୋଟେ ମଡେଲକୁ ନିଜର ସୁନ୍ଦରତା, ନିଜର ପର୍ସନାଲିଟି, ବଡି ପର୍ସନାଲିଟି ହଉଛି ଇମ୍ପୋର୍ଟାଣ୍ଟ। ତ ସେହିପରି ଭାବରେ ଦେଖିବାକୁ ଗଲେ ଆମ ଗାଁରେ ଭଲ ଜିମ୍ଟେ ବି ନାହିଁ, କିଛି ନାହିଁ। କିନ୍ତୁ ମୁଁ କ'ଣ କରୁଥିଲି ଯେ ସକାଳେ ଉଠିକି ରନିଙ୍ଗ କରୁଥିଲି, ଏକ୍ସରସାଇଜ୍ କରୁଥିଲି, ଘରେ ଯାହା ବି ହଉ ଡମ୍ବଲ୍ସ ଛୋଟ ମୋଟ ଟେକୁଥିଲି, ସେଇସବୁ ଜିନିଷ ନେଇକି ନିଜକୁ ନେଇକିନା ମେଣ୍ଟେନ୍ କରୁଥିଲି। ତ ମୁଁ ଯଦି କହିବି ଯେ ନାହିଁ ମୁଁ ଗାଁରେ ରହୁଛି, ମୋତେ ସ୍କୋପ୍ ମିଳୁନି, ମୋତେ ଗୋଟେ ଭଲ ଜିମ୍ରେ ଯାଇକି ଜଏନିଙ୍ଗ ହବାର ଥିଲା, ମୋତେ ଭଲ ବଡିରେ ବନେଇବାର ଥିଲା, ତ ସେଇସବୁ ଜିନିଷକୁ ଛାଡ଼ିକି ନିଜର ଇଚ୍ଛା ଶକ୍ତି ହେଉଛି ମୋଷ୍ଟ ଇମ୍ପୋର୍ଟାଣ୍ଟ। ଯଦି ନିଜର ଇଚ୍ଛା ଅଛି ନା ମ୍ୟାଡମ୍, ତ କେହି କିଛି କରିପାରିବେନି। ଗୋଟେ କଥାରେ ଅଛି ମାନେ ଯୋଉଟା କି ମୁଁ ଆଜି ସମସ୍ତଙ୍କୁ କହିବା ପାଇଁ ଚାହୁଁଛି, ଗୋଟେ କଥାଟେ ଅଛି, ସମୁଦ୍ର କେ ଲହର ସେ ଡରତା ହୁଆ ନୌକା କଭି ପାର ନହିଁ ହୋତା, କୋସିସ କରନେ ୱାଲୋ କି କଭି ଆର ନହିଁ ହୋତା।
1: ବହୁତ ବଢିଆ ଲାଗିଲା ଭାଇ ଆପଣଙ୍କ ସହିତ କଥା ହେଇକି, ଆପଣ କିଛି ସମୟ ଆମକୁ ଦେଲେ, ଆମ ସହିତ କଥା ହେଲେ, ସେଥିପାଇଁ ଆମ ଆକାଶବାଣୀ ଜୟପୁର ପରିବାର ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
0: ଥ୍ୟାଙ୍କ ୟୁ ସୋ ମଚ୍ ମ୍ୟାଡମ୍, ବହୁତ ଖୁସି ଲାଗିଲା ଆଜି ଆପଣଙ୍କ ସହିତ କଥା ହେଇକି।
2: ଆଜିର ବିବିଧରେ ଆପଣମାନେ ଶୁଣୁଥିଲେ ଇଣ୍ଡିଆ କ୍ରାଉନ୍ ଲିଜେଣ୍ଡ 2026ର ବିଜେତା କ୍ରିଷ୍ଣା ପୂଜାରୀଙ୍କୁ। ତାଙ୍କ ସହିତ କଥାବାର୍ତ୍ତା କରିଥିଲେ ସସ୍ମିତା ପାଣିଗ୍ରାହୀ। ଆଜିର ଏହି କଥାବାର୍ତ୍ତା ଶେଷ ହେଉଛି, କିନ୍ତୁ ଏହି ସ୍ମୃତି ଏଠି ଶେଷ ହେବନି।
3: ତେବେ ବିଦାୟ ନେବା ପୂର୍ବରୁ କହି ରଖୁଛୁ, ଆପଣମାନେ ଆମ କାର୍ଯ୍ୟକ୍ରମ ସମ୍ପର୍କୀୟ ମତାମତ ଆପଣମାନେ ଆମକୁ 8252203280 ଏହି ନମ୍ବରରେ ଆପଣ ଆପଣଙ୍କର ମତାମତ SMS କିମ୍ବା WhatsApp ଜରିଆରେ ଆମ ପାଖକୁ ପଠାଇ ପାରିବେ।
2: ମୋବାଇଲ ନମ୍ବରଟି ପୁଣି ଥରେ କହି ରଖୁଛୁ, 8252203280।
3: ତାହେଲେ ଆଜିର ଏହି ସୁନ୍ଦର ସ୍ମୃତି ସହିତ ଆପଣଙ୍କଠୁ ବିଦାୟ ନେଉଛୁ ଆମେ ଦୁହେଁ।
2: ମୁଁ ରଞ୍ଜନ,
3: ମୁଁ ସସ୍ମିତା,
2: ନମସ୍କାର।

ବର୍ଣ୍ଣବିବା ବର୍ଣ୍ଣାଳୀ କ୍ରମରେ ଶୁଣିଲେ ଆମ କାର୍ଯ୍ୟକ୍ରମ ବିବିଧ। ଉପସ୍ଥାପନାରେ ଥିଲେ ରଞ୍ଜନ କୁମାର ବେହେରା ଏବଂ ସସ୍ମିତା ପାଣିଗ୍ରାହୀ। ପ୍ରଯୋଜନା କରିଥିଲେ ମନୀଷ କୁମାର ଠାକୁର।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ବର୍ତ୍ତମାନ ଆସନ୍ତୁ ଶୁଣିବା ଆଜିର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ। ସକାଳ 8:30ରେ ଭେଟିଦେବୁ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ। ଶିଳ୍ପୀମାନେ ହେଲେ ପଙ୍କଜ ବେହେରା ଏବଂ ସୁପ୍ରଭା ପାଢ଼ୀ। ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ 8:45ରେ ଶିଳ୍ପୀମାନେ ହେଲେ ଅଭିଜିତ, ନିବେଦିତା ଏବଂ ଉଦିତ ନାରାୟଣ। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30ରେ। ପୂର୍ବାହ୍ନ 11:00ରେ ଭେଟିଦେବୁ ବେତାର ନାଟକ ପିଓଲି ଫୁକନ, ମୂଳ ଅହମୀୟ ରଚନା, ନିଗମ ନାଟ୍ୟ ସମାଜ, ହିନ୍ଦୀ ଅନୁବାଦ

0: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
1: ଶିଳ୍ପୀ ସୁପ୍ରଭା ପାଢ଼ୀଙ୍କ କଣ୍ଠରେ ସୁରଲହରୀର ପରବର୍ତ୍ତୀ ଗୀତଟି।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ପଞ୍ଚାନନ ନାୟକଙ୍କ ରଚନାରେ ଏଥର ଶିଳ୍ପୀମାନେ ହେଲେ ଅଭିଜିତ ଏବଂ ନିବେଦିତା।

ଲଘୁସଙ୍ଗୀତର କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ଭେଟି ଦେଉଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତକୁ ନେଇ ଆମ କାର୍ଯ୍ୟକ୍ରମ ଗୀତିଧାରା।

ଗୀତିଧାରାର ପ୍ରଥମ ଗୀତଟି ଥିଲା ସାଜନ ଚଳଚ୍ଚିତ୍ରରୁ। ସମୀରଙ୍କ ରଚନାରେ ଶିଳ୍ପୀ ଥିଲେ ଅଲକା ୟାଗ୍ନିକ, ସଙ୍ଗୀତ ପରିଚାଳନା କରିଥିଲେ ନଦୀମ ଶ୍ରବଣ। ଏଥର ସମୀରଙ୍କ ଅନ୍ୟ ଏକ ରଚନାରେ ଶିଳ୍ପୀମାନେ ହେଲେ ସୋନୁ ନିଗମ ଏବଂ ଅନୁରାଧା ପୋଡ଼ୱାଲ, ସଙ୍ଗୀତ ପରିଚାଳନା ନିଖିଲ ବିନୟ, ଚଳଚ୍ଚିତ୍ର ମୁସ୍କାନ।

ଗୀତଟି ଥିଲା ସଲାମୀ ଚଳଚ୍ଚିତ୍ରରୁ। ମଦନ ପାଲଙ୍କ ରଚନାରେ ଶିଳ୍ପୀମାନେ ଥିଲେ କୁମାର ସାନୁ ଏବଂ ଆଶା ଭୋସଲେ। ସଙ୍ଗୀତ ପରିଚାଳନା କରିଥିଲେ ନଦୀମ ଶ୍ରବଣ। ଏଥର ସମୀରଙ୍କ ରଚନାରେ ଶିଳ୍ପୀମାନେ ହେଲେ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ସଙ୍ଗୀତ ପରିଚାଳନା ଅନୁ ମଲ୍ଲିକ। ଚଳଚ୍ଚିତ୍ର ଜୋଶ।

ଶେଷ ଗୀତଟି ତୁମସେ ଆଚ୍ଛା କନ୍ ହେ ଚଳଚ୍ଚିତ୍ରରୁ। ସମୀରଙ୍କ ରଚନାରେ ଶିଳ୍ପୀ ହେଲେ ତୌସିଫ ଅଖତର, ସଙ୍ଗୀତ ପରିଚାଳନା ନଦୀମ ଶ୍ରବଣ।

ଏଥିଲା ହିନ୍ଦୀ ଚଳଚ୍ଚିତ୍ର ଗୀତକୁ ନେଇ ଆମ କାର୍ଯ୍ୟକ୍ରମ ଗୀତିଧାରା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ ଭେଟି ସପ୍ତଧାରା। ଏହି କ୍ରମରେ ଆପଣଙ୍କ ପାଇଁ ନେଇ ଆସିଛୁ କେତୋଟି ଗୀତ ଓଡ଼ିଆ ଚଳଚ୍ଚିତ୍ରରୁ।

ସପ୍ତଧାରାର ପ୍ରଥମ ଗୀତଟି ଥିଲା ପର୍ଶୁରାମ ଚଳଚ୍ଚିତ୍ରରୁ। ଶ୍ରୀକାନ୍ତ ଗୌତମଙ୍କ ରଚନାରେ ଶିଳ୍ପୀମାନେ ଥିଲେ ଉଦିତ ନାରାୟଣ ଏବଂ ନିବେଦିତା। ସଙ୍ଗୀତ ପରିଚାଳନା କରିଥିଲେ ମନ୍ମଥ ମିଶ୍ର। ଏଥର ଶିଳ୍ପୀମାନେ ହେଲେ ସୋନୁ ନିଗମ ଏବଂ ପାମେଲା ଜୈନ। ଗୀତ ରଚନା ଶେରସାନନ୍ଦ, ସଙ୍ଗୀତ ପରିଚାଳନା ଦୀପକ କୁମାର। ଚଳଚ୍ଚିତ୍ର ତୋ ଆଖି ମୋ ଆଇନା।

ମନ ରହିଗଲା ସାତ ସୁରେ। ଏହି ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିଥିଲେ ଶିଳ୍ପୀ ବିଷ୍ଣୁମୋହନ କବି। ଗୀତ ରଚନା କରିଥିଲେ ଦିଲୀପ ଜେନା। ସଙ୍ଗୀତ ପରିଚାଳନା କରିଥିଲେ ବାପି ଲେହେରୀ। ଏଥର ଶ୍ରୀକାନ୍ତ ଗୌତମଙ୍କ ରଚନାରେ ଶିଳ୍ପୀମାନେ ହେଲେ ନିବେଦିତା ଏବଂ ସୌରିନ। ସଙ୍ଗୀତ ପରିଚାଳନା ପ୍ରେମାନନ୍ଦ। ଚଳଚ୍ଚିତ୍ର ରାଜା ଝିଅ ସଙ୍ଗେ ହେଇଗଲା ଭାବ।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: TPS ଓ DL ଦ୍ୱାରା ଜନହିତରେ ଜାରି।

କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଥିଲା ତଲାସ ଚଳଚ୍ଚିତ୍ରରୁ। ଜାଭେଦ ଅଖତରଙ୍କ ରଚନାରେ ଶିଳ୍ପୀ ଥିଲେ ବିଶାଲ ଦାଦଲାନୀ, ସଙ୍ଗୀତ ପରିଚାଳନା କରିଥିଲେ ରାମ ସପତ। ଏଥର ଗୁଲଜାରଙ୍କ ରଚନାରେ ଶିଳ୍ପୀମାନେ ହେଲେ ରାହତ ଫତେ ଅଲ୍ଲୀ ଖାନ ଏବଂ ମହାଲକ୍ଷ୍ମୀ ଆୟର। ସଙ୍ଗୀତ ପରିଚାଳନା ଶଙ୍କର ଏହସାନ ଲୟ। ଚଳଚ୍ଚିତ୍ର

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଟିପିଏସ୍ ଓ ଡିଏଲ୍ ଦ୍ୱାରା ଜନହିତରେ ଜାରି।
4: ଚାଷୀ ଭାଇ ଓ ଭଉଣୀ ମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ ଲ୍ୟାମ୍ପ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।

ଦମ୍ମାରୋ ଦମ୍ ଏହି ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିଥିଲେ ଶିଳ୍ପୀ ଆସ୍ କିଙ୍ଗ ଏବଂ ସୁନିଧି ଚୌହାନ। ଗୀତ ରଚନା କରିଥିଲେ ଜୟଦୀପ ସୈନୀ, ସଙ୍ଗୀତ ପରିଚାଳନା କରିଥିଲେ ପ୍ରୀତମ। ଏଥର ସମୀରଙ୍କ ରଚନାରେ ଶିଳ୍ପୀ ହେଲେ କେକେ, ସଙ୍ଗୀତ ପରିଚାଳନା ହରିଶ ଜୟରାଜ, ଚଳଚ୍ଚିତ୍ର ରହନା ହେ ତେରେ ଦିଲ୍ ମେଁ।

ଶେଷରେ କୌଶିର ମୁନିରଙ୍କ ରଚନାରେ ଶିଳ୍ପୀ ହେଲେ ସଲମଲି ଖୋଲଗଡ଼େ। ସଙ୍ଗୀତ ପରିଚାଳନା ଅମିତ ତ୍ରିବେଦୀ। ଚଳଚ୍ଚିତ୍ର ଇସ୍କ ଜାଦେ।

ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ପୁଣି ଥରେ ଆମ କେନ୍ଦ୍ରରୁ ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିବେ ଆଜି ମଧ୍ୟାହ୍ନ 12ଟାରେ ଆକାଶବାଣୀ ଜୟପୁର। ଆରମ୍ଭ କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ପାଉଲି ଫୁକନ୍ ମୂଳ ଅହମିଆ ରଚନା ନାଗମ ନାଟ୍ୟ ସମାଜ ହିନ୍ଦୀରେ ଅନୁବାଦ ନବରୁନ୍ ବର୍ମା ବେତାର ରୂପାନ୍ତର ଅଞ୍ଜଳି ଶର୍ମା ଓଡ଼ିଆ ଭାଷାନ୍ତର ଜଗଦୀଶ ଅଧିକାରୀ ପ୍ରଯୋଜନା କରିଛନ୍ତି ମନୋଜ କୁମାର ସାମନ୍ତରାୟ ତେବେ ଆସନ୍ତୁ ଶୁଣିବା ନାଟକ ପାଉଲି ଫୁକନ୍।

0: ନାରାୟଣ ଏହି ଶ୍ମଶାନରେ ତ କେହି ନାହାନ୍ତି, କିନ୍ତୁ ମୁଁ ନିଜେ ଶୁଣିଲି ଏଠି କେହି ଜଣେ କ୍ରନ୍ଦନ କରୁଛି।
1: ମାଲିକ, ଗାଁର ଲୋକମାନେ ଏଇ କଥା ଜାଣିଛନ୍ତି ଯେ ଦୁଇ ଚାରି ଦିନ ଠାରୁ ରାଜାଙ୍କ ସମାଧି ପାଖରେ ଅଧରାତିରେ କିଏ ଜଣେ କାନ୍ଦୁଛି।
0: ମୁଁ ତ ନିଜେ ସଫା ସଫା ଶୁଣିପାରିଛି ଯେମିତି କୌଣସି ଜଣେ ସ୍ତ୍ରୀ ଲୋକ କ୍ରନ୍ଦନ କରୁଛି। ନାରାୟଣ ତୁ ଟିକେ ଭଲ କରି ଦେଖ ତ।
1: ହଁ
0: ଗଛ ତଳେ ଗୋଟେ

0: ମୂର୍ଚ୍ଛା ଧୀରେ ଧୀରେ ଦୂରକୁ ଚାଲି ଯାଉଛି।
1: ନା ଛାଏ ନୁହେଁ ନାରାୟଣ, ମଣିଷଟେ ତୁ। ମଶାଲ ନେଇ ଜଲ୍ଦି ତାର ପିଛା କର। ରାତ୍ରିର ଅନ୍ତିମ ପ୍ରହରରେ ରାଜାଙ୍କର ସମାଧି ପାଖରେ କ୍ରନ୍ଦନ। ଇଏ କଣ? ରାଜାଙ୍କ ସମାଧି ଖୋଳା ହେଇଛି। ଏହି କାରଣରୁ ଆଜି ଦେବୀ ମା ବୋଧେ ଅସନ୍ତୁଷ୍ଟ। ଦେବୀ ମାଙ୍କର କ୍ରନ୍ଦନ।
2: ମାଲିକ ଧରି ପାରିଲି ନାହିଁ। ମାଲିକ
1: ତୁ ତାକୁ ଧରିପାରିବୁନି ନାରାୟଣ।
2: ମୁଁ ତା ନିକଟକୁ ଯେତେ ଚଞ୍ଚଳ ଯାଉଥାଏ, ସେ ଛାଇଟା ସେତେ ଚଞ୍ଚଳ ତାର ସହିତ ଲୁଚି ଯାଉଥାଏ। ମଶାଲର ଉଜ୍ଜଳରେ ହଠାତ୍ ଗୋଟେ ଝଲକ ମାତ୍ର ଦେଖିଛି ମାଲିକ। କଳା ପୋଷାକ ପରିହିତା ଜଣେ ସ୍ତ୍ରୀ ଲୋକ, ମୁକୁଳା ବାଳ, ତାକୁ ଧରିବା ପାଇଁ ଧାଇଁଗଲି। ମୋ ହାତ ତା ପାଖରେ ପହଞ୍ଚିବା ପୂର୍ବରୁ ସେ ଦିଖୁ ନଦୀରେ ଡେଇଁ ଅଚାନକ କୁଆଡ଼େ ଅଦୃଶ୍ୟ ହେଇଗଲା।
1: ସେ ଦେବୀ ମା ଦେଶରେ ହଇଚାର କହିବା ବେଳେ ଯଦି ଆକାଶରେ ଲଞ୍ଜାତାରା ଖସେ, ଗୋର ବିଦେଶ ଯେତେବେଳେ ଇନ୍ଦ୍ରବଂଶୀ ସ୍ୱର୍ଗଦେବୀମାନଙ୍କ ସମାଧିକୁ ଅପବିତ୍ର କରନ୍ତି, ତାହେଲେ ସେଇଠି ଦେବୀ ମା କାହିଁକି କ୍ରନ୍ଦନ କରିବେ ନାହିଁ ନାରାୟଣ? ଦେଶରେ ଅମଙ୍ଗଳ ଘଟିଗଲା। ଶୁଣ ନାରାୟଣ, ତୁ ଘରକୁ ଫେରିଛୁ, ଆଉ ଘରେ ପହଞ୍ଚି ଦାନ ଦକ୍ଷିଣା ପାନଗୁଆ ସହିତ ଭଲ ଭାବରେ ସଜ୍ଜିତ କରି ଗୋଟାଏ ଜ୍ୱଳନ୍ତ ଦୀପ ସହିତ ଗୋଟାଏ ନୈବେଦ୍ୟର ଥାଳି ମନ୍ଦିରକୁ ନେଇଯା। ବଡ଼ ଠାକୁରଙ୍କୁ କହିଲେ ବରଫ କଣ୍ଠାରୁ ଆସିଛି।
2: ଆଉ ଏଠାରେ ଆପଣ ଏକା?
1: ହଁ, ମୁଁ କିଛି କ୍ଷଣ ପାଇଁ ଏଠି ଏକାନ୍ତରେ ରହିବାକୁ ଚାହେଁ। ଯା, ତୁ ଯା।
2: ନାଇଁ ମାଲିକ, ଏଇ ଦେଶ ଦେବତାଙ୍କ ରାଜ ହୋଇଥିବା ଯୋଗୁଁ ମୁଁ ଏମିତି କହୁଥିଲି। ଠିକ ଅଛି, ମୁଁ ଯାଉଛି।
1: ଯା ଯା। ଧନଞ୍ଜୟ, କଣ ହେଲା? ତରାତଳି ଛାଡ଼ି ଆସିଲ କାହିଁକି?
3: ତରାତଳିରୁ ଆସି ନାହିଁ ଫୁକନ, ରିପୁବାରୁ ଖବର ମିଳିଲା ଯେ କାଲି ଗୁଆହାଟୀଠାରୁ ଇଂରେଜମାନଙ୍କ ବାରୁଦ ଭରା ନାବ ଦିଖୁ ନଦୀ ମୁହାଣରେ ପହଞ୍ଚିବ। ଆମେ ତରାତଳିରେ ସଙ୍ଗେ ସଙ୍ଗେ 25 ଜଣ ଲୋକଙ୍କୁ ଯୋଗାଡ଼ କରି ଲୋହିତ ତଟ ପାଖରେ ପହଞ୍ଚିଗଲୁ। ଦେଖିଲୁ ଯେ ଇଂରାଜୀମାନଙ୍କ ପତାକା ଲଗା ଡଙ୍ଗାଟି ଲୋହିତଠାରେ ଅଛି।
4: ପିଓଲି, ଆମେ ରାତିର ଅନ୍ଧାର ଭିତରେ ସେହି ଡଙ୍ଗାରୁ ବାରୁଦ ଲୁଟିକି ନେଇ ଆସିଲୁ।
1: ବାରୁଦ ବାରୁଦ, ତାପରେ କଣ ହେଲା?
5: ତାପରେ ଗୋଟିଏ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଲା ଫୁକନ। ଯେମିତି ଆମେ ବାରୁଦ ଧରି ଦିଖ ନଦୀ ହୋଇ ପଳାୟନ କରୁଥିଲୁ, ସେତେବେଳେ ବିଜୁଳି ବେଗରେ ଗୋଟିଏ 5 ଡଙ୍ଗା ଆସି ପହଞ୍ଚିଲା। ଆଉ ଅତି ଚତୁରତାର ସହିତ ଇଂରେଜମାନଙ୍କ ସେହି ଖାଲି ଡଙ୍ଗାକୁ ନାବିକ ସହିତ ଲଇତ ମଧ୍ୟକୁ ବୁଡ଼ାଇ ଦେଲା। ସେହି ଡଙ୍ଗାରୁ ଜଣେ ମହିଳାର ଉଚ୍ଚସ୍ୱର ଶୁଣାଗଲା, ଯଦି କାମ କରିବାର ଅଛି ପୂର୍ଣ୍ଣତା ସହିତ କର, ଅଧା ଛାଡ଼ ନାହିଁ, ସାପ ମାରି ତାର ଲାଞ୍ଜର ବିଷ ଛାଡ଼ ନାହିଁ।
1: ମହିଳା, ଅଦ୍ଭୁତ, ସେ ଡଙ୍ଗା କାହାର ଥିଲା?
4: କିନ୍ତୁ ଫୁକନ ବାବୁ, ବାରୁଦ ରଖିବାର ବ୍ୟବସ୍ଥା ତ ଆଜି ରାତିକ ମଧ୍ୟରେ ହିଁ କରିବାର ଅଛି।
1: ବର୍ତ୍ତମାନ ସେଗୁଡ଼ିକ କୋଉଠି ଅଛି?
3: ଡଙ୍ଗା ଭିତରେ।
1: ଡଙ୍ଗାରେ କେମିତି ରଖି ଆସିଲ?
5: ଧୁରନ୍ଧର ତପଧାରୀ

0: ସହିତ ଆହୁରି 12 ଜଣ ତୋପଧାରୀ ସେଠାରେ ଅଛନ୍ତି।
1: ଫୁକନ ବାବୁ, ଯଦି ଗୋଟେ ଡଙ୍ଗା ଭର୍ତ୍ତି ବାରୁଦ ରଖି ମଧ୍ୟ ଶତ୍ରୁକୁ ଘୋଡ଼େଇ ପାରିବା ନାହିଁ, ତାହେଲେ ତଳାତଳି କଣ ଶିଖିପାରିଛି?
2: ପିଓଲି ଶୁଣ, କାଲି ସକାଳେ ଏଠାରେ ଅନେକ ଲୋକଙ୍କର ଗହଳି, ରାତି ଭିତରେ ହିଁ ବାରୁଦ ଭରା ଏ ଡଙ୍ଗାଟିକୁ ଏଠାରୁ ହଟେଇବାର ବ୍ୟବସ୍ଥା କରିବାକୁ ପଡ଼ିବ।
0: ହଟେଇବାକୁ ପଡ଼ିବ ଭାଇ। ଶୁଣ, ତରାତଳିରେ ଉଦୟ ସିଂର ଶିବିର ପାଖରେ ଯେଉଁ ଜରି ଗଛଟି ଅଛି, ତାହାରି ମୂଳରେ ଗଭୀର ଗର୍ତ୍ତଟିଏ ଖୋଳି ରାତିକ ଭିତରେ ହିଁ ତୁମେ ପୋତି ଦିଅ। ଉଦୟ ସିଂ, ଏହି ଦାୟିତ୍ୱ ତୁମରି ଉପରେ ନ୍ୟସ୍ତ କରାଯାଉଛି। ତମେ ଯାଅ, ଯେତେବେଳେ ବାରୁଦ ଆମ ହାତ ପାହାନ୍ତାରେ ଅଛି, ତମେ ନବ ଉତ୍ସାହରେ ଆମର ତୋପଧାରୀ ଯୋଦ୍ଧାମାନଙ୍କ ମଣ୍ଡଳୀକୁ ଆହୁରି ନିପୁଣ କରିଦିଅ। ଯାଅ ଯାଅ ଉଦୟ ସିଂ।
1: ଉଦୟ ସିଂ ସାହସୀ ଅଟେ, ଏହି କାମର ସମ୍ପୂର୍ଣ୍ଣ ଦାୟିତ୍ୱ ମୁଁ ବହନ କରୁଛି। ଫୁକନ ବାବୁ, କଣ୍ଟାରେ ହିଁ କଣ୍ଟାକୁ ବାହାର କରିବାକୁ ପଡ଼ିବ।
0: ଧନଞ୍ଜୟ, ସମସ୍ତେ ଅଣ୍ଟା ଭିଡ଼ି ପ୍ରସ୍ତୁତ ହେଇଯାଅ, ଇଂରେଜୀମାନଙ୍କର ବାରୁଦ ଘରକୁ ଧ୍ୱଂସ କରିବାକୁ ପଡ଼ିବ। ତାପରେ ତାପରେ ତାଙ୍କ ସହିତ ଯୁଦ୍ଧ କରି ତାଙ୍କୁ ଦେଶର ସୀମାରେଖାରୁ ବାହାର କରିବାକୁ ବେଶୀ ସମୟ ଲାଗିବନି।
3: କିନ୍ତୁ ଏହା କେତେ ଆଶ୍ଚର୍ଯ୍ୟର କଥା ଫୁକନ, ଆମ ଦେଶର ହିଁ କିଛି ନୀଚ ସ୍ୱାର୍ଥପର ପଦପଦବୀରେ ଆଶା ରଖିବା ଲୋକେ ତାଙ୍କୁ ସ୍ୱାଗତ କରିବା ପାଇଁ ଅର୍ଜୁନଗୁରିରେ ଗୋଟିଏ ମେଳାର ଆୟୋଜନ କରୁଛନ୍ତି। କଣ ଆପଣ?
0: ଅର୍ଜୁନଗୁରିରେ ମେଳା ଅଛି, ତାର ଉଦ୍ଦେଶ୍ୟ କଣ ତମେ ଜାଣିଛ?
3: କଣ ଆପଣ ଶୁଣିନାହାନ୍ତି? ମଣିରାମ କାକତି ବରୁଆ ଅର୍ଜୁନଗୁରିରେ ଗୋଟିଏ ମେଳାର ଆୟୋଜନ କରୁଛନ୍ତି। ମେଳାର ଉଦ୍ଦେଶ୍ୟ ହେଲା ଜନତାଙ୍କ ତରଫରୁ କପ୍ତାନ ସାହେବଙ୍କଠୁ ସାବାସୀ ନେଇ ଧନ୍ୟବାଦ ଦେବା।
0: ମଣିରାମ ଭଲ ଜାଲ ବିଛେଇଛି, ଅତି ସୁନ୍ଦର ଆୟୋଜନଟିଏ।
3: ଫୁକନ ବାବୁ, କଣ ସେ ମେଳା ପାଇଁ ଆପଣଙ୍କୁ ନିମନ୍ତ୍ରଣ ମିଳିନାହିଁ?
0: ମୋ ଭଳି ଜଣେ ବେକାର ମଣିଷ ସେଠାରେ କୌଣସି ଆବଶ୍ୟକତା ନଥାଇପାରେ।
3: ଆଉ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ସୂଚନା ଅଛି।
0: କଣ ସୂଚନା ଅଛି?
3: ମୋର ସନ୍ଦେହ, ବୋଧ ହୁଏ ମଣିରାମକୁ ଆମର ତରାତଳି ସମ୍ପର୍କିତ ସୂଚନା ଜଣା ଅଛି।
0: କିଏ ମଣିରାମକୁ ଏ ସୂଚନା ଦେଇଛି ଜାଣିଛ?
4: ମୋର ଯେତେ ଦୂର ପର୍ଯ୍ୟନ୍ତ ବିଶ୍ୱାସ, ହରନାଥ ଦାରୋଗା ହିଁ ସୂଚନା ଦେଇଥାଇପାରେ।
5: ମୋ ହିସାବରେ ହରନାଥ ବରୁଆ ଆମ ଗତିବିଧି ଉପରେ ତୀର୍ଯ୍ୟକ ଲକ୍ଷ୍ୟ ରଖିଛି। ଆମେ ବି ଏପଟେ ଆପଣଙ୍କ ସହିତ ମିଶିଅଛୁ। ଏହି ସୂଚନା ମଧ୍ୟ ଇଂରେଜମାନଙ୍କ କାନରେ ପଡ଼ିଥିବା ଅସମ୍ଭବ ନୁହେଁ।
0: ଧନଞ୍ଜୟ, ଧନୁଧର, ବରୁଆ, ଆମ ସମ୍ମୁଖରେ ଭୟଙ୍କର ସମୟ ଉପସ୍ଥିତ ହୋଇଛି। ଯଦି ଏହି ସମୟରେ ଆମେ ସାବଧାନ ନ ହେବା, ତାହେଲେ ଆମର ସମସ୍ତ ଚେଷ୍ଟା ଧୂଳିସାତ୍ ହୋଇଯିବ। ଆମର ପୂର୍ବ ଏବଂ ପଶ୍ଚିମ ସୀମାର କାମ ଯେତେ ଜଲ୍ଦି ହେବ ପୂରା କରି ତରାତଳିରୁ ଆମର ଶିବିର ଉଠାଇଦେବାର ସମୟ ଆସିଗଲା। ବର୍ତ୍ତମାନ ତମେ ସବୁ ଯାଅ, ଏହାର ବ୍ୟବସ୍ଥା କର।
2: ଆଉ ତୁ ପିଓଲି,
0: ମତେ କିଛି ସମୟ ଏକାନ୍ତରେ ରହିବାକୁ ଦିଅ।
2: ଏଇ ସମାଧି ସ୍ଥାନରେ ଏକୁଟିଆ ଭାବେ ତୋର କଣ ହେଇଛି ପିଓଲି?
0: ଡରିବାର କୌଣସି କଥା ନାହିଁ ଭାଇ, ସମାଧି ସ୍ଥଳରେ ଭୂତପେତ ଏଇ ଦିବ୍ୟାଙ୍ଗର ବେକ ଚିପି ମାରିପାରିବେ ନାହିଁ।
2: ତୁ କାହିଁକି ବୁଝିପାରୁନୁ ପିଓଲି?
0: ବୁଝିଛି ଭାଇ, ବୁଝିପାରୁଛି। ତମର ପ୍ରେମ, ଭାଉଜଙ୍କ ଆଦର, ଜେଜେମାଙ୍କ ସ୍ନେହ, ସବୁକିଛି ବୁଝିଛି। ଏବଂ ଏହି କଥା ମଧ୍ୟ ବୁଝିଛି ଯେ ମୁଁ ହିଁ ପରିବାରର ସମସ୍ତ ସଦସ୍ୟମାନଙ୍କ ପାଇଁ ଅଶାନ୍ତିର କାରଣ ହୋଇସାରିଛି।
5: କିନ୍ତୁ ଫୁକନ, କିଛି ଦିନରୁ ମୁଁ ଦେଖୁଛି ଆପଣ ଆଉ କିଛି ହୋଇସାରିଛନ୍ତି। ରାତ୍ରିରେ ଆପଣଙ୍କୁ ନିଦ ହେଉନାହିଁ? କୁହନ୍ତୁ କୁହନ୍ତୁ କଣ ହେଲା? ଯାହାର ହାତରେ ଆହୁଲା ଅଛି ସେ ଯଦି ଅସ୍ଥିର ହୋଇଯିବ, ତାହେଲେ ଡଙ୍ଗା କିପରି ସିଧା ଚାଲିପାରିବ?
0: ଆତଙ୍କିତ ହୁଅନି ବରୁଆ, ସ୍ରୋତର ବିପରୀତରେ ଡଙ୍ଗାକୁ ସମ୍ଭାଳି ନ ପାରି ହୁଏତ ସେ ଡଙ୍ଗାକୁ କୂଳରେ ନ ଲଗାଇପାରେ, ତଥାପି ସେ ଏମିତି ଚଳେଇବ ଯେ ଡଙ୍ଗା କେବେ ହେଲେ ବୁଡ଼ିବ ନାହିଁ। ହଁ, ହୁଏତ ଆହୁଲଧାରୀର ମୃତ୍ୟୁ ହୋଇପାରେ, କିନ୍ତୁ ଡଙ୍ଗା ବୁଡ଼ିବ ନାହିଁ।
4: ଫୁକନ ବାବୁ, ଆମେ ମୃତ୍ୟୁକୁ ଭୟ କରୁନାହୁଁ, ମୁଁ ଅନେକ ଥର ମୃତ୍ୟୁର ସମ୍ମୁଖୀନ ହୋଇଛି।
3: ହଁ, ଏକଥା ସତ, ଯିଏ ମରଣକୁ ଭୟ କରେ ସିଏ କେବେ ବି ଏହି କାମ ପାଇଁ ପାଦ ବଢ଼ାଇବ ନାହିଁ।
2: ଏବେ ଏସବୁ ଆଲୋଚନା ଛାଡ଼ି ଚାଲ ସମସ୍ତେ ଘରକୁ ଯିବା, ଚାଲ।
0: ଠିକ୍ ଅଛି, ହଁ ହଁ ହଁ, ଯିବା ପୂର୍ବରୁ ମୁଁ ତମମାନଙ୍କୁ କିଛି ଦେଖାଇବାକୁ ଚାହୁଁଛି। ଆସ, ସମାଧି ସ୍ଥଳର ଏପଟକୁ ଆସ, ଆସ ଏପଟକୁ ଆସ,
2: ଚାଲ। ଆରେ ଆରେ, ସମେତ ଭାଙ୍ଗି ଯାଇଛି, କିଏ ଭାଙ୍ଗିଲା?
0: ସେଇ ଲୁଣ୍ଠନକାରୀ ଇଂରେଜମାନଙ୍କର କାମ ଭାଇ। ଦେଖ, କେବଳ ସମାଧି ଭାଙ୍ଗି ନାହାନ୍ତି, ସମାଧିର ସମସ୍ତ ଜିନିଷ, ଧନ ସମ୍ପତ୍ତି ମଧ୍ୟ ଲୁଣ୍ଠନ କରି ନେଇଯାଇଛନ୍ତି।
5: ଶହ ଶହ ବର୍ଷ ପର୍ଯ୍ୟନ୍ତ ସ୍ୱର୍ଗର ଯେଉଁ ଦେବତାମାନେ ରାଜବାଟ ଭୋଗ କରୁଥିଲେ, ଯଦି ତାହା ଚାଲିଗଲା, ତାହେଲେ ଦେଖିବ ଏଇ ଦେଶରେ ହଇଜା ଦୁର୍ଭିକ୍ଷର ରାଜୁତି ହେବ।
0: ନା ନା, ଏମିତି କୁହନ୍ତୁ ନାହିଁ। ଆରତୀର ମଙ୍ଗଳ ଧ୍ୱନିରେ ମନ୍ଦିର ମୁଖରିତ ହେଉ।

0: ପ୍ରତ୍ୟେକ କ୍ଷେତ ଶସ୍ୟ ଶ୍ୟାମଳ ହୋଇଉଠୁ। ଗାଁ ଗଣ୍ଡା ନଗର ପୁଣି ପ୍ରଜାମାନଙ୍କ ଦ୍ୱାରା ଭରିଯାଏ ଉତ୍ସବ ମୁଖରିତ ହେଉ, ଏହା ହିଁ ଆମର କାମନା ହେବା ଉଚିତ। ଆମ ଆସାମ ସ୍ୱର୍ଣ୍ଣମୟୀ ଆସାମ, ପ୍ରକୃତିର ଏହି ଅପୂର୍ବ ଲୀଳାଭୂମି ଦେବତାଙ୍କ ପାଇଁ ମଧ୍ୟ ଦୁର୍ଗମ, ସ୍ୱର୍ଗାଦପି ଗରିଅସି ଜନ୍ମଭୂମି ଏହି ଆସାମ ପାଇଁ ଧର୍ମ ଛାଡ଼ିଲେ, ଭାଷା ଛାଡ଼ିଲେ, ଆତ୍ମୀୟ ସ୍ୱଜନଙ୍କୁ ଭୁଲିଯାଇ ନଦୀ ବନ ପର୍ବତ ପାର କଲେ, ହୃଦୟର ରକ୍ତରେ ସ୍ନେହମୟୀ ଜନ୍ମ ମାଟିକୁ ଉର୍ବର କରି ଶସ୍ୟ ଶ୍ୟାମଳ କ୍ଷେତରେ ପରିଣତ କଲେ, ପଥର ଫଟେଇ ମନ୍ଦିର ତିଆରି କଲେ। ସେଇ ଆସାମକୁ ଇଂରେଜମାନଙ୍କ ହାତରେ ଦେଇ ତାଙ୍କର ସେବା କରିବା ଅପେକ୍ଷା ବେକରେ ଫାଶି ଲଗେଇ ଆତ୍ମହତ୍ୟା କରିବା ଶତଗୁଣରେ ଶ୍ରେୟସ୍କର। ଆସ ଆସ ଭାଇମାନେ, ଆଜି ଆମେ ସମସ୍ତେ ମା ଭବାନୀଙ୍କ ନାମରେ ପ୍ରତିଜ୍ଞା କରିବା, ଦେଶ ପାଇଁ ଆମେ ଜୀବନ ଉତ୍ସର୍ଗ କରିବୁ, ଆମେ ବିଶ୍ୱାସଘାତକତା କରିବୁ ନାହିଁ। ଏହା ଛଡ଼ା ମୁଁ ଆଜି କଣ ଦେଖିଲି ଜାଣିଛ? ଏଇଠିକି ଆସି ଦେଖେ ତ, ସେଇ ଗଛ ତଳେ, ସେଇ ଗଛ ତଳେ କଳା ଶାଢ଼ୀ ପରିହିତା ମୁକୁଳ ବାଳ ଧରି ଜଣେ ସ୍ତ୍ରୀ ଲୋକ,
1: କଳା ପୋଷାକ ପିନ୍ଧି ଲୋହିତ ନଦୀରେ ଦୁଇଟି ଖୋଲା ଡଙ୍ଗା ନେଇ ଯିଏ ଆମକୁ ସାହାଯ୍ୟ କରିଥିଲା, ସିଏ ମଧ୍ୟ କଳା ପୋଷାକ ପରିହିତା ମହିଳା ଜଣକ ଥିଲା। କଥାଟା ବହୁତ ଅଜବ ଲାଗୁଛି, ଏଇ ଅଜ୍ଞାତ ଶୁଭାକାଂକ୍ଷୀ ମହିଳା ଜଣକ କିଏ ହେଇପାରେ?
0: ସିଏ କିଏ ସେ କଥା ଜାଣିବା ପାଇଁ ନାରାୟଣ ଦୌଡ଼ିଗଲା, କିନ୍ତୁ ନାରାୟଣ ସେଠାରେ ପହଞ୍ଚିବା ପୂର୍ବରୁ ସେ ଦୀଖ ନଦୀରେ ଡେଇଁ ଉଭେଇଗଲା। ପ୍ରକୃତିରେ ଯଦି ସିଏ ସେହି ମହିଳା ଜଣକ ହେଇଥାଏ, ତାହେଲେ ତ ଅସାଧାରଣ ମହିଳା ଏବଂ ସେ ଦେବୀ, ସେଇଥିପାଇଁ ତ ସେ ଅସନ୍ତୁଷ୍ଟ।
2: ଦେବୀଙ୍କ ମନ୍ଦିରରେ ପୂଜାପାଠ ବନ୍ଦ ହୋଇଗଲା ଫୁକନ ବାବୁ, ସେଥିରେ ଦେବୀ କାହିଁକି ନାରାଜ ନ ହେବେ ଭଲା?
0: ଆସ ଆସ ଭାଇମାନେ, ମିଳିତ କଣ୍ଠରେ କହିବା, ଆମେ ଇଂରେଜମାନଙ୍କୁ ଦେଶରୁ ଘଉଡ଼େଇ ଦେବୁ।
3: ମଣିରାମ ଦିବାନ ମହୋଦୟ, ଗୋରା ସାହେବଙ୍କ ଅନୁମତି ନେଇ ଆଜି ଆମର କାର୍ଯ୍ୟକ୍ରମ ଆରମ୍ଭ କରିବା ହିଁ ଭଲ ହେବ।
4: ଠିକ ଅଛି, ଠିକ ଅଛି ଦାରୋଗା ମହୋଦୟ, ବର୍ତ୍ତମାନ ଯଦି କର୍ଣ୍ଣେଲ ସାହେବଙ୍କ ଅନୁମତି ହେବ ତ ଆମେ ସଭା କାର୍ଯ୍ୟ ଆରମ୍ଭ କରିବା ପ୍ଲିଜ।
5: By all means.
4: Thank you. ଆରମ୍ଭ କରନ୍ତୁ ଦାରୋଗା ମହୋଦୟ।
3: ସର୍ବପ୍ରଥମେ ହେବ ଆମ ଏଇ କଳାକାରମାନଙ୍କର ବିହୁ ନୃତ୍ୟ।

0: କର୍ଣ୍ଣେଲ ସାହେବ, ଏହା ହେଉଛି ଆମର ଜାତୀୟ ଉତ୍ସବ, ବହୁ ଅବସରରେ ଗୀତ ଗାଇ କରାଯାଉଥିବା ଆନନ୍ଦ ଉତ୍ସବର ନୃତ୍ୟ ବିହୁ ବିହୁ।
1: Who is that coming on the palanquin?
2: Must be someone of high level position, sir.
0: Budhe se Pioli Phukan.
1: Pioli Phukan?
0: Se jane divyanga bina sobar re chali pare nahi।
1: I see। Neville, we must keep an eye on this man।
0: Acha daroga mohoday, କଣ ପିଓଲି ଫୁକନଙ୍କୁ ଏଠାକୁ ଡକା ଯାଇଥିଲା?
3: ମୋତେ ଜଣା ନାହିଁ, ମୋ ତାଲିକାରେ ତାଙ୍କ ନାମ ନଥିଲା। ଦିୱାନ ମହୋଦୟ, ନୃତ୍ୟ ସଙ୍ଗୀତର ଆୟୋଜନ ଏଇଠି ସମାପ୍ତ କରନ୍ତୁ। ବର୍ତ୍ତମାନ ଆମ ପାର୍ବତୀୟ ରାଜାମାନେ ସାହେବ ସରକାରଙ୍କୁ ନିଜ ନିଜର ଭେଟିଦେବେ।
0: ଭଲ କଥା, ଭଲ କଥା।

0: ସାହେବ ଏମାନେ ଆମ ଆସାମର ସୀମାବର୍ତ୍ତୀ ପାର୍ବତୀୟ ରାଜାମାନେ ସାହେବ ଏମାନେ ଆପଣଙ୍କ ସହିତ ମିତ୍ରତା ସ୍ଥାପନ କରିବା ଉଦ୍ଦେଶ୍ୟରେ ଦୂର ଦୂରାନ୍ତର ଏହି ମେଳାକୁ ଆସିଛନ୍ତି ଆଉ ଆପଣମାନଙ୍କ ସକାଶେ ନିଜ ନିଜ ସ୍ଥାନର କିଛି କିଛି ଖାସ ଉପହାର ଗିଫ୍ଟ ମଧ୍ୟ ସାଥିରେ ଆଣିଛନ୍ତି। ମାନ୍ୟ ବ୍ୟକ୍ତିମାନଙ୍କୁ ମାନେ ରେସ୍ପେକ୍ଟ ଲୋକମାନଙ୍କୁ ଉପହାର ପ୍ରଦାନ କରିବା ଆମ ଦେଶର ପରମ୍ପରା। ଆଶା କରୁଛୁ ଏସବୁ ଉପହାର ଗ୍ରହଣ କରି କର୍ଣ୍ଣେଲ ସାହେବ ଏମାନଙ୍କ ଆନନ୍ଦକୁ ଦ୍ୱିଗୁଣିତ କରିଦେବେ।
1: ସାହେବ
0: ଏ ମହାଶୟ ହେଉଛନ୍ତି ଖାସିଆ ରାଜା ଖାଇରାମର ସିଏମ।
1: ହାଉ ଡୁ ୟୁ ଡୁ?
2: ନମସ୍କାର ସରକାର ବାହାଦୁର। ଆମେ ସରକାର ବାହାଦୁରଙ୍କ ପାଇଁ ବୁଟିଯୁକ୍ତ ଖାସିଆ କପଡ଼ା, କିଛି ଫଳମୂଳ, ମହୁ ଆଉ ଧନୁସର ଆଣିଛୁ।
1: ଥ୍ୟାଙ୍କ ୟୁ ଭେରି ମଚ୍ ଖାସି ଚିଫ୍, ୱି ଶାଲ୍ ନେଭର ଫର୍ଗେଟ୍ ୟୋର ଗ୍ରେଟଫୁଲନେସ୍। ବହୁତ ଧନ୍ୟବାଦ।
3: ଓ ଦିସ୍ ଇଜ୍ ବ୍ୟୁଟିଫୁଲ ବ୍ୟୁଟିଫୁଲ ହ୍ୟାଣ୍ଡ ଓଭର।
0: ବର୍ତ୍ତମାନ ଆପଣ ଆସନ୍ତୁ ଗାରେଗାମ ମହୋଦୟ।
4: ସାହେବ ଏହା ଏହା ଆପଣଙ୍କ ପାଇଁ ଉପହାର।
3: କ୍ୟାପ୍ଟେନ ଲୁକ୍ ୱାଟ ଆର୍ ଦିସ୍, ଲୁକ୍ ଦିସ୍ ଇଜ୍ ଗୋଲ୍ଡ
1: ଲ୍ୟାଣ୍ଡ ଅଫ ମିନେରାଲ୍ସ। We have discovered an asset to the company.
4: ଏହା ନାଗମାଟି ଅଟେ ସାହେବ, ଆମ ପାହାଡ଼ର ନାଗମାଟି।
3: ତୁମର ପାହାଡ଼ରେ ନାଗମାଟି ମିଳୁଛି?
0: ହଁ କପ୍ତାନ ସାହେବ, ଗାରୋ ପାହାଡ଼ରେ ନାଗମାଟିର ଖଣି ଅଛି।
3: କଣ ଆମକୁ ରାସ୍ତାଟା କହିପାରିବ?
0: ହଁ ମହୋଦୟ, ରାସ୍ତା କୁହାଯାଇପାରେ।
3: ଓ ଦିସ୍ ଇଜ୍ ଲିଡ୍, ଦିସ୍ ଇଜ୍ ଆଇରନ୍ ଆଣ୍ଡ ଦିସ୍ ଇଜ୍ ଲାକ୍। Oh my God! ଏସବୁ ଜିନିଷ ତୁମର ପାହାଡ଼ରେ ମିଳୁଛନ୍ତି?
4: ମିଳୁଛି ସରକାର, ବହୁତ ମିଳୁଛି।
3: Oh my God! What a resourceful country! ବହୁତ ବୁଢ଼ା ପୁରା ଡେସ୍ କଲୋନେଲ, ଡୁ ହ୍ୱାଟ ଏଭର ୟୁ ଲାଇକ୍ ୱିଥ୍ ୟୋର ମିଲିଟାରୀ ଅପସନ୍ସ, ବଟ୍ ପ୍ଲିଜ୍ ପ୍ଲିଜ୍ ଗିଭ୍ ମି ଏ ଚାନ୍ସ ଟୁ ଅନ୍ଅର୍ଥ ଦିସ୍ ହିଡନ୍ ଟ୍ରେଜର।
5: ଡୋଣ୍ଟ ୟୁ ବି ଇମ୍ପେସେଣ୍ଟ ଲେଫ୍ଟନାଣ୍ଟ ମାଥା। ଆପଣ କଣ ଆଣିଛନ୍ତି ରାଜା ବାହାଦୁର?
0: ସିମ୍ପୁଗାମ ମହୋଦୟ ଆପଣ ଏବେ ଆସନ୍ତୁ।
6: ଫିନାଫାଟେ ଆମେ ଶୁଣିଛୁ ଆପଣମାନଙ୍କୁ ଫିନା ବହୁତ ପସନ୍ଦ, ସେଥିପାଇଁ ଆପଣମାନଙ୍କ ପାଇଁ ଫିନାଫା ଆଣିଛି ସାହେବ।
1: ଇଏ ଫିନା କଣ? ହ୍ୱାଟ ଇଜ୍ ଦିସ୍ ଫିନା?
0: କର୍ଣ୍ଣେଲ ସାହେବ ଏହା ଚା ଗଛ, ଚା ମାନେ ଟି।
3: ତୁମମାନଙ୍କ ପାହାଡ଼ରେ ଟି ମିଳୁଛନ୍ତି?
0: ହଁ, କିଛି ଦିନ ପୂର୍ବରୁ ଯେତେବେଳେ ଆମେ ସିମ୍ପା ଆଉ ତାପଲିକା ପର୍ବତ ଉପରକୁ ଯାଇଥିଲୁ ସେଠାରେ ଜଙ୍ଗଲୀ ଚାହାର ଗଛ ମିଳିଥିଲା।
5: ଦେନ୍ ୟୁ ଆର୍ ଦି ଡିସ୍କଭରର ଅଫ ଟି।
3: ମୋତେ ତୁମର ଟି ବଗିଚା ଦେଖାଇ ପାରିବୁ?
0: ଠିକ ଅଛି ସାହେବ, ସୁଯୋଗ ମିଳିଲେ ନିଶ୍ଚୟ ଦେଖେଇବି।
3: ଥ୍ୟାଙ୍କ ୟୁ ଭେରି ମଚ୍। ଲୁକ୍ ହିୟର ଜେଣ୍ଟଲମ୍ୟାନ, ୱୁ କ୍ୟାନ୍ ସମ୍ୱାଟ୍ ଷ୍ଟାର୍ଟ ସମ୍ ଟି ଗାର୍ଡନ୍ସ ହିୟର। ବାଇ ଜବ୍, ହ୍ୱାଟ ଆନ୍ ଏଣ୍ଟରପ୍ରାଇଜ୍!
1: ବଟ୍ ଲେଟ୍ସ ଫିନିଶ୍ ଦି ବିଜନେସ୍ ଫାଷ୍ଟ। ଦିବାନ, ନାଓ ଆମର ସଭା ଖତମ କରି ପାରିବା କି?
7: ଦିବାନ ମହୋଦୟ, ବର୍ତ୍ତମାନ ଆପଣ ଉପସ୍ଥିତ ଜନତାଙ୍କ ତରଫରୁ କିଛି କୁହନ୍ତୁ।
0: ଆଚ୍ଛା ଆଚ୍ଛା ଆଚ୍ଛା, ଇଂରେଜ ଅଫିସର ମହୋଦୟମାନେ, ଆପଣ ସମସ୍ତଙ୍କୁ ଏଠାରେ ଆମେ ସ୍ୱାଗତ କରୁଛୁ, ୱେଲକମ୍ ୱେଲକମ୍। ଆସାମର ଜନତାଙ୍କ ତରଫରୁ ଆମେ ଆପଣଙ୍କୁ ଆଜି ଆମର କୃତଜ୍ଞତା ଜ୍ଞାପନ କରୁଛୁ। ୱେ ଆର୍ ଓବ୍ଲାଇଜ୍ଡ।
1: ଲଙ୍ଗ ଲିଭ୍ ବ୍ରିଟାନିଆ।
5: ନାଓ ଫାଦର, ୟୋର ଟର୍ନ ପ୍ଲିଜ୍।
8: ଥ୍ୟାଙ୍କ ୟୁ, ଗୁଡ୍ ଗ୍ରେସିୟସ୍ ଗଡ୍ ବି ୱିଥ୍ ୟୁ। ଆସାମର ପ୍ରଜାଗଣ ଇଂରେଜମାନେ ଶତ୍ରୁ ବର୍ମିୟଙ୍କୁ ହଟାଇ ଦେଲେ, ବର୍ତ୍ତମାନ ତୁମେ ସମସ୍ତେ ସୁଖ ଶାନ୍ତିରେ ରହିପାରିବ। ବଟ୍ ମାଇ ଫ୍ରେଣ୍ଡ, ଆମେ ଜାଣିଛୁ ତୁମଠାରେ ଦରମର ଅଭାବ ଅଛି, ଆମର ଗୋଡ଼ା ଫୌଜ ଫେରିଯିବ। ମାଟର, ତମେ ତ ତମର ଦେଶରେ ରହିବ, ତୁମର ଗରିବ ଦେଶକୁ ଦେଖି ଆମର ବହୁତ ଦୁଃଖ ଲାଗୁଛି। ମୁଁ ତୁମମାନଙ୍କର ପାଇଁ ସ୍ୱର୍ଗର ରାସ୍ତା ବଟାଇ ଦେବି।
0: ବହୁତ ହେଇଗଲ, ଆସାମର ପ୍ରଜାମାନଙ୍କୁ ସ୍ୱର୍ଗର ରାସ୍ତା ଦେଖାଇବା ପାଇଁ ତମକୁ ଏତେ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ।

0: ନାଚୁଛି।
1: ରାତି ଅଧରେ ତମର ଏଠି ନାଚିବାର ମାନେ?
0: ଆପଣ କଣ ଜାଣନ୍ତିନି ଯେ ନାଚିବା ହିଁ ଆମର ପେଶା?
1: କିନ୍ତୁ ଯିଏ କ୍ରନ୍ଦନ କରୁଥିଲା ସେ କିଏ?
0: ହଁ, ମୁଁ ହିଁ କାନ୍ଦେ ଆଉ ମୁଁ ହିଁ ନାଚେ।
1: ତୁ ଇଂରେଜ ମାନଙ୍କର ଗୁପ୍ତଚର, ସମାଧି ପାଖରେ ଶ୍ମଶାନ ଭିତରେ ସାମାନ୍ୟ ମଣିଷ ତୋ ପରି ନାଚନ୍ତି ନାହିଁ, ତୋ ପରି ତୁହାକୁ ତୁହା କାନ୍ଦନ୍ତି ନାହିଁ। ନାରାୟଣ, ଧର ତାକୁ, ଏହାକୁ ହତ୍ୟା କରିବା ହିଁ ଠିକ ହବ।
0: ଆଜିର

0: ଅଧିକାରୀମାନେ ନିଜର ନୌକର ଚାକର ସହିତ ମିଶି ଶ୍ମଶାନ ଭିତରେ ଜଣେ ଅବଳା ନାରୀର ହତ୍ୟା କରିବାଠାରୁ ହୁଏତ ବଡ଼ କୌଣସି କାମ ହୋଇନପାରେ। ତା ପାଇଁ ତ ତରାତଳିଠାରେ ସୈନ୍ୟ ଶିବିର ସ୍ଥାପନ କରିବାର ଆବଶ୍ୟକତା ନାହିଁ।
1: ତରାତଳି ଶିବିର କଥା ତୁ କେମିତି ଜାଣିଲୁ କହ? ମୁଁ ନିଶ୍ଚିତ ରୂପେ ଜାଣିଗଲି ତୁ ଜଣେ ଗୁପ୍ତଚର।
0: ହଁ, ମୁଁ ଜଣେ ଗୁପ୍ତଚର ଫୁକନ ଦେବତା। ଆଉ ଏଥିପାଇଁ ଏହା ମଧ୍ୟ ଜାଣିଛି ଯେ ଉତଲା ଲୋହିତାର ଛାତି ଛେରି ଇଂରେଜମାନଙ୍କ ଡଙ୍କାରୁ ଲୁଣ୍ଠନ।

0: ଆପଣଙ୍କ ସାଙ୍ଗସାଥି ସାହସୀ ହୋଇପାରନ୍ତି, କିନ୍ତୁ ସେମାନେ ଚାଲାକ ଚତୁର ନୁହନ୍ତି। କୁହନ୍ତୁ ପୁକନ୍ଦବତା, ମୁଁ କିଏ? ମୁଁ ସ୍ୱର୍ଗର ଦେବଦାସୀ, ବର୍ମାବାସୀଙ୍କ ପାଇଁ ଦୁଇଭାଷୀ, ଇଂରେଜମାନଙ୍କ ସାମ୍ନାରେ ନର୍ତ୍ତକୀ ଏବଂ ଆପଣଙ୍କ ନଜରରେ ଗୁପ୍ତଚର।
1: ମାଲିକିଏ ଅସୁରୁଣୀ,
0: ଆଉ ଆପଣଙ୍କ ସେବକ ପାଇଁ ମୁଁ ଅସୁରୁଣୀ। ଆପଣଙ୍କୁ ଗୋଟିଏ କଥା ପଚାରି ପାରିବି?
2: କୋଉ କଥା?
0: ତରତଳିରେ ଆପଣ ଯେଉଁ ଆୟୋଜନ କରୁଛନ୍ତି, ଯଦି ସେ ଆୟୋଜନର ଉଦ୍ଦେଶ୍ୟ ଗୋରା ବିଦେଶୀମାନଙ୍କୁ ଦେଶରୁ ବିତାଡ଼ିତ କରିବା, ତାହେଲେ ଜଣେ ନାରୀ ହୋଇ ମଧ୍ୟ ଯେତିକି ପାରିବି ସେହି ପରିମାଣରେ ଆପଣଙ୍କୁ ସାହାଯ୍ୟ କରିପାରିବି। ଆପଣ କଣ ମୋ ଉପରେ ବିଶ୍ୱାସ କରିପାରିବେ?
2: ଜଣେ ନର୍ତ୍ତକୀ ହେଇ ଏପରି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ପିଓଲି ଫୁକନର କି ପ୍ରକାର ସହାୟତା କରିପାରିବ?
0: ନାଚି ନାଚି ନୃତ୍ୟର ଭଙ୍ଗିମାରେ ନୁପୁରର ଧ୍ୱନିରେ ତରାତଳିରେ ସୈନ୍ୟ ଶକ୍ତି ନେଇ ଆପଣମାନେ ଇଂରେଜମାନଙ୍କୁ କିପରି ବିତାଡ଼ିତ କରିପାରିବେ? ଆପଣଙ୍କ ପାଖରେ ତ ଅଛି ମାତ୍ର ହାତ ମୁଠା ସୈନ୍ୟ ଶକ୍ତି।
2: ହେଇପାରେ ଆମ ଯୋଦ୍ଧାମାନଙ୍କର ସଂଖ୍ୟା ଅତି ଅଳ୍ପ, କିନ୍ତୁ ପ୍ରତ୍ୟେକଙ୍କ ପାଖରେ ଅଦ୍ଭୁତ ସ୍ଫୁଲିଙ୍ଗ ଅଛି। ପ୍ରତ୍ୟେକ ଯୋଦ୍ଧା ସ୍ୱର୍ଗଦେବର ନାମରେ ପ୍ରତୀକ୍ଷାବତ୍। ଏଇ ମାତ୍ର ହାତ ମୁଠା ଭଳି ସ୍ୱଳ୍ପ ଯୋଦ୍ଧାମାନଙ୍କୁ ନେଇ କି ପ୍ରକାରେ ଗୋରା ବିଦେଶୀମାନଙ୍କୁ ଦେଶରୁ ବିତାଡ଼ିତ କରାଯାଇପାରେ, ତାହା ବ୍ୟବସ୍ଥା ମୁଁ କରିବି।
0: ଯଦି ଗୋରା ବିଦେଶୀମାନଙ୍କ ଲାଲାଖି ଦେଖି କିମ୍ବା ସେମାନଙ୍କ ପ୍ରଲୋଭନରେ ପଡି ଆପଣଙ୍କ ସହଚର ସାଥି ଯଦି ପଛେଇ ଯାଆନ୍ତି, ତାହେଲେ କଣ?
2: ନର୍ତ୍ତକୀ, ନର୍ତ୍ତକୀ, ପିଓଲି ଫୁକନର ଦଳ ଆଜି ଏମିତି ମନ୍ତ୍ରରେ ଲିଖିତ ହୋଇଛି ଯେ ଇଂରେଜ ମାନଙ୍କର ଶତ ସହସ୍ର ଲାଲ ଅଖି ହଉ କି ଅସୀମ ପ୍ରଲୋଭନ, କେବେ କେବେ ତାଙ୍କୁ ପଥଚ୍ୟୁତ କରିପାରିବ ନାହିଁ। ନା, କେବେ କରିପାରିବ ନା।
0: ତାହେଲେ ଫୁକନ ଦେବତା, ମତେ ବି ସେଇ ମନ୍ତ୍ରରେ ଦୀକ୍ଷିତ କରାନ୍ତୁ। ମୋ ହୃଦୟରେ ଯେଉଁ ଲିଲିହାନ ଶିଖା ଜଳି ଉଠିଛି, ତାକୁ ଶାନ୍ତ କରିବାର କୌଣସି ଉପାୟ ମୋ ପାଖରେ ନାହିଁ। ତଥାପି କେବେ ନା କେବେ ମାତୃଭୂମିର କାମରେ ଆସିପାରେ ଏଇ ଆଶା ବିଶ୍ୱାସ ନେଇ ଏତେ ଦିନ ପର୍ଯ୍ୟନ୍ତ ମୁଁ ଏଠି ସେଠି ନାଚୁଥିଲି, ଗାଉଥିଲି। ଯେତେବେଳେ ଏ ଦେଶ ପୁଣି ଜାଗ୍ରତ ହେଇଯିବ, ଏଠାକାର ହଜି ଯାଇଥିବ ଶାନ୍ତି ପୁନଶ୍ଚ ଫେରି ଆସିବ, ମୁଁ ପୁଣି ସ୍ୱର୍ଗ ଦେବତାଙ୍କ ସମ୍ମୁଖରେ ମନ ଖୋଲି ନାଚିପାରିବି, ଗାଇପାରିବି। ମତେ ଆଜି ସେଇ ପଥ ମିଳିଯାଇଛି। ଧର୍ମର ନାମରେ ମୋ ପୂର୍ବଜଙ୍କ ସ୍ମୃତିର ସ୍ୱର୍ଗଦେବଙ୍କୁ ସାକ୍ଷି ରଖି ମୁଁ ଆଜି ଆପଣଙ୍କ ଶ୍ରୀଚରଣରେ ଶପଥ କରୁଛି ଯେତେ ଦିନ ପର୍ଯ୍ୟନ୍ତ ଶରୀରରେ ପ୍ରାଣ ପ୍ରବାହିତ ହୋଇଛି, ମୁଁ ଆପଣଙ୍କୁ ସାହାଯ୍ୟ କରିବି। ମତେ ସେଇ ମହାମନ୍ତ୍ରରେ ଦୀକ୍ଷିତ କରନ୍ତୁ ଫୁକନ ଦେବତା। ଏହି ଶରୀରରେ ଶେଷ ରକ୍ତ ବହୁଥିବା ପର୍ଯ୍ୟନ୍ତ ଦେଶର ରକ୍ଷା କରିବାର ସୁଯୋଗ ଦିଅ।
2: ଦେଶରେ ଚେତନା ଜାଗ୍ରତ ହେଇ ସାରିଛି ନାରାୟଣ।
1: ହଁ ମାଲିକ, ମାଲିକ,
2: ଦେଶରେ ଦେବୀ ଶକ୍ତି ଜଗି ଉଠିଛି ନାରାୟଣ।
3: ଆଜି ଦେଶରେ ଦେବୀ ଶକ୍ତି ଜଗି ଉଠିଛି।
1: ହଁ ମାଲିକ,
2: ନର୍ତ୍ତକୀ ତୁ କରିପାରିବ
0: ନିଶ୍ଚୟ। ଫୁକନ ଦେବତା,
2: ସର୍ବପ୍ରଥମେ ଆମେ ଗୋରା ଇଂରେଜମାନଙ୍କ ବାରୁଦ ଗୋଦାମକୁ ନିଆଁ ଲଗାଇ ଧ୍ୱଂସ କରିବାକୁ ହେବ। ତୁ ଏହି କାମରେ ସାହାଯ୍ୟ କରିପାରିବୁ?
0: ମତେ ଯେମିତି ନଚାଇବେ ମୁଁ ସେମିତି ନାଚିବି। ଧନୁରେ ତୀର ଲଗାଇ ଯେଉଁଠାକୁ ନିକ୍ଷେପ କରିବେ ସେଠାରେ ଧୂମକେତୁ ପରି ଯାଇ ଧ୍ୱଂସର ତାଣ୍ଡବ ଖେଳେଇଦେବି। ଫୁକନ ଦେବତା, ଆସନ୍ତା ଶନିବାର ରାତ୍ରି ମୁଁ ସାହେବଙ୍କ ବାରୁଦ ଘର ସମ୍ମୁଖରେ ନାଚିବା ପାଇଁ ଯିବି। ନୃତ୍ୟରେ ସେମାନଙ୍କୁ ତଲ୍ଲୀନ କରିଦେବି। ସେହି ସୁଯୋଗ ନେଇ

0: କଣ ମାନେ ବାରୁଦରେ ନିଆଁ ଲଗାଇବା ପାଇଁ ସୁବିଧା ହେବ,
1: କିନ୍ତୁ ପକ୍କା ଘରେ ନିଆଁ ଲଗାଇବାର କୌଣସି ସୂତ୍ର ମୁଁ ବୁଝିପାରୁ ନାହିଁ।
0: ସେ ସୂତ୍ର ମୁଁ କହିବି ଫୁକନ ଦେବତା, ନିଆଁ ଲଗାଇବାର ଶାଳିତା ମୁଁ ହିଁ ଯୋଗାଡ଼ କରିବି।
1: ତୁ ଶାଳିତା ଯୋଗାଡ଼ କରିପାରିବୁ?
0: ହଁ, ନିଶ୍ଚିତ ଭାବେ। ଆଜି ଯାଇ ଯେଉଁ ଅଶ୍ରୁ କୌଣସି ପଥନ ପାଇଁ ଅନ୍ତର ମଧ୍ୟରେ ବରଫ ପରି ଜମି ରହିଛି, ସେହି ଅଶ୍ରୁରେ ଶାଳିତା ତିଆରି କରିବି। ଆଉ ଯେଉଁ ପହ୍ନୀ ଅନେକ ଦିନରୁ ନିଜ ହୃଦୟ କନ୍ଦରରେ ସାଇତି ରଖି ଜନ୍ମଭୂମିର ଉଦ୍ଧାର ପାଇଁ ଜୀବନ୍ତ ପଣ କରିଛି, ସେହି ପହ୍ନୀରେ ଆପଣଙ୍କୁ ସ୍ୱାଧୀନତାର ମଶାଲରେ ଅଗ୍ନି ସଂଯୋଗ କରିବାକୁ ପଡ଼ିବ। ସେତେବେଳେ ଆପଣ ଦେଖିବେ ଫୁକନ ଦେବତା, ସେହି ଶାଳିତାର ଅଗ୍ନି ଇଂରେଜମାନଙ୍କ ବାରୁଦ ଘରକୁ ଧ୍ୱଂସ ବିଧ୍ୱଂସ କରିଦେବ।
1: ଆସାମର ସର୍ବପ୍ରଥମ ବିଦ୍ରୋହର ଅଗ୍ନିକୁ ଜଳେଇ ରଖିବା ପାଇଁ ଜଣେ ଅଜଣା ନର୍ତ୍ତକୀକୁ ଶାଳିତା ଯୋଗାଡ଼ କରିବାକୁ ପଡ଼ିବ, ଯାହାକୁ ଅଗ୍ନି ସଂଯୋଗ କରିବ ଏଇ ଦିବ୍ୟାଙ୍ଗ।
2: ଯଦି କିଛି ଅଘଟଣ ହେଇଯାଏ ତାହେଲେ
0: ଏଇ ଦୀଖ ନଦୀର ପ୍ରବଳ ଧାରାରେ ଡେଇଁ ପଡ଼ିବା। ନଦୀ ତଟରେ ଯେଉଁ ପାଞ୍ଚ ଗୋଟି ଡଙ୍ଗା ଥିବ, ତହିଁର ନାଉରିଆମାନଙ୍କୁ ପ୍ରଥମରୁ ଆଦେଶ ଦିଆ ହୋଇଥିବ। କିଛି ଦୂର ପହଁରି ପହଁରି ଯିବା ବେଳେ ସେମାନେ ଆପଣଙ୍କୁ ଡଙ୍ଗାରେ ବସେଇ ନେଇ ପାରି କରିଦେବେ।
1: ତୁ କୋଉଠି ରହୁଛୁ?
0: ନଦୀ ସେପାରିରେ ଯେଉଁ ପାଞ୍ଚଟି ଡଙ୍ଗା ଅଛି ନା, ସେଠାରେ। ଫୁକନ ଦେବତା, ମୁଁ ଉପରେ ବିଶ୍ୱାସ ରଖ, ମୁଁ କେବେ ଛଳନା କରେ ନାହିଁ। ଆପଣ ଏଥର ଭଲ ଭାବରେ

0: ନାରାୟଣ
1: କୁହନ୍ତୁ ମାଲିକ।
0: ଘରେ ସମସ୍ତେ ଖାଇସାରିଛନ୍ତି ତ? ମା ଶୋଇଗଲେ କି?
1: ରାଗରେ ଜେଜେମା ବର୍ତ୍ତମାନ ହିଁ ଶୋଇଛନ୍ତି।
0: ହଁ ଠିକ୍ ଅଛି, ଭୁଲିଗଲି। ଧନଞ୍ଜୟ, ଧନୁଧର, ଉଦୟ ସିଂ ଆଉ ପିଓଲି ବରୁଆ ସମସ୍ତେ ଠିକ୍ ହେଇସାରିଛନ୍ତି। ନର୍ତ୍ତକୀ, ପାଲଟଣା ଡଙ୍ଗା ଆଉ ତୁ ମୋ ସାଥିରେ ଅଛ।
1: ହଁ ମାଲିକ।
0: ଯା, ତୁ ଯା ଖାଇବୁ ଯା।
1: ଠିକ୍ ଅଛି ମାଲିକ।
2: ଆସିଗଲ?
0: ହଁ, ମୋର ଟିକେ ଡେରି ହେଇଗଲା ସୁଚିତା, ଲବଣୀ ଶୋଇଗଲାଣି।
2: ତୁମକୁ ଜଗି ଜଗି ଶୋଇପଡ଼ିଲା।
0: କାଲି କୃଷ୍ଣ ଚତୁର୍ଦ୍ଦଶୀ ନା ସୁଚିତା?
2: କାହିଁକି ଏ ପ୍ରଶ୍ନ?
0: ଏମିତି ପଚାରିଦେଲି, ବାହାରେ ଘନ ଅନ୍ଧାର ଦେଖିଲି ତ। ଅନ୍ଧାର ରାତିରେ ମୁଁ ପ୍ରାୟ ବାହାରେ ରହେ। ତମକୁ ଡର ଲାଗୁଥିବ ନିଶ୍ଚୟ। ଆପଣଙ୍କ ମଣିଷକୁ ନାଳ ନଦୀରେ ପଡ଼ିବୁ ଦେ ମରିଯିବେ। ସୁଚିତା, ଜଣା ନାହିଁ

0: ପାଖରେ ଆହୁରି କେତେ ଦୁଃଖ ଭୋଗିବାର ଅଛି।
1: ଦେଖ, ଏତେ ରାତିରେ ତୁମେ କାହିଁକି ଏମିତି ଅଶୁଭ କଥାଗୁଡ଼ିକ ତୁଣ୍ଡରେ ଧରୁଛ କହିଲ? ମୋତେ ତ ଭାରି ଡର ମାଡ଼ୁଛି, ଦିନ ସାରା ତ ଏପଟ ସେପଟ ଘୁରି ଥାଉଛ, ଟିକିଏ ଜଲ୍ଦି ଶୋଇଗଲେ ଭଲ ହେବ।
0: ଶୋଇବା ଶୋଇବା ସୁଚିତା, ଶୋଇ ରହିଲେ ମୋତେ ଶାନ୍ତି ମିଳୁନି। ନା ତମ ଭାଗ୍ୟରେ ସେ ସୁଖ ଅଛି, ନା ମୋ ଭାଗ୍ୟରେ ଆରାମ। ଏହା ପୂର୍ବ ଜନ୍ମର କର୍ମଫଳ ସହିତ ବାପା ଦ୍ୱାରା ସମର୍ପିତ ପିତୃଋଣ। ବିଚାରି ଲବଣୀ, ସେ ବୋଧେ ମୋ ଛାତିକୁ ଚାବୁଡ଼ି ଧରି ଶୋଇବାକୁ ଚାହେଁ, କିନ୍ତୁ ସେଇ ବିଚାରୀ ଏତିକି ଜାଣିନାହିଁ ଯେ ଯେତେଦିନ ପର୍ଯ୍ୟନ୍ତ ମୁଁ ପିତୃଋଣ ପରିଶୋଧ କରିନାହିଁ ସେତେବେଳ ପର୍ଯ୍ୟନ୍ତ ମୋତେ ଶାନ୍ତି ମିଳିବ ନାହିଁ। ମୁଁ ଜୀବନ ମରଣର ଖେଳ ଖେଳୁଛି।
1: ଆଜି ତୁମେ ଏସବୁ ପ୍ରଳୋପ କାହିଁକି କରୁଛ ସ୍ୱାମୀ? ମୋତେ ଲାଗୁଛି କିଛି ଦିନ ହେଲା ତୁମେ ଭାରି ଚିନ୍ତିତ ରହୁଛ, କାହିଁକି, କଥା କ'ଣ?
0: ସୁଚିତା, ସୁଚିତା, ମୋ ଅନ୍ତରରେ ବିରାଟ ଦୁଃଖଟିଏ ଅଛି।
1: ବେଶୀ ଚିନ୍ତା ବା ଭାବନା କର ନାହିଁ ସ୍ୱାମୀ।
0: ଆଜି ବାହାରକୁ ଦେଖୁଛ ସୁଚିତା, ଆକାଶ କେମିତି ଲାଲ ହେଇଯାଉଛି, ଲାଗୁଛି ଆକାଶ ବୁକୁରେ ରକ୍ତର ଛିଟା ବିଛାଇ ପଡ଼ିଛି। ମଝିରେ ଦେଖ ସୁଚିତା, ମଝିରେ ଏତେ ଲାଲ ଦେଖାଯାଉଛି, ଲାଗୁଛି ସେଇଠି ରକ୍ତ ଯେମିତି ଜମାଟ ବାନ୍ଧି ଦେଇଛି, ରକ୍ତ ଯେମିତି ଜମାଟ ବାନ୍ଧି ଦେଇଛି।
1: ହଁ, କେବେ କେବେ ଆକାଶରେ ଏମିତି ରଙ୍ଗ ହୋଇଥାଏ ସ୍ୱାମୀ।
0: କିନ୍ତୁ ତମେ ଜାଣିପାରୁ ନା ସୁଚିତା, ଏହା କ'ଣ ସୂଚିତ କରୁଛି?
1: କ'ଣ
0: ସୁଚିତା? ମୁଁ କାଲି ଦୀପାବଳି ପାଳନ କରିବି।
1: ଦୀପାବଳି? ଆସନ୍ତାକାଲି ତ ଦୀପାବଳି ନାହିଁ।
0: ଶ୍ରୀରାମଚନ୍ଦ୍ର ଦେବୀ ଦୁର୍ଗାଙ୍କୁ ଅକାଳ ବୋଧନ କରିଥିଲେ, ଅସୁରଙ୍କ କବଳରୁ ଦେବୀ ସୀତାଙ୍କୁ ଉଦ୍ଧାର କରିବା ପାଇଁ। ହଉ, କାଲି ଆୟୋଜିତ ହେବ ଅକାଳ ଦୀପାବଳି, ଇଂରେଜଙ୍କ କବଳରୁ ମାତୃଭୂମିକୁ ମୁକ୍ତ କରିବା ପାଇଁ।
1: ମୁଁ ତ କିଛି ବୁଝିପାରୁନି ସ୍ୱାମୀ।
0: ମୁଁ ଯେଉଁ ଦୀପାବଳି ପାଳନ କରିବାର ବ୍ୟବସ୍ଥା କରିଛି ତାକୁ ଦେଖିବ, ସେ ଦୀପାବଳିରେ ଜଳୁଥିବା ଦୀପ ଶିଖର ଆଲୋକରେ ମନ୍ଦିରର କଳସ ଚମକି ଉଠିବ, ଦିଖୋ ନଦୀର ଜଳରାଶି ରକ୍ତିମ ହୋଇଯିବ, ଆମର ବାଣ ରୋଷଣୀର ଶବ୍ଦରେ କବର ଭିତରେ ଶୋଇଥିବା ସ୍ୱର୍ଗର ଦେବତାମାନେ ଝାକି ଉଠିବେ। ତମେ ଏମିତି ଆଶ୍ଚର୍ଯ୍ୟ ହେଇ କ'ଣ ଚାହିଁଛ ସୁଚିତା? ମୁଁ ସତ କହୁଛି, ଏତେ ବିଶାଳକାୟ ଦୀପାବଳିର ଆୟୋଜନ କରିବି, ତାପରେ ବରଫ ଫୁକନର ଘରକୁ କେହି ଆଉ ଅସମ୍ମାନ କରିବାର ସାହସ କରିପାରିବିନି। ଆସନ୍ତାକାଲି ଯେଉଁ ଦୀପାବଳି ହେବ, ତାର ରଙ୍ଗ, ତାର ଆଲୋକ ମୋର ମୃତ୍ୟୁ ପରେ ବି ଚିରନ୍ତନ ଅମର ହେଇ ରହିଯିବ। ଆଗାମୀ ଭବିଷ୍ୟତରେ ନବଯୁବକମାନେ ପିଅଲି ଫୁକନ ଦ୍ୱାରା କରାଯାଇଥିବା ଏହି ଦୀପାବଳିର ନାଟ୍ୟ ଅଭିନୟ ଅନବରତ କରୁଥିବେ ସୁଚିତା, ନାଟ୍ୟ ଅଭିନୟ ଅନବରତ କରୁଥିବେ।
1: ତୁମେ କେଉଁ ଦୀପାବଳି କେମିତି ପାଳନ କରିବାର ଯୋଜନା କରୁଛ ସ୍ୱାମୀ? ଏପରି କଥା କାହିଁକି କହୁଛ? ମୁଁ ତ କିଛି ବୁଝିପାରୁନି ସ୍ୱାମୀ, ମୋତେ ଭାରି ଡର ମାଡ଼ୁଛି।
0: ଡରନି ସୁଚିତା, ଡରନି, ତୁମେ ଆଗାମୀ ସକାଳୁ ଗାଧୋଇ ମନ୍ଦିର ଯାଅ, ଦେବତାଙ୍କୁ ପ୍ରଣାମ କରି ଅଖଣ୍ଡ ଦୀପ ପ୍ରଜ୍ୱଳନ କର, ତାହେଲେ ତମ କପାଳରେ ସୌଭାଗ୍ୟର ପ୍ରତୀକ ସମ୍ପୂର୍ଣ୍ଣ ଅକ୍ଷୁର୍ଣ୍ଣ ରହିବ।
1: ଠିକ ଅଛି ସ୍ୱାମୀ।
2: ବରୁଆ, ବାରୁଦ ଘରେ କେତେ ଜଣ ପ୍ରହରୀ ଅଛନ୍ତି?
3: ଦୁଇ ଜଣ।
2: ଅନ୍ୟ ପ୍ରହରୀ
3: ନୃତ୍ୟ ଦେଖୁଛନ୍ତି।
2: ଆଉ ତୁ ବନ୍ଧୁକଧାରୀ ମୁଖିଆ, କେବେଠାରୁ ବନ୍ଧୁକ ଚଳାଉଛୁ?
3: ବୁଦ୍ଧି ଆସିବା ଦିନଠାରୁ।
2: ବୁଝିଲି। ଶୁଣ, ଏଠାରୁ 300 ହାତ ଦୂରରେ ପ୍ରହରୀ ବନ୍ଧୁକ ଘରକୁ ପହରା ଦେଉଛି, ତମେ ସବୁ ବନ୍ଧୁକରେ ଗୁଳି ଭରି ପ୍ରସ୍ତୁତ ହେଇଯାଅ। ମୋର ଆଦେଶ ପାଇବା ମାତ୍ରେ ତୁ ଏବଂ ତୋର ଅନ୍ୟ ବନ୍ଧୁକଧାରୀ ସାଥୀମାନେ ଗୁଳି ଚଳାଇବା ଆରମ୍ଭ କର।
3: ଠିକ୍ ଅଛି।
2: ଆଉ ତମେ ଦୁଇ ଜଣ ତୀରନ୍ଦାଜ ଧନୁରେ ସରଯୁକି ପ୍ରସ୍ତୁତ ହେବ, ଅତି ସାବଧାନତାର ସହ ପୁରା ସିପାହୀଙ୍କୁ ଲକ୍ଷ୍ୟ କରି ସାର ବିନ୍ଧିବ। ବୁଝିଲ?
3: ବୁଝିଗଲ।
4: ଫୁକନ ଦେବତା, ଏହି ନିଅନ୍ତୁ, ନିଆଁ ଲଗେଇବାର

0: ବର୍ତ୍ତମାନ ମୁଁ ଫେରିଯାଇ ନୃତ୍ୟର ଭଙ୍ଗିମାରେ ନାଚ ଘରର ଦୁଆର ପାଖରେ ବତି ଚଳେଇ ସଙ୍କେତ ଦେବି। ଆପଣମାନେ ସାଥେ ସାଥେ କାମ ଆରମ୍ଭ କରିଦେବେ। ମୁଁ ଏବେ ଯାଉଛି।
1: ଆମେ ସମସ୍ତେ ପ୍ରସ୍ତୁତ। ତୁମେ ସମସ୍ତେ ନିର୍ଦ୍ଧାରିତ ସ୍ଥାନରେ ଲୁଚି ରହି ଆମର ସଙ୍କେତକୁ ଅପେକ୍ଷା କର।
2: ମାଲିକ, ଦେଖନ୍ତୁ ନର୍ତ୍ତକୀ ବତି ଜଳେଇ ସଙ୍କେତ ଦେଉଛି।
1: ନାରାୟଣ, ଆଣ ଆଣ ନିଆ ଆଣ।
2: ଏଇ ନିଅନ୍ତୁ ମାଲିକ, ସଳିତାରେ ନିଆଁ ଲଗେଇ ଦେଉଛି। ଏଇ ଦେଖନ୍ତୁ ସଳିତାର ବାରୁଦ ଜଳି ଜଳି ଆଗକୁ ମାଡ଼ି ଚାଲିଛି।
3: ବାରୁଦ ଘରେ ନିଆଁ କେତେ ବଢ଼ିଆ ଜଳୁଛି। ବର୍ତ୍ତମାନ ତ ଗୋରା ସୈନ୍ୟ ଆସି ଆମକୁ ଦେଖିଲେ ଆମକୁ ଜଲ୍ଦି ଏହି ସ୍ଥାନ ଛାଡ଼ି ଯିବା ଉଚିତ।
1: ଉଦୟ ସିଂ, ଲୋକମାନଙ୍କୁ ସାଥିରେ ନେଇ ତମେ ଚଞ୍ଚଳ ଏଠାରୁ ଚାଲିଯାଅ। ଦେଖୁ ନଦୀରେ ଡଙ୍ଗା ପ୍ରସ୍ତୁତ ଅଛି, ଯାଅ ତମେ ଶୀଘ୍ର ଯାଅ। ମୁଁ ଆଉ ନାରାୟଣ ସେ ଖେଳ ଡଙ୍ଗାରେ
3: ଯିବୁ। ଆପଣ ବି ଚାଲନ୍ତୁ,
1: ଯାଅ ତମେମାନେ ସବୁ ଯାଅ। ମୁଁ ବନ୍ଧୁକ ଦ୍ୱାରା ଇଂରେଜମାନଙ୍କୁ ଯଥାସମ୍ଭବ ଅଟକେଇ ରଖିବି। ସମୟ ଦେଖି ମୁଁ ଆଉ ନାରାୟଣ ମଧ୍ୟ ବାହାରିଯିବୁ। ଯାଅ।
4: ଫୁକନ ମହୋଦୟ, ସର୍ବନାଶ ହୋଇଗଲା।
1: କଣ ହେଲା?
4: କେହି ଜଣେ ପାଲଟଣା ଡଙ୍ଗା ଗୁଡ଼ିକର ଦୌଡ଼ି କାଟି ନେଇ ଡଙ୍ଗା ଗୁଡ଼ିକୁ ପାଣିରେ ବୁହାଇ ଦେଲା। ଏବେ ଖାଲି ସେଇ ଖେଳ ଡଙ୍ଗାଟି କିଛି ଦୂରରେ ଅଛି। ଉଦୟ ସିଂ ଏବଂ ଅନ୍ୟମାନେ ପହଁରି ପହଁରି ପାର ହୋଇଗଲେ। ପିଓଲି ବରୁଆ ଘାଟ ପାଖରେ ହିଁ ଅଛି।
1: ଆଉ ତମେ?
5: ଆପଣଙ୍କୁ ଏକା ଛାଡ଼ି ଆମେ ଯାଇପାରିବୁ ନାହିଁ।
1: ଶୁଣ ମୋ କଥା, ଖେଳ ଡଙ୍ଗା ନେଇ ତମେ ସବୁ ବର୍ତ୍ତମାନ ବାହାରିଛ। ନାରାୟଣ, ତୁ ମୁଁ ଏକ ଏଇ ଗୋରା ଇଂରେଜମାନଙ୍କୁ ସାମ୍ନା କରିବି। ଯାଅ, ଚାଲିଯାଅ।
2: ନା ମାଲିକ, ଆପଣ ବି ଚାଲନ୍ତୁ।
1: ଦେଖ, ଆମେ ସମସ୍ତେ ତ ସେ ଡଙ୍ଗାରେ ଯାଇପାରିବୁ। ନାରାୟଣ, ମୋ ସମ୍ପର୍କରେ ଚିନ୍ତା କରିବାର ଆବଶ୍ୟକ
5: ନାହିଁ। ନାହିଁ ଫୁକନ ମହୋଦୟ, ମୁଁ ଏଠାରେ, ଆପଣ ଯାଆନ୍ତୁ।
2: ମାଲିକ, ଆପଣଙ୍କୁ ଯିବାକୁ ହେବ, ମୋ ପିଠିରେ ବସନ୍ତୁ। ପିଲାଦିନ ଠାରୁ ସେବକ ଭାବରେ ରହି ପିଠି ଉପରେ ଲାଉ କରି କରି ବଡ଼ କରିଛି। ଏବେ ପ୍ରାଣ ପଛେ ଚାଲିଯାଅ, ତୁମକୁ ଛାଡ଼ି ଯାଇପାରିବି ନାହିଁ।
1: ମାଲିକ, ବସନ୍ତୁ ମୋ ପିଠିରେ,
2: ଚଢ଼ିଯାଆନ୍ତୁ।

0: ଦଣ୍ଡ ଆଦେଶ ଦେଉଛି, କ୍ଷମତାର ଅପପ୍ରୟୋଗ କରି ଆଇନ କାନୁନର ଦୋହି ଦେଇ ଏହି ମାନ୍ୟବର ଅଦାଲତ ମତେ ଫାଶୀର ହୁକୁମ ଶୁଣେଇଛି। ପିଅଲି ଫୁକନର ବେକରେ ଫାଶୀ ଧୌଡ଼ି ଲାଗିବା ପୂର୍ବରୁ ମୁଁ ଯେଉଁ ଜମାନବନ୍ଦୀ ଦେବି ତାହା ମଧ୍ୟ ଆପଣଙ୍କ ଜଜମେଣ୍ଟରେ ଲେଖି ରଖନ୍ତୁ ସାହେବ। ଆଜି ଆସାମର ଜଣେ ପିଅଲି ଫୁକନକୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଗଲା, କିନ୍ତୁ କିନ୍ତୁ ଦିନ ଆସିବ ସାହେବ ଯେତେବେଳେ ଛଅଶହ ବର୍ଷରୁ ସ୍ୱାଧୀନତାର ମୁକ୍ତ ବାତାବରଣରେ ଜୀବନ ବିତାଉଥିବା ଆସାମର ଅଗଣିତ ଜନସମାଜ ଏହି ପରାଧୀନତାର ଗ୍ଲାନି ଅନ୍ୟାୟ ଆଧିପତ୍ୟ ସହ୍ୟ କରି ନ ପାରି ପ୍ରତ୍ୟେକ ଘରୁ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବେ। ହଁ, ପ୍ରତ୍ୟେକ ଘରୁ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବେ। ହଁ, ସେତେବେଳେ ସାହେବ ତମେ କେତେ ଜଣ ପିଅଲି ଫୁକନକୁ ଦଣ୍ଡ ଦେଇପାରିବ ସାହେବ? ଏମିତି ଦିନ ଆସିବ ସାହେବ ଯେଉଁଦିନ ତୁମକୁ ଏଇ ସିପାହୀଙ୍କ ଘେରା ବାରୁଦ ଘର, ଶିଖରକୁ ଉଠିଥିବା ବିଚାରାଳୟ, ପକ୍କା ବାସସ୍ଥାନ ସବୁ ଛାଡ଼ି ଅସଂଖ୍ୟ ଡଙ୍ଗା ନେଇ ତୁମେମାନେ ଯେଉଁ ପଟୁ ଆସିଥିଲ ଦେଶ ଛାଡ଼ି ସେହିପଟେ ଫେରିଯିବାକୁ ପଡ଼ିବ। ଏହା ତମମାନଙ୍କ ପାଇଁ ମୋର ଘୃଣା ପ୍ରତିଶୋଧର ବ୍ୟଥା ନୁହେଁ ସାହେବ, ବରଂ ଭବିଷ୍ୟତର ସତ୍ୟବାଣୀ। ମୁଁ ଆସାମ ଲୋକଙ୍କୁ କେବଳ ମାତ୍ର ଉପଦେଶ ଦେଇ ନାହିଁ, ବାରୁଦ ଗଦାରେ ଅଗ୍ନି ସଂଯୋଗ କରି ଗୋଟାଏ ଉଦାହରଣ ତିଆରି କରିପାରିଛି ମୁଁ।
1: ଆସାମୀୟ ଜନସାଧାରଣ କୁହନ୍ତୁ, ଆପଣଙ୍କ କଣ୍ଟ୍ରିରେ ଦେଶଦ୍ରୋହୀଙ୍କୁ କି ପ୍ରକାର ଭାବେ ଫାଶୀ ଦଣ୍ଡ ଦିଆଯାଏ?
2: ସାହେବ, ବିଚାରାଳୟରେ ଯଦି ଏହା ପ୍ରମାଣିତ ହୋଇଯାଏ ବ୍ୟକ୍ତି ଜଣକ ରାଜଦ୍ରୋହୀ, ତାହେଲେ ତା ଗଳାରେ ଫଟା କୌପଟି କପଡ଼ା ଲଗାଇ ଦିଆଯାଏ ସାହେବ। ବିଭିନ୍ନ ପ୍ରକାର ଦୁର୍ଗତି ଦେଇ ମାରିଦେବା ହିଁ ଆମ ଦେଶର ନିୟମ।
1: ପିଅଲି ଫୁକନ, ତୁମର ଉପରେ ଯେଉଁ ଅର୍ଡର ଜାରି କରାଗଲା ତା ଏଗେନ୍ ପଢି ଶୁଣେଇ ଦଉଛି। ଶିବସାଗର ବାରୁଦ ଗଦାରେ ଅଗ୍ନି ସଂଯୋଗ କରିବା ଆଉ କମ୍ପାନୀର ସୈନ୍ୟମାନଙ୍କୁ ହତ୍ୟା କରିବା ଅପରାଧରେ ଏ ଦେଶର ଆଇନ ଏବଂ ଶାନ୍ତି ଭଙ୍ଗ କରି ସମ୍ପତ୍ତି ବର୍ବାଦ କରିଥିବା ଅପରାଧରେ ଦିସ୍ କୋର୍ଟ ତୁମକୁ ଦୋଷୀ ସାବ୍ୟସ୍ତ କରୁଛି। ଏହି ଦୋଷ ପାଇଁ ତୁମକୁ ଫାଶୀ ଦଣ୍ଡରେ ଦଣ୍ଡିତ କରୁଛି। ନାଓ, ଫାଶୀ ଦେବାର ସମୟ ପାଖେଇ ଆସିଛି ପିଅଲି ଫୁକନ, ତୁମର ଶେଷ ଇଚ୍ଛା? ୟୋର ଲାଷ୍ଟ ୱିଶ୍?
0: ନା, ମୋର କୌଣସି ଇଚ୍ଛା ନାହିଁ।
1: ଆଜ୍ ଫର୍ ଲ, ଆମେ ତୁମକୁ 2 ମିନିଟର ସମୟ ଦେଉଛୁ। ତୁମର କେହି ନିଜର ବନ୍ଧୁ ବାନ୍ଧବ ଅଛନ୍ତି ତ ତୁମେ କଥାବାର୍ତ୍ତା କରିବାର, ନିଜର ମୁକ୍ତି ପାଇଁ ଈଶ୍ୱରଙ୍କୁ କ୍ଷମା ପ୍ରାର୍ଥନା କରିପାର।
0: ନା, କାନ୍ଦ ନାହିଁ ଭାଇ, କାନ୍ଦ ନାହିଁ। ତମେ ସମସ୍ତେ ଖୁସିର ସହିତ ମତେ ବିଦା ଦିଅ।
3: ବାପା ବାପା, ଚାଲ ବାପା, ଆମେ ଘରକୁ ଯିବା।
0: ତୋ ଭାଗ୍ୟରେ ଖାଲି ଦୁଃଖ ଅଛି ମା, ତୋ ଭାଗ୍ୟରେ ଖାଲି ଦୁଃଖ ଅଛି। କାନ୍ଦି କି ଲାଭ, କାନ୍ଦିନି ମା, କାନ୍ଦିନି। ତମେ ସବୁ ଏଠାକୁ କାହିଁକି ଆସୁଛ? ମୋ ଗଳାରେ ଚିରା କୌପନି କପଡ଼ା ଲଗେ ଗୋରା ବିଦେଶୀ ମାନେ କେମିତି ଫାଶୀ ଦଉଛନ୍ତି ତାହା ଦେଖିବାକୁ ତୁମମାନେ ଆସିଛ? ହଁ, ବାରୁଦ ଗଦାରେ ମୁଁ ହିଁ ଅଗ୍ନି ସଂଯୋଗ କରିଥିଲି, ଏଇଥିପାଇଁ ଇଂରେଜୀ ମାନେ ନ୍ୟାୟ ବିଚାର କରି ମତେ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି। ମୋ ଦେଶର ଜନତା, ମତେ କିଛି ପ୍ରଶ୍ନର ଉତ୍ତର ଦିଅନ୍ତୁ। ଆଜି କାହିଁକି ମୋ ବେକରେ ଫାଶୀର କଳାପାସ ଲାଗିଛି? କଣ ପାଇଁ? ମୁଁ କଣ ଦେଶଦ୍ରୋହୀ? ମୁଁ କଣ ମହାପାପ କରିଛି? ମୁଁ କଣ ଲାଞ୍ଛିତ ଅପମାନିତ ହୋଇଛି ଯେ ମୋର ଜୀବନର

0: ଥିବା କ୍ଷଣରେ ସାକ୍ଷୀ ହେବା ପାଇଁ ତୁମେମାନେ ସବୁ ଏଠାରେ ଉପସ୍ଥିତ ହେଇଛ।
1: ଏଇ କମ୍ପାନୀରେ ଥିବା ଗୋର ବିଦେଶୀ କଣ ତମର ନିଜସ୍ୱ ବନ୍ଧୁ ବାନ୍ଧବ ଯେ ତାଙ୍କୁ ଦେଶରୁ ବିତାଡ଼ିତ କରିବା ପାଇଁ ତୁମର ମନ ଡାକୁ ନାହିଁ, ତୁମେ ସାହସ କରିପାରୁନ। ଶିଖ ଛଅଶହ ବର୍ଷ ଧରି ଯେଉଁ ଆସାମର ମାଟି ଆମମାନଙ୍କ ରକ୍ତରେ ନିର୍ମିତ ହେଇଛି, ତାକୁ କଣ ଗୋର ବିଦେଶୀ ମାନଙ୍କ ହାତରେ ଦେଇଯିବାକୁ ହବ?
2: ଇନ୍ସପେକ୍ଟର ପିଅଲି ଫୁକନକୁ କହିଦିଅ ତା ପାଖରେ ଆଉ ଅଧିକ ସମୟ ନା।
1: ଭାଇମାନେ ମୋତେ ବିଦାୟ ଦିଅନ୍ତୁ। ଭାଇମାନେ ବିଦାୟ ନେବା ପୂର୍ବରୁ ଏତିକି କହିବି ଯଦି ଏଇ ଅପାଙ୍ଗ ଦିବ୍ୟାଙ୍ଗ କିଛି ଦୋଷ କରିଥାଏ ତାହେଲେ ଆପଣମାନେ ତାକୁ ଉଦାର ହୃଦୟରେ କ୍ଷମା କରିଦେବେ। ହେ ମୋ ଜନ୍ମଭୂମି, ଏଇ ଅପାଙ୍ଗ ଦିବ୍ୟାଙ୍ଗ ପୁଅର ଶେଷ ପ୍ରଣାମ ଗ୍ରହଣ କର ମା, ତତେ ଶେଷ ପ୍ରଣାମ କରୁଛି। ଭାଇମାନେ ମୋର ମୃତ୍ୟୁ ପରେ ଯଦି ଇଂରେଜୀମାନେ ମୋର ଶରୀରକୁ ଆପଣଙ୍କୁ ଦିଅନ୍ତି ତାହେଲେ ତାର ଅନ୍ତିମ ସଂସ୍କାର ସ୍ୱର୍ଗଦେବ ସମାଧି ସ୍ଥଳରେ ହିଁ କରିବେ।
3: ମତେ ଛାଡି କୁଆଡେ ଯାଉଛ ପାପା? ରହିଯାଅ ପାପା, ରହିଯାଅ ପାପା।

ମୋର ସ୍ୱର୍ଗ ଦରକାର ନାହିଁ, ମୋର ବୈକୁଣ୍ଠ ଦରକାର ନାହିଁ, ମୁଁ ସ୍ୱର୍ଣ୍ଣପେଢ଼ି ଏଇ ଦେବଦୁର୍ଲଭ ଆସାମର ମାଟିକୁ ଆସିବି, ପୁଣି ଜନ୍ମ ନେବି, ଜନ୍ମ ଜନ୍ମାନ୍ତର ଯାଏ ଦେଶ ମାତୃକା ପାଇଁ ବେକରେ ଫାଶୀ ଦୌଡ଼ି ଧାରଣ କରିବି।

ଅଞ୍ଜଳି ଶର୍ମା, ଓଡ଼ିଆ ଅନୁବାଦ ଜଗଦୀଶ ଅଧିକାରୀ ଏବଂ ପ୍ରଯୋଜନା କରିଥିଲେ ମନୋଜ କୁମାର ସାମନ୍ତରାୟ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣଙ୍କ ପାଖରେ ପହଞ୍ଚୁଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଏବେ ଆସନ୍ତୁ ଆରମ୍ଭ କରିବା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ଖାସ୍ ଆପଣଙ୍କ ପାଇଁ ନେଇଛୁ ହମ୍ କିସି ସେ କମ୍ ନେହିଁ ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତିକାର ଆନନ୍ଦ ବକ୍ସିଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ଅନୁ ମଲ୍ଲିକ।

ଶେଷ ହେଲା ନାଟକ ପିୟୋଲି ଫୁକନ। ମୂଳ ଅହମିଆ ରଚନା କରିଥିଲେ ନାଗମ ନାଟ୍ୟ ସମାଜ। ହିନ୍ଦୀ ଭାଷାନ୍ତର କରିଥିଲେ ନବରନ୍ ବର୍ମା। ଓଡ଼ିଆ ବେତାର ରୂପାନ୍ତର

ବେଟା ଏହି ଚଳଚ୍ଚିତ୍ରରୁ ପରବର୍ତ୍ତୀ ଗୀତ ଶୁଣିବା। ଶିଳ୍ପୀ ହେଲେ ଅନୁରାଧା ପୋଡ଼ୱାଲ ଏବଂ ଉଦିତ ନାରାୟଣ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତରେ ସଜେଇଛନ୍ତି ଆନନ୍ଦ ମିଲିନ୍ଦ।

ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408।

ସୂଚନା ବିରତି ପରେ ଆପଣଙ୍କୁ ପୁଣି ଥରେ ସ୍ୱାଗତ ଶ୍ରୋତାବନ୍ଧୁ। ଆପଣ ଶୁଣୁଛନ୍ତି ଏଫ୍ଏମ୍ର 103.6 ମେଗାହର୍ଜ ଯୋଗେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏହି କ୍ରମରେ ଏବେ ଆସନ୍ତୁ ଶୁଣିବା ଜୁଦାଇ ଚଳଚ୍ଚିତ୍ରର ଗୀତ। କଣ୍ଠଦାନ କରିଛନ୍ତି ଅଲକା ୟାଗ୍ନିକ ଏବଂ ଅଭିଜିତ। ଗୀତିକାର ସମୀରଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ନଦୀମ ଶ୍ରବଣ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ଅନୁରାଧା ପୋଡ଼ୱାଲ ଏବଂ ଉଦିତ ନାରାୟଣ। ଶିଳ୍ପୀଙ୍କ ଯୁଗଳ କଣ୍ଠରେ ଶୁଣିବା ଗୀତିକାର ସମୀରଙ୍କ ଗୀତ। ସଙ୍ଗୀତରେ ସଜେଇଛନ୍ତି ଆନନ୍ଦ ମିଲିନ୍ଦ। କଥାଚିତ୍ର ଦିଲ୍।

କାର୍ଯ୍ୟକ୍ରମର ଶେଷରେ ଆସନ୍ତୁ ଶୁଣିବା କ୍ରିସ୍ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲ। ଗୀତ ରଚନା କରିଛନ୍ତି ଇବ୍ରାହିମ ଆସ୍କ। ସଙ୍ଗୀତରେ ସଜେଇଛନ୍ତି ରାଜେଶ ରୋଶନ।

ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ଦିନ 12:30। ଏବେ ଆସନ୍ତୁ ଶୁଣିବା ସୌରଭାଷାର କାର୍ଯ୍ୟକ୍ରମ ତାର୍ବା। ଉପସ୍ଥାପନାରେ ଅଛନ୍ତି ବିଷ୍ଣୁପ୍ରିୟା କାର୍ଜି ଏବଂ ଗାଗାରିନ୍ ସବର।

ଶୁଣୁଥିଲେ ସୌରାଭାଷାର କାର୍ଯ୍ୟକ୍ରମ ତାର୍ବା। ଉପସ୍ଥାପନାରେ ଥିଲେ ବିଷ୍ଣୁପ୍ରିୟା କାର୍ଜି ଏବଂ ଗାଗାରିନ୍ ସବର। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ଭକ୍ତିଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ ହେଲେ ଘନଶ୍ୟାମ ପଣ୍ଡା, ଗୀତ ରଚନା କରିଛନ୍ତି ଶ୍ୟାମସୁନ୍ଦର ସୁବୁଦ୍ଧି।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଆମ ରାଜାବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି, ଫ୍ୟାନ ସବୁ ଚାଲିଥିବ।
2: ଓହୋ ମା, ତମର ପ୍ରତି କଥାରେ ଟେନସନ।
1: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?

0: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
1: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
0: ଜାଣିଲ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଟିପିଏସ୍ ଓ ଡିଏଲ୍ ଦ୍ୱାରା ଜନହିତରେ ଜାରି।
4: ଏବେ ଆସନ୍ତୁ ଶୁଣିବା ଭକ୍ତିଗୀତର ପରବର୍ତ୍ତୀ ଗୀତ। ଶିଳ୍ପୀ ହେଲେ ପଦ୍ମାବତୀ ଦ୍ୱିବେଦୀ। ଗୀତ ରଚନା କରିଛନ୍ତି କୁଞ୍ଜ ବିହାରୀ ପ୍ରଧାନ।

0: ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
0: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
0: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ଶ୍ରୋତାବନ୍ଧୁ, ଆପଣ ଶୁଣୁଛନ୍ତି ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଥର ଶିଳ୍ପୀ ହେଲେ ଅରିଜିତ ସିଂ। ଗୀତ ରଚନା କରିଛନ୍ତି କୁମାର, ସଙ୍ଗୀତରେ ସଜେଇଛନ୍ତି ଅମାଲ ମଲ୍ଲିକ।

0: ସୁଗମ ସଙ୍ଗୀତର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ଆଜିର ଚାଷବାସ କଥା। ଆଜିଥିରେ ଶୁଣିବା ଝୁଡ଼ୁଙ୍କ ଚାଷ ସମ୍ପର୍କରେ ଏକ କ୍ଷୁଦ୍ର ଆଲୋଚନା କରିଛନ୍ତି ସ୍ୱାଗତିକା ପାଣିଗ୍ରାହୀ।
1: ଆଜିର ଚାଷବାସ କଥାରେ ଜାଣିବା ଝୁଡ଼ୁଙ୍ଗ ଚାଷ ବିଷୟରେ। ଝୁଡ଼ୁଙ୍ଗ ହେଉଛି ଓଡ଼ିଶାର ଏକ ଲୋକପ୍ରିୟ ପନିପରିବା। ଏହାକୁ ବର୍ଷାଦିନ ଏବଂ ଗ୍ରୀଷ୍ମ ଋତୁରେ ସହଜରେ ଚାଷ କରାଯାଇପାରେ। ଏଥିପାଇଁ ମାଟି ହେଉଛି ବାଲିଆ ଦରସାଠାରୁ ଆରମ୍ଭ କରି ଲାଲ ମାଟି, ଏହି ଚାଷ କରିବା ପାଇଁ ଉପଯୁକ୍ତ। ଏଥିପାଇଁ ଜଳବାୟୁ ହେଉଛି ଗରମ ଏବଂ ଆର୍ଦ୍ର ପାଣିପାଗ ସବୁଠାରୁ ଭଲ। ବିହନ ବୁଣିବା ତ ସବୁ ଚାଷ ପାଇଁ ପ୍ରଣାଳୀ ଥାଏ। ଏଥିପାଇଁ ବିହନ ବୁଣିବା ପ୍ରଣାଳୀ ହେଉଛି ଲାଇନ୍ରେ ବିହନ ବୁଣିବା ସବୁଠାରୁ ଉତ୍ତମ। ଧାଡ଼ିକୁ ଧାଡ଼ି ଦୂରତା 45-60 ସେଣ୍ଟିମିଟର ଏବଂ ଗଛକୁ ଗଛ ଦୂରତା 15-20 ସେଣ୍ଟିମିଟର ରଖିବା ଉଚିତ। ଲଗାଣ ବର୍ଷାରୁ ରକ୍ଷା ପାଇବା ପାଇଁ ଜମିରେ ପାଣି ଜମି ନ ରହିବା ଭଳି ନିଷ୍କାସନ ବ୍ୟବସ୍ଥା ରଖିବା। ଏଥିପାଇଁ ସାର ଆଉ ପାଣି ପରିଚାଳନା କିପରି କରାଯିବ? ଜମି ପ୍ରସ୍ତୁତି ସମୟରେ ଏକର ପ୍ରତି 4-5 ଟନ୍ ପଚା ଗୋବର ସାର ମିଶାଇବା। ମାଟିର ଆର୍ଦ୍ରତା ଦେଖି ଗ୍ରୀଷ୍ମ ଦିନେ 5-7 ଦିନ ବ୍ୟବଧାନରେ ଏବଂ ବର୍ଷା ଦିନେ ଆବଶ୍ୟକତା ଅନୁଯାୟୀ ପାଣି ଦେବା। ବିହନ ବୁଣିବାର ପ୍ରାୟ 50-60 ଦିନ ମଧ୍ୟରେ ଫୁଲ ଫୁଟିବା ଆରମ୍ଭ ହୋଇଥାଏ ଏବଂ ତାପରେ ତଟକା ଝୁଡ଼ୁଙ୍ଗ ଅମଳ କରିହେବ। ଉନ୍ନତ ବିହନ କିସମ, ଉନ୍ନତ କିସମ ହେଉଛି ଆର୍କା ଗରିମା, ପୁଷା କମଲ, କାଶି କାଞ୍ଚନ ଏବଂ ଓଡ଼ିଶା ସ୍ଥାନୀୟ କିସମ ଉତ୍କଳ ମାଣିକ। ବିହନ ପରିମାଣ ଏକର ପ୍ରତି ପ୍ରାୟ 8-10 କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ। ବିହନ ବୁଣିବା ଆଗରୁ ସବୁଠାରୁ ଜରୁରୀ ବିଷୟ ହେଉଛି ବିହନ ବିଶୋଧନ କିପରି କରିବା। ଗଛକୁ ରୋଗମୁକ୍ତ ରଖିବା ପାଇଁ ବୁଣିବା ପୂର୍ବରୁ ପ୍ରତି କିଲୋ ବିହନରେ 3 ଗ୍ରାମ ଥାଇରାମ କିମ୍ବା କାପ୍ଟାନ ମିଶାଇ ବିଶୋଧନ କରିବା। ଏହାପରେ ବିହନକୁ ରାଇଜୋବିୟମ କଲଚର ସହ ଗୋଳାଇ ଛାଇରେ ଶୁଖାଇ ବୁଣିବା। ଏହାଦ୍ୱାରା ଗଛର ଗୁଣବତ୍ତା ବଢ଼ିଥାଏ। ରୋଗ ଓ ପୋକ ପରିଚାଳନା, ଯୋଉ ପୋକ ଗଛର ସବୁ ରସ ଶୋଷି ନିଏ, ଏଥିପାଇଁ ନିମ୍ବ ଆଧାରିତ କୀଟନାଶକ କିମ୍ବା ନିମାଜୋଲ ସ୍ପ୍ରେ କରିବା। ପତ୍ରପୋଡ଼ା ଓ ଚିତ୍ରା ରୋଗ, ଏହି କବକଜନିତ ରୋଗ ପାଇଁ ମାଙ୍କଜେବ 2 ଗ୍ରାମ ପ୍ରତି ଲିଟର ପାଣିରେ ମିଶାଇ ଗଛରେ ସ୍ପ୍ରେ କରିବା। ଘାସ ବାଛିବା, ବିହନ ବୁଣିବାର 20-25 ଦିନ ମଧ୍ୟରେ ପ୍ରଥମ ଥର ଏବଂ 40-45 ଦିନ ମଧ୍ୟରେ ଦ୍ୱିତୀୟ ଥର କଡ଼ାକଷା କରି ଘାସ ସଫା କରିବା। ଯଦି ଆମେ ଘରବାଡ଼ିରେ ଝୁଡ଼ୁଙ୍ଗ ଚାଷ କରିବା ତାହେଲେ ବହୁତ ସହଜ ଆଉ ଲାଭଦାୟକ। କମ୍ ଜାଗାରେ ପରିବାର ପାଇଁ ପ୍ରଚୁର ତଟକା ପନିପରିବା ମିଳିପାରିବ। ଏଥିପାଇଁ ଜାଗା ଆଉ ମାଟି ପ୍ରସ୍ତୁତ କରିବା, ସୂର୍ଯ୍ୟକିରଣ ବାଡ଼ିର ଯେଉଁ ଜାଗାରେ ଦିନକୁ ଅତିକମ୍ରେ 5-6 ଘଣ୍ଟା ଭଲ ଖରା ପଡ଼ୁଥିବ ସେହିଭଳି ସ୍ଥାନ ଜାଗା ବାଛିବା ଦରକାର। ମାଟିକୁ ଭଲ ଭାବରେ କଡ଼ାଖସା କରି ସେଥିରେ ଘରର ପନିପରିବା ଚୋପାରୁ ପ୍ରସ୍ତୁତ କମ୍ପୋଷ୍ଟ କିମ୍ବା ଗୋବର ସାର ଭଲ ଭାବରେ ମିଶାଇବା। ବାଡ଼ିରେ ଛୋଟ ଛୋଟ ଧାଡ଼ି କରିବା। ଗୋଟିଏ ମଞ୍ଜିରୁ ଅନ୍ୟ ମଞ୍ଜିର ଦୂରତା ପ୍ରାୟ 4-6 ଇଞ୍ଚ ରଖିବା। ଯଦି ମାଟି ଜାଗା ନାହିଁ ତେବେ 12 ଇଞ୍ଚର ଟବ୍ ବା ଗ୍ରୋ ବ୍ୟାଗ୍ରେ ମଧ୍ୟ 2-3ଟି ମଞ୍ଜି ଲଗାଇ ପାରିବା। ଝୁଡ଼ୁଙ୍ଗ ଗଛଗୁଡ଼ିକ ଲଟା ଜାତୀୟ ହୋଇଥିବାରୁ ଏହାକୁ ମାଡ଼ିବା ପାଇଁ ବାଉଁଶ ବାଡ଼ି, କାଠି କିମ୍ବା ସୂତା ଜାଲର ଆଶ୍ରୟ ନେବା। ଗଛ ସିଧା ମାଡ଼ିଲେ ଫଳ ଭୂଇଁରେ ଛୁଇଁ ସଢ଼େ ନାହିଁ ଏବଂ ଅଧିକ ଫଳେ। ଯଦି ଗଛରେ କିଛି ପୋକ ଲାଗେ, ଗଛରେ ପୋକ ନ ଲାଗିବା ପାଇଁ ପ୍ରତି 10-15 ଦିନରେ ନିମ୍ବ ପତ୍ର, ସିଝା ପାଣି କିମ୍ବା ନିମ୍ବ ତେଲ ସ୍ପ୍ରେ କରିବା। ପତ୍ରରେ କଳା ଯୋଉ ପୋକ ଲାଗିଲେ ସକାଳୁ ଶୀତଳ ସମୟରେ ଅଳ୍ପ ଚୁଲି ପାଉଁଶ ଗଛ ଉପରେ ପକାଇଲେ ପୋକ ମରିଯାଆନ୍ତି।
0: ଆଜିର ଚାଷବାସ କଥାରେ ଜାଣିଲେ ଝୁଡ଼ୁଙ୍କ ଚାଷ ସମ୍ପର୍କରେ ଏକ କ୍ଷୁଦ୍ର ଆଲୋଚନା କରିଥିଲେ ସ୍ୱାଗତିକା ପାଣିଗ୍ରାହୀ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ ଯୋଗେ, ଏଫ୍ଏମ୍ର 103.6 ମେଗାହର୍ଟ ଯୋଗେ ଏବଂ ପ୍ରସାରଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ଲିକେସନ୍

ଟେଲିଭିଜନ ମାଧ୍ୟମରେ ବର୍ତ୍ତମାନ ସମୟ ଦିନ 1:20। ଏବେ ଆସନ୍ତୁ ଶୁଣିବା ଗ୍ରାମୀଣ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ। ପ୍ରଯୋଜନା କରିଛନ୍ତି ମନୀଷ କୁମାର ଠାକୁର, ଉପସ୍ଥାପନାରେ ଅଛନ୍ତି ନିଶାରାଣୀ ସାହୁ ଏବଂ ସୁନିତା ପାତ୍ର।

0: ଜୀବନର ସୁଖ କେବଳ ଅଧିକ ରୋଜଗାରରେ ନୁହେଁ, ବରଂ ଯେତିକି ଆୟ ହୁଏ ତାହାକୁ ସୁବିଚାରିତ ଭାବରେ ବ୍ୟୟ କରିବାରେ ରହିଛି। ଆୟ ଯଦି ହୁଏ ନଦୀର ଜଳ, ତେବେ ବ୍ୟୟ ହେଉଛି ସେହି ଜଳର ପ୍ରବାହ। ପ୍ରବାହ ଯଦି ନିୟନ୍ତ୍ରିତ ହୁଏ ଜୀବନ ସବୁଜ ହୁଏ, ଯଦି ପ୍ରବାହ ଅନିୟନ୍ତ୍ରିତ ହୁଏ ତାହେଲେ ସବୁକିଛି ଭାସିଯାଇପାରେ। ଏହି ସୁନ୍ଦର ବାର୍ତ୍ତା ସହିତ ଆଗେଇ ନେବା ଆଜିର ଘର ଘରଣୀ କାର୍ଯ୍ୟକ୍ରମକୁ। ଆଜି ପାଇଁ ଉପସ୍ଥାପନା ଦାୟିତ୍ୱରେ ମୁଁ ନିଶା
1: ଆଉ ମୁଁ ସୁନିତା।
0: ନମସ୍କାର।

0: ସତରେ ଆମ ଜୀବନରେ ଟଙ୍କାର ଆବଶ୍ୟକତା ଅପରିହାର୍ଯ୍ୟ, କିନ୍ତୁ ଟଙ୍କା ରୋଜଗାର କରିବା ଯେତିକି ଜରୁରୀ ତାହାର ସଠିକ୍ ବ୍ୟବହାର କରିବା ମଧ୍ୟ ସେତିକି ଜରୁରୀ।
1: ଅର୍ଥାତ୍ ଆମେ ଯେତିକି ରୋଜଗାର କରୁଛୁ ସେହି ଅନୁସାରେ ନିଜର ଖର୍ଚ୍ଚକୁ ଯୋଜନା କରିବା, ମାନେ ଆୟ ଦେଖି ବ୍ୟୟ।
0: ହଁ ଶ୍ରୋତା ଭଉଣୀ, ଆଜିର ସମୟରେ ଆମର ଚାହିଦା ବଢି ଚାଲିଛି। ବିଭିନ୍ନ ପ୍ରକାରର ବିଜ୍ଞାପନ, ଅନ୍ଲାଇନ୍ ସପିଂ ଏବଂ ଆକର୍ଷଣୀୟ ଅଫର ସବୁ ଆମକୁ ଅନେକ ଜିନିଷ କିଣିବା ପାଇଁ ପ୍ରଲୋଭିତ କରୁଛି। ତେଣୁ ଏପରି ସମୟରେ ଆୟ ଆଉ ବ୍ୟୟ ଭିତରେ ସନ୍ତୁଳନ ରଖିବା ଅତ୍ୟନ୍ତ ଆବଶ୍ୟକ।
1: ଠିକ୍ କଥା କହିଲେ ଅପା। ଆମେ ଅନେକ ସମୟରେ ମୋତେ ଏହା ଦରକାର, ମୋତେ ଏହା ଭଲ ଲାଗୁଛି, ଏହି ଦୁଇଟି ଯାକ କଥାକୁ ଏକାଠି କରିଦେଇଥାଉ, ନା କଣ?
0: ହଁ, ପ୍ରାୟ ଏହି କଥା ହିଁ ଆମମାନଙ୍କର ମୁଖ୍ୟ ସମସ୍ୟା। ଆବଶ୍ୟକତା ଆଉ ଇଚ୍ଛା ମଧ୍ୟରେ ପାର୍ଥକ୍ୟ ବୁଝିବା ଉଚିତ।
1: ଏଇ ଯେମିତି ଘର ପାଇଁ ଚାଉଳ, ଡାଲି, ପନିପରିବା, ଔଷଧ, ପିଲାଙ୍କର ପଢା ଖର୍ଚ୍ଚ, ବିଦ୍ୟୁତ୍ ବିଲ୍, ଏହିସବୁ ଘର ପାଇଁ ନିହାତି ଆବଶ୍ୟକ। କିନ୍ତୁ ପ୍ରତିଥର ଯଦି ଆମେ ନୂଆ ପୋଷାକ, ନୂଆ ମୋବାଇଲ କିମ୍ବା ଅନାବଶ୍ୟକ ଜିନିଷ କିଣିବା, ସେଗୁଡ଼ିକ କ'ଣ ଠିକ୍ କି?
0: ତାମାନେ ତୁମେ କହିବା ପାଇଁ ଚାହୁଁଛ ନିଶା, ପ୍ରଥମେ ଆବଶ୍ୟକତା ତାପରେ ଇଚ୍ଛା?
1: ନିଶ୍ଚୟ ଅପା। ଆଉ ଏହା ସହିତ ସଞ୍ଚୟ ମଧ୍ୟ ଆମ ଜୀବନର ଏକ ଅଂଶ ହେବା ଦରକାର। ଆଜିର ଛୋଟ ସଞ୍ଚୟ ଆସନ୍ତାକାଲିର ବଡ଼ ଆଶ୍ୱାସନା।

0: ହୋଇପାରେ।
1: ଖୁବ୍ ସୁନ୍ଦର କଥାଟେ। ପ୍ରତ୍ୟେକ ପରିବାରକୁ ନିଜର ଆୟ ଦେଖି ବ୍ୟୟ କରିବା ଉଚିତ। ପ୍ରଥମେ ମାସିକ ଆୟର ଏକ ତାଲିକା କରିବା ଦରକାର, ପରେ ଖାଦ୍ୟ, ଶିକ୍ଷା, ଘର, ବିଦ୍ୟୁତ୍, ଯାତାୟତ ଭଳି ଆବଶ୍ୟକ ଖର୍ଚ୍ଚ ଲେଖିବା ଦରକାର। ଏହାପରେ ଯେତିକି ସମ୍ଭବ ସଞ୍ଚୟ ପାଇଁ ରଖିବା ଏବଂ ଅନାବଶ୍ୟକ ଖର୍ଚ୍ଚ କମାଇବା।

0: ଆୟଠାରୁ ଅଧିକ ଖର୍ଚ୍ଚ କରିବାର ଅଭ୍ୟାସଟା ପ୍ରାୟତଃ ଅନେକ ପ୍ରକାରର ସମସ୍ୟା ସୃଷ୍ଟି କରିଥାଏ। ଅତ୍ୟଧିକ ଖର୍ଚ୍ଚ କଲେ ଧାର କରିବାର ପରିସ୍ଥିତି ମଧ୍ୟ ଆସିପାରେ, ଆଉ ଯଦି ଧାର ବଢ଼ିଯାଏ ତାହେଲେ ଆର୍ଥିକ ଚାପ ମଧ୍ୟ ବଢ଼ିପାରେ। ତେଣୁ ନିଜର ସାମର୍ଥ୍ୟ ଅନୁସାରେ ଜୀବନଯାପନ କରିବା ଉଚିତ, ଅନ୍ୟମାନଙ୍କ ଦେଖାଦେଖିରେ ଖର୍ଚ୍ଚ କରିବା ଉଚିତ ନୁହେଁ।
1: ସଠିକ୍ ଆୟ, ସଠିକ୍ ବ୍ୟୟ ଓ ନିୟମିତ ସଞ୍ଚୟ, ଏହି ତିନୋଟି ହେଉଛି ଏକ ସୁସ୍ଥ ଆର୍ଥିକ ଜୀବନର ମୂଳ ମନ୍ତ୍ର।
0: ବିଶ୍ୱାସ ହେଉଛି ସେହି ଅଦୃଶ୍ୟ ସୂତା ଯାହା ଦୁଇଟି ହୃଦୟକୁ ଯୋଡ଼ି ରଖିଥାଏ। ଆଖିରେ ଦେଖି ନ ହେଲେ ମଧ୍ୟ ବିଶ୍ୱାସ କରିହୁଏ, କିନ୍ତୁ ବିଶ୍ୱାସ ଭାଙ୍ଗିଗଲେ ନିଜ ଆଖି ଆଗରେ ଥିବା ସତ୍ୟଟି ମଧ୍ୟ ପର ଲାଗିପାରେ।
1: କେତେ ସୁନ୍ଦର କଥା! ସତରେ ଆମ ଜୀବନରେ ପ୍ରତ୍ୟେକ ସମ୍ପର୍କର ମୂଳରେ ରହିଛି ବିଶ୍ୱାସ। ସେଥିପାଇଁ ତ ଆମେ କହୁ, ବିଶ୍ୱାସ ମୂଳେ ଏଇ ଜଗତ।
0: ଆଜିର ଏହି ସୁନ୍ଦର ଆଲୋଚନାରେ ଆମେ ଜାଣିବା ବିଶ୍ୱାସ କ'ଣ, ଆମ ଜୀବନରେ ଏହାର ମୂଲ୍ୟ କ'ଣ, ଆଉ କେମିତି ଆମେ ପରସ୍ପରର ବିଶ୍ୱାସକୁ ଜିତିପାରିବା।
2: ନମସ୍ତେ ସମସ୍ତଙ୍କୁ, ମୁଁ ମମତା ମିଶ୍ର। ବିଶ୍ୱାସ ମୂଳେ ଏ ଜଗତ, ଏ ଯୋଉ ପ୍ରବାଦଟା ସମ୍ପୂର୍ଣ୍ଣ ସତ୍ୟ। ଆମେ ଯଦି ଦେଖିବା ଆମ ଜୀବନର ପ୍ରତ୍ୟେକ ପହଲୁରେ ବିଶ୍ୱାସର ଆଧାରରେ ହିଁ ଆମେ ଚାଲିଛେ। ପ୍ରଥମେ ଆମେ ଦେଖିବା ଯେ ସାରା ଜଗତକୁ କିଏ ଚାଲିଛି, ନା ସ୍ୱୟଂ ଭଗବାନ ଚାଲିଛନ୍ତି। ଆମେ ଏଟା ବିଶ୍ୱାସ କରୁଛେ, ଭଗବାନ ଅଛନ୍ତି କି ନାହିଁ ଆମେ ଜାଣିନେ, କିନ୍ତୁ ଆମେ ବିଶ୍ୱାସ କରୁଛେ ଯେ ସାରା ସଂସାରକୁ ଗୋଟେ ଶକ୍ତି ଚଲଉଛି, ଏଇଟା ହଉଛି ବିଶ୍ୱାସ। ତାପରେ ଯଦି ଦେଖିବା ଆମେ ସମ୍ପର୍କକୁ ଦେଖିବା, ସମ୍ପର୍କରେ ଆମେ ଦେଖୁଛେ ମାତା ପିତା ଠାରୁ ଆରମ୍ଭ କରି ପତି ପତ୍ନୀ ଠାରୁ ଆରମ୍ଭ କରି ସନ୍ତାନ ସନ୍ତତି ଠାରୁ ଆରମ୍ଭ କରିକି ସମସ୍ତଙ୍କ ପାଖରେ ଗୋଟେ ବିଶ୍ୱାସର ଆଧାରରେ ଆମେ ଚାଲିଛେ। ମାତା ପିତା ଭାବନ୍ତି ମୋ ପିଲାମାନେ, ବିଶ୍ୱାସ କରନ୍ତି ଯେ ମୋ ପିଲାମାନେ ବଡ ହେବେ, ଏମିତି ହେବେ, ସେମିତି ହେବେ, ଆମର ମାତା ପିତାଙ୍କ ଉପରେ ବିଶ୍ୱାସ ରହୁଛି। କିମ୍ବା ପତି ପତ୍ନୀଙ୍କର, ପତ୍ନୀ ପତ୍ନୀଙ୍କର, ଏମିତି ଦେଖିବା ଯଦି ସାଙ୍ଗସାଥି ପ୍ରତ୍ୟେକ ଜିନିଷରେ ଆମେ ଦେଖୁଛେ ଗୋଟେ ବିଶ୍ୱାସର ଆଧାରରେ ହିଁ ଚାଲିଛେ। ଯଦି ଆମେ ଦେଖିବା ଚାକିରି କ୍ଷେତ୍ରରେ କିମ୍ବା ଗୋଟେ ଆର୍ଥିକ ବ୍ୟବସ୍ଥା କ୍ଷେତ୍ରରେ ଯଦି ଦେଖିବା, ଅର୍ଥ ପାଖରେ ଆମେ କଣ ନା ସମ୍ପୂର୍ଣ୍ଣ ଦାୟିତ୍ୱ ଦେଇଦିଅନ୍ତି ଯେ କେମିତି ଭାବରେ ପଇସା ପତ୍ର ଆଦାନ ପ୍ରଦାନ ହବ, କେମିତି ଚଲେଇବେ, କଣ ସବୁ ବିଶ୍ୱାସର ଆଧାରରେ ହିଁ ଚାଲିଛେ। ସମାଜର ପ୍ରତ୍ୟେକ ଜିନିଷରେ ଯଦି ଦେଖିବା, ଗୋଟେ ଡକ୍ଟରକୁ ଦେଖନ୍ତୁ, ଆମେ ପୁରା ଭାବୁଛେ ବିଶ୍ୱାସ କରୁଛେ ଯେ ସେ ଡକ୍ଟରଟା ଆମକୁ ଭଲ କରିଦେବ। ଗୋଟେ ଡ୍ରାଇଭର ଉପରେ ବିଶ୍ୱାସ ରଖୁଛେ ସେ ଗାଡିଟା ଭଲ ଚଲେଇବ। ପ୍ରତ୍ୟେକ କ୍ଷେତ୍ରରେ ଯଦି ଦେଖିବା ଆମେ ବିଶ୍ୱାସ କରୁଛେ ବର୍ଷା ହେଲେ ଚାଷଟା ଭଲ ହବ, ଏଇସବୁ ବିଶ୍ୱାସରେ ଆଧାରରେ ହିଁ ସାରା ଜଗତ ଚାଲିଛି। ବିଶ୍ୱାସ ଯଦି ନଥାନ୍ତା ତାହେଲେ ସାରା ଜଗତ ପୁରା କ୍ଷୀଣ ହେଇଯାଇଥାନ୍ତା। ବିଶ୍ୱାସ ଏମିତି ଗୋଟେ ଅଦୃଶ୍ୟ ଗୋଟେ ଧାଗା ଯୋଉଟାକି ପୁରା ମଣିଷକୁ ଆଉ ଦୁନିଆକୁ ଗୋଟେ ବାନ୍ଧିକି ରଖିଛି ସେ ବିଶ୍ୱାସର ଆଧାରରେ। ଯଦି ବିଶ୍ୱାସ ନଥାନ୍ତା ତାହେଲେ ସେ ଧାଗା ମଧ୍ୟ ଛିଣ୍ଡି ଯାଇଥାନ୍ତା ଆଉ ସବୁକିଛି କ୍ଷୀଣ ହେଇଥାନ୍ତା, ମନୁଷ୍ୟ ମଧ୍ୟ ଖୁସିରେ ରହିପାରିନଥାନ୍ତା। ତେଣୁ ଯୋଉ କୁହାଯାଇଛି ଯେ ବିଶ୍ୱାସର ମୂଳେ ଏ ଜଗତ, ଏ ପ୍ରବାଦଟା ସମ୍ପୂର୍ଣ୍ଣ ସତ୍ୟ। ଧନ୍ୟବାଦ।

0: ବିଶ୍ୱାସ କେବଳ ଏକ ଶବ୍ଦ ନୁହେଁ, ଏହା ହେଉଛି ଏକ ଭାବନା, ଏକ ଦାୟିତ୍ୱ ଏବଂ ଏକ ସମ୍ପର୍କର ମଜବୁତ ଭିତ୍ତି। ଯେଉଁଠି ବିଶ୍ୱାସ ରହେ ସେଠି ସମ୍ପର୍କ ମଜବୁତ ହୁଏ।
1: ଠିକ କଥାଟେ କହିଲେ। ଭାବି ଦେଖନ୍ତୁ ତ, ଜଣେ ଛୋଟ ପିଲା ଯେତେବେଳେ ନିଜ ମା ବାପାଙ୍କ ହାତ ଧରି ରାସ୍ତା ପାର ହେଉଥାଏ, ସେତେବେଳେ ସେ କ'ଣ ଭାବେ? ମୋ ବାପା ମୋ ମା ମୋତେ ସୁରକ୍ଷିତ ରଖିବେ। ତାର ଏଇ ଭାବନା ହିଁ ତ ବିଶ୍ୱାସ।
0: ଠିକ ସେହିଭଳି ସ୍ୱାମୀ ସ୍ତ୍ରୀ ସମ୍ପର୍କରେ, ବନ୍ଧୁତ୍ୱରେ, ଶିକ୍ଷକ ଛାତ୍ର ସମ୍ପର୍କରେ ଏବଂ ସମାଜରେ ପ୍ରତ୍ୟେକ ସମ୍ପର୍କରେ ବିଶ୍ୱାସର ଗୁରୁତ୍ୱ ରହିଛି।
1: କିନ୍ତୁ ଭଉଣୀ, ବିଶ୍ୱାସ ଏମିତି ଏକ ଜିନିଷ ଯାହା ଗୋଟିଏ ଦିନରେ ତିଆରି ହୁଏନି। ଏଥିପାଇଁ ଦରକାର ପରସ୍ପର ମଧ୍ୟରେ ଭଲ ବ୍ୟବହାର ତଥା ସତ୍ୟବାଦିତା ଆଉ କଥା ଦେଇ କଥା ରଖିବାର ଅଭ୍ୟାସ।
0: ଠିକ କଥା କହିଲ ନିଶା, ଆମେ ଯାହା କହୁଛୁ ତାହା ଯଦି କାମରେ ପ୍ରମାଣ କରିପାରୁ ତେବେ ଅନ୍ୟମାନଙ୍କ ମନରେ ଆମ ପ୍ରତି ବିଶ୍ୱାସ ସୃଷ୍ଟି ହୋଇପାରିବ।

0: ହୁଏତ ଅତ୍ୟନ୍ତ ସହଜ ହୋଇପାରେ, କିନ୍ତୁ ଭାଙ୍ଗି ଯାଇଥିବା ବିଶ୍ୱାସକୁ ପୁଣି ଥରେ ଗଢ଼ିବା ବହୁତ କଷ୍ଟକର।
1: ଏଇ ଛୋଟିଆ ଉଦାହରଣଟି ନେବା, ଯଦି ଜଣେ ବନ୍ଧୁ ତାଙ୍କ ମନର କଥାକୁ ଆମ ଆଗରେ କହିଲେ, ଆଉ ଯଦି ଆମେ ତାଙ୍କ କଥାକୁ ଅନ୍ୟମାନଙ୍କ ଆଗରେ କହିଦେବା, ତେବେ ସେହି ବନ୍ଧୁ ଜଣକ ଆମ ଉପରୁ ବିଶ୍ୱାସ ହରାଇ ବସିବେ ନା?
0: ଠିକ କଥା। ତେଣୁ କାହାର ଗୋପନୀୟ କଥାକୁ ଗୋପନ ରଖିବା, ପ୍ରତିଶ୍ରୁତି ପାଳନ କରିବା ଆଉ ବିପଦ ସମୟରେ ସାଥିରେ ରହିବା, ଏହିସବୁ ହିଁ ବିଶ୍ୱାସକୁ ମଜବୁତ କରିଥାଏ।
1: କିନ୍ତୁ ଅପା, ଆଜିର ଏହି ଡିଜିଟାଲ ଯୁଗରେ ମଧ୍ୟ ବିଶ୍ୱାସର ଆବଶ୍ୟକତା ଆହୁରି ବଢ଼ିଛି। ସୋସିଆଲ ମିଡିଆରେ ଦେଖିଥିବା ପ୍ରତ୍ୟେକ ଖବରକୁ ତୁରନ୍ତ ବିଶ୍ୱାସ ନ କରି ସତ୍ୟତାକୁ ଟିକେ ଯାଞ୍ଚ କରିବା ଆବଶ୍ୟକ। ବିଶ୍ୱାସ ଅନ୍ଧ ହେବା ଉଚିତ ନୁହେଁ, ବିଶ୍ୱାସ ସହିତ ବିବେକ ମଧ୍ୟ ରହିବା ଦରକାର।
0: ମାନେ ଆମେ ସମସ୍ତଙ୍କୁ ସମ୍ମାନ କରିବା, ଭଲ ବିଶ୍ୱାସ ରଖିବା, କିନ୍ତୁ ଯେକୌଣସି କଥାକୁ ଯାଞ୍ଚ ନ କରି ସତ୍ୟ ବୋଲି ଗ୍ରହଣ କରିବା ଠିକ ନୁହେଁ।
1: ହଁ ପା, ଆପଣ ଠିକ କହିଲେ। ଜୀବନରେ ବିଶ୍ୱାସ ହେଉଛି ଆଲୋକ, ଆଉ ବିବେକ ହେଉଛି ସେହି ଆଲୋକର ପଥ ପ୍ରଦର୍ଶକ।
0: ବିଶ୍ୱାସ ଯେଉଁଠି ରହେ ସେଠି ସମ୍ପର୍କ ବଞ୍ଚିଥାଏ, ବିଶ୍ୱାସ ଯେଉଁଠି ଭାଙ୍ଗିଯାଏ ସେଠି ଦୂରତା ଜନ୍ମ ନିଏ। ତେଣୁ ବିଶ୍ୱାସ ରଖିବା, ବିଶ୍ୱାସ ଜିତିବା ଏବଂ ସମ୍ପର୍କକୁ ସୁନ୍ଦର କରିବା।

0: ଜଣେ ସୁସ୍ଥ ମହିଳା କେବଳ ନିଜ ପରିବାରର ଶକ୍ତି ନୁହେଁ, ସେ ଏକ ସୁସ୍ଥ ସମାଜର ଭିତ୍ତି। ତେଣୁ ମହିଳାଙ୍କ ସ୍ୱାସ୍ଥ୍ୟରେ ନିବେଶ ମାନେ ଭବିଷ୍ୟତ ପିଢ଼ିର ସୁସ୍ଥତାରେ ନିବେଶ।
1: ଖୁବ୍ ସୁନ୍ଦର କଥା କହିଲ ନିଶା। ମହିଳାମାନେ ଘର, ପରିବାର, କାର୍ଯ୍ୟକ୍ଷେତ୍ର ସବୁଠି ନିଜର ଦାୟିତ୍ୱକୁ ନିଷ୍ଠାର ସହିତ ତୁଲାଇଥାନ୍ତି, କିନ୍ତୁ ଅନେକ ସମୟରେ ନିଜ ଖାଦ୍ୟ ଓ ସ୍ୱାସ୍ଥ୍ୟକୁ ସେମାନେ ଭୁଲି ଯାଇଥାନ୍ତି ବା ଅଣଦେଖା କରିଥାନ୍ତି।
0: ହଁ ବା, ସାଧାରଣତଃ ଆମ ମହିଳାମାନେ ନିଜେ ଖାଇବା ପୂର୍ବରୁ ପରିବାରକୁ ଖୁଆଇବା, ନିଜ ବିଶ୍ରାମ ପୂର୍ବରୁ ଘରର କାମ ସାରିବା, ଏହି ଅଭ୍ୟାସଟି ସେମାନଙ୍କ ଜୀବନର ଯେମିତି ଗୋଟେ ଅଂଶ ହୋଇଯାଇଛି, କିନ୍ତୁ ନିଜ ସ୍ୱାସ୍ଥ୍ୟକୁ ଅବହେଳା କରିବା ଠିକ୍ ନୁହେଁ।
1: ମହିଳାମାନଙ୍କ ଜୀବନର ବିଭିନ୍ନ ପର୍ଯ୍ୟାୟରେ ଯେମିତିକି କିଶୋର ଅବସ୍ଥା, ପ୍ରଜନନ ବୟସ, ଗର୍ଭାବସ୍ଥା ସମୟ, ବୟସ ବଢ଼ିବା ସମୟରେ ପୋଷଣର ଆବଶ୍ୟକତା ଭିନ୍ନ ଭିନ୍ନ ହୋଇଥାଏ।
0: ତେଣୁ ତ ଜଣେ ମହିଳାଙ୍କ ଦୈନନ୍ଦିନ ଖାଦ୍ୟରେ ସନ୍ତୁଳିତ ଖାଦ୍ୟ ଅତ୍ୟନ୍ତ ଜରୁରୀ। ପ୍ରତିଦିନର ଖାଦ୍ୟରେ ବିଭିନ୍ନ ପନିପରିବା, ଶାଗ, ଡାଲି, ଫଳ, କ୍ଷୀର କିମ୍ବା ଅନ୍ୟ ପ୍ରୋଟିନ୍ଯୁକ୍ତ ଖାଦ୍ୟ ରହିବା ଭଲ, ଯେହେତୁ ଖାଦ୍ୟର ବିବିଧତା ହିଁ ଭଲ ପୋଷଣର ଏକ ମୁଖ୍ୟ ଆଧାର।
1: ବିଶେଷ କରି ମହିଳାମାନଙ୍କ ସ୍ୱାସ୍ଥ୍ୟରେ ଆଇରନ୍ର ଗୁରୁତ୍ୱ ଅଧିକ ମାତ୍ରାରେ ରହିଛି। ମାସିକ ଋତୁସ୍ରାବ ହେଉଥିବା ମହିଳାଙ୍କ ପାଇଁ ଆଇରନ୍ ନିହାତି ଆବଶ୍ୟକ। ଆଇରନ୍ ଅଭାବରେ ରକ୍ତହୀନତାର ଲକ୍ଷଣ ଦେଖାଦିଏ, ତେଣୁ ଖାଦ୍ୟରେ ଶାଗ, ଡାଲି, ମାଛ, ମାଂସ ଭଳି ଆଇରନ୍ ଯୁକ୍ତ ଖାଦ୍ୟକୁ ସାମିଲ କରିବା ଉଚିତ।
0: ଏଥିସହିତ ପ୍ରଚୁର ପରିମାଣରେ ପାଣି ପିଇବା, ନିୟମିତ ଶାରୀରିକ ବ୍ୟାୟାମ ମଧ୍ୟ କରିବା।

0: ସାଧାରଣତଃ ମହିଳାମାନେ ନିଜ ପାଇଁ ସମୟ ବାହାର କରିପାରି ନଥାନ୍ତି। ଘରର ସମସ୍ତ କାମ ଯେ କେବଳ ଘରର ଜଣେ ମହିଳାଙ୍କ ଦାୟିତ୍ୱ ନୁହେଁ, ବରଂ ଏଥିପାଇଁ ପରିବାରର ଅନ୍ୟ ସଦସ୍ୟ ମଧ୍ୟ ସହଯୋଗ କରିବା ଉଚିତ।
1: ଆଉ ଗୋଟେ ମୁଖ୍ୟ କଥା ହେଲା ଭଉଣୀ, ମହିଳାମାନେ ନିଜ ଶରୀରରେ ଦେଖାଯାଉଥିବା ଅସାଧାରଣ ଲକ୍ଷଣକୁ ଅବହେଳା କରିବା ଉଚିତ ନୁହେଁ।
0: ଯେମିତିକି ଦୀର୍ଘଦିନ ଧରି ଦୁର୍ବଳତା, ଅସ୍ୱାଭାବିକ ରକ୍ତସ୍ରାବ, ଅତ୍ୟଧିକ ଥକାପଣ, କୌଣସି ଚିନ୍ତାଜନକ ଲକ୍ଷଣ ରହିଲେ ନିଜେ ଔଷଧ ନ ଖାଇ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ କର୍ମୀଙ୍କ ପରାମର୍ଶ ନେବା ଭଲ।
1: ନିଜକୁ ସୁସ୍ଥ ରଖିବା ସ୍ୱାର୍ଥ ନୁହେଁ, ଏହା ନିଜ ପରିବାର ଆଉ ସମାଜ ପ୍ରତି ଏକ ଦାୟିତ୍ୱ ମଧ୍ୟ। ଜଣେ ସୁସ୍ଥ ମହିଳା ହେଉଛନ୍ତି ଗୋଟେ ସୁସ୍ଥ ପରିବାରର ଆଶା। ଯେହେତୁ ମହିଳା ସୁସ୍ଥ ରହିଲେ ସେ ନିଜ ଜୀବନକୁ ଅଧିକ ଆତ୍ମବିଶ୍ୱାସରେ ଆଗେଇ ନେଇପାରିବେ ଆଉ ଏକ ପରିବାରର ସୁସ୍ଥତାରେ ମଧ୍ୟ ଅବଦାନ ରଖିପାରିବେ।

0: ଭଉଣୀମାନଙ୍କ ସହିତ କଥା ହେଉ ହେଉ ଆଉ ଗୀତ ଶୁଣୁ ଶୁଣୁ ସମୟ ମଧ୍ୟ ଆଜି ଇସାରା ଦେଲାଣି କାର୍ଯ୍ୟକ୍ରମରୁ ବିଦାୟ ନେବା ପାଇଁ।
1: ହଁ ନିଶା, ଆଜିର କାର୍ଯ୍ୟକ୍ରମରୁ ତ ଉଠିବା, କିନ୍ତୁ ଯିବା ପୂର୍ବରୁ ଆମ ଶ୍ରୋତା ଭଉଣୀଙ୍କୁ ଆଗାମୀକାଲିର ସୂଚନା ସମ୍ପର୍କରେ କହି ରଖିବା।
0: ଶ୍ରୋତା ଭଉଣୀ, ଆସନ୍ତାକାଲି ଆପଣମାନେ ଆମ କାର୍ଯ୍ୟକ୍ରମରେ ଶୁଣିବାକୁ ପାଇବେ ପରିବାରରେ ବୟୋଜ୍ୟେଷ୍ଠ ମହିଳାଙ୍କ ଭୂମିକା କ'ଣ ରହିଛି, ଏବଂ ପରେ ପରେ ଶୁଣିବେ ଝିଅମାନଙ୍କୁ ବାଲ୍ୟ ବିବାହରୁ କିପରି ସୁରକ୍ଷା ଦେବା।
1: ତେବେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ ଆମେ ଦୁହେଁ, ମୁଁ ସୁନିତା ପାତ୍ର
0: ଆଉ ମୁଁ ନିଶାରାଣୀ ସାହୁ।
1: ନମସ୍କାର।

0: ଶୁଣୁଥିଲେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ। ଉପସ୍ଥାପନା କରିଥିଲେ ନିଶାରାଣୀ ସାହୁ ଏବଂ ସୁନିତା ପାତ୍ର। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଆପଣ ଜଣେ ବ୍ୟବସାୟୀ କି? ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
0: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶ୍ରୋତାବନ୍ଧୁ, ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣଙ୍କ ପାଖରେ ପହଞ୍ଚୁଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ ଯୋଗେ ଏବଂ ଏଫ୍ଏମ୍ର 103.6 ମେଗାହର୍ ଯୋଗେ। ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ଦିନ 2ଟାରେ ଶୁଣିବେ ମିଡ୍ଡେ ନ୍ୟୁଜ୍, ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ആകാശവാണി. ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା. ମୁଖ୍ୟ ସମ୍ବାଦ, ଯୁକ୍ତରାଷ୍ଟ୍ର ଆମେରିକାର ୱିସ୍କିନ୍ସନ୍ସିନ୍ର ମିଲ୍ ୱାକିଠାରେ ଆଜି ଏବଂ ଆସନ୍ତାକାଲି ଦୁଇଦିନିଆ G20 ବାଣିଜ୍ୟ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେଉଛି. ଭାରତ କତାର ଦ୍ୱିପାକ୍ଷିକ ବାଣିଜ୍ୟ ଓ ନିବେଶ ସହଭାଗିତାକୁ ଅଧିକ ସଶକ୍ତ କରିବା ଉପରେ ଗୁରୁତ୍ୱ ଦେଲେ ଅର୍ଥମନ୍ତ୍ରୀ. ଯାତ୍ରୀବାହୀ ଯାନଗୁଡ଼ିକ ପାଇଁ ନୂତନ କର୍ପୋରେଟ୍ ହାରାହାରି ଇନ୍ଧନ କାଫେ ମାନଦଣ୍ଡକୁ କାର୍ଯ୍ୟକାରୀ କରିବା ନେଇ ବିଜ୍ଞପ୍ତି ଜାରି. ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ପଦକ ସଂଖ୍ୟା 69କୁ ବୃଦ୍ଧି ଏବଂ ଗୁଆହାଟୀ ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ରେ ଟସ୍ ଜିତି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଫିଲ୍ଡିଂ କରିବାକୁ ନିଷ୍ପଭି ନେଲା ଭାରତ. ଯୁକ୍ତରାଷ୍ଟ୍ର ଆମେରିକାର ୱିସ୍କନ୍ସିନ୍ର ମିଲ୍ ୱାକିଠାରେ ଆଜି ଏବଂ ଆସନ୍ତାକାଲି ଦୁଇଦିନିଆ G20 ବାଣିଜ୍ୟ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେଉଛି. ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଏହି ବୈଠକରେ ଯୋଗ ଦେଇଛନ୍ତି. ଆମେରିକା ଗସ୍ତ ଅବସରରେ ଶ୍ରୀ ଗୋଏଲ ଭାରତ ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଆଲୋଚନାକୁ ଅଧିକ ଗତିଶୀଳ କରିବା ନେଇ ପ୍ରତିପକ୍ଷଙ୍କ ସହ ବୈଠକରେ ଯୋଗଦେବେ. ବାଣିଜ୍ୟ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଗତ ଫେବୃୟାରୀ 7 ତାରିଖରୁ ଏ ନେଇ ଏକ ମିଳିତ ବିବୃତ୍ତି ଜାରି କରାଯାଇଛି. ମଧ୍ୟବର୍ତ୍ତୀକାଳୀନ ଚୁକ୍ତିକୁ ଚୂଡ଼ାନ୍ତ ରୂପ ପ୍ରଦାନ କରିବା ପାଇଁ ଦ୍ୱିପାକ୍ଷିକ

0: ଆଲୋଚନା ବୈଠକରେ ଧ୍ୟାନ କେନ୍ଦ୍ରୀଭୂତ ହେବ ବୋଲି ମନ୍ତ୍ରଣାଳୟ କହିଛି। ଗତକାଲିଠାରୁ ଆସନ୍ତା ମାସ 5 ତାରିଖ ପର୍ଯ୍ୟନ୍ତ ଶ୍ରୀ ଗୋଏଲ ଆମେରିକା ଗସ୍ତରେ ଯାଇଛନ୍ତି। ଭାରତ କତାର ବାଣିଜ୍ୟ ଓ ନିବେଶ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ନେଇ ନୂତନ ମାର୍ଗ ଅନୁସନ୍ଧାନ କରିବା ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁତ୍ୱାରୋପ କରିଛନ୍ତି। ଦୋହାଠାରେ କତାର ବ୍ୟବସାୟୀ ସଂଘର ଏକ ବୈଠକକୁ ସମ୍ବୋଧନ କରି ଅର୍ଥମନ୍ତ୍ରୀ ଗତ ଆର୍ଥିକ ବର୍ଷରେ ଭାରତର ଦୃଢ଼ ଆର୍ଥିକ ଅଭିବୃଦ୍ଧି ବର୍ଦ୍ଧିତ ନିବେଶ କ୍ଷେତ୍ର ଉପରେ ଆଲୋକପାତ କରିଛନ୍ତି। ଦେଶର ବିଭିନ୍ନ କ୍ଷେତ୍ରରେ ନିବେଶ 94.5 ବିଲିୟନ ଆମେରିକୀୟ ଡଲାରରୁ ଅଧିକ ହୋଇଥିବା ଅର୍ଥମନ୍ତ୍ରୀ କହିଛନ୍ତି। ବୈଠକ ପୂର୍ବରୁ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ କତାରର ବୈଦେଶିକ ବାଣିଜ୍ୟ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଅହମ୍ମଦ ବିନ୍ ମହମ୍ମଦ ଅଲ୍ ସୟଦଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଭିଭିଭୂମି ବିକାଶ ଖାଦ୍ୟ ସୁରକ୍ଷା ଔଷଧ ପେଟ୍ରୋକେମିକାଲ୍ସ ଶିକ୍ଷା ସ୍ୱାସ୍ଥ୍ୟସେବା ଏବଂ ଷ୍ଟାର୍ଟଅପ୍ କ୍ଷେତ୍ରରେ ରହିଥିବା ନିବେଶ ସୁଯୋଗ ସମ୍ପର୍କରେ ଉଭୟଙ୍କ ମଧ୍ୟରେ ମତ ବିନିମୟ ହୋଇଥିବା ଜଣାପଡ଼ିଛି। ଆଲୋଚନାକାଳରେ ଅର୍ଥମନ୍ତ୍ରୀ ସୀତାରମଣ କତାର ଓ ଅନ୍ୟାନ୍ୟ ଉପସାଗରୀୟ ଦେଶଗୁଡ଼ିକ ସହିତ ବାଣିଜ୍ୟିକ କ୍ଷେତ୍ରକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ହର୍ମୁଜ୍ ପ୍ରଣାଳୀ ଦେଇ ଅବାଧ ସାମୁଦ୍ରିକ ଯାତାୟତ ଉପରେ ମଧ୍ୟ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। କତାରର 10 ବିଲିୟନ ଡଲାର ନିବେଶ ପ୍ରତିଶ୍ରତି କାର୍ଯ୍ୟକାରୀ କରିବା ନେଇ ଭାରତରେ ଏକ କତାର ନିବେଶ ପ୍ରାଧିକରଣ କାର୍ଯ୍ୟାଳୟ ପ୍ରତିଷ୍ଠା କରିବା ଏବଂ ଦ୍ୱିପାକ୍ଷିକ ନିବେଶ ତଥା ମୁଖ୍ୟ ବାଣିଜ୍ୟ ଚୁକ୍ତିନାମା ସମ୍ପର୍କରେ ଉଭୟ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ଅଟଳ ବିହାରୀ ବାଜପେୟୀ ସେବରୀ ନଭା ସେବା ଅଟଳ ସେତୁ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। ଅଟଳ ବିହାରୀ ବାଜପେୟୀ ସେବରୀ ନଭା ସେବା ଅଟଳ ସେତୁ ହେଉଛି ଭାରତର ସବୁଠାରୁ ଦୀର୍ଘ ସମୁଦ୍ର ସେତୁ। 2024 ଜାନୁଆରୀ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସେତୁର ଉଦ୍ଘାଟନ କରିଥିଲେ। 2016 ଡିସେମ୍ବରରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। 17,849 କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏହା ପ୍ରାୟ 21 କିଲୋମିଟର 800 ମିଟର ଲମ୍ବ ଏବଂ 6 ଲେନ୍ ବିଶିଷ୍ଟ ସେତୁ। ସେତୁର ପ୍ରାୟ 16.5 କିଲୋମିଟର ସମୁଦ୍ର ଉପରେ ଏବଂ 5.5 କିଲୋମିଟର ସ୍ଥଳଭାଗରେ ରହିଛି। ଭିତ୍ତିଭୂମି ବିଶେଷଜ୍ଞ ପାଣ୍ଡୁରଙ୍ଗ ଦଣ୍ଡବତେ କହିଛନ୍ତି ଏହି ଅଟଳ ସେତୁ ଇଞ୍ଜିନିୟରିଂର ଏକ ଚମତ୍କାର ନିର୍ଦ୍ଦେଶନ। ପରିବେଶଗତ ଦୃଷ୍ଟିରୁ ଏହାର ବୈଶିଷ୍ଟ୍ୟ ଅନନ୍ୟ ବୋଲି ସେ କହିଛନ୍ତି। ଏହି ସେତୁ ମୁମ୍ବାଇ ଓ ନଭି ମୁମ୍ବାଇ ମଧ୍ୟରେ ଯାତ୍ରା ସମୟକୁ ପ୍ରାୟ 2-3 ଘଣ୍ଟା ପର୍ଯ୍ୟନ୍ତ ହ୍ରାସ କରିପାରିଛି। ନାଗରିକଙ୍କ ଜୀବନଯାପନକୁ ଏହା ଅଧିକ ସୁଗମ କରିପାରିଛି। ଯାତ୍ରୀବାହୀ ଯାନଗୁଡ଼ିକ ପାଇଁ ନୂତନ କର୍ପୋରେଟ୍ ହାରାହାରି ଇନ୍ଧନ ଅର୍ଥନୀତି କାଫେ ମାନଦଣ୍ଡକୁ କାର୍ଯ୍ୟକାରୀ କରିବା ନେଇ ସରକାର ବିଜ୍ଞପ୍ତି ଜାରି କରିଛନ୍ତି। 2027 ଏପ୍ରିଲ୍ 1ରୁ 2032 ମାର୍ଚ୍ଚ 31 ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ କରାଯିବ। ଭାରତରେ ବିକ୍ରୟ ପାଇଁ ନିର୍ମିତ କିମ୍ବା ଆମଦାନୀ ହୋଇଥିବା ନୂତନ ଯାତ୍ରୀବାହୀ ଯାନଗୁଡ଼ିକ ପାଇଁ ଏହି ମାନଦଣ୍ଡ ପ୍ରଯୁଜ୍ୟ ହେବ। ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ର ପାଇଁ ଏଭଳି ନୂତନ କାର୍ଯ୍ୟକାରିତା ନିୟାମକ ସ୍ୱଷ୍ଟତା ଓ ସ୍ଥିର ନୀତିଗତ ଢାଞ୍ଚାକୁ ପ୍ରତିପାଦନ କରୁଛି ବୋଲି ଶକ୍ତି ମନ୍ତ୍ରଣାଳୟ କହିଛି। ପ୍ରଯୁକ୍ତିବିଦ୍ୟା ନବସୃଜନକୁ ସୁଗମ ଢଙ୍ଗରେ କାର୍ଯ୍ୟକାରୀ କରାଯିବା ସହିତ ଶକ୍ତି ଦକ୍ଷତା ଓ ଇନ୍ଧନ ବ୍ୟବହାର ହ୍ରାସ ଦିଗରେ ଏହା ଉପଯୋଗୀ ସାବ୍ୟସ୍ତ ହେବ। ଶକ୍ତି ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଇନ୍ଧନ ବ୍ୟବହାର ମାନଦଣ୍ଡକୁ 2027-28ରେ ପ୍ରତି 100 କିଲୋମିଟରରେ 3.9 ଲିଟରରୁ 2031-32ରେ 3.32 ଲିଟର ମଧ୍ୟରେ ସୀମିତ ରଖିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ହାଲୁକା ଏବଂ ଭାରିଯାନ ମଧ୍ୟରେ ଇନ୍ଧନ ବ୍ୟବହାରକୁ ଅଧିକ ସନ୍ତୁଳିତ କରିବା ଏହି ମାନଦଣ୍ଡ କାର୍ଯ୍ୟକାରିତାର ମୂଳ ଲକ୍ଷ୍ୟ ବୋଲି ମନ୍ତ୍ରଣାଳୟ କହିଛି। ପଶ୍ଚିମବଙ୍ଗର ସୁନ୍ଦରବନ ବିଶ୍ୱର ସର୍ବବୃହତ୍ ହେନ୍ତାଳ ବଣ ଏବଂ ୟୁନେସ୍କୋର ବିଶ୍ୱ ଐତିହ୍ୟସ୍ଥଳୀରେ ସ୍ଥାନିତ ହୋଇଛି। ସେଠାରେ ରୟାଲ୍ ବେଙ୍ଗଲ ଟାଇଗର ଲୁଣା ଜଳ କୁମ୍ଭୀର ହରିଣ ବିଭିନ୍ନ ପଶୁପକ୍ଷୀ ଓ ଉଦ୍ଭିଦଙ୍କ ଏହା ଏକ ପ୍ରାକୃତିକ ଆବାସସ୍ଥଳୀ ପାଲଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କି ବାତ୍ କାର୍ଯ୍ୟକ୍ରମରେ ସୁନ୍ଦରବନର ଝାରଖୋଲି ଅଞ୍ଚଳରେ ମହିଳାଙ୍କ ଦ୍ୱାରା ଚାରାରୋପଣ ମାଧ୍ୟମରେ ହେନ୍ତାଳ ବଣ ସୃଷ୍ଟି ଉପରେ ଆଲୋକପାତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ସେହି ମହିଳାଙ୍କ ମଧ୍ୟରୁ ଅନେକଙ୍କର ସ୍ୱାମୀ ବାଘ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ତେବେ ପରବର୍ତ୍ତୀ ପିଢ଼ି ପାଇଁ ପ୍ରକୃତି ସଂରକ୍ଷଣରେ ସେମାନଙ୍କର ଅତୁଳନୀୟ ଯୋଗଦାନ ରହିବା ସହ ହେନ୍ତାଳ ବଣ ସୃଷ୍ଟି ମାଧ୍ୟମରେ ନିଜକୁ ରୋଜଗାରକ୍ଷମ କରିପାରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି।
1: पश्चिम बंगाल के सुंदरबन में

ଏଥର ଶିଳ୍ପୀ ହେଲେ ରେଖା ଭରଦ୍ୱାଜ ଏବଂ ଅରିଜିତ ସିଂ। ଗୀତ ରଚନା କରିଛନ୍ତି ଦିନେଶ ଭିଜନ ଏବଂ ପ୍ରିୟା ସାରିଆ। ସଙ୍ଗୀତରେ ସଜେଇଛନ୍ତି ସଚିନ ଚିକର। କଥାଚିତ୍ର ବଦଲାପୁର।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030 6927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଶ୍ରୋତାବନ୍ଧୁ, ଆପଣ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଏହି କ୍ରମରେ ଏବେ ଆସନ୍ତୁ ଶୁଣିବା ଗୁଣ୍ଡେ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ସାଦବ ଫରିଦି ଏବଂ ଅଲତମାସ ଫରିଦି। ଗୀତ ରଚନା କରିଛନ୍ତି ଇରଶାଦ କାମିଲ, ସଙ୍ଗୀତରେ ସଜେଇଛନ୍ତି

0: ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ଦିନ 2:30 ହେବାକୁ ଯାଉଛି। ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ବିରତି ପରେ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଭୁବନେଶ୍ୱରରେ ଆଜି ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ଶ୍ରଦ୍ଧାଳୁଙ୍କ ପାଇଁ ଆଜିଠାରୁ ଖୋଲିଲା ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର। ଶ୍ରୀଜୀଉମାନଙ୍କ ବନକ ଲାଗି ନୀତି ପାଇଁ ସନ୍ଧ୍ୟା 6ଟାରୁ 4 ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଭାଷାଗତ ବିବିଧତା ଏବଂ ଭାଷା ଅଧିକାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଅନୁବାଦ ଦିବସ ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ମହିଳା ବନ୍ଧୁକ ଚାଳନା ଟ୍ରାପ୍ ମିଳିତ ବର୍ଗରେ ଭାରତକୁ ସ୍ୱର୍ଣ୍ଣ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ କାର୍ଯ୍ୟକ୍ରମକୁ ଆଜି ଭୁବନେଶ୍ୱରଠାରେ ଶୁଭାରମ୍ଭ କରିବେ। ନବସୃଜନ ଓ ସୃଜନଶୀଳ ଚିନ୍ତାଧାରା ପାଇଁ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମରେ 1 ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ଯୁବବର୍ଗ ଅଂଶଗ୍ରହଣ କରିବାକୁ ଲକ୍ଷ୍ୟ ରଖାଯାଇଛି। 21ଟି ପ୍ରମୁଖ ବିଷୟରେ ରାଜ୍ୟବ୍ୟାପୀ ପ୍ରତିଯୋଗିତା ଆୟୋଜିତ ହେବ। ରାଜ୍ୟସ୍ତରୀୟ ବିଜେତାମାନଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ। ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀଙ୍କ ସମେତ ରାଜ୍ୟ ଓ କେନ୍ଦ୍ରୀୟ ଅନୁଷ୍ଠାନ, ଆଇଟିଆଇ ଓ ପଲିଟେକ୍ନିକ୍ ଛାତ୍ରଛାତ୍ରୀମାନେ ନିଜର ନବସୃଜନ ପ୍ରତିଭା ପ୍ରଦର୍ଶନ କରିପାରିବେ। ଷ୍ଟାର୍ଟଅପ୍ ଓ ଏମ୍ଏସ୍ଏମ୍ଇ ଉଦ୍ୟୋଗୀ, କୁଶଳୀ ଓ ଅର୍ଦ୍ଧକୁଶଳୀ ଯୁବପିଢ଼ି, ନିଯୁକ୍ତ ଆଶାୟୀମାନେ ମଧ୍ୟ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦିଆଯାଇଛି। କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପନ ଚନ୍ଦ୍ର ସ୍ୱାଇଁ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ନନ୍ଦନକାନନରେ ରହିଥିବା ଓରାଙ୍ଗ ଉଟାନମାନଙ୍କୁ ସ୍ଥାନୀୟ ଜଳବାୟୁ ଅନୁକୂଳ ସାବ୍ୟସ୍ତ ହୋଇଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି। ବିଭିନ୍ନ ବିଶେଷଜ୍ଞ ଡାକ୍ତରୀ ଦଳ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଛନ୍ତି। ଓରାଙ୍ଗ ଉଟାନମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ସହ ଓଜନ ବୃଦ୍ଧି ପାଇଛି। ଆଗାମୀ ଦିନରେ ସେମାନଙ୍କର ଡିଏନ୍ଏ ଟେଷ୍ଟ ପରେ ସେମାନଙ୍କ ମୂଳ ବାସସ୍ଥାନ ସମ୍ପର୍କରେ ଜଣାପଡ଼ିବ। ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନନ୍ଦନକାନନ ଗସ୍ତ କରି ସେମାନଙ୍କ ସମ୍ପର୍କରେ ଅନୁଧ୍ୟାନ କରିବେ ବୋଲି ଜଣାପଡ଼ିଛି। ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ଆଜିଠାରୁ ଖୋଲିଛି। ଶ୍ରଦ୍ଧାଳୁଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜିଠାରୁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିର ପ୍ରବେଶ ଦେୟମୁକ୍ତ ରଖାଯାଇଛି। ଏହାପରଠାରୁ ବରିଷ୍ଠ ନାଗରିକ ଓ ଶିଶୁଙ୍କ ଛାଡ଼ି ମନ୍ଦିର ପ୍ରବେଶ ପାଇଁ ଶ୍ରଦ୍ଧାଳୁଙ୍କୁ 10 ଟଙ୍କା ଲେଖାଏଁ ଦାଖଲ କରିବାକୁ ପଡ଼ିବ। ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ କହିଛନ୍ତି।
2: ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି କ୍ରମେ ଶ୍ରୀଗୁଣ୍ଡିଚା ମନ୍ଦିର ଭକ୍ତ ଏବଂ ଶ୍ରଦ୍ଧାଳୁମାନଙ୍କର ଦର୍ଶନ ପାଇଁ ଆଜି ଖୋଲିଛି। ମହାପ୍ରଭୁଙ୍କର ଜନ୍ମସ୍ଥଳୀକୁ ସମସ୍ତେ ଦର୍ଶନ କରୁଛନ୍ତି ଏବଂ ତାପରେ ଭିତର ଚକଡ଼ା ଦେଇ ପୁଣି ସିଂହଦ୍ୱାର ଦେଇ ବାହାରୁଛନ୍ତି। ଶ୍ରଦ୍ଧାଳୁ ଭକ୍ତମାନେ ତାଙ୍କର ମଧ୍ୟ ଦର୍ଶନ କରୁଛନ୍ତି। ରାମ୍ପର ବ୍ୟବସ୍ଥା କରାଯାଇଛି, ଯଦ୍ୱାରାକି ଯେଉଁ ବୟସାଧିକ ବ୍ୟକ୍ତି ଅଛନ୍ତି ତାର ଅସୁବିଧା ହେବ ନାହିଁ। ନିଃଶୁଳ୍କ ବ୍ୟବସ୍ଥା କରାଯାଇଛି ଏବଂ ଯେତେବେଳେ ଟିକେଟ୍ ମଧ୍ୟ ହେବ କେବଳ 10 ଟଙ୍କା ମାତ୍ରର ବ୍ୟବସ୍ଥା ରହିଛି, ଯାହାକି ଶିଶୁ ଏବଂ ଯେଉଁମାନେ ସିନିୟର ସିଟିଜେନ୍ସ ଅଛନ୍ତି 80 ବର୍ଷର ତାଙ୍କୁ ଲାଗୁ ହେବ ନାହିଁ।
1: ପୁରୀ ଶ୍ରୀମନ୍ଦିରରେ ଆଜି ଆଶ୍ୱିନ କୃଷ୍ଣ ଚତୁର୍ଥୀ ତିଥିରେ ଶ୍ରୀଜୀଉମାନଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ଠାକୁରଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସନ୍ଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ ପ୍ରାୟ 4 ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏ ପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ଧାରାବାହିକରେ ଆଜି ଶୁଣନ୍ତୁ ନକ୍ସଲ ମୁକ୍ତ ଭାରତ ସମ୍ପର୍କରେ।
3: ନକ୍ସଲମୁକ୍ତ ଭାରତ ଗଠନ ଲକ୍ଷ୍ୟରେ କେନ୍ଦ୍ର ସରକାର ସୁରକ୍ଷା ସହ ବିକାଶମୂଳକ ପଦକ୍ଷେପକୁ ଗୁରୁତ୍ୱ ଦେଉଛନ୍ତି। 2015 ମସିହାରେ ଜାତୀୟ ନୀତି ଓ କାର୍ଯ୍ୟଯୋଜନା ଅଧୀନରେ ସୁରକ୍ଷା, ଉନ୍ନୟନ ଏବଂ ସ୍ଥାନୀୟ ଲୋକଙ୍କ ସୁବିଧା ନିଶ୍ଚିତ କରିବାକୁ ବହୁମୁଖୀ ରଣନୀତି ଗ୍ରହଣ କରାଯାଇଛି। ନକ୍ସଲ ପ୍ରଭାବିତ ରାଜ୍ୟଗୁଡ଼ିକୁ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବଳ, ଗୁଇନ୍ଦା ସହଯୋଗ, ପୁଲିସ୍ ଭିଭିଭୂମି ଓ ସଡ଼କ ଯୋଗାଯୋଗ କ୍ଷେତ୍ରରେ ସହାୟତା ପ୍ରଦାନ କରାଯାଇଛି। ଦୁର୍ଗମ ଅଞ୍ଚଳରେ ସଡ଼କ ନିର୍ମାଣ, ମୋବାଇଲ୍ ନେଟ୍ୱାର୍କର ସମ୍ପ୍ରସାରଣ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଦକ୍ଷତା ବିକାଶ

0: ଗୁରୁତ୍ୱ ଦିଆଯାଇଛି। ଜନଜାତି ଅଧ୍ୟୁଷିତ ଅଞ୍ଚଳରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, ଶିଳ୍ପ ତାଲିମ କେନ୍ଦ୍ର, ଡାକଘର ଓ ବ୍ୟାଙ୍କିଙ୍ଗ୍ ସୁବିଧାର ସମ୍ପ୍ରସାରଣ ମାଧ୍ୟମରେ ସାଧାରଣ ଲୋକଙ୍କୁ ମୁଖ୍ୟଧାରାରେ ବିକାଶ ସହ ଯୋଡ଼ିବା ପାଇଁ ପ୍ରୟାସ କରାଯାଉଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ପୁନର୍ବାସ ଓ ଥଇଥାନ ଉପରେ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି। ଏହି ସମସ୍ତ ପଦକ୍ଷେପର ଲକ୍ଷ୍ୟ ହେଉଛି ମାଓବାଦୀଙ୍କ ଗତିବିଧି ନିୟନ୍ତ୍ରଣ ସହ ଏକ ଦୀର୍ଘସ୍ଥାୟୀ ଶାନ୍ତି ଓ ବିକାଶର ପରିବେଶ ସୃଷ୍ଟି କରିବା। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା 2018 ମସିହାରେ 126 ଥିବାବେଳେ 2025 ମସିହା ଡିସେମ୍ବର ମାସରେ ଏହା 8କୁ ହ୍ରାସ ପାଇଛି। 2010 ମସିହାରେ 1936 ହିଂସାକାଣ୍ଡ ଘଟିଥିବାବେଳେ ଏହା 2025 ମସିହା ସୁଦ୍ଧା 2034କୁ ହ୍ରାସ ପାଇଥିଲା। ପରବର୍ତ୍ତୀ ସମୟରେ ଚଳିତ ବର୍ଷ ଜୁଲାଇ ମାସରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଦେଶକୁ ସମ୍ପୂର୍ଣ୍ଣ ନକ୍ସଲମୁକ୍ତ ଭାବେ ଘୋଷଣା କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଏକଦା ମାଓବାଦୀଙ୍କ ପ୍ରଭାବରେ ରହିଥିବା କନ୍ଧମାଳ ଜିଲ୍ଲାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ ହେବା ସହ ମାଓବାଦୀ ସଂଗଠନର ଗତିବିଧି ଦୁର୍ବଳ ହୋଇଛି। ତେବେ ଜିଲ୍ଲାରେ ଅବଶିଷ୍ଟ ମାଓବାଦୀଙ୍କ ସଂଖ୍ୟା ଓ ସେମାନଙ୍କ ଗତିବିଧି ସମ୍ପର୍କରେ ଅଧିକୃତ ତଥ୍ୟ ଆଧାରରେ ସ୍ଥିତି ଆକଳନ କରାଯାଉଛି। କନ୍ଧମାଳରେ ମୁଖ୍ୟତଃ କେକେବିଏନ୍ ଏବଂ ବିଜିଏନ୍ ଭଳି ମାଓ ସଂଗଠନ ସକ୍ରିୟ ଥିଲେ। ମାଓବାଦୀଙ୍କ ଗତିବିଧି ନିୟନ୍ତ୍ରଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱିତ ପ୍ରୟାସରେ ସୁରକ୍ଷା ଅଭିଯାନକୁ ଅଧିକ ଜୋରଦାର କରାଯାଇଥିଲା। ନିୟମିତ ତଲାସୀ ଅଭିଯାନ ଓ ମାଓବାଦୀଙ୍କ ଆତ୍ମସମର୍ପଣ ପାଇଁ ପଦକ୍ଷେପ ଗ୍ରହଣ ପରେ କନ୍ଧମାଳ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ବର୍ତ୍ତମାନ ସୁରକ୍ଷା ସହ ବିକାଶର ଧାରା ତ୍ୱରାନ୍ୱିତ ହୋଇଛି। ନକ୍ସଲବାଦର ମୁକାବିଲା କେବଳ ସୁରକ୍ଷା ଅଭିଯାନରେ ସୀମିତ ନୁହେଁ, ବରଂ ଶାନ୍ତି, ବିକାଶ ଓ ଲୋକଙ୍କ ବିଶ୍ୱାସକୁ ସୁଦୃଢ଼ କରିବାର ଏକ ମୁଖ୍ୟ ଆଧାର। କନ୍ଧମାଳରୁ ଉତ୍ପଳ କୁମାର ସାହୁଙ୍କ ରିପୋର୍ଟ ସହ ମୁଁ ସ୍ମୃତି ରେଖା ତାରଣିଆ।
1: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭାବ ଆଦାନ ପ୍ରଦାନରେ ଭାଷାର ଉପଯୋଗିତା ଏବଂ ଗୋଟିଏ ଭାଷାକୁ ଅନ୍ୟ ଭାଷାରେ ଅନୁବାଦର ବ୍ୟବହାରକୁ ଉପଲବ୍ଧି କରି ଆଜି ଅନ୍ତର୍ଜାତୀୟ ଅନୁବାଦ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଭାଷାଗତ ବିବିଧତା ଏବଂ ଭାଷା ଅଧିକାର, ଯାହାର ଉପଶୀର୍ଷକ ହେଉଛି ବୁଝିବାର ଶକ୍ତି। ପୃଥିବୀରେ 6500ରୁ ଅଧିକ କଥିତ ଭାଷା ରହିଛି, ଯାହାର ପ୍ରତିବନ୍ଧକକୁ ଦୂର କରିବା ପାଇଁ ଅନୁବାଦକମାନେ ସାହାଯ୍ୟ କରିଥାନ୍ତି। ଭୁବନେଶ୍ୱରଠାରେ ଆୟୋଜିତ ପୂର୍ତ୍ତ ବିଭାଗର ବୈଠକରେ ବିଭାଗୀୟ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସମ୍ବଲପୁରର ସଡ଼କ ଭିଭିଭୂମିର ବିକାଶ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା କରିଛନ୍ତି। ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଓ ଦେବଗଡ଼ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଜାତୀୟ ରାଜପଥ ଏବଂ ରାଜ୍ୟ ସଡ଼କଗୁଡ଼ିକର ଅଗ୍ରଗତି ସମ୍ପର୍କରେ ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ, ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଶ୍ରୀ ହରିଚନ୍ଦନ ଆଲୋଚନା କରିଛନ୍ତି। ନବରଙ୍ଗପୁର ଜିଲ୍ଲା ଉମରକୋଟରେ ସେବା ସଂକଳ୍ପ ଅଭିଯାନ ଅବସରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନୂଆ ବସ୍ଷ୍ଟାଣ୍ଡଠାରେ ଆୟୋଜିତ ସଫେଇ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସାଧାରଣ ସ୍ଥାନଗୁଡ଼ିକୁ ପରିଷ୍କାର ରଖିବା ସହ ପରିବେଶର ସୁରକ୍ଷା ପାଇଁ ସମସ୍ତେ ଦାୟିତ୍ୱବାନ ହେବା ଆବଶ୍ୟକ ବୋଲି ଶ୍ରୀ ଗଣ୍ଡ ଗୁରୁତ୍ୱାରୋପ କରିଥିଲେ। ବୌଦ୍ଧ ଜିଲ୍ଲାରେ ଅକ୍ଟୋବର ମାସକୁ ଦୁର୍ଘଟଣା ମୃତ୍ୟୁଶୂନ୍ୟ କରିବା ପାଇଁ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଗୁରୁତ୍ୱାରୋପ କରିଛନ୍ତି। ହେଲମେଟ୍ ପରିଧାନ, ରାସ୍ତାରେ ବାଲି ମେଟାଲ ଜମା ହେବା, ନିଶା ସେବନ କରି ଗାଡ଼ି ଚଳାଇବା, ଭାରିଯାନ ପାର୍କିଂ, ଗୋରୁଗାଈ ନିୟନ୍ତ୍ରଣ ଓ ରାସ୍ତାରୁ ଜବରଦଖଲ ଉଚ୍ଛେଦ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଷ୍ଟ୍ରୀୟ ପୋଷଣ ମାସ ଆଙ୍ଗନକା ଉତ୍ସବ ଭଦ୍ରକ ଜିଲ୍ଲା ବାସୁଦେବପୁର ପଞ୍ଚାୟତ ସମିତି ଅଙ୍ଗନବାଡ଼ି କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି। ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ବ୍ୟଞ୍ଜନ ଏଥିରେ ପ୍ରଦର୍ଶିତ ହେବା ସହ ପୌଷ୍ଟିକ ଖାଦ୍ୟ ସମ୍ପର୍କରେ ସଚେତନ ହେବା ପାଇଁ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ। ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ସୋଲମଠାରେ ଥିବା ବୌଦ୍ଧବିହାରରେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ବିଶେଷଜ୍ଞମାନେ ଅନୁଧ୍ୟାନ କରିଛନ୍ତି। ଅସୁରକ୍ଷିତ ଥିବା ବୌଦ୍ଧ ମୂର୍ତ୍ତିଗୁଡ଼ିକୁ ସ୍ଥାନାନ୍ତରିତ କରାଯିବା ସହ ରାସାୟନିକ ପ୍ରଲେପ ଦେଇ ସଂରକ୍ଷଣ କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ବୌଦ୍ଧବିହାରର ବିକାଶ ଭିଭିଭୂମି ସମ୍ପର୍କରେ ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ। ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋଲାର ସଚେତନତା ରଥକୁ ଜିଲ୍ଲାପାଳ ମଧୁସୂଦନ ଦାସ ଶୁଭାରମ୍ଭ କରିଛନ୍ତି। ଏହି ରଥ ସମଗ୍ର ଜିଲ୍ଲା ପରିକ୍ରମା କରିବା ସହ ସବୁଜ ଶକ୍ତି ବ୍ୟବହାର କରିବାକୁ ନାଗରିକମାନଙ୍କୁ ସଚେତନ କରାଇବ। ସମସ୍ତ ସରକାରୀ କାର୍ଯ୍ୟାଳୟରେ ସୌରଶକ୍ତି ବ୍ୟବହାର କରିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି। ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନସ୍ଥଳୀଗୁଡ଼ିକର ଭିଭିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ସୁବିଧା ପ୍ରଦାନ ସମ୍ପର୍କରେ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ମହିଳା ବନ୍ଧୁକ ଚାଳନା ଟ୍ରାପ୍ ମିଳିତ ବର୍ଗରେ ଭାରତର ନିରୁ ଢାଣ୍ଡା ଓ କିନାନ ଚେନ୍ନାଇ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଏଥିସହ ନିରୁ ତାଙ୍କର ଦ୍ୱିତୀୟ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ପୁରୁଷ କମ୍ପାଉଣ୍ଡ ମିଳିତ ବର୍ଗରେ ଭାରତ ସ୍ୱର୍ଣ୍ଣପଦକ ହାସଲ କରିଛି। କୁଶଲ ଦଲାଲ, ସାହିଲ ଯାଦବ ଏବଂ ଗଣେଶ ମଣିରତ୍ନମ ଥିରୁମୁରୁ ଚୀନ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି। ଏଥିସହ ଭାରତର ପଦକ ସଂଖ୍ୟା 69କୁ ବୃଦ୍ଧି ପାଇଛି। ଏଥିରେ 10ଟି ସ୍ୱର୍ଣ୍ଣ, 21ଟି ରୌପ୍ୟ ଏବଂ 28ଟି ବ୍ରୋଞ୍ଜ ପଦକ ତାଲିକାର ସପ୍ତମ ସ୍ଥାନରେ ରହିଛି।

ମୁଖ୍ୟ ସମ୍ବାଦ ପୁଣି ଥରେ। ଭୁବନେଶ୍ୱରରେ ଆଜି ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ଶ୍ରଦ୍ଧାଳୁଙ୍କ ପାଇଁ ଆଜିଠାରୁ ଖୋଲିଲା ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର। ଶ୍ରୀଜୀଉମାନଙ୍କ ବନକଲାଗି ନୀତି ପାଇଁ ସନ୍ଧ୍ୟା 6ଟାରୁ 4 ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଭାଷାଗତ ବିବିଧତା ଏବଂ ଭାଷା ଅଧିକାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଅନୁବାଦ ଦିବସ ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ମହିଳା ବନ୍ଧୁକ ଚାଳନା ଟ୍ରାପ୍ ମିଳିତ ବର୍ଗରେ ଭାରତକୁ ସ୍ୱର୍ଣ୍ଣ ପଦକ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣି

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ଆଜିର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଅପରାହ୍ନ 5ଟାରେ ଶୁଣିବେ ଯୁବ ଶ୍ରୋତାବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଦେଶିଆ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନରେ ଆଜି ଶୁଣିବେ ହାଲୋ ସରତା ଲାଗବା ଗୀତ ଅପରାହ୍ନ 5:30। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଆପଣଙ୍କୁ ଶୁଣେଇବୁ ସନ୍ଧ୍ୟା 6:10 ଏବଂ ରାତି 10:30। ଅତିବଡ଼ି ଶ୍ରୀଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। ସନ୍ଧ୍ୟା 6:30 ଶୁଣିବେ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ। 6:55 ଆଜିର ପ୍ରସଙ୍ଗ ଏବଂ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଝାରସୁଗୁଡ଼ା ସମ୍ପର୍କରେ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଆପଣଙ୍କୁ ଶୁଣେଇବୁ ରାତି 7:00। 7:30 ଶୁଣିବେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ କୃଷି ଓ କୃଷକ। ରାତି 8:15 ଶୁଣିବେ ଏ ମାସର ବିଶେଷ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ମୂର୍ଚ୍ଛନା। ଶିଳ୍ପୀମାନେ ହେଲେ ସନାତନ ପୁରୋହିତ ଦାସ ଏବଂ ଜୟଶ୍ରୀ ତ୍ରିପାଠୀ। ଗୀତ ରଚନା କରିଛନ୍ତି ଲିଙ୍ଗରାଜ ରଥ, ସଙ୍ଗୀତରେ ସଜେଇଛନ୍ତି ଗୁରୁ ପ୍ରସାଦ ଦାସ। ବିଚିତ୍ରା ଶୁଣିବେ ରାତି 9:30। ଶିଳ୍ପୀମାନେ ହେଲେ ଅନୁରାଧା ପୋଡ଼ୱାଲ, ହରିହରନ, ଅଲକା ୟାଗ୍ନିକ, ଜଗଜିତ ସିଂ,

ଅମ୍ବିକା ସେନ୍ ଏବଂ ଶୋଭା ମୋତକାଲ। ରାତି 10:00 ଆଞ୍ଚଳିକ ଗୀତର କାର୍ଯ୍ୟକ୍ରମ ଶୁଣିବେ। 10:30 ଆପଣଙ୍କୁ ଶୁଣାଇବୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଇଏ ଥିଲା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ଦିନ 2:47 ଏଇଠି ଶେଷ କରୁଛୁ ଆଜିର ପ୍ରାତଃ ଅଧିବେଶନ। ପୁଣି ଥରେ ଆଜି ଅପରାହ୍ନ 5:00 ଆପଣଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରିବୁ ଆଜିର ସାନ୍ଧ୍ୟ ଅଧିବେଶନ। ସେତେବେଳେ ଯାଏଁ ଆପଣ ଶୁଣୁଥାନ୍ତୁ ବିବିଧ ଭାରତୀ ମୁମ୍ବାଇ, ଆମର FM 103.6 MHz।

ଆକାଶବାଣୀ ଜୟପୁର ସମୟ ଅପରାହ୍ନ 5:00। ପ୍ରିୟ ଶ୍ରୋତାବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇ ସ୍ୱାଗତ କରୁଛୁ ଆମର ସାନ୍ଧ୍ୟ ଅଧିବେଶନକୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ ଯୋଗେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ଏହାବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଶ୍ରୋତାବନ୍ଧୁ, ଅଧିବେଶନ ଆରମ୍ଭରେ ପ୍ରଚାର କରୁଛୁ ଯୁବଶ୍ରୋତାଙ୍କ ପ୍ରିୟ କାର୍ଯ୍ୟକ୍ରମ ଯୁବବାଣୀ। ପ୍ରଯୋଜନା ମନୀଷ କୁମାର ଠାକୁର, ଉପସ୍ଥାପନା ସରୋଜିନୀ ମଣ୍ଡଳ ଏବଂ ସ୍ମୃତିମୟୀ ପାଣିଗ୍ରାହୀ।

0: ବଡ଼ ଅଜବ ଏ ଜୀବନ ଜଞ୍ଜାଳ, କିଛି ସତ କିଛି ମିଛ, କେବେ ସିନ୍ଦୁର ପିନ୍ଧାଇ ସଦବା ସଜାଏ, କେବେ ଭାଙ୍ଗି ଦିଏ ପାଣି କାଚ, ଦୁନିଆ ଆଗରେ ହସିବାକୁ ହୁଏ, ଛାତି ତଳେ ରଖି କହ
1: ମନର କଥାକୁ କାଗେ କହିବି, କେହି ବି ନିଜର ନୁହଁ, ଚାଲୁ ରହିଥାଉ ଜୀବନ ସଂଗ୍ରାମ, ଜାରି ରହୁ ଅଭିନୟ, ବଞ୍ଚିଥିବା ଯେ ଖୁସି ବାଣ୍ଟୁଥିବି, କାହିଁ ବା ହେବି ଅଥୟ। ଗୁଡ୍ ଇଭିନିଂ ଫ୍ରେଣ୍ଡସ୍, ଆଜିର ସମ୍ଭାର କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛୁ। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ, ମୁଁ ସ୍ମୃତିମୟୀ ପାଣିଗ୍ରାହୀ
0: ଆଉ ମୁଁ ସରୋଜିନୀ ମଣ୍ଡଲ।
2: ନମସ୍କାର।

0: ତେବେ ସାଥୀ ଚାଲନ୍ତୁ କାର୍ଯ୍ୟକ୍ରମକୁ ଆଗକୁ ବଢାଇବା ଏବଂ ଶୁଣିବା ଏକ ସୁନ୍ଦର ବିଚାର।
1: ସମୟ ଜୀବନର ସବୁଠାରୁ ମୂଲ୍ୟବାନ ସମ୍ପଦ। ହରାଇଥିବା ଧନ ପୁଣି ମିଳିପାରେ, କିନ୍ତୁ ହରାଇଥିବା ସମୟ କେବେ ଫେରି ଆସେ ନାହିଁ। ତେଣୁ ପ୍ରତ୍ୟେକ ମୁହୂର୍ତ୍ତକୁ ସଠିକ୍ ବ୍ୟବହାର କରିବା ଆବଶ୍ୟକ।
0: ହଁ ସାଥୀ, ଆମେ କେବେ ମଧ୍ୟ ସମୟକୁ ନଷ୍ଟ ନ କରି ତାହାକୁ ଆମେ କିପରି ସଠିକ୍ ଭାବରେ କାର୍ଯ୍ୟ କରିବା ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ।
1: ପ୍ରେମ ଏକ ସୁନ୍ଦର ଅନୁଭବ ଯାହା ସମ୍ପର୍କକୁ ଦିଏ ବିଶ୍ୱାସ, ସମ୍ମାନ ଓ ଭରସା। ପ୍ରେମକୁ କେବେ ବି ଖେଳ ଭାବିବା ଉଚିତ ନୁହେଁ, କାହାର ଭାବନା ସହ ଖେଳିବା ନୁହେଁ, ବରଂ ତାଙ୍କ ଭାବନାକୁ ବୁଝିବା ହିଁ ପ୍ରକୃତ ପ୍ରେମ। ତେବେ ଚାଲନ୍ତୁ ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମରେ ଶୁଣିବା ଏକ ସୁନ୍ଦର ନାଟକ, ପ୍ରେମ ନୁହେଁ ଖେଳ ଘର,
0: ଯାହାକୁ ରଚନା କରିଛନ୍ତି ରଞ୍ଜନ କୁମାର ବେହେରା ଏବଂ ଏଥିରେ ଅଂଶଗ୍ରହଣ କରିଛନ୍ତି ମୃତ୍ୟୁଞ୍ଜୟ ସାହୁ, ଶୁଭ୍ରାଂଶୁ ପଣ୍ଡା, କୌଶିକ ପଟ୍ଟନାୟକ, ସ୍ମିତାରାଣୀ ଜେନା, ବିଜୟ ଲକ୍ଷ୍ମୀ ନନ୍ଦ।
2: ମୂଷା ଗୁଡାକ ମୁଣ୍ଡ ଖରାପ କରିଦଉଛନ୍ତି, ଦେଖୁନ ଚକୋଲେଟ୍ ଡବାଟା କେମିତି ପକେଇ ଦେଇଛନ୍ତି, ମିକ୍ସଚର୍ ଗୁଡା ବି ଖାଇ ଦେଇଛନ୍ତି ରେ।

0: Good morning, madam.
1: ପଳେଇଲା ରେ ବାବୁ ଇଏ ମର୍ଣ୍ଣିଂ ପିଲା
2: ଅୟ ଭାଇନା ଇ ପୁରୁଣା ଗୀତ କିସ ଶୁଣୁଛ ନୂଆ ନୂଆ ଗୀତ ମନେ ଲଗେଇଲେ ସିନା ହବ ସକାଳୁ ସକାଳୁ ଏଇ ଗୀତ ମନେ ଶୁଣିଲେ ମୁଣ୍ଡ କୁଇଁ ଯାଉଛି
1: ହଇ ରେ ବାବୁ ତମମାନେ ସିନା କଲେଜ ପଢୁଛ ନୂଆ ନୂଆ ଗୀତ କା ତମ ଲୁଡ଼ା ଆମକୁ ମାତ୍ର ଏ ପୁରୁଣା ଗୀତ ମନେ ଭଲ ଲାଗୁଛି ଓଲ୍ଡ ଇଜ୍ ଗୋଲ୍ଡ ପରା
2: ବା କି ଇଂରାଜୀ କହିଲ ଭାଇନା ହଉ ହଉ ହେଲା ଆଉ କିନ୍ତି ଭଲ ତ ଭାଇନା
1: ହେଟୁ ରେ ବାବୁ ଦେଖୁଛୁ ପରା ଚଷମା ପିନ୍ଧରେ ବାବୁ ଆହୁରି ଭଲ ବୋଲି ପଚାରୁଛୁ କି ବାବୁ
2: ହେଲା ଭାଇନା ଦେଖା ହେଲେ ପୁଣି ଏମିତିକା ଟିକେ ପଚାରିବାର ହଉ ପୁଡ଼ିଆ ଗୋଟେ ବାନ୍ଧ ପରା ମାଇଣ୍ଡ ଟିକେ ଫ୍ରେଶ କରିବା ହେଲେ ଭାଇନା ଆଜି ଟିକେ ଦୋକାନ ଜଲ୍ଦି ଖୋଲିଦେଲ ବୋଧେ
1: ବେଗ ବେଲେ ଆଜି ଗୋଟେ ଗାଁକୁ ଯିବାର ଅଛି ତ ସେଟା ପାଇଁକା ବେଗ ଦୋକାନ ବନ୍ଦ କରିବି ବୋଲି ଆସିଲି ପିଲା ନ ଖୋଲୁଥିଲେ ସକାଳୁ ସକାଳୁ ତତେ ଦେଖିଥାନ୍ତି କି ହେଲେ ଆଜି କ୍ଲାସ ଯାଇନୁ କି ସେଟା ମୋର ଦୋକାନକୁ ଆସିଲୁ ନା କଣ
2: ଓ ଜବର ଟେନସନ ଭାଇନା ତମେ ବେଗି ପୁଡ଼ିଆ ବାନ୍ଧିଲ
1: ଘାବରା କି ପାଇଁ ତ ହଇ ଯେ ତମର କି ଟେନସନ ପିଲା ମସ୍ତ କିନା ଘରେ ଖାଉଛ ସାଙ୍ଗସାଥି ସହିତ ଗାଡ଼ିରେ ଧରି ବୁଲୁଛ ପରୀକ୍ଷା ପାଇଁ ଟେନସନ କି ଆମର ସିନା ବେପାର ନହେଲେ ଟେନସନ
2: ଯାର ବାଧା ତାକୁ ଗା ଭାଇନା ତମେ ସିନା ହାଇ ବୋଲି ଦୋକାନରେ ବସୁଛ
1: ହଇ ହଇ ସିନ୍ତିଆ କହିବୁ ପିଲା ହେଇଟି ପୁଡ଼ିଆ ନେ
2: ମାତ୍ର ଯୋଉଟା କହିଲେ କୁହ ସିନା ଭାଇନା ତମର ପୁରା ପୁଡ଼ିଆ ନେଇକି ଏ ଟାଉନ ଯାକ କିଏ ବି ଦେବେନି ତମର ହାତର କମାଲ ମାନିବାକୁ ପଡିବ
1: ବେଶୀ ପାମ୍ପ ମାରନାରେ ପିଲା ପୁଡ଼ିଆ ପାଙ୍ଗୁଆ ଦେବେନି ହେଲା ନା ଆଗର ଦୁଇଟା ପୁଡ଼ିଆରେ ବି ଡାବୁ ଦେଇନୁ ମନେ ଅଛି ନା ସେ କାଗଜରେ ବଡ ବଡ ଅକ୍ଷର କଣ ଲେଖିଛି ଟିକେ ପଢ଼ିଲୁ
3: ଦୟାକରି ଉଦ୍ଧାର ମାଗନ୍ତୁ ନାହିଁ
2: ହେଡି ଇ କାଗଜରଟା କେବେ ଲଗେଇଲ ଭାଇନା ଗଲା କାଲି ଆସିଲା ବେଳେ ତ ଏଇଟା ନଥିଲା ହେଲେ ଇ କାଗଜରଟା ମୋର ପାଇଁ ନା ସବୁର ପାଇଁ ଭାଇନା ଏଇଟା
1: ଖାଲି ତୋ ପାଇଁ ନାହିଁ ପିଲା ଏ କଲେଜରେ ପଢୁଥିବା ସବୁ ପିଲା ଏମିତିକା ଆସିକିନା ଭାଇନା ପୁଡ଼ିଆ କି ବିସ୍କୁଟ ଦେଇଥିବ ବୋଲିବେ କାଲି ଦେଇଦେବି ବୋଲି କୁଆଡ଼େ ପଳେଇଯିବେ ଯେ ଆଉ ଦିଶିବନି ସତ କହ ତ ମୁଁ କିସ ତାଙ୍କ ପଛେ ପଛେ ବୁଲି ବୁଲି ମାଗୁଥିବେ କି ମୋର ପିଲା କୁଟୁମ୍ବ ପୋଷିବା ପାଇଁ ବୋଲି ମୁଁ ଉଦ୍ଧାର କରି ଦୋକାନଟା କରିଛି ଜାଣିଲ କି ବେଶୀ ଥର ମାଗିଲେ ନାହିଁ କି ଦାଦାଗିରି ଦେଖେଇବେ ପିଲା ତତେ ଦେଖିଦେବୁ କହିବେ ଏ ଏରିଆରେ ତୋ ଦୋକାନ ଉଠେଇଦେବୁ କହିବେ ମୋତେ କି ଲୁଡ଼ା ପିଲା ତମର ପୁରା କଲେଜ ପିଲାଙ୍କ ସହିତ ଫାଇଟିଂ ଲାଗିବାକୁ ମୁଁ ଭଲ ତ ମୋ ଦୋକାନ ଭଲ
2: ବେଶୀ ସିରିୟସ୍ ହୁଅ ନ ପରା ହେଟି ମୋର ପୁରୁଣା ବାକି ଆହୁରି ଏବର୍ଟା ଡାବୁ ନିଅ ଛିଣ୍ଡିଲା ତ
1: ହେଲା ପିଲା ରିସା ହେଇନୁ ତ
2: ରିସା ନାହିଁ ଯେ ସି ଟାଇପ୍ କା ହଇ ଭାଇନା ତମକୁ କେତେ ଥର କହିଲେ ମିଶାରୁ ମତେ ପିଲା ବୋଲିକା ଡାକୁଛ କଲେଜ ପଢ଼ିଲା ଉତ୍ତର ମୁଁ ଆଉ ପିଲା ହେଇକି ଅଛି କି ସେଦିନ ସେ ଝିଅ ମନ ରାଗରେ ପିଲା ବୋଲି ଡାକିଦେଲ ଯେ ସେମାନେ ମତେ ଦେଖିଲେ ସରି ପିଲା ପିଲା ବୋଲିକା ଚଳଉଛନ୍ତି ମୋର ନା କାଳିଆ ଭାଇନା ଯେତେ ଥର କହିଲେ ମିଶାରୁ ହେତୁକା ରଖୁନ
1: ହେଲା ପିଲା ଆଜିଠୁ କାଳିଆ ବୋଲିକା ଡାକିବି ମାତ୍ର ଯୋଉଟା କହିଲେ କହ ସିନା ପିଲା ତୋର ଦେହର ରଙ୍ଗଟାକୁ ଏ ନାଁଟା ନାହିଁ କି ସମ୍ମାନ ହେଇଛି ହେଲେ ମୋର ଗୋଟେ କଥା ଶୁଣିବୁ ତ
2: ବେଗି ବେଗି କୁହ ଭାଇନା କ୍ଲାସ ଟାଇମ୍ ହେଲାଣି
1: ତୁ ନିଥାମ କହିଲା କି ସିନା କ୍ଲାସ ତମମାନେ କେମିତି କ୍ଲାସ ଯାଉଛ ମୁଁ ଭଲ କିନା ଜାଣିଛି କାଳିଆ ମୁଁ ଏ ଦୋକାନରେ ବସି ସବୁ ଦେଖୁଛି କି ନା କିଏ କିସ କରୁଛି କିଏ କୁଆଡ଼େ ଯାଉଛି କିଏ କେତେଟା ପୁଡ଼ିଆ ଖାଉଛି ଚା ପିଉଛି ସେଟା ପାଇଁ ତ ମୁଁ ଦୋକାନର ନାଁ ରଖିଛି ଚକାଖି ସବୁ ଦେଖୁଛି
4: ଇଠି କଣ କରୁଛୁ ତ କ୍ଲାସ କି ପାଇଁ ଆସିନୁ ସାର୍ ପଚାରୁଥିଲେ ରେ ଆଜି କାଳିଆ କୁଆଡ଼େ ଗଲା ବୋଲି ଇ ଭାଇନା ସାଙ୍ଗରେ କି ପାଇଁ ପାଙ୍ଗୁଆରେ କଥା ହଉଛୁ କହିଲୁ କେବେ ତ ଗୋଟେ ଦିନ ପାଙ୍ଗୁଆରେ କିଛି ଦେଲା ନାହିଁ
1: ହଇ ରେ ବାବୁ କହିବୁ କହିବୁ କହିବୁ ବାପାର ଡାବୁରେ ପାଠ ପଢୁଛୁ ତ ଡାବୁର ମୂଲ୍ୟ କିଛି ବୁଝିପାରୁନୁ ଯେତେବେଳେ ନିଜେ ରୋଜଗାର କରିବୁ ସେତେବେଳେ ଡାବୁର ମୂଲ୍ୟଟା ଜାଣିବୁ
4: ହେଲା ନ ନା ରିସା କି ବେଶୀ ରିସା ହବାର ନାହିଁ ପୁଣି ତମେ ରିସା ହେଲେ ଦୋକାନ ବେପାର ହବ କି ଭାଇନା
2: ଏ ବିକାଶ ଚାଲ ଚାଲ ଯିବା ଚାଲ
5: ସାର୍ ଜବର ରିସା ହେଲା ନା କିନ୍ତିରେ
4: ହଇ ଯେ ତୁଇ ମିଶା କ୍ଲାସ କି ପାଇଁ ଆସୁନୁ କହିଲୁ ଏ ପୁଡ଼ିଆ ଖାଇକି ଖାଲି ଟାଇମ୍ ଲସ୍ କରୁଛୁ ତତେ କେତେ ବୁଝେଇବି ରେ ବାବୁ ସେ ଟେନସନ୍ ମାନେ ଛାଡ଼େ ବୋଲି ଚାଲେ ଚାଲେ ଯିବା
5: ଟିକେ ଶୁଣିଲୁ
4: କି ସାଲାମ
5: ଆଜି ସେ କ୍ଲାସ ଆସିଥିଲା କି
4: କିଏ ସୋନାଲି କି ବାହ କି ବିଜାର ରେ ବାବୁ ତାର ପିଛେ ତୁ ଛାଡ଼ିବୁନି ପରା କେତେ କହିଲି ସେ ଲଭ ଧନ୍ଦା ଛାଡ଼େ ପାଠ ପଢ଼େ ହେଲେ ମିଶା ଦିନ ରାତି ତାର କଥାକେ ଚିନ୍ତା କରିଥାଉଛୁ ତତେ ଆଉ ପାରିହବ ନାହିଁ ହଉ ଚାଲେ ଏ କଥା ମାନେ କ୍ଲାସରେ ବସି କଥା ହବା
2: ହଉ ହଉ ଚାଲୁ ଭାଇନା କାଲିକୁ ଆଇବୁ ସିନା ଗାଁକୁ ଯାଇକି ବେଗି ବାହାରି ଆସ ହେଲା ବୋ ପିଲା ବାଇକ୍ରେ ବସ୍
1: ହଉ ଜରେ ବାବୁ ତମର ପରା ଗ୍ରାହକ ମାନେ ଥିଲେ ସରି ରେ ବାବୁ ମୋର ବେପାର ଫୁଲ ଢାପି ହେଇଯିବ
2: କିସ କହିଲ କି ଭାଇନା ଆମକୁ
4: ଚାଲ ରେ ବାବୁ ଆମକୁ କିଛି କହିନି ସିଏ ମହାପ୍ରଭୁ ଡାକୁଥିଲା ତାର ବେପାର କେମିତି ଲାଭ ହବ ବୋଲି ଏତେ ରେଜ୍ କି ପାଇମ ସବୁ କଥାକୁ ତୁ ଦିଅକୁ ନେଇଯାଉଛୁ କାଳିଆ
2: ହେଲା ହେଲା ଏଥର ଯିବା ତ

0: ସୋନାଲି, ଏ ସୋନାଲି, ଆଜି କାଇଁ କାଳିଆ ତୋ କ୍ଲାସକୁ ଆସିନି?
1: ଏରେ, ମୁଁ କେମିତି ଜାଣିବି? ଭଲକା, ସେ ମୋର ଭାଇ ନା ବନ୍ଧୁ।
0: ଏତେ ରାଗି ଯାଉଛୁ କାହିଁକି କହିଲୁ? ଭାଇ ତ ହେଇପାରିବନି। କିନ୍ତୁ
1: ଆଉ ମୁଁ ଯଦି ବିକାଶ କଥା ତତେ ପଚାରିବି, ତତେ କେମିତି ଲାଗିବ? ତୋ ଲଭ ବିଷୟରେ ମୁଁ କିଛି ଜାଣିନି ବୋଲି ଭାବୁଛୁ ନା କଣ? ବିଲେଇ ଆଖି ବୁଝି ବୁଝି କ୍ଷୀର ପିଉଛି ଆଉ ଭାବୁଛି ମତେ କେହି ଦେଖୁନାହାନ୍ତି। ସତ କହିଲି ନା?
0: ମା, ତୁ ସବୁ ଜାଣିଛୁ ସୋନାଲି। ହେଟି ମୋ ରାଣା, ଏ କଥା ଯେମିତି କାହାକୁ କହିବୁନି। ଯଦି ମୋ ଭାଇର କାନରେ ପଡିଗଲା ନା, ତାହେଲେ ସବୁଦିନ ପାଇଁ ମୋ ପାଠ ବନ୍ଦ, ବୁଝିଲୁ? ଆଉ ଏ ଲଭ ଧନ୍ଦା ସାଫା ହେଇଯିବ, ବୁଝିଲୁ ତ?
1: ହଁ ହଁ, ଏବେ ଠିକ ବାଟକୁ ଆସିଲୁ ତ? ଆରେ ଏ କଥା ସତ ଯେ ମୁଁ କାଳିଆକୁ ଭଲ ପାଏ, କଥା ହୁଏ, ତା ଗାଡିରେ କେବେ କେବେ ପଳଉଛି। ତା ମାନେ କଣ ମୁଁ ତାକୁ ବାହା ହେଇଯିବି ନା କଣ? ସିଏ ମନେ ମନେ ଭାବିଥିବ ମତେ ବାହା ହବ ବୋଲି, କିନ୍ତୁ ନା ବାବା ନା, ମୁଁ ସେ ଭୁଲ ବିଲକୁଲ କରିବିନି।
0: ଆରେ ବାପରେ, ହଠାତ୍ ପାଣିପାଗ ବଦଳି ଗଲା। ଆଚ୍ଛା ସୋନାଲି, ଆଜି ସକାଳୁ ସକାଳୁ ଏତେ ଭଲ ଚିନ୍ତାଧାରା ତୋର ମୁଣ୍ଡକୁ କେମିତି ଆସିଲା? ଯୋଉ ସୋନାଲି ଦିନେ କାଳିଆ ପାଇଁ ପାଗଳିନୀ ସାଜିଥିଲା, କ୍ଲାସ ଛାଡି ଘଣ୍ଟା ଘଣ୍ଟା ବାହାରେ ଗପ ସପ କରୁଥିଲା, ସେ ଆଜି କହୁଛି କଣ ନା, ମୁଁ କେବଳ ତାକୁ କଲେ ସାଙ୍ଗ ଭାବରେ ଭଲ ପାଉଥିଲି। ଧନ୍ୟ ପ୍ରଭୁ ତୋ ମହିମା।
1: ହଁ ସରିତା, ତୁ ଯାହା କହୁଛୁ ସତ କହୁଛୁ। କାଳିଆକୁ ମୁଁ ଏ କଲେଜରେ ନୁହେଁ, ଫେସବୁକରେ ଭଲ ପାଇଥିଲି। ପରେ ପରେ ଯେତେବେଳେ ଆମର ଦେଖା ହେଲା, ତାପରେ ଆମେ ମିଶିଗଲୁ, ଭଲ ପାଇଲୁ, ଆତ୍ମୀୟତା ଟିକେ ଟିକେ ବଢିଗଲା। ମୋବାଇଲରେ ଚାଟିଂ କରିବା, ଘଣ୍ଟା ଘଣ୍ଟା ଧରି ମୋବାଇଲରେ କଥା ହେବା, କ୍ଲାସ ବାହାନାରେ ପାର୍କ ବୁଲିବା, କଲେଜ କ୍ୟାଣ୍ଟିନରେ ବସି ଗପ ମାରିବା, ଏମିତି କେତେ କଣ।
2: ହେଲେ ତୁ ଜାଣିଛୁ ନା ସେଦିନ?
0: ଆରେ କହ କହ, ଅଧା ରହିଗଲୁ କାହିଁକି? ତୁ ସିନା ମୋ କଥା କାହାକୁ କହିଦବୁ? ମୁଁ କିନ୍ତୁ ପ୍ରମିସ କରୁଛି ଜମା କହିବିନି।
1: ହେଲେ ଶୁଣେ, ମୋର କଥା ସରିଲା ପରେ ତୋର ଲଭ ଷ୍ଟୋରି କହିବୁ ମାତ୍ର।
0: ହେଟି ବିଦ୍ୟାରାଣ, ଇ ବହି ଛୁଇଁ କହୁଛି ପରା, ବିଶ୍ୱାସ ହଉନି କି ତତେ?
1: କଥାରେ ଅଛି ନା ସରିତା, ସତ କେବେ ଲୁଚି ରହେ ନା। ସବୁଦିନ ପରି ସେଦିନ ରାତି 11ଟାରେ ମୁଁ କାଳିଆ ସହିତ କଥା ହଉଥିଲି। ହେଲେ କେମିତି କେଜାଣି ମୋ ଭାଇନା ଆମ ଦୁଇ ଜଣଙ୍କ କଥା ଶୁଣିଦେଲେ। ସେ ରାତିରେ କିଛି କହିଲେନି, ହେଲେ ସକାଳୁ ସକାଳୁ କଲେଜ ବାହାରିଲା ବେଳକୁ, ଭାଇନା ମୁଁ କଲେଜ ଯାଉଛି ହେଲା, ରୋଷେଇ କରିଦେଇଛି ଖାଇଦବ। ହଁ ଆଜି ଟିକେ ଲେଟ୍ ହେଇଯିବ, ମାତ୍ର ବେଶୀ ଘାବରା ହବନି ହେଲା।
3: ନା ସୋନାଲି, ଆଜିଠୁ ତୋର କଲେଜ ଯିବା ବନ୍ଦ, ଆଉ ତୋର ସେ ପାଠ ପଢା ବି ଆଜିଠୁ ବନ୍ଦ। ମତେ ସେ ପାଠ ସାଠ କିଛି ଲୋଡ଼ା ନାହିଁ, ତୁ ନି ଘରେ ବସେ।
1: କି ହେଲା ଭାଇନା, ତମର ମୁଣ୍ଡ ଫୁଣ୍ଡ ଖରାପ ହେଇଯାଇନି ତ? କି ପାଇଁ କଲେଜ ଯିବିନି?
3: ମୋ ମୁଣ୍ଡ ଖରାପ ହେଇନି, ତୁ ମୋ ମୁଣ୍ଡ ଖରାପ କରୁଛୁ। ସତ କହ, କାଲି ରାତିରେ ମୋବାଇଲରେ ଏତେ ସମୟ କାହା ସହିତ କଥା ହଉଥିଲୁ?
1: ଇମା, ମୋର ସାଙ୍ଗ ସହିତ କଥା ହଉଥିଲି ଭାଇନା। ଆଗକୁ ଏକ୍ସାମ ଅଛି ହେଲା, କିସ୍ କିସ୍ କରିବୁ ଆଉ କଣ, ସେ ଟପିକରେ କଥା ହଉଥିଲୁ। ହେଟି ମୋର ମୋବାଇଲ ଦେଖୁନ ତମେ।
3: ସେ ମୋବାଇଲ ଦେଖି ଜାଣିଥିଲେ ତ ମୁଁ ଆଜି ଦୋକାନରେ ବସିନଥାନ୍ତି ନା। ଆଜିକାଲି ମୋବାଇଲରେ କି ବୁକ୍, କି ଗ୍ରାମ, କି ଟ୍ୟୁବ, କିସ ହ୍ୱାଟ୍ସ ମନେ ବାହାରିଛି ପରା, ସେଟା ପାଇଁ କା ତୁ ଉତ୍ପାତ ନାଇଁ କି? ଅନଲାଇନ୍ କ୍ଲାସ ପାଇଁ ବୋଲି ମୁଁ କେଡେ କଷ୍ଟରେ ଧାର ଉଦ୍ଧାର କରିକି ମୋବାଇଲ ଗୋଟେ କିଣି ଦେଇଥିଲି, ହେଲେ ତୁ ଯେ।
1: ହେଲେ କିସ୍ ବୋଲଛ ଭାଇନା, ମୋବାଇଲ ଆଉ ଧରିବିନି ତ? ସମସ୍ତେ ତ ଏଇ ଫେସବୁକ, ଇନଷ୍ଟାଗ୍ରାମ, ୟୁଟ୍ୟୁବ, ହ୍ୱାଟ୍ସଆପ୍ ୟୁଜ୍ କରୁଛନ୍ତି, ମୁଁ କଲେ କା ଖରାପ କି? ତମକୁ ନ କହିକି ନା ଆଜି ପର୍ଯ୍ୟନ୍ତ କିସ୍ କରିଛି କି ଭାଇନା? ଯୋଉ କାମ କଲେ ମିଶା ତ କହିକି ନା କରୁଛି, କିଛି ନ ଜାଣିକି ନା କି ପାଇଁ ତୁଚ୍ଛାଟାରେ ସକାଳୁ ସକାଳୁ ଧୋଉଛ ଯେ?
3: ସବୁ କହିକିନା କରୁଛୁ ଯେ, ମାତ୍ର ଏଇ କଥାଟା ତ ମତେ କେବେ କହିନୁ। ହେଟି ମୁଁ ଦୋକାନରେ ବସିଲେ ମିଶା ତୋର କଲେଜରେ କିସ କିସ ହଉଛି ସବୁ ଦେଖୁଛି, ସବୁ ଜାଣୁଛି। ସତକ ରାତିରେ କାହା ସହିତ କଥା ହଉଥିଲୁ? ତୁ ମତେ ଭଲ କିନା ଜାଣିଛୁ? ସତ କହିଲେ ମୁଁ ଖୁସି ହୁଏ, ଆଉ ମିଛ କହିଲେ ରାଗିଯାଏ।
1: ହଉ ହେଲା ଭାଇନା, ସରି, ମୋର ଭୁଲ ହେଇଯାଇଛି, ଆଉ ସେମିତି ଭୁଲ କେବେ କରିବିନି। ତମେ ଯୋଉଟା କହିବ ମୁଁ ସେଟା ମାନିବି ଆଉ ସବୁ କଥା ଶୁଣିବି ହେଲା। ମୁଁ ସେଦିନ ରାତିରେ ଆମ କଲେଜରେ ଗୋଟେ ପୁଅ ସହିତ କଥା ହଉଥିଲି, ଏଇ ଫେସବୁକରେ ଏକା ମୁଁ ତା ସହିତ କଥା ହେଇଥିଲି ଯେ, ଏମିତି କଥା ହଉ ବେଶୀ ଟିକେ କଥା ହେଇଗଲି ଭାଇନା।
3: ହଁ ସୋନାଲି, ଏଟା ସବୁ ବୟସର ଦୋଷ, ତୋର ଦୋଷ ନାହିଁ ମା, ଏମିତିକା ସମସ୍ତେ ଭୁଲ କରନ୍ତି। କି ମୋବାଇଲ ଆଇଲା କେଜାଣି, ଯାହାକୁ ଦେଖ ସିଏ କାନ ପାଖରେ ଏକା ରଖିଥିବେ।
1: ହେଲା ଭାଇନା, ମୋର କଥା ଟିକେ ଶୁଣ ପରା, ଶୁଣିଲେ ସିନା କିସ କହିବି।
3: ମୁଁ ଶୁଣିଥିଲି କଲେଜ ଗଲେ କୁଆଡେ ନଲେଜ ମିଳେ, ହେଲେ ସେ ଲଭ କଲେ କିସ ମିଳିବ କହିଲୁ? ଆମର ସେ ଦାସ ଆଜ୍ଞାର ଝିଅ କଥା ଶୁଣୁଛୁ ପରା, କାହାକୁ ଏମିତିକା ଭଲ ପାଉଥିଲା, ପୁଣି ତାପରେ ସେ ପୁଅ ନାହିଁ କି ଆଉ ଗୋଟେ ଝିଅକୁ ବିବାହ ହେଇଗଲା, ସେଟା ଶୁଣିକିନା ସେ ଝିଅ ବିଷ ଖାଇଦେଲା, କାହାର ନଷ୍ଟ ହେଲା କହିଲୁ? ଏତେ କଷ୍ଟ କରି ପାଠ ପଢିବାର ମୂଲ୍ୟ କଣ ଏଇଟା ରହିଲ ମା?
1: ହଉ ଭାଇନା ହେଲା, ମୁଁ ଜାଣି ଜାଣି ବେଶୀ ଭୁଲ କରିଦେଲି, ମାତ୍ର ତମ ଭଳିଆ ଭାଇ ବୋଲି ମତେ ଆଜି ମାଫ କରିଦେଲ। ପିଲାଟି ଦିନରୁ ଆଜି ପର୍ଯ୍ୟନ୍ତ ତମେ ମୋର ସବୁ

0: କଥା ଶୁଣିଛ ଭାଇନା, ଅଭାବ ବୋଲି ମୁଁ କିଛି ବି ଜାଣିନି। ତମ ଗୋଡ଼ ଧରୁଛି, ଜୀବନରେ ଆଉ ସେ ଭୁଲ କରିବିନି କେବେ ହେଲେ। ଯୋଉଟା କରିବି ତମକୁ ପଚାରିକି ନା କରିବି ଭାଇନା।
1: ବାପା ମା ମଲା ପରେ ତତେ ମଣିଷ କରିବି ବୋଲି ପାଠ ନ ପଢ଼ି ତୋର ସେ କଲେଜ ଜାଗାରେ ବାପା କରିଥିବା ଦୋକାନରେ ବସିଲି। ନିଜେ ଭୋକରେ ରହି ତତେ ମୁଠାଏ ଖାଇବାକୁ ଦେଲି। ମୁଁ ବିବାହ ହେଲେ ତୁ ହଇରାଣ ହେଇଯିବୁ ବୋଲି ଆଜି ପର୍ଯ୍ୟନ୍ତ ସିନ୍ତିକା ରହିଲି। ହେଲେ ତୁ ମୋର ଦୁଃଖ ବୁଝିପାରିଲୁନି ସୋନାଲି।
0: ସିନ୍ତି କୁହନି ଭାଇନା, ହେଟି କଥା ଦଉଛି ହେଲା, ତମ ସୋନାଲି ସବୁଦିନ ଯେମିତି ଥିଲା ସେମିତିକା ରହିବ।
1: ମାରାଣୀ ସୋନାଲି, ଇଟା ଶୁଣିକିନା ମତେ ବେଶୀ କଷ୍ଟ ଲାଗୁଛି। ହେଟି ତୋର ପାଠପଢା ସରିଲେ ତ ମୁଁ ଯେମିତି ହେଲେ ଭଲ ପିଲା ଦେଖି ତତେ ବିବାହ କରିଦେବି।
2: ତା ମାନେ ତୋର ଆଉ କାଳିଆର ଲଭ୍ ବ୍ରେକଅପ୍ ହେଇଗଲା? କାଳିଆ ଜାଣିଛି ନା ନାଇଁ କହିଲୁ?
0: ହଁ ଜାଣିଦେଇଥିବଣି ନା, କାରଣ ସେଦିନଠୁ ଆଉ ଆମ ଫୋନରେ କଥା ହଉଛୁ ଯେ କଲେଜରେ ବି ଦେଖା ହେଲେ ମୁଁ ଏଭଏଡ଼ କରିଦଉଛି। ସାମ୍ନାସାମ୍ନି ସେ କେତେ ଥର ମତେ ପଚାରିବାକୁ ଚେଷ୍ଟା କରୁଛି ଯେ ହେଲେ ସାହସ ପାଉନି ବୋଧେ। ଆଉ ସେ ଯୋଉ ଦୋକାନରୁ ପୁଡ଼ିଆ କିଣି ଖାଉଛନି କି, ସେ ଜାଣିମିଶା ନାହିଁ ଯେ ସେ ମୋର ଭାଇ ବୋଲି।
2: କିନ୍ତୁ ସୋନାଲି, ମୋର ଗୋଟେ କଥା ଶୁଣିବୁ ନା?
0: କହୁନୁ।
2: ତୁଇ ମାତ୍ର ତାକୁ କହିଦେବାଟା ଭଲ ହବ, କାହିଁକି ନା ଏ ଲଭ୍ ବୋଲବା ଜିନିଷଟା ଏତେ ଅମୃତ ଯେ ବ୍ରେକଅପ୍ ହେଇଗଲେ ନେଇକି ବେଶିକା କଷ୍ଟ ଲାଗିବ।
0: ହଇ ତୁଇ ସେଟାରେ ଡିଗ୍ରୀ କରୁଛୁ ତ, ସେଟା ପାଇଁ ତତେ ଜବର ଅଭିଜ୍ଞତା ନେଇକି। ହେଲେ ମୁଇଁ ତାକୁ ଲଭ୍ କରୁଛି କି?
2: ସେମିତି ନାଇଁ ସୋନାଲି, କାହା ମନରେ କଷ୍ଟ ଦେବା ଭଲ ନାହିଁ, ବୁଝିଲୁ ନା?
0: ସେମିତି ହେଲେ ତୁଇ ଭଲ ପାଉନୁ ଏକାଥରକେ ଡବଲ ହିରୋ? ଆରେ ହଁ ଠିକ ମନେ ପଡ଼ିଲା, ମୁଁ ତ ତୋ କଥା ଭୁଲି ଯାଇଛି। ତୋ ଲଭ୍ ଷ୍ଟୋରି ତ ତୁ କହୁନୁ, ଖାଲି ମୋର ଜାଗା ଶୁଣୁଛୁ, ବେଶୀ ଚାଲାକିକା ମାତ୍ର ତୁ।
2: ଓହୋ, ଆଜି ଗୋଟେ ଦିନରେ କଣ ସବୁ ସାରିଦେବା କି? କାଲି ପାଇଁ ବି ରଖବା ନା?
0: ଏ ସରିତା, ମୋ ଭାଇନା ଆସିଲାଣି, ମୁଁ ଚାଲି ହେଲା।
2: ହେଟି ମୋ ଅଟୋ ବି ଆସିଗଲାଣି, ଯାଉଛି। କାଲି କଲେ ଯାଇବୁ ପରା? ହଁ ଶୁଣେ, କାଲି ଯେମିତି ହେଲେ ମୋ ପାଇଁ ଟିଫିନ ଆଣିଥିବୁ ହେଲା?
0: ହଉ ହଉ ବାଏ।
2: ଯା ହଉ ବଞ୍ଚିଗଲେ, ନହେଲେ ଏବେ ସବୁ କହିବାକୁ ପଡ଼ନ୍ତା।
3: ଏଡି ଜାଣିଲୁ କି ବିକାଶ, ଯୋଉଟା ହେଲେ ହଉ ସିନା ଆଜି ନେଇକି ସୋନାଲିକୁ ପଚାରିବାଟା ପଚାରିବି କାବା, କେତେ ବାଧୁଛି ମତେ ଜାଣିଛୁ ନା? ରାତିରେ ନିଦ ନାହିଁ କି ପେଟରେ ଭୋକ ନାହିଁ, ଦେଖ ଲୋ ପୁଛି ପୁଛି ରୁମାଲ ମିଶରୁ ଭିଜି ଯାଇଛି।
4: ହେଲା ରେ ବାବୁ, ସେ ଦିନଠୁ ପଚାରି ପଚାରି ବୋଲିକିନା ତାକୁ ଦେଖିଲେ ତ ତୁନି ରହିଯାଉଛୁ। ହଇ ମ ହେଲେ ହେଲା ନହେଲେ ନାହିଁ, ଡାଇରେକ୍ଟ ତ ପଚାରିବୁ, ଡରୁଛୁ କି ତାକୁ? ମୁଇଁ ହେଲେନି କି କେବେଠୁ ପଚାରିଥାନ୍ତି, ଛି ତୁଇ କିଛି ଲାଭ ନାହିଁ ମ।
5: ହେଟି ହେଟି ସେ ପାଙ୍ଗୁଆ କଥା ମାନେ କହନା ହେଲା, ତୁ ପରା ସେ ଭାଲେଣ୍ଟାଇନ୍ ଦିନ ସରିତା ଗୋଲାପ ଫୁଲ ଦେବି କହିଥିଲୁ, ହେଲେ ଦିନ ସରିଗଲା ଆହୁରି କ୍ଲାସ ମଧ୍ୟ ସରିଗଲା। ଦେଲୁ କି ମ ସେ କିଣି ଆଣିଥିବା ଫୁଲକୁ ମିଶରୁ ଫିଙ୍ଗିଦେଲୁ? ଚାଲେ ଚାଲେ କ୍ଲାସ ଟାଇମ୍ ହେଲାଣି, ବୁଝିଲୁ କି ତୋର ବେଶୀ ଫୁଟାଣି କାମ।
6: ହେଟ ନନା, ସିଆଡ଼େ ଦେଖ ପରା, ସୋନାଲି ଜଣେକା ଆସୁଛି, ତୁ କଥା ହେଇକି ନା ମିଶି ଗଛ ପଛାଡ଼େ ଅଛି, ଇଟା ଆଗା ଚାନ୍ସ ରେ ବାବୁ।
5: ହଇ ବିକାଶ, ଆଜି ନେଇକି ଗ୍ୟାରେଣ୍ଟି ପଚାରିବି। ହେଟି ଶୁଣେ ପରା, ମୋର ହାର୍ଟ ଟିକେ ଛୁଇଁଲୁ, ମୋର ହାର୍ଟ ବିଟ୍ ସମାନ ଅଛି କି ନାହିଁ?
6: କାହିଁ ଦେଖିବା ତ, ନାହିଁ ସମାନ ଅଛି ନନା, ବେଷ୍ଟ ଅଫ୍ ଲକ୍ ହାଁ, ମୁଇଁ ଚାଲିଲି।
5: ବା କି ଜାଟି ରେ ବାବୁ, କିସ୍ କହିବି, ପାଖ ହେଇଗଲାଣି। ହଁ ନା ନା, ହାଏ ସୋନାଲି, ଟିକେ ଶୁଣିବ କି? ବା ଏ ପ୍ରଭୁ, କିସ୍ କହିବି ଏବେ, ଶୁଣିଲେ ସିନା ନାଇଁ ଆଉ ଥରେ ଡାକିବି।
0: ୱେଟ କରୁଛି ହେଲା।
5: ଏ ସୋନାଲି,
0: ହଉ ମୁଁ ରଖୁଛି। ହଁ ହଁ କଣ ହେଲା କୁହ।
5: ହେଲେ ମୋର ଉପରେ ଜବର ରିସା କି? କି ପାଇଁ ତ କଥା ହଉନ, ତମର ବିନା ମୁଁ ମରିଯିବି ସୋନାଲି, ପ୍ଲିଜ କୁହ ପରା ମୁଁ କି ଦୋଷ କଲି।
0: ବେଲେ ତମର ଉତ୍ତର ଦେବାକୁ ମୁଁ ଏଠି ଆସିଛି କି? ଭଲକା ଛାଡ଼, କ୍ଲାସ ଟାଇମ ହେଲାଣି ମୋର।
5: ହଇ ସୋନାଲି, ସେ ଗଲା ଦିନର ସବୁ କଥା ତମେ ଭୁଲିଗଲ ନାଇଁ କି? ଏତେ ଭଲ ପାଇବାର ରିଜଲ୍ଟ ଇଟା ଏକା କି? ହେଟି ଆଜି ଇଠି ଏବେକା ସିଧା ସିଧା କହିଦିଅ, ମତେ ବାହା ହବ କି ନାଇଁ, ନହେଲେ ଜେଲ୍ଟି
0: ମାନେ
5: ଯାହାର ଲେଖା ତାକୁ।
0: ସାବାସ, ତମର ତୁଣ୍ଡରୁ ଇଟା ଏକା ଶୁଣିବି ବୋଲି ମୁଁ ଜଗିଥିଲି, ହେଲେ ଭଲ ପାଇବାର ବେଲେ ସିଧା ବିବାହ ହେଇଯିବାର କି? କି ଜାଟିରେ ବାବୁ, ମାନିବାକୁ ପଡିବ ତମର ଆଇଡିଆ ମାତ୍ର, ମନେ ମନେ ଜବର ସ୍ୱପ୍ନ ଦେଖୁଥିଲ ନି କି?
5: ହେଲେ ପାଙ୍ଗୁଆ ଲଭ୍ କରୁଥିଲ କି ତମେ? ହଇ ସୋନାଲି, ମୋର ଗାଡ଼ିରେ ବସିକି ପାର୍କ ଯିବାର, କଲେଜ କ୍ୟାଣ୍ଟିନରେ ବସି ଗପିବାର, ସେଟା ସବୁ ପାଶୁରୀ ଦେଲ କି? ମୋବାଇଲରେ କେତେ ଚାଟିଂ, କେତେ କଥା ହେବାର, ସେ ସବୁ ଝଲକ କା କି? ଇଟା ମାତ୍ର କିଛି ଭଲ କଲନି ସୋନାଲି।

0: ହେଟି ମାରାନ, ତୁମକୁ ନେଇ କେତେ କଣ ସ୍ୱପ୍ନ ଦେଖିଥିଲି, ବିବାହ ହେବି, ପ୍ଲେନ୍ରେ ମୁମ୍ବାଇ, ସିଙ୍ଗାପୁର, ଦୁବାଇ, ଆହୁରି କିସ୍ କିସ୍ଟା ହେଲେ ବୁଲେଇ ନେବି ବୋଲି। ଚାକିରି ନ ମିଳିଲେ ମିଶାରୁ ଦୋକାନଟେ କରିକିନା ବଞ୍ଚିବାର ଭାବନାରେ ଥିଲି, ହେଲେ ଆଜି ମୋର ସବୁ ଆଶା ଭରସା ତୁମେ ଭାଙ୍ଗିଦେଲ ସୋନାଲି। ଛି, ମୋ ଜୀବନ ଥିଲେ କେତେ ନଥିଲେ କେତେ।
1: କାଳିଆ, କି ହେଲା ରେ କାଳିଆ, ମୁଣ୍ଡ କି ହେଲା ରେ, ଚୁଟିକୁ ଝୁକୁଛୁ, ଜବର ସିରିୟସ୍ କା ଲାଗୁଛୁ, ତୁଇ ନିକି ପୁରା ଲଭ୍ ମାଷ୍ଟର ହେଇଗଲୁ ରେ। ସୋନାଲି, କି ହେଲା ଆକୁ, ତମେ କିଛି କହିଲ କି?
0: କି ସବୁ ହବ ବିକାଶ, ଇ ସୋନାଲି ନେଇକି ପାଙ୍ଗୁଆରେ ଲଭ୍ କରୁଥିଲା, ପୁଣି ତୁଇ କହ ତ, ଏମିତି ଧୋକା ଦେଲେ କଷ୍ଟ ଲାଗିବନି କି?
2: ଦେଖ ବିକାଶ, ତମେ ଆମର ଭଲ ପାଇବା ବିଷୟରେ ଭଲ କିନା ଜାଣିଛ, ହେଲେ କୁହ ତ, ମୁଇଁ କେବେ ଆକୁ ବିବାହ ହେବି ବୋଲି ଆଗରୁ କହିଥିଲି କି? ତମେ ଏବେ ସରିତାକୁ ଲଭ୍ କରୁଛ ବୋଇଲେ ତାକୁ ବିବାହ ହେବା ବୋଲି କଥା ଦେଇଛ କି?
3: ଇ କାଳିଆ ନିକି ବେଶୀ ଲଭ୍ ବାୟା ହେଇଗଲାଣି, ତମେ ଆଗ ଆକୁ ନେଇକିନା ଡାକ୍ତରକୁ ଦେଖ କିନା।
1: ହେଲେ ମୋର ଲଭ୍ ଷ୍ଟୋରୀ ମିଶା ତମେ ଜାଣିଛ କି ସୋନାଲି? ସରିତା ତମକୁ କହିଦେଲା ନା କି ବାଧାରେ ବାବୁ, ଏବେ ଏଇ କଲେଜର ସବୁ ପିଲାଠୁ କି ମିଶା ଜାଣିଦେଇଥିବେ, ତାକୁ ଆଜି ଅଛି କି ନା?
4: କିସ୍ କରିବ ତ ମତେ, ଓହ କିଏ ଜାଣିନାହାନ୍ତି ବୋଲି ଭାବୁଛ କି? ହେଟି ମୁଇଁ ମଧ୍ୟ ସମସ୍ତଙ୍କୁ କହିଦେଇଛି, ଆବା ନାଇଁ ନା, ମନେ ମନେ ଗୁଡ ଖାଉ ଥାରେ ବାବୁ।
0: ହେଲା ହେଲା ହେଲା, ତୁନି ରୁହ, ଆମର ଡ୍ରାମା ନ ଶୁଣୁ, ତମର ଆରମ୍ଭ କରିଦେଲ କି? ଆଗରେ ଆମର ସମାଧାନ ହଉ, ତାପରେ ତମର ଦେଖିବା।
1: ହଉ ହେଲା ରେ ବାବୁ। ସୋନାଲି ତୁ କହ ତ, ତୋର ମତାମତ କଣ? ତୁ ସମ୍ମାନ କଥା ନ ହବାକୁ, ଫୋନ ନ କରିବାକୁ, ଇ ବାପୁଡା ମିଶା ଠିକରେ ଖାଉନି ପିଉନି କି କଲେଜ ଯାଉ ନାହିଁ, ଯେତେବେଳେ ହେଲା ସେ ଗୋଟେ ନାଁ କା ଖାଲି, ସୋନାଲି ସୋନାଲି ସୋନାଲି।
4: ହେଟି କିଏ କହିବାକୁ ଲୁଡା ନାହିଁ, ମୁଇଁ କହୁଛି ଶୁଣ, ମେନ୍ କଥା ହେଲା ସୋନାଲିର ଭାଇ ନାନୀ କି କାଳିଆ ସହିତ କଥା ହେବା ଜାଣିଲା ପରେ ସୋନାଲିକୁ କହିଲା କି, ଦେଖ ତୁ ଯଦି ପାଠ ପଢିବାକୁ ଯାଉଛୁ ବୋଲେ କଲେଜକୁ ଯା, ନ ହେଲେ ତୋର ପାଠ ପଢା ଏତିକିରେ ଢାପି ଦେବି। ସି ଦିନ ଠୁକା ଇ ସୋନାଲି ସିଧା କଲେଜ ଆସୁଛି, ଆରି ଭାରି ଯାଉଛି। ହେଟି ତାର ଭାଇନା ସେ ଦୋକାନରେ ବସି ସବୁ ଦେଖିଥାଉଛି, ଜାଣିଛ ତ?
1: ଓହୋ, ସେ ଦୋକାନ ବାଲା ଗୋପାଳ ଭାଇନା କି? ଏରେ କାଳିଆ ଶୁଣେ, ଯାହା ହେଲା ହେଇଗଲା, ତୋର ଗୋଡ ଧରୁଛୁ ରେ ବାବୁ, ତୁ ଆଉ ଧନ୍ଦା ଭିତରେ ପଶନା ତ।
0: କିସ୍ କରିବ ମସି ଭାଇନା, ଆମର ମିଶାର ଲୋକ ଅଛନ୍ତି ରେ ବାବୁ, ମୁଇଁ ମିଶାର ଦେଖିଦେବି।
4: ତୁ ଡରେ କି ନ ଡରେ କାଳିଆ, ମାତ୍ର ମୁଇଁ କହିବାଟା କିସ୍ ବୋଲେ ଆମେ ମାନେ ଏଇ କଲେଜରେ ପାଠ ପଢିବାକୁ ଆସିଛେ ଖାଲି କିସ୍ ଲଭ୍ କରିବାକୁ କି? ଆମର ବାପା ମା କେତେ ସ୍ୱପ୍ନ ଦେଖି ଖଟି ରୋଜଗାର କରି ଆମକୁ ଏଠିକି ପଠେଇଛନ୍ତି, ଆମେ ଆମର ଲାଇଫକୁ ଏଇ ଫାଲତୁ ଧନ୍ଦାରେ ସାରିଦେବା କି?
1: ଦେଖ
3: ବିକାଶ, ସରିତା ଯାହା କହୁଛି ଠିକ କହୁଛି, କେବଳ ଆମେ ନୁହଁ, ଆମ ପରି ଅନେକ ପିଲା କଲେଜକୁ ଆସିଲା ପରେ ପାଠ ବଦଳରେ ପ୍ରେମର ଜାଲରେ ଛନ୍ଦି ହୋଇଯାନ୍ତି, ଏ ବୟସଟା ବି ସେମିତି। ହଁ ଏକଥା ସତ ଯେ ମୁଁ କାଳିଆକୁ ଆଉ ସରିତା ବିକାଶକୁ ଭଲ ପାଉଥିଲା, କିନ୍ତୁ ଆମ ମନ ଭିତରେ କେବେ ବି ଏ ଖରାପ ଚିନ୍ତାଧାରା କି ବାହା ହେବାର ଇଚ୍ଛା ଆଗ୍ରହ ନଥିଲା। ତମେ ଆଉ କାଳିଆ ଯେମିତି ଅନ୍ତରଙ୍ଗ ସାଙ୍ଗ, ସେମିତି ମୁଁ ବି କାଳିଆକୁ ଜଣେ ଅନ୍ତରଙ୍ଗ ସାଙ୍ଗ ଭାବରେ ହିଁ ଭାବିଥିଲି, ଆଉ ଏବେ ବି ଭାବୁଛି।
4: ସୋନାଲି ଠିକ କହିଛି କାଳିଆ, ଭଲ ପାଇବାର ଅର୍ଥକୁ ଆମେ ଯୁବ ସମାଜ ସବୁବେଳେ ପବିତ୍ର ଅର୍ଥରେ ଗ୍ରହଣ କରିବା ଦରକାର। ଆଜି ସମାଜରେ ଯେତେ ସବୁ ଆତ୍ମହତ୍ୟା, ଅପରାଧ, ପୁଅ ଝିଅକୁ ନେଇ ନାନା କଳଙ୍କିତ ଘଟଣା ଦୁର୍ଘଟଣା ଘଟିଯାଉଛି, ସେସବୁର ମୂଳ କାରଣ ହେଲା ବାପା ମା ଗୁରୁଜନ ଖାସ କରି ସମାଜକୁ ନ ମାନି ନିଜେ ନିଜେ ଜଣେ ଜଣକୁ ଅନ୍ଧ ଭାବରେ ଭଲ ପାଇବା, କିଛି ନ ବୁଝି ନିଜେ ନିଜେ ଡିସିଜନ ନବାଟା କା ଆମର ଭୁଲ।
0: ସେମିତି ହେଲେ ଏଇ ଲଭ୍ କି ପାଇଁ ବାହାରିଲା ତ? ଆମର ସିଂହ ପାତ୍ର ସାର୍ ତ ଲଭ୍ ମ୍ୟାରେଜ କରିକି କେଡେ ସୁନ୍ଦର ଅଛନ୍ତି, ନେଇ ବିକାଶ
1: କରେକ୍ଟ କହିଲୁ ପିଲା,
0: ତମକୁ ଏକା ସବୁ ହେଇଯାଉଛି। ହିରୋ ହିରୋଇନ ମାନଙ୍କୁ ଦେଖୁନ, ସେମାନେ ତ ଲଭ୍ ମ୍ୟାରେଜ କରୁଛନ୍ତି କି ନାଇଁ କହିଲୁ?
1: ହଇ ରେ ବାବୁ, ସେଟା ମାନେ ଫିଲ୍ମର ଷ୍ଟୋରି ପରା ଏକା, ସାନ ପିଲା ପରା ତୁ ଟିକେ ହେଲେ ବୁଝୁନୁ କାଳିଆ, ଚାଲ ଚାଲେ ଘରକୁ ଯିବା।
4: ୟା ବୁଝିବନି ବିକାଶ, ଆକୁ ନେଇକି ଲଭ୍ ରୋଗ ହେଇଗଲା। ହେଟି ସୋନାଲି ସୋନାଲି, ତୋର ଭାଇ ନା ନେଇକି ସେତେବେଳଠୁ ଇଆଡ଼େ ଏକା ଅନୁଛି, ଏତେ ସମୟ ହେଲା ଏମାନେ କିସ୍ କରୁଛନ୍ତି ବୋଲି ଭାବିବ। ମୁଇଁ ଯାଉଛି ରେ ବାବୁ, ସେ ଭାଇନାର ପାର୍ଟିକୁ ଜୁହାର।
1: ହେଲେ ଆମ ଷ୍ଟୋରି କିସ୍ ହେଲା ଟିକେ କୁହ ପରା ସରିତା।
4: ଛେନା ଗୁଡ ହେଲା, ରାମାୟଣ ସରିଲା ଉତାରୁ ଆହୁରି ପଚାରୁଛ କି କିସ ହେଲା, ତମର ମୁହଁକୁ ଟିକେ ଲାଜ ଥିବାର ଅଛି ବୁଝିଲ ନା?
1: ହଉ ହଉ ହେଲା ହେଲା, ବେଶୀ ଆଉ କିଛି କହନା, ମୁଇଁ ରିସା ହେଲା ଜାଣିଛୁ ତ। ଏରେ କାଳିଆ, ତୁଇ ବି ସେ ଚିମ୍ରାଇକିନା ଶୁଣୁଛୁ କିସ, କିଛି କହୁନୁ କାହିଁ?
0: ମୁଇଁ ଅନୁତାପ କରୁଛି ବିକାଶ, କେତେ ସୁନ୍ଦର ସ୍ୱପ୍ନ ଦେଖିକିନା ମୁଇଁ କଲେଜରେ ପାଠ ପଢିବାକୁ ଆସିଥିଲି। ତୁଇ ତ ଜାଣିଛୁ ନୂଆ ନୂଆ ମୁଇଁ କ୍ଲାସରେ ଟପର ହବାର, ମାତ୍ର ଇ ଧନ୍ଦାରେ ପଶିକିନା ମୋର ସେମିଷ୍ଟାର ପରୀକ୍ଷା ଖରାପ ହେଇଯାଇଛି, କେତେ ବ୍ୟାକ୍ ପେପର ରହିଯାଇଛି, ଘରେ ଜାଣିଲେନି କି ମତେ କିସ୍ କରିବେ କହିଲୁ ବିକାଶ?
4: ସେଟା ପାଇଁ ତ

0: ହଉଚୁ ଏ ସବୁ ପାଙ୍ଗୁଆ ଧନ୍ଦା ଛାଡିକି ନା ଭଲ ପାଠ ପଢିକି ନା ଆମେ ସମସ୍ତେ ଭଲ ମଣିଷ ହେବା। ଏବେ ବି ଆମ ହାତରେ ସମୟ ଅଛି।
1: ହଁ କାଳିଆ, କେବଳ ତୋର ଭୁଲ ନୁହଁ, ମୋର ସରିତାର ବିକାଶର ବି ଭୁଲ ରହିଛି। ସାଙ୍ଗସାଥି ଭାବେ ଆମେ ମିଳାମିଶା କଲେ, ପରିଧି ଭିତରେ ନ ରହି ସୀମା ଅତିକ୍ରମ କରିଦେଲେ, ଯାହାର ପରିଣତି ଆଜି ଆମକୁ ଭୋଗିବାକୁ ପଡ଼ୁଛି। ଏକଥା ସତ ଯେ ଯଦି ମୋ ଭାଇନା ମୋତେ ସେଦିନ ତାଗିଦ କରିନଥାନ୍ତେ, ତାହେଲେ ହୁଏତ ଆମ ଭଲ ପାଇବାରେ ପୂର୍ଣ୍ଣଚ୍ଛେଦ ପଡ଼ିନଥାନ୍ତା। କିନ୍ତୁ ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ।
2: ସୋନାଲି, ସୋନାଲି,
0: ଏ ସୋନାଲି, ତୋର ଭାଇନା ସିଆଡ଼େ ଡାକ ଛାଡ଼ିଲାଣି, ବେଗି ଯା, ନହେଲେ ସେ ଏଠିକି ଭାରି ଆସିବ। ଆମ ବାବା ଆଇଲେ ମୁଁ ଯିବି କି ନା, ତୁ ଯା, ତୁ ଯା।
3: ମାତ୍ର ଯୋଉଟା କହିଲେ କୁହ ସିନା ସରିତା, ତମର ଆଇଡିଆ ମାତ୍ର ମସ୍ତକା।
0: କି ଆଇଡିଆ?
3: ଜେଏଲଟି
0: ମାନେ
3: ଯାର ଲେଖା ତାକୁ।
1: ହଉ ମୁଁ ଚାଲିଲି, ସମସ୍ତଙ୍କୁ ବାଏ।
0: ବାଏ ସୋନାଲି, କାଲି କ୍ଲାସ ଆସିବୁ ନା? ହେଡି ମୋର ବାବା ମିଶା ଭାରି ଆସିଲେ, ମୁଇଁ ମିଶା ଚାଲିଲି ବିକାଶ। ବାଏ କାଳିଆ, ଟେକ୍ କେୟାର।
3: ବାଏ ସରିତା, କାଲିକି କ୍ଲାସରେ ଦେଖା ହବା।
4: ସତରେ ବିକାଶ, ସମ୍ପର୍କର ମାନେ କାହା ପାଇଁ ଏଠି? ପିଲାଦିନ ବାଲି ଘର, ମିଛ ଦୁନିଆରେ କେନୁହେଁ କାହାର, ସବୁ ଖାଲି ସ୍ୱାର୍ଥପର।
3: ବା କି ସାଇରି କହିଲୁ କାଳିଆ, କପି ପେଷ୍ଟ ନା ଏଇଟା, ବେଶୀ ଇମୋସନାଲ ହେଲା ପରି ଲାଗୁଛୁ। ତୋର ସାଥେ ମୁଇଁ ଅଛି ପିଲା, ଘାବରା କି ପାଇଁ ହଉଛୁ କହିଲୁ? ହଉ ଚାଲେ, ସେ ପୁରୁଣା କଥା ମାନେ ଛାଡ଼େ, ଏବେ ଘରକୁ ଯିବା। ସେଇଟା ପାଇଁ ତୁମେ ସରିତାକୁ କହିଲି, ଯେ ଏଲ୍ଟି ମାନେ ଯାର ଲେଖା ତାକୁ, ଆଜିଠୁ ଭଲ ପାଠ ପଢେ। ହେଟି ଆହୁରି ଗୋଟେ କଥା ମନେ ରଖତା, ଚାକିରି କଲେ ଏ ସୋନାଲିଠୁ ଆହୁରି ବ୍ୟୁଟିଫୁଲ ଝିଅ ତତେ ଗ୍ୟାରେଣ୍ଟି ମିଳିବେ। ଇଏ କିସ ଫୁଟାଣି ଦେଖାଉଛି ମ, ଚାଲ ଚାଲ।
5: ତୋ ରୁମାଲ ଅଛି ପରା, ଦେ ଟିକେ ବିକାଶ, ଏ ଆଖିର ଲୋକ ହେଲେ ଟିକେ ପୁଛିଦେବି, ଘରେ ଦେଖିଲେ ନହେଲେ ଆହୁରି ନାନା ପାଙ୍ଗୁଆ କଥା ମାନେ ପଚାରିବେ।
3: ହେଟି ନେ ରେ ବାବୁ, ରୁମାଲ ମିଶା ଧରୁନୁ କି ମ, କେବେ ତ ପକେଟରେ ପାର୍କା ଗୋଟେ ମିଶା ନଥିବ, ମୁଇ କା ଯୋଉଟା ହେଲେ ଦେଉଥିବି।
5: ନାଇଁ ରେ ବାବୁ, ଲୋ ପୁଛି ପୁଛି ମୋ ରୁମାଲଟା ପୁରା ଭିଜି ଯାଇଛି, ସିଟା ପାଇଁ କା ମାଗୁଛି, ଦେ ବେଶୀ ଆଉ କିଛି କହ ନା ଭାଇ, ଦେ।
3: ହଉ ହେଲା ନନା, ତୁଇ ମୋର ବେଷ୍ଟ ଫ୍ରେଣ୍ଡ ବୋଲି କହିଲି ନା, ଆଉ କାହାକୁ କହିପାରିବି କି ଏଇଟା? ଚାଲେ ତୋର ଗାଡ଼ି ଷ୍ଟାର୍ଟ କରି ଯିବା।
5: ମାତ୍ର ବୁଝିଲି ନା ବିକାଶ, ସୋନାଲି ମତେ ନେଇକି ଗୋଟେ ଚ୍ୟାଲେଞ୍ଜ ଦେଲା ପରା କା ହେଲା। ହେଟି ଏ ଗାଡ଼ି ଛୁଇଁକି କହୁଛି, ମାତ୍ର ଆଜିଠାରୁ ନେଇକି ପୁରା ଦମରେ ପାଠ ପଢିବି, କୁ ସୋସିଆଲ ମିଡ଼ିଆ ନାହିଁ କି କୁ ଲଭ ଧନ୍ଦା ମିଶର ନାହିଁ।
3: ମୁଇଁ ହେଲେ ସିନ୍ତିକା କାଳିଆ, ସରିତା ମତେ ବାଟ ଦେଖେଇ ଦେଲା, ତାର ଆଇଡିଆକୁ ମୁଇଁ ସଲ୍ୟୁଟ କରୁଛି।
5: ଥାଉ ଥାଉ ଥାଉ, ଆଉ ସଲ୍ୟୁଟ କର ନା, ଆ ଧୀରେ ସୁସ୍ଥରେ ଗାଡ଼ିରେ ବସେ, ଯିବା।
3: ହେଟି ଶୁଣ ପରା, ମୁଇଁ ହେଲେ ଗୋଟେ ସାଇରି କହୁଛି।
5: ହଉ ହଉ କହ।
3: ମିଛ ଦୁନିଆରେ ପ୍ରେମ ଏକା ସତ୍ୟ, ପ୍ରେମ ପରାଶିବ ସୁନ୍ଦର, ପ୍ରେମ ସହିତ ଏକ ଅତୁଟ ବନ୍ଧନ, ପ୍ରେମ ନୁହେଁ ଖେଳ ଘର, ପ୍ରେମ ନୁହେଁ ଖେଳ ଘର।
5: ବା ବା ବା, କିସ କହିଲୁ ବିକାଶ, ଇଟାରେ କପି ପେଷ୍ଟ କା ନା କିନ୍ତି?
3: ତୋର ପରା ମୁଇଁ ଡାବା ମାରୁ ନାଇଁ ରେ ବାବୁ, ସରିତା ପାଇଁ ଏଇଟା ଲେଖିଥିଲି ତ, ଏବେ ମନେ ପଡ଼ିଲା। ହଉ ଚାଲେ, ହେଟି ଘରକୁ ଯାଉଛୁ, ମୁହଁଟାକୁ ହାଣ୍ଡି ପରା କରିକି ଯା ନା ହେଲା, ନହେଲେ ମାଉସୀ ଡାଉଟ୍ କରିବେ ଆହୁରି।
5: ଦେଖ ତ ମୋର ମୁହଁ ସେମିତି ଦୁଶୁଛି କି?
3: ସେ ବାଇକ୍ର ମିରର୍ରେ ଦେଖୁନୁ ରେ।
5: ନାଇଁ ସମାନ ଅଛି ପିଲା, କିସ ପଚାରିଲେ ମିଶର ମୁଇଁ ତାଙ୍କୁ ଭୁତେଇ ଦେବି, ତୁ ଚିନ୍ତା କର ନା।
3: ଗାଡି ଷ୍ଟାର୍ଟ କର ରେ ବାବୁ, ଖାଲି କଥା ଲମ୍ବେ ଚାଲିଛୁ ଯେ, ମତେ ଜବର ଭୁକ ହେଲାଣି।
5: ବାହ ତୋର ସହିତ ବଡ ବିଜାର ଗା। ହଉ ହଉ ବସେ।

0: ଶୁଣିଲେ ତ ସାଥୀ ନାଟକ ପ୍ରେମ ନୁହେଁ ଖେଳଘର, ଯାହାକୁ ରଚନା କରିଥିଲେ ରଞ୍ଜନ କୁମାର ବେହେରା ଏବଂ ଏଥିରେ ଅଂଶଗ୍ରହଣ କରିଥିଲେ ମୃତ୍ୟୁଞ୍ଜୟ ସାହୁ, ଶୁଭ୍ରାଂଶୁ ପଣ୍ଡା, କୌଶିକ ପଟ୍ଟନାୟକ, ସ୍ମିତାରାଣୀ ଜେନା, ବିଜୟ ଲକ୍ଷ୍ମୀ ନନ୍ଦ।
1: ତେବେ ସାଥୀ, କାର୍ଯ୍ୟକ୍ରମରୁ ବିଦାୟ ନେବା ପୂର୍ବରୁ ଚାଲନ୍ତୁ ଶୁଣି ରଖିବା ଆଗାମୀକାଲିର ଆକର୍ଷଣ ସମ୍ପର୍କରେ।
0: ତେବେ ସାଥୀ, ଆଗାମୀକାଲି ଗୁରୁବାର ସ୍ପନ୍ଦନ କାର୍ଯ୍ୟକ୍ରମରେ ଶୁଣିବେ ଆପଣମାନଙ୍କ ଦ୍ୱାରା ପଠାଯାଇଥିବା ମେସେଜ ମାଧ୍ୟମରେ ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ତେବେ ସାଥୀ, ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କିପରି ଲାଗିଲା ମତାମତ ଜଣାଇବାକୁ ଯେପରି ନ ଭୁଲନ୍ତି। ଆମ ପାଖକୁ ମେସେଜ ଆଉ ଭଏସ୍ ମେସେଜ ମାଧ୍ୟମରେ ମତାମତ ଜଣାଇବା ପାଇଁ ଆମ ନମ୍ବରଟି ହେଉଛି
1: 8252230280
0: ଏବଂ ମେଲ୍ ମାଧ୍ୟମରେ ଜଣାଇବା ପାଇଁ ଆମ ମେଲ୍ ଆଇଡିଟି ହେଉଛି airjaipur@gmail.com।

0: ତେବେ ସାଥୀ ଆଜିର ସମ୍ଭାର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁହେଁ। ମୁଁ ସ୍ମୃତିମୟୀ ପାଣିଗ୍ରାହୀ
1: ଆଉ ମୁଁ ସରୋଜିନୀ ମଣ୍ଡଳ।
0: ରହିଲୁ ସାଥୀ,
2: ନମସ୍କାର।

ପ୍ରଚାର କଲୁ ଯୁବବାଣୀ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ହ୍ୟାଲୋ ସର୍ଦ୍ଦା ଲାଗ୍ବା ଗୀତ। ପ୍ରଯୋଜନା ମନୀଷ କୁମାର ଠାକୁର, ଉପସ୍ଥାପନା ଜୟନ୍ତ ପଟ୍ଟନାୟକ ଏବଂ ରାଜୁ ପ୍ରଧାନୀ।

0: ହ୍ୟାଲୋ ଶାରଦା ଲାଗବା ଗୀତ।
1: ଆଜ୍ଞା, ମୁଁ ଉଗ୍ରସେନ ପଟେଲ କହୁଛି। ଆଜ୍ଞା, କାଙ୍ଗରୁ ପଦର ବଲାଙ୍ଗୀର ଜିଲ୍ଲା ନୁ।
0: ବା ଭଲ ଚାଷ କି ଉଗ୍ରସେନ ବାବୁ?
1: ହଁ ହଁ, ଭଲ ଅଛି। ଆଜ୍ଞା, ଆପଣ ମାନେ ଭଲ ଅଛନ୍?
0: ହଁ, ଆମେ ବଡ଼େ ନିକ ଇତି ଆଜି ବଡ଼ ନାନା ସାନ ନାନା ଦୁଇ ଲୋକ ଯାକ ବସଲୁ ଅଛୁ।
2: ଭଲ ଚାଷ କି ଚିତ୍ରସେନ ବାବୁ?
1: ହଁ ହଁ, ମୁଁ ଭଲ ଅଛି। ଆଜ୍ଞା,
2: ହେଲେ ତମର ବାଟେ ପାନି କେନ୍ତା?
1: ବର୍ଷା ତ ଆଜ୍ଞା ଦିନ ତିନି ହଉଛି ହେଇଥିଲା, ଆର୍ ଉହାଚୁ ଛାଡ଼ିଛି। ଆଜି ଟିକେ ଖରା ଦେଖଉଛି, ଆଉ ଟିକେ ଖରା ହେଲେ ଭଲ ହେବା। ଦୁଇ ତିନି ଦିନ ଲଗାତାର ଯେ ବର୍ଷା ହେଲା, ଟିକେ ଅସୁବିଧା ହେଇଥିଲା।
2: ହେଲେ ଚାଷବାସ କେ କିଛି ଅସୁବିଧା ନାହିଁ ତ?
1: ନାଇଁ ଆଜ୍ଞା, ଚାଷବାସ କିଛି ଅସୁବିଧା ନାହିଁ। ଆଉ ଅତ୍ୟାଧିକ ବର୍ଷା ହେଲେ କି ବର୍ଷା କମ ହେଲେ ଏଇ ଟିକେ ରୋଗ ଟିକେ ଲାଗସନ୍ ଆଜ୍ଞା। ନିହାତି
0: ହେଲେ ମନ ଦୁଃଖ କରା ନାହିଁ। ଆଜି ତ ଶାରଦା ଲାଗବା ଗୀତ, ତମର ଚାଷବାସ ଖରାପ ହେଲେ ମିଶା ତମେ ଶାରଦା ହି କରୁ। ଆଜି କାଇ ଗୀତ ଶୁଣସ କୁହା?
1: ଆପଣଙ୍କର ଯେନ୍ ଭାଷା ଗୁଡେ ମତେ ବହୁତ ବଢିଆ।

0: ହ୍ୟାଲୋ ସର୍ଦ୍ଦାର ଲାଗବା ଗୀତ
1: ଜୁହାର ଲାଗ ମାମା
0: ଜୁହାର ଜୁହାର
1: ମୁଁ ପଙ୍କଜ ମିଶ୍ର କହିଲି ଜୟପୁରରେ
0: ପଙ୍କଜ ବାବୁ କେନ୍ତା ନିକୁଆ ଚାଷ କାଇ ଗୀତ ତମେ ଶୁଣିବାକୁ ମନ କରିଲା
1: ଆଲେ
0: ତେବେ ଜୁହାର ଲାଗ
2: ଜୁହାର ଜୁହାର।

0: ହ୍ୟାଲୋ ଶାରଦା ଲାଗବା ଗୀତ
1: ଜୁହାର
0: ଜୁହାର କେ କହିଲାସନି କୋନ୍ତିନେ କହିଲାସନି
1: ମୁଁ ଜୟପୁର କୁମ୍ଭାର ଜାଣୁ ନବୀନ କୁମ୍ଭାର କହିଲିନି ମାମା
0: ହଁ ନବୀନ ବାବୁ କେନ୍ତା ଆଚାର
1: ଭଲ ଲାଗୁଛି ମାମା
0: ହେଲେ ନବୀନ ବାବୁ କାଇ ଗୀତ ତମକେ ଆଜି ମନ କରଲା
1: ଆଜି
0: ହେଲେ ରହିଲୁ।

0: ହ୍ୟାଲୋ ଶାରଦା ଲାଗବାଗି।
1: ହ୍ୟାଲୋ ଆଜ୍ଞା, ଜୁହାର
0: ଜୁହାର ଜୁହାର।
1: ପରିଚୟ ଦଉଛେ, କଳାହାଣ୍ଡି ପାକେଲପଡ଼ାରୁ ରେଡିଓ ସାଥୀ କ୍ଷମା ସାଗର ସାହୁ।
0: ହଁ କ୍ଷମା ସାଗର ବାବୁ, କେନ୍ତା ଅଛ? ଭଲ ଅଛ ତ?
1: ପୁରା ଭଲ ଅଛେ ଦାଦା, ତମେ କେନ୍ତା ଅଛ?
0: ଆମେ ବି ବଢିଆ ଅଛୁ।
1: ହଁ, ହେତିର୍ ଲାଗି ତ ତୁ କଲ୍ ଟିକେ ଲଗା, ଶ୍ରଦ୍ଧା ଲାଗବାର ଗୀତ କେ ଟିକେ ମନ ଖରାପ ଥିଲା ଯେ ଟିକେ ଶ୍ରଦ୍ଧା ଲାଗବା ବୋଇନି ଆର ତ ଲଗେଇଛେ ଆରୁ।
0: ନାଇଁ, ତମର ମନ ଶ୍ରଦ୍ଧା ହେବାକୁ ବାଧ୍ୟ, ଏବେ ଫୋନ କରିଦେଲା ବୋଲେ ଶ୍ରଦ୍ଧା ହେଇଯାଇଛି ଏବେ ମନ।
1: ହଁ, ସେଥିର୍ ଲାଗି ତ ମନ ଟିକେ ଦୁଃଖ ଥିଲା ବୋଲି ଟିକେ ଇନିକେ ଲଗାଲେ ଏକା ମୋତେ ଶ୍ରଦ୍ଧା ଲାଗବା ବୋଇନି ଆରୁ, ଶ୍ରଦ୍ଧା ଲାଗଲା ଆରୁ।
0: ବୋଇଲେ ମନ କାଏ କାଏ ଦୁଃଖ ରହିଲା?
1: ମନ ଦୁଃଖ ବୋଲେ ଟିକେ ଗୋଟେ ଜାଗା ଯାଇଥିଲି ତ କାମ ଟିକେ ସିଧ ନେଇ ହେଇପାରବା କେ, ମନ ଦୁଃଖ ହେଇଗଲା ଆର।
0: ଦେଖା ଦେଖା ଦେଖା, ଏ କାମ ସିଧ ନହେଲେ ତ ବଡ଼ ଧନ୍ଦା ହେଇଯାଇଛି, ତାକେ କରବା
1: ପରେ। ସେଥିର୍ ଲାଗି ତ ମନ ଦୁଃଖ ହେବା କେ, ଦେଖସି ଇନି ଗେଲେ ଲଗାମି ବୋଲେ ଶ୍ରଦ୍ଧା ଲାଗବା ବୋଇନି ଆର ଲଗାମି।
0: ନାଇଁ ନାଇଁ, ବଢିଆ, ଆମେ ପରେ ତମକୁ ଶ୍ରଦ୍ଧା କରିବୁ, ହେଲେ ମିଶା ଏଇ କାମ କେନ୍ତା ସିଦ୍ଧ ହେସି ଏଇଟାକେ ଫାଷ୍ଟ ଦେଖବାର ଅଛେ, ସତେ କି ନାଇଁ? ହେଲେ ଘରେ ସବୁ ଭଲ ଅଛେ ନି?
1: ହଁ, ଘରେ ସବୁ ଭଲ ଅଛୁ। ବର୍ଷା ବି ଦୁଇ ଦିନ ହେଲା ଆମର ଆଡ଼େ ଟିକେ କମିଛେ, ଏବେ ଦୁଇ ଚାରି ଦିନ ଆଗରୁ ଟିକେ ବର୍ଷୁଥିଲା ବେଶୀ ଆର।
0: ପାଗ ମିଶା ବଢିଆ ଦେଲା ଅଛେ, ବୁଲା ଚାଲା କାଜେ ନି?
1: ହଁ, ବୁଲା ଚଲାର ଲାଗି ବି, ଚାଷ ବାସ ଲାଗି ବି, ବଜାର ବାଟ ଯିବାର ଲାଗି ସବୁ ସୁବିଧା ଦିଛେ, ଦୁଇ ଦିନ ହେଲା ଟିକେ ଛାଡ଼ିଛେ।
2: ହେଲେ କ୍ଷମା ସାଗର ବାବୁ, ଆଜି କାଇ କିଛି ଶୁଣସା?
1: ଆଜି ଦେଇଦେବ ମୋର ବାଟିଛେ ରେ, ଏଇଟା ଆମର ଚିତ୍ର ସବର କହି ଦେଇଛେ ତ ସେଥିର ଲାଗି ଟିକେ ମୁଇଁ ଶୁନମି ବୋଲୁଛେ, ନାଇଁ ଶୁନି ଥାଇଛେ ଆରୁ।
0: ଚିତ୍ରସେନ ବାବୁକେ ବାଟିଚେଡ଼େ ଗୀତ ବଢିଆ ଶ୍ରଦ୍ଧା ଲାଗ୍ସି କାହିଁକି ନି?
1: ହଏ ହଏ ହଏ,
0: ବଢିଆ ବଢିଆ ବଢିଆ। ହେଲେ ଆମେ ବାଟିଚେଡ଼େ ଗୀତ ତ ଶୁଣାଇ ଦେବୁ, ହେଲେ ଆଇ ଗୀତ ଅଲପ ତମକେ ଯଦି ହେତୁ ଆଛେ ବୋଲେ ଗୋଟ ପଦ ଗାଇଦେଲେ ଶ୍ରଦ୍ଧା ଲାଗ।
1: ହଁ, ଶ୍ରଦ୍ଧା ଲାଗବା ଏଇ କାର୍ଯ୍ୟକ୍ରମ ତ ଶ୍ରଦ୍ଧା ବୋଲିକରି ତ ପରେ ମନ ଦୁଃଖ ଥିଲେ ଲଗେଇ ଦେଲେ ପୁରା ଶ୍ରଦ୍ଧା ଲାଗୁଛେ ବୋଲୁଛେ ନା ଦାଦା?
0: ହେଲେ ଏଇ ଗୀତ ତମକେ ହେତୁ ଆଛେ କି ଗୋଟେ ଲାଇନ ଗାଇ ଦିଆସ ବୋଲିନି ଏ ମୋର ବାଟିଚେଡ଼େ? ଉଠଲା ସକାଳେ ନାଇ ଜାନୁନି ଗାଗରି ଧରି ଗାଡ଼େ ରେ ଏ ଏ ମୋର ବାଟି ଚେଡ଼େ।
1: ଧନ୍ୟବାଦ ଦାଦା।
2: ଆଲେ ତମେ ଗୀତ ଶୁଣିକରି ଶାରଦା ହୁଆ, ସର୍ତ୍ତ ଲୋକ ଶାରଦା ହଉ, ରହିଲୁନି ତେବେ ଜୁହାର ଲାଗ।
1: ଜୁହାର ଜୁହାର।

ପ୍ରଚାର କଲୁ ହ୍ୟାଲୋ ଶ୍ରଦ୍ଧା ଲାଗିବା ଗୀତ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ସନ୍ଧ୍ୟା 6:30 ପ୍ରଚାର କରିବୁ ଉଜ୍ଜଳ ଆମ ଦେଶ, 6:55 ଆଜିର ପ୍ରସଙ୍ଗ ଏବଂ ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ଶୁଣିବେ କୃଷି ଓ କୃଷକ କାର୍ଯ୍ୟକ୍ରମ। ରାଗ ଉପରେ ଆଧାରିତ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଚିର ସବୁଜ ପ୍ରଚାର କରିବୁ ରାତି 8:00। ରାତି 8:15 ଶୁଣିବେ ଏ ମାସର ବିଶେଷ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ମୂର୍ଚ୍ଛନା। ଶିଳ୍ପୀମାନେ ହେଲେ ସନାତନ ପୁରୋହିତ ଦାସ ଏବଂ ଜୟଶ୍ରୀ ତ୍ରିପାଠୀ। ଗୀତରଚନା ଲିଙ୍ଗରାଜ ରଥ, ସଙ୍ଗୀତ ଗୁରୁପ୍ରସାଦ ଦାସ। ହିନ୍ଦୀ ବିଚିତ୍ର ଶୁଣିବେ ରାତି 9:30। ରାତି 10:00 ଆଞ୍ଚଳିକ ଗୀତର କାର୍ଯ୍ୟକ୍ରମ ପ୍ରଚାର କରିବୁ ସମ୍ବଲପୁର କଳାହାଣ୍ଡି ଅଞ୍ଚଳର ଏବଂ ଝୁମର ଗୀତ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ସମୟ ସନ୍ଧ୍ୟା 6:00 ଯାଉଛି ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଶୁଣିଲେ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ ଯୋଗେ। ଏହାବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ହିନ୍ଦୀ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବୁ ସନ୍ଧ୍ୟା 6:10 ଏବଂ ରାତି 10:30। ସନ୍ଧ୍ୟା 6:20 ପ୍ରଚାର କରିବୁ ଧାରାବାହିକ ଶ୍ରୀମଦ୍ ଭାଗବତ ଉଜ୍ଜଳ ଆମ ଦେଶ ଶୁଣିବେ ସନ୍ଧ୍ୟା 6:30। ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ ଏବଂ ରାତି 7:25 ଜିଲ୍ଲା ହାଲଚାଲରେ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ ଶୁଣିବେ। ଏହି କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ କଥାଚିତ୍ରର ଗୀତ ପ୍ରଚାର କରିବୁ ରାତି 7:00। ରାତି 7:30 ଶୁଣିବେ କୃଷି ଓ କୃଷକ କାର୍ଯ୍ୟକ୍ରମ। ଏଥିରେ ହାଲଚାଲରେ ରହିଛି କିଷାନ କ୍ରେଡିଟ୍ କାର୍ଡ। ରାଗ ଉପରେ ଆଧାରିତ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଚିରସବୁଜ ପ୍ରଚାର କରିବୁ ରାତି 8:00। ରାତି 8:15 ଶୁଣିବେ ଏ ମାସର ବିଶେଷ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ମୂର୍ଚ୍ଛନା। ଶିଳ୍ପୀମାନେ ହେଲେ ସନାତନ ପୁରୋହିତ ଦାସ ଏବଂ ଜୟଶ୍ରୀ ତ୍ରିପାଠୀ। ଗୀତରଚନା ଲିଙ୍ଗରାଜ ରଥ, ସଙ୍ଗୀତ ଗୁରୁପ୍ରସାଦ ଦାସ। ରାଗ ସଙ୍ଗୀତ କାର୍ଯ୍ୟକ୍ରମରେ ରାତି 8:30 ଶୁଣିବେ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କ ବଂଶୀବାଦନ। ହିନ୍ଦୀ ବିଚିତ୍ର ଶୁଣିବେ ରାତି 9:30। ଶିଳ୍ପୀମାନେ ହେଲେ ଅନୁରାଧା ପୋଡ଼ୱାଲ, ହରିହରନ, ଅଲକା ୟାଗ୍ନିକ, ଜଗଜିତ ସିଂ, ଅନିତା ସେନ ଏବଂ ଶୁଭା ମୁଦଗଲ। ରାତି 10:00 ଆଞ୍ଚଳିକ ଗୀତ କାର୍ଯ୍ୟକ୍ରମରେ ପ୍ରଚାର କରିବୁ ସମ୍ବଲପୁର କଳାହାଣ୍ଡି ଅଞ୍ଚଳର ଏବଂ ଝୁମର ଗୀତ। ଶିଳ୍ପୀମାନେ ହେଲେ ଗୀତାଞ୍ଜଳି ପୋଢ଼, ନବୀନ କୁଅଁର, ପୁଷ୍ପଲତା ମହନ୍ତ, ସୁବାସ ଚନ୍ଦ୍ର ପାତ୍ର, ପ୍ରତାପ ଚନ୍ଦ୍ର ଦାସ ଏବଂ ଋତୁରାଜ ମାଝୀ। ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମରେ ରାତି 10:30 ଶୁଣିବେ ଅନୁରାଧା ପୋଡ଼ୱାଲ ଏବଂ ଉଦିତ ନାରାୟଣଙ୍କ କଣ୍ଠରେ କେତୋଟି ଚଳଚ୍ଚିତ୍ରର ଗୀତ। ଶୁଣିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା।

ବର୍ତ୍ତମାନ ଶୁଣିବା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ରଖିଛି। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣିବେ ସକାଳ 6:05। ଶିଳ୍ପୀମାନେ ହେଲେ ବୈଭବୀ ସେଟେ, ମହମ୍ମଦ ସିକନ୍ଦର ଆଲାମ, କଲ୍ୟାଣୀ ଭଟ୍ଟାଚାର୍ଯ୍ୟ, ଭିକାରୀ ଚରଣ ବଳ, ତୃପ୍ତି ଦାସ ଏବଂ ବାଣୀକଣ୍ଠ ନିମାଇ ଚରଣ ହରିଚନ୍ଦନ। ରାମଚରିତ ମାନସ ଶୁଣିବେ ସକାଳ 6:25। ଆଜିର ଅନୁଚିନ୍ତା ପ୍ରଚାରିତ ହେବ ସକାଳ 6:35। ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୁଡ଼ି ଶୁଣିବେ ସକାଳ 6:45। ଏଥିରେ ଶୁଣିବେ କୋୟା ସମ୍ପ୍ରଦାୟର ଗୀତ। ପରିବେଷଣ କରିବେ ଶିଳ୍ପୀ ସୀମା ମାଡ଼କାମୀ ଏବଂ ସାଥୀ, ଭୀମା ମାଡ଼କାମୀ ଏବଂ ସାଥୀ। ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ଗବାକ୍ଷ ଶୁଣିବେ ସକାଳ 7:25। ବିଷୟ ରହିଛି ସଂସ୍କାର, ଶୁଣିବେ ଏହାର ପ୍ରଥମ ଭାଗ। ସୁରଲହରି କାର୍ଯ୍ୟକ୍ରମ ଶୁଣିବେ ସକାଳ 8:30। ଶିଳ୍ପୀ ହେଲେ ଧୀରଜ ମହାନ୍ତି ଏବଂ ଶୈଳଭାମା ମହାପାତ୍ର। ଲଘୁ ସଙ୍ଗୀତ ପ୍ରଚାରିତ ହେବ ସକାଳ 8:45। ଶିଳ୍ପୀ ହେଲେ କରୁଣାକର, ଶୈଳଭାମା ଏବଂ ଶ୍ରୀଚରଣ। ଡାୟଲ ଆକାଶବାଣୀ ଶୁଣିବେ ସକାଳ 9:00। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ସକାଳ 10:05। ଦିନ 12:00, ଦିନ 2:15, ସନ୍ଧ୍ୟା 6:10 ଏବଂ ରାତି 10:30। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ଦିନ 10:30। ଦିନ 11:00 ଶୁଣିବେ ନାଟକ କୋଣାର୍କ, ମୂଳ ରଚନା ଜଗଦୀଶ କୁମାର ମାଥୁର, ବେତାର ରୂପାନ୍ତର ଅଞ୍ଜଳି ଶର୍ମା, ପ୍ରଯୋଜନା ଜଗଦୀଶ ଅଧିକାରୀ। ସୌରଭାଷାର କାର୍ଯ୍ୟକ୍ରମ ତାରବା ଶୁଣିବେ ଦିନ 12:30।

ମିନିଟ୍ରେ ଭକ୍ତି ଗୀତ ପ୍ରଚାରିତ ହେବ ଦିନ 12:50। ଶିଳ୍ପୀମାନେ ହେଲେ ସୁଖଦେବ ସ୍ୱାଇଁ, ଗୀତା ପଣ୍ଡା, ଗୁରୁପ୍ରସାଦ ଦାସ ଏବଂ କସ୍ତୁରୀ ରଥ। ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ଦିନ 1:05। ଶିଳ୍ପୀ ହେଲେ ଉସ୍ତାଦ ଅହମ୍ମଦ ହୁସେନ ଏବଂ ଉସ୍ତାଦ ମହମ୍ମଦ ହୁସେନ। ଘର ଘରଣୀ କାର୍ଯ୍ୟକ୍ରମ ପ୍ରଚାରିତ ହେବ ଦିନ 1:20। ଏଥିରେ ଶୁଣିବେ ସାକ୍ଷାତକାର ପରିବାରର ବୟୋଜ୍ୟେଷ୍ଠ ମହିଳାଙ୍କ ଭୂମିକା ସମ୍ପର୍କରେ। ପରେ ଅନ୍ୟ ଏକ ସାକ୍ଷାତକାର ଶୁଣିବେ ଝିଅମାନଙ୍କୁ ବାଲ୍ୟ ବିବାହରୁ କିପରି ସୁରକ୍ଷା କରିବା। ଯୁବବାଣୀ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:00। ଏଥିରେ ଶୁଣିବେ ପ୍ରତିକ୍ରିୟା ଏବଂ ନିଯୁକ୍ତି ସୂଚନା। ଆଦିବାସୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚୈତିଜନ ଶୁଣିବେ ଅପରାହ୍ନ 5:30। ଏଥିରେ ହାଲଚାଲରେ ଶୁଣିବେ ମହାତ୍ମା ଗାନ୍ଧୀ ଏବଂ ଲାଲବାହାଦୁର ଶାସ୍ତ୍ରୀଙ୍କ ସମ୍ପର୍କରେ। ଭେଟଘାଟରେ ଶୁଣିବେ ଡୋକରା ଡୋକରୀ ମନର କେନ୍ତାର ଯତ୍ନ ନେବାର। ସନ୍ଧ୍ୟା 6:30 ବିକାଶ ମନ୍ତ୍ର, ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ ଏବଂ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ଜାଣିବେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିଲେ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରରୁ କିଛି ଗୀତ। ଗୀତଟି ନେଇଛୁ କୁଛ କୁଛ ହୋତା ହେ ଚଳଚ୍ଚିତ୍ରରୁ, ଶିଳ୍ପୀ କୁମାର ସାନୁ ଏବଂ ଅଲକା ଏଗ୍ନିକ, ଗୀତିକାର ସମୀର, ସଙ୍ଗୀତ ଯତୀନ ଲଲିତ।

0: ଏହି ଗୀତଟି ସହିତ ଶେଷ ହେଲା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
2: ଆପଣ ଜଣେ ବ୍ୟବସାୟୀ କି? ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
3: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
2: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
3: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
2: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
3: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
0: ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 202

ନାରଦ ସର୍ବଦା ଶ୍ରୀକୃଷ୍ଣ ନାମସ୍ମରଣ ଶ୍ରବଣ କୀର୍ତ୍ତନ ବନ୍ଦନ ପଦସେବନ ପୂଜନ ଦାସ୍ୟ ସଖ୍ୟ ଆତ୍ମନିବେଦନ ଆଦି ମଣିଷ ଜନ୍ମର ପରମଧର୍ମ ସମ୍ପର୍କରେ କହି ଚାରି ଆଶ୍ରମ ସହ ବ୍ରାହ୍ମଣ ଆଦି ଚାରିବର୍ଣ୍ଣର କ୍ରିୟା ବା ଧର୍ମ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ତାପରେ ନାରଦ ପତିବ୍ରତା ସ୍ତ୍ରୀର ଲକ୍ଷଣ ଓ କର୍ମ ସମ୍ପର୍କରେ କହିଛନ୍ତି।

ପ୍ରଚାର କଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 212ତମ ଭାଗ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ସନ୍ଧ୍ୟା 6:30 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ, ପ୍ରଥମେ ଉଜ୍ଜଳ ଆମ ଦେଶ, ପରେ କିଛି ବିଜ୍ଞାପନ ବିରତି ଏବଂ ସନ୍ଧ୍ୟା 6:45 ଶୁଣିବେ ଆଞ୍ଚଳିକ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଲୋକମାନେ ବି ସେ ପାଇଖାନାକୁ ୟୁଜ କରୁଛନ୍ତି। ଆମର ବିଆର୍ସ ମାନେ ବି ସେମାନେ ଡେଲି ବେସିସ ରେ ସେଟାକୁ ମନିଟରିଂ କରୁଛନ୍ତି ଏବଂ ରିପୋର୍ଟିଂ କରୁଛନ୍ତି।
1: ଆମର ଗାଁ ଗହଳିରେ ଏଇ ଯୋଜନା ପ୍ରକୃତରେ ସଫଳ ରୂପ ନେଇଛି, ଆପଣ ଯୋଉ ଚାରି ପ୍ରକାର ପୃଥକୀକରଣ କଥା କହିଲେ।
0: ଏହି ଯୋଜନା ଆସିବା ଫଳରେ ଆମେ ପ୍ରଥମ ଫେଜରେ ଜନସାଧାରଣଙ୍କର ସଚେତନତା ଆଉ ତାଙ୍କର ପାର୍ଟିସିପେସନ ତ ନିହାତି ଦରକାର, ତ ସେଇଥିପାଇଁ ଆମେ ପ୍ରଥମେ ସଚେତନ କରିଥିଲୁ। ତ ଯଦ୍ୱାରା କି ଆମର ଏବେ ଯୋଉମାନେ ଅଛନ୍ତି ଆମର ବିଆର୍ଜି ମାନେ ଅଛନ୍ତି ବ୍ଲକ ଲେବୁଲ ଯୋଉମାନେ କି ତଦାରଖ କରୁଛନ୍ତି ଏ କାମକୁ, ସେମାନଙ୍କର ଯୋଉ ଆମର ଯୋଉ ଗ୍ରୁପ ଅଛି ସେ ଗ୍ରୁପରେ ମଧ୍ୟ ସେମାନେ କେମିତି କଲେକ୍ସନ କରୁଛନ୍ତି, ତାକୁ କେମିତି ନେଇକି ସେଗ୍ରିଗେସନ ସେଡ୍ରେ ପକଉଛନ୍ତି, ଚାରୋଟି ପୃଥକ କରିକି କେମିତି କରୁଛନ୍ତି, ସେସବୁ ଭିଡିଓ କ୍ଲିପ ଆଉ ଫଟୋ ମଧ୍ୟ ସେମାନେ ଆମର ଡେଲି ସେୟାର କରୁଛନ୍ତି, ଯଦ୍ୱାରା କି ଜଣାପଡୁଛି କି ଲୋକମାନେ ସଚେତନ ଅଛନ୍ତି ଏବଂ ଯୋଉ ହିସାବରେ କୁହାଯାଇଛି ସେଇ ହିସାବରେ ସେମାନେ ଅଳିଆ ଦଉଛନ୍ତି।
1: ଯୋଉ ଅଳିଆ ବା ଆବର୍ଜନା ଆପଣ ସଂଗ୍ରହ କରୁଛନ୍ତି, ଜନସାଧାରଣ ତାକୁ କେମିତି ଭାବରେ ରଖିବେ, ସେମାନଙ୍କର ତାକୁ କେମିତି ଆପଣଙ୍କୁ ଦେବେ, ତାକୁ କେମିତି ରଖିବେ ସେମାନେ ଅଲଗା କରିକି, ସେଇ ସମ୍ପର୍କରେ କେମିତି ଆପଣ ଜନସାଧାରଣଙ୍କୁ ସଚେତନ କରୁଛନ୍ତି ଆଉ ସେମାନେ ସେ ଜିନିଷ କେମିତି କରୁଛନ୍ତି?
0: ଆମର ପ୍ରତି ହାଉସ ହୋଲ୍ଡର ତାଙ୍କର ଘର ଆଗରେ ସୋପିଟ ସୃଷ୍ଟି କରାଯାଇଛି, ଏ କାମ ପ୍ରାୟ ଆମ ଜିଲ୍ଲାରେ କମ୍ପ୍ଲିଟ ହେଇଯାଇଛି, ସମସ୍ତେ ସେଥିରେ ସଚେତନ ଅଛନ୍ତି, ସେଇ ସୋପିଟରେ ସେମାନେ ଅଳିଆକୁ ପକାନ୍ତି। ଆଉ ଆମର ଯୋଉ ଗାଁରେ ଯୋଉ ଟ୍ୟୁବୱେଲ ଅଛି ନଳକୂପ, ନଳକୂପରେ ବି ଆମର ଲିଚ୍ ପିଟ୍ ବି ସୃଷ୍ଟି କରାଯାଇଛି, ଯୋଉଦ୍ୱାରା କି ପାଣିଟା ଅନ୍ୟ କୁଆଡେ ନ ଯାଇ ସେଇଠି ବି ଠିକ ସେ ରହିକି ସେ ପରିବେଶକୁ ସ୍ୱଚ୍ଛ କରିପାରୁଛି, ସେଇଟା ଉପରେ ପଦକ୍ଷେପ ବି ନିଆହେଇଛି, ଲୋକମାନେ ବି ସେଇ ତାକୁ ସେଇ ହିସାବରେ ବି ଯତ୍ନ ନେଇକି କରୁଛନ୍ତି।
1: ପ୍ରତି ଘର ଆଗରେ ଆପଣ ସୋପିଟ ତିଆରି କରିଛନ୍ତି ନା ଏମିତି ଗୋଟେ ବସ୍ତି?
0: ହଁ ମ୍ୟାଡମ, ପ୍ରତି ଘର ଆଗରେ ସୋପିଟ ହେଇଛି
1: ସରକାରଙ୍କ ତରଫରୁ ହେଇଛି,
0: ସରକାରଙ୍କ ହଁ ପ୍ରତି ଘରେ ସୋପିଟ କରାଯାଇଛି। ଏମ୍ଜି ଏନ୍ଆର୍ଜିଏସ୍ ସ୍କିମ ଯୋଉଟା ଥିଲା ଆମର, ସେଇଥିରେ ପ୍ରତି ଘରେ ଆମର ସୋପିଟ କରାଯାଇଛି।
1: ତେବେ ଢେଙ୍କାନାଳ ଜିଲ୍ଲାରେ ସ୍ୱଚ୍ଛତା ଅଭିଯାନର ଭବିଷ୍ୟତ କ'ଣ, କେମିତି ଭାବରେ ଆମେ ତାକୁ ଆହୁରି ସୁନ୍ଦର ଭାବରେ କାର୍ଯ୍ୟକାରୀ କରିପାରିବା, ସେ ସମ୍ପର୍କରେ କ'ଣ କହିବେ ଆପଣ?
0: ସ୍ୱଚ୍ଛତା ଏକ ସାମୁହିକ କାର୍ଯ୍ୟକ୍ରମ, ଏଇଟା ତ ଜଣେ ଚାହିଁଲେ କେବେ ବି ସ୍ୱଚ୍ଛ ହେଇପାରିବନି, ତ ଏଥିପାଇଁ ସମସ୍ତଙ୍କର ସହଯୋଗ ପ୍ରଥମତଃ ଆବଶ୍ୟକ ଅଛି। ତ ପରିବେଶକୁ ସୁସ୍ଥ ରଖିବା ଏବଂ ବର୍ଜ୍ୟବସ୍ତୁର ସୁଉପଯୋଗ କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ, ଯାହାଦ୍ୱାରା କି ଆମ୍ଭେମାନେ ସମସ୍ତେ ଯଦି ଚାହିଁବା ତ ଆମ ପରିବେଶକୁ ଆମେ ସ୍ୱଚ୍ଛ ରଖିବା ଏବଂ ଏକ ସ୍ୱଚ୍ଛ ସୁନ୍ଦର ଭବିଷ୍ୟତ ଗଢି ତୋଳିବା, ଏଇ ଆମର ଏଇ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।
1: ମ୍ୟାଡାମ ଧନ୍ୟବାଦ ଆପଣଙ୍କୁ ଯେ ଆପଣ ଆଜି ଆମର କାର୍ଯ୍ୟକ୍ରମରେ ସାମିଲ ହେଲେ, ତା ସହିତ ଆମକୁ ଢେଙ୍କାନାଳ ଜିଲ୍ଲାର ସ୍ୱଚ୍ଛତା ଅଭିଯାନ ସମ୍ପର୍କରେ କିଛି ସୂଚନା ଦେଇଛନ୍ତି, କିଭଳି ଭାବରେ ଆମେ ନିଜକୁ ସୁସ୍ଥ ରଖିପାରିବା, ସ୍ୱଚ୍ଛ ରଖିପାରିବା, ସେଥିପାଇଁ ଯୋଉ ଯୋଜନା କାର୍ଯ୍ୟକାରୀ ହେଇଛି ସରକାରଙ୍କ ତରଫରୁ ତାକୁ ପ୍ରକୃତରେ ସାକାର ରୂପ ଦେବା ହେଉଛି ସାଧାରଣ ଜନତାଙ୍କର। ଯଦି ଆମେ ସହଯୋଗ କରିବା ତାହେଲେ ଆମେ ଆମ ଜିଲ୍ଲାକୁ, ଆମ ଗାଁକୁ, ଆମ ଘରକୁ ପରିଷ୍କାର ରଖିପାରିବା, ସ୍ୱଚ୍ଛ ରଖିପାରିବା ଏବଂ ଆମେ ସୁସ୍ଥ ରହିବା। ତ ଆପଣ ଆମ ସହିତ ଆଜି ଆପଣଙ୍କର ମୂଲ୍ୟବାନ ସମୟ ଦେଇଥିବାରୁ ଆପଣଙ୍କ ଅନୁଷ୍ଠାନ ତରଫରୁ ଅଶେଷ ଧନ୍ୟବାଦ।

0: ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆରେ ତମେ କଣ ପାରୁଛ?
1: ଏଇ ଚେକଅପ ପାଇଁ।
0: କି ଚେକଅପ?
2: ନାଇଁ ମ, ତମ ଭାଇ କହୁଥିଲେ ଆଗରୁ ଟିକେ ପୁଅ କି ଝିଅ ଜାଣିଦେଲେ।
0: ଝିଅ ପୁଅ ଯଦି ସମାନ ତେବେ ଲିଙ୍ଗ ଚୟନ କରିବା କାହିଁକି?
1: ଏଇ ଆମ ପଣ୍ଡା ଘରେ ଅଲଟ୍ରାସାଉଣ୍ଡ ଖୋଲିଛି ତ ଟିକିଏ।
0: ଶୁଣ, ଗର୍ଭ ସଞ୍ଚାର ପୂର୍ବରୁ ଏବଂ ଗର୍ଭଧାରଣ ପରେ ଲିଙ୍ଗ ନିରୂପଣ ପିସି ଏବଂ ପିଏନ୍ଡିଟି ଅଧିନିୟମ 1994 ଅନୁଯାୟୀ ଜାମିନ ବିହୀନ ଧର୍ତ୍ତବ୍ୟ ଅପରାଧ। ଆହୁରି ଗୋଟେ କଥା ମନେ ରଖିଥା, ସରକାରଙ୍କ ତରଫରୁ ସୂଚନାଦାତାଙ୍କୁ ପ୍ରୋତ୍ସାହନ ରାଶି ହିସାବରେ 25,000 ଟଙ୍କା ପ୍ରଦାନ କରାଯାଉଛି।
3: ଭାଇ ଭାଇ, ସରକାର ପଣ୍ଡାମଙ୍କ ଅଲଟ୍ରାସାଉଣ୍ଡ ମେସିନ ସିଜ୍ କରି ଘର ସିଲ୍ କରିଦେଲେ।
4: ଲିଙ୍ଗଗତ ଆଇନର ଉଲ୍ଲଂଘନ କରୁଥିବା କୌଣସି ପ୍ରକାର ବିଜ୍ଞାପନ, ପ୍ରକାଶନ, ପ୍ରଚାର, ଭିଡିଓ, ବ୍ଲଗ ଓ ବାଛ ବିଚାର, ଉତ୍ପାଦର କ୍ରୟ ଏବଂ ବିକ୍ରୟ ଆପଣଙ୍କ ନଜରକୁ ଆସିଲେ ତୁରନ୍ତ ସ୍ୱାସ୍ଥ୍ୟ ବିଭାଗର ପ୍ରାଧିକୃତ ଅଧିକାରୀଙ୍କୁ ଜଣାନ୍ତୁ। ସୂଚନାଦାତାଙ୍କ ନାମ ସମ୍ପୂର୍ଣ୍ଣ ଗୋପନ ରଖାଯିବ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ମହାନଦୀ ଜଳବିବାଦ ସମାଧାନ ବୈଠକ। ଯୋଗଦେବେ ଓଡ଼ିଶା ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ। କେନ୍ଦ୍ର କ୍ୟାବିନେଟ୍ରେ 2027-28 ବିପଣନ ଋତୁ ପାଇଁ ନିର୍ଦ୍ଧାରିତ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ମଞ୍ଜୁରୀ। ଯୁବବର୍ଗଙ୍କ ପାଇଁ ଆରମ୍ଭ ହେଲା ଓଡ଼ିଶା ସେବା ନବସୃଜନ ଆହ୍ୱାନ କାର୍ଯ୍ୟକ୍ରମ। ଏବଂ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଗଭୀର ଅବପାତ ଦୁର୍ବଳ ହୋଇ ଅବପାତରେ ପରିଣତ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ନୂଆଦିଲ୍ଲୀରେ ମହାନଦୀ ଜଳବିବାଦର ସମାଧାନ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଏଥିରେ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ। ବୈଠକର ନିର୍ଯ୍ୟାସ ନେଇ ଉଭୟ ରାଜ୍ୟ ସକାରାତ୍ମକ ରହିଛନ୍ତି। ଖୁବ୍ ଶୀଘ୍ର ବିବାଦର ସମାଧାନ ହେବ ବୋଲି ଶ୍ରୀ ପୂଜାରୀ କହିଛନ୍ତି।
1: ଆମେ କେଉଁ ସମୟରେ ଆରମ୍ଭ କରୁଛୁ, 2 ବର୍ଷ ତଳେ ଆମେ ଯେତେବେଳେ ଦାୟିତ୍ୱ ନେଲୁ ସେତେବେଳେ ଛତିଶଗଡ଼ରେ ବ୍ୟାରେଜ୍ ବନେଇବାର କାମ ସମାପ୍ତ ହୋଇସାରିଥିଲା। ଏବେ ସମାପ୍ତ ହେଲା ପରେ ତାକୁ ଆମେ ଟେକଅପ୍ କରିଛୁ। ଉଭୟ ମୁଖ୍ୟମନ୍ତ୍ରୀ ରାଜି ଅଛନ୍ତି, ତେଣୁ ଉଭୟ ରାଜ୍ୟର ସ୍ୱାର୍ଥ ରକ୍ଷା କଲା ଭଳିଆ ଉଭୟ ରାଜ୍ୟରେ ଚାଷୀମାନଙ୍କର ଜଳସେଚନ ପାଇଁ ପର୍ଯ୍ୟାପ୍ତ ପାଣି ପହଞ୍ଚିବାର ବ୍ୟବସ୍ଥା ଏବଂ ବନ୍ୟାକୁ ନିୟନ୍ତ୍ରଣ କରିବାରେ ମୋତେ ଲାଗୁଛି ନିଶ୍ଚିତ ଭାବରେ ବାଟ ଖୋଲିବ ଏବଂ ସମସ୍ୟାର ସମାଧାନ ହେବ।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ 2027-28 ବିପଣନ ଋତୁ ପାଇଁ ସମସ୍ତ ନିର୍ଦ୍ଧାରିତ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ଅନୁମୋଦନ ମିଳିଛି। ଚାଷୀମାନଙ୍କୁ ସେମାନଙ୍କର ଉତ୍ପାଦିତ ଫସଲର ଉପଯୁକ୍ତ ମୂଲ୍ୟ ପ୍ରଦାନ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ରବି ଫସଲର ସହାୟକ ମୂଲ୍ୟକୁ ବୃଦ୍ଧି କରିଛନ୍ତି। କୁସୁମ ପାଇଁ ସର୍ବାଧିକ ସହାୟକ ମୂଲ୍ୟ ଘୋଷଣା କରାଯାଇଥିବା କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।
2: ରବି ସିଜନ କି ଏମ୍ଏସ୍ପି ବଢ଼ାନେ ସେ ଟୋଟାଲ 84,263 କରୋଡ଼ ରୁପିଜ ହମାରେ କିସାନ ଭାଇଓଁ କେ ମେହନତ କେ ଇସମେ ଜାଏଙ୍ଗେ। ଆପ ଜାନତେ ହୈଁ କି ଇସକା ଏକ ପ୍ରପର ମେକାନିଜମ ହୈ ସିଏସିପି, କମିଶନ ଫର ଏଗ୍ରିକଲଚର କଷ୍ଟ ଆଣ୍ଡ ପ୍ରାଇସେସ। ସିଏସିପି କି ରେକମେଣ୍ଡେସନ ଆଈ ଅର୍ ଯୋ ରବି ସିଜନ କେ 6 ବଡ଼େ କ୍ରପ୍ସ ହେଁ ହ୍ୱିଟ, ବାର୍ଲେ, ଗ୍ରାମ, ଲେଣ୍ଟିଲ, ରେପ୍ସିଡ୍, ମଷ୍ଟର୍ଡ ଅର୍ ସନ୍ଫ୍ଲାୱର। ଇନକେ ଯୋ କମିଟମେଣ୍ଟ ହେ କଷ୍ଟ ସେ ମିନିମମ 50% ଅଧିକ ହୋନା, ଉସ କମିଟମେଣ୍ଟ କୁ ଧ୍ୟାନ ମେଁ ରଖତେ ହୁଏ ୟେ ନୟେ ଏମ୍ଏସ୍ପି ଆଜ ଆପ୍ରୁଭ ହୁଏ।
0: ସେହିପରି ସୋରିଷର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା 413 ଟଙ୍କାକୁ ବୃଦ୍ଧି କରାଯାଇଛି। ମସୁର ଡାଲି, ଯଅ, ଚଣା ଏବଂ ଗହମ ପାଇଁ ଯଥାକ୍ରମେ କ୍ୱିଣ୍ଟାଲ ପିଛା 390 ଟଙ୍କା, 136 ଟଙ୍କା, 83 ଟଙ୍କା ଏବଂ 25 ଟଙ୍କା ସହାୟକ ମୂଲ୍ୟ ବୃଦ୍ଧି କରାଯାଇଛି। ସର୍ବଭାରତୀୟ ସ୍ତରରେ ଲାଗୁ ହୋଇଥିବା ହାରାହାରି ଉତ୍ପାଦନ ଖର୍ଚ୍ଚର ଅତି କମ୍ରେ 1.5 ଗୁଣ ସର୍ବାଧିକ ସହାୟକ ମୂଲ୍ୟ ଧାର୍ଯ୍ୟ କରିବାକୁ 2018-19 କେନ୍ଦ୍ର ବଜେଟ୍ରେ ଘୋଷଣା କରାଯାଇଥିଲା। ତଦନୁଯାୟୀ 2026-27 ବିପଣନ ଋତୁ ପାଇଁ ରବି ଫସଲର ସର୍ବାଧିକ ମୂଲ୍ୟରେ ବୃଦ୍ଧି କରାଯାଇଛି। ଭୁବନେଶ୍ୱରଠାରେ ଓଡ଼ିଆ ପ୍ରେନ୍ୟୁଅର 3.0 ରାଜ୍ୟସ୍ତରୀୟ ହାକାଥନ୍ ଉଦ୍ଘାଟିତ ହୋଇଯାଇଛି। ଏଥିରେ ରାଜ୍ୟର 101 ବିଦ୍ୟାଳୟର 192 ଜଣ ଛାତ୍ରଛାତ୍ରୀ ନିଜର ଅଭିନବ ଚିନ୍ତାଧାରା ଓ ସମାଧାନ ଉପସ୍ଥାପନା କରିଛନ୍ତି। ନିଜ ଅଞ୍ଚଳର ସମସ୍ୟାକୁ ଚିହ୍ନଟ କରି ନୂତନ ଚିନ୍ତାଧାରା ଓ ପ୍ରଯୁକ୍ତିର ସହାୟତାରେ ସମାଧାନ ଖୋଜିବା ପାଇଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଏହି ହାକାଥନ୍ ସହାୟକ ହେଉଛି। ଉଚ୍ଚ ମାଧ୍ୟମିକ ସ୍ତରରେ ସୃଜନଶୀଳତା, ନୂଆ କିଛି କରିବାର ଆଗ୍ରହ, ସମସ୍ୟା ସମାଧାନର ଦକ୍ଷତା ଓ ଉଦ୍ୟୋଗୀ ମନୋଭାବ ବିକାଶ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶିକା ନିୟତି ପଟ୍ଟନାୟକ ଓ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ। କେନ୍ଦୁଝର ଜିଲ୍ଲା ବନଖଣ୍ଡ ଆନୁକୂଲ୍ୟରେ ଆଜି 72ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ମାନବ ହାତୀ ସହବସ୍ଥାନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ବନଖଣ୍ଡ ଅଧିକାରୀ ଯୋଗଦେଇ ହାତୀ ସୁରକ୍ଷା ସହିତ ମଣିଷ ଓ ହାତୀଙ୍କ ମଧ୍ୟରେ ସୁସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ଶିବିରରେ ହାତୀ ଆକ୍ରମଣ ସମୟରେ ନିୟନ୍ତ୍ରଣ କକ୍ଷକୁ ଖବର ଦେବା, ରାତିରେ ଟର୍ଚ୍ଚ ବ୍ୟବହାର କରିବା, ହାତୀଙ୍କୁ ନ ଘୋଡ଼ାଇବା ସହିତ ହାତୀ ଚଲା ରାସ୍ତାରେ ବିଦ୍ୟୁତ୍

ସଂଯୋଗ ନ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଥିଲା। ଜନସାଧାରଣଙ୍କ ନିକଟରେ ନ୍ୟାୟ ପହଞ୍ଚାଇବା ସହ ସେମାନଙ୍କ ମଧ୍ୟରେ ମାନବାଧିକାରର ପ୍ରଚାର ଓ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହର ଓଡ଼ିଶା ମାନବାଧିକାର ଆୟୋଗଙ୍କ କ୍ୟାମ୍ପକୋର୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆୟୋଗର ଅଧ୍ୟକ୍ଷା ନ୍ୟାୟମୂର୍ତ୍ତି ଶତ୍ରୁଘ୍ନ ପୂଜାରୀ ଅଧ୍ୟକ୍ଷତା କରି 24 ମାମଲାର ସମାଧାନ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଶା ସେବା ପ୍ରଥମ

ରତ୍ନ ପୂଜାରୀ ଅଧ୍ୟକ୍ଷତା କରି 24ଟି ମାମଲାର ସମାଧାନ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ କାର୍ଯ୍ୟକ୍ରମ ଆଜି ଭୁବନେଶ୍ୱରଠାରେ ଶୁଭାରମ୍ଭ ହୋଇଛି। ନବସୃଜନ ଓ ସୃଜନଶୀଳ ଚିନ୍ତାଧାରା ପାଇଁ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମରେ 1 ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ଯୁବବର୍ଗ ଅଂଶଗ୍ରହଣ କରିବାକୁ ଲକ୍ଷ୍ୟ ରଖାଯାଇଛି। 21ଟି ପ୍ରମୁଖ ବିଷୟରେ ରାଜ୍ୟବ୍ୟାପୀ ପ୍ରତିଯୋଗିତା ଆୟୋଜିତ ହେବ। ରାଜ୍ୟସ୍ତରୀୟ ବିଜେତାମାନଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ। ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀଙ୍କ ସମେତ ରାଜ୍ୟ ଓ କେନ୍ଦ୍ରୀୟ ଅନୁଷ୍ଠାନ, ଆଇଟିଆଇ ଏବଂ ପଲିଟେକ୍ନିକ୍ ଛାତ୍ରଛାତ୍ରୀମାନେ ନିଜର ନବସୃଜନ ପ୍ରତିଭା ପ୍ରଦର୍ଶନ କରିପାରିବେ। ଷ୍ଟାର୍ଟଅପ୍ ଓ ଏମ୍ଏସ୍ଏମ୍ଇ ଉଦ୍ୟୋଗୀ, କୁଶଳୀ ଓ ଅର୍ଦ୍ଧକୁଶଳୀ ଯୁବପିଢ଼ି, ନିଯୁକ୍ତ ଆଶାୟୀମାନେ ମଧ୍ୟ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦିଆଯାଇଛି। କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ। ପୁରୀ ଶ୍ରୀମନ୍ଦିରରେ ଆଜି ଆଶ୍ୱିନ କୃଷ୍ଣ ଚତୁର୍ଥୀ ତିଥିରେ ଶ୍ରୀଜୀଉମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେଉଛି। ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ଠାକୁରଙ୍କର ବନକଲାଗି କରାଯାଉଛି। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସନ୍ଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ ପ୍ରାୟ 4 ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିବା ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଆଶ୍ୱିନ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ଆଜି କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କର ଶ୍ରୀମୁଖ ଶୃଙ୍ଗାର ନୀତି ଅନୁଷ୍ଠିତ ହେଉଛି। ଏହି ଦେବନୀତି ପାଇଁ ଜୟମଙ୍ଗଳା ଆରତୀ ପରେ ସକାଳ 7ଟାରୁ ଅପରାହ୍ନ 11ଟା ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ଦେବଦର୍ଶନ ବନ୍ଦ ରହିଥିଲା। ଆକାଶବାଣୀ କଟକ କେନ୍ଦ୍ର ପରିସରରେ ଆଜି ହିନ୍ଦୀ ପକ୍ଷର ଉଦ୍ଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରର ମୁଖ୍ୟ ଯଶୋଦା ନନ୍ଦନ ହିନ୍ଦୀ ଭାଷାର ପ୍ରଚାର ଓ ପ୍ରସାର ଉପରେ ଗୁରୁତ୍ୱ ଦେଇଛନ୍ତି। ହିନ୍ଦୀ କେବଳ ଗୋଟିଏ ଭାଷା ନୁହେଁ, ବରଂ ଲୋକଙ୍କ ଭାବନା ସହ ଜଡ଼ିତ ବୋଲି ସେ କହିଛନ୍ତି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଂସ୍ଥାନର ପୂର୍ବତନ ହିନ୍ଦୀ ଅଧିକାରୀ ସୁରେନ୍ଦ୍ରନାଥ ସାମଲ ହିନ୍ଦୀ ଭାଷା ସହ ମାତୃଭାଷାର ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି। କାର୍ଯ୍ୟକ୍ରମରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ନବରଙ୍ଗପୁର ସହରସ୍ଥିତ ମିଶନ ଶକ୍ତି ସଭାଗୃହ ପରିସରରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଜିଲ୍ଲାପାଳ ମହେଶ୍ୱର ସ୍ୱାଇଁ ଶୁଭାରମ୍ଭ କରିଛନ୍ତି। ଜିଲ୍ଲାରେ 148 ଜଣ ବରିଷ୍ଠ ନାଗରିକ ଅଯୋଧ୍ୟା ଓ ବାରାଣସୀ ଅଭିମୁଖେ ଯାତ୍ରା କରିଛନ୍ତି। ନୂଆପଡ଼ା ଜିଲ୍ଲାରେ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷାକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଜିଲ୍ଲାପାଳ ମଧୁସୂଦନ ଦାସ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାର 7ଟି ପରୀକ୍ଷା କେନ୍ଦ୍ରରେ 1357 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଲିଥିବା ସେବାପକ୍ଷ ଅଭିଯାନ ଉଦ୍ଦେଶ୍ୟରେ ପଥପ୍ରାନ୍ତ ନାଟକ ଓ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସରକାରଙ୍କର ବିଭିନ୍ନ ପ୍ରଗତିମୂଳକ ଯୋଜନା ଉପରେ ଛାତ୍ରଛାତ୍ରୀମାନେ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ। ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ମ୍ୟାମାର ଉପକୂଳରେ ସୃଷ୍ଟ ଗଭୀର ଅବପାତ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ବର୍ଷାଜନିତ ବନ୍ୟା ପରିସ୍ଥିତିରେ ସୁଧାର ଆସିବାରେ ଲାଗିଛି। ପ୍ରଭାବିତ ଅଞ୍ଚଳଗୁଡ଼ିକୁ ପର୍ଯ୍ୟାୟକ୍ରମେ ସହାୟତା ପ୍ରଦାନ କରାଯାଉଛି। ଚୂଡ଼ାନ୍ତ ରିପୋର୍ଟ ହସ୍ତଗତ ହେବାର 24 ଘଣ୍ଟା ପୂର୍ବରୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଚଳିତ ମୌସୁମୀ ଋତୁରେ ରାଜ୍ୟରେ 1484.3 ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷା 1150.2 ମିଲିମିଟର ତୁଳନାରେ 29% ଅଧିକ। ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ 1907 ମିଲିମିଟର, ଗଜପତି ଜିଲ୍ଲାରେ ସର୍ବନିମ୍ନ 896.7 ମିଲିମିଟର ବର୍ଷା ରେକର୍ଡ ହୋଇଥିବାର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ମହାନଦୀ ଜଳବିବାଦ ସମାଧାନ ବୈଠକ, ଯୋଗଦେବେ ଓଡ଼ିଶା ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ। କେନ୍ଦ୍ର କ୍ୟାବିନେଟ୍ରେ 2027-28 ବିପଣନ ଋତୁ ପାଇଁ ନିର୍ଦ୍ଧାରିତ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ମଞ୍ଜୁରୀ। ଯୁବବର୍ଗଙ୍କ ପାଇଁ ଆରମ୍ଭ ହେଲା ଓଡ଼ିଶା ସେବା ନବସୃଜନ ଆହ୍ୱାନ କାର୍ଯ୍ୟକ୍ରମ।

0: ଏବଂ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଗଭୀର ଅବପାତ ଦୁର୍ବଳ ହୋଇ ଅବପାତରେ ପରିଣତ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଟିକେ ଶେଷ ହେଲା।
1: ଆକାଶବାଣୀ କଟକ।
2: ଆଜିର ପ୍ରସଙ୍ଗ ସମସ୍ତଙ୍କ ପାଇଁ ଶିକ୍ଷା ବିକଶିତ ଭାରତ ଯାତ୍ରା ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସତ୍ୟ ରଞ୍ଜନ ମହାପାତ୍ର। ସାକ୍ଷରତା ହେଉଛି ଜାତୀୟ ବିକାଶର ଭିତ୍ତିଭୂମି। ଶିକ୍ଷାଗତ କ୍ଷେତ୍ରରେ ଏହା ବିକାଶକୁ ସୂଚିତ କରିବା ସହ ସ୍ୱାକ୍ଷରଙ୍କ ପାଇଁ ସୁଯୋଗ ସୃଷ୍ଟି, ଅର୍ଥନୀତିରେ ଅଂଶଗ୍ରହଣ ଏବଂ ସମାଜରେ ଅର୍ଥପୂର୍ଣ୍ଣ ଭାବେ ଜୀବନଯାପନ କରିବାକୁ ବୁଝାଇଥାଏ। ମୌଳିକ ଅଧିକାର, ସମାନତା, ନ୍ୟାୟପୂର୍ଣ୍ଣ ପରିବେଶ, ସମାବେଶୀ ସମାଜ ଓ ଆଇନ ଶାସନ ପ୍ରତି ସମ୍ମାନ ପ୍ରଦର୍ଶନ ଦିଗରେ ସାକ୍ଷରତାକୁ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଭାବେ ଜାତିସଂଘ ସ୍ୱୀକୃତି ପ୍ରଦାନ କରିଛି। ଗତ 8 ଦଶନ୍ଧି ଧରି ଭାରତ ନିଜର ସାକ୍ଷରତା ହାରକୁ ଉନ୍ନତ କରିବା ଦିଗରେ ବ୍ୟାପକ ପଦକ୍ଷେପ ଗ୍ରହଣ କରିଚାଲିଛି। 1947 ଦେଶର ସାମଗ୍ରିକ ସାକ୍ଷରତା ହାର ମାତ୍ର 14% ରହିଥିଲା। ସେଥିମଧ୍ୟରେ ମହିଳାଙ୍କ ସାକ୍ଷରତା 8% ସୀମିତ ରହିଥିଲା। ବିଭିନ୍ନ ସମୟରେ ସରକାର ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ନେଇ ଭିତ୍ତିଭୂମି ବିକାଶ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି। ଶିକ୍ଷା କ୍ଷେତ୍ରରେ ସଂସ୍କାର, ଦକ୍ଷ ଏବଂ ଭବିଷ୍ୟତମୁଖୀ ମାନବ ସମ୍ଭଳ ବିକାଶ ଦିଗରେ ନିରନ୍ତର ପ୍ରୟାସ ଜାରି ରହିଛି। ଶିକ୍ଷା କ୍ଷେତ୍ରରେ ପ୍ରଗତିକୁ ଆକଳନ କଲେ ଜଣାପଡ଼େ 1951 ଦେଶରେ ସାକ୍ଷରତା ହାର ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଚାଲିଛି। ଏହାକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ବିଦ୍ୟାଳୟରେ ନାମଲେଖା, ନିରନ୍ତର ପାଠପଢ଼ା ଏବଂ ପ୍ରଗତିକୁ ପ୍ରାଥମିକତା ପ୍ରଦାନ କରାଯାଉଛି। 2014-15 ପରଠାରୁ ବିଦ୍ୟାଳୟରେ ନାମଲେଖା ହାର ମଧ୍ୟ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଚାଲିଛି। ଗତ ଦଶନ୍ଧି ମଧ୍ୟରେ ଏ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି। 2025-26 ଶିକ୍ଷାବର୍ଷରେ 24,72,00,000 ଅଧିକ ଛାତ୍ରଛାତ୍ରୀ ବିଦ୍ୟାଳୟରେ ନାମ ଲେଖାଇଛନ୍ତି। ଏପରିକି ଅଧାରୁ ପାଠପଢ଼ା ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କ ଆନୁପାତିକ ହାର ମଧ୍ୟ ଯଥେଷ୍ଟ ହ୍ରାସ ପାଇଛି। ବ୍ୟାପକ ସଂସ୍କାର ଶିକ୍ଷା କ୍ଷେତ୍ରରେ ବିଭିନ୍ନ ସ୍ତରକୁ ସଫଳତା ସହ ସ୍ଥାନାନ୍ତରିତ ହୋଇଚାଲିଛି। ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ଏହାକୁ ପ୍ରତିପାଦନ କରୁଛି। 2014-15 ବିଦ୍ୟାଳୟରେ ନାମଲେଖା ପରିମାଣ 3,42,00,000 ଥିବାବେଳେ 2023-24 ଏହା 4,50,000,000 ବୃଦ୍ଧି ପାଇଥିଲା। ଏ କ୍ଷେତ୍ରରେ ମୋଟାମୋଟି ଅନୁପାତ 30% ଅଧିକ ହୋଇଛି। ଉଚ୍ଚଶିକ୍ଷା ଫଳାଫଳ କ୍ଷେତ୍ରରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ପରିଲକ୍ଷିତ ହୋଇଛି। 2014-15 ରହିଥିବା 88,28,000 ଏହା ବୃଦ୍ଧି ପାଇ 2023-24 1,09,00,000 ଅଧିକ ହୋଇଛି। ଶିକ୍ଷା କ୍ଷେତ୍ରରେ ଅନୁସୂଚିତ ଜାତି, ଜନଜାତି, ଅନ୍ୟାନ୍ୟ ପଛୁଆବର୍ଗ ତଥା କନ୍ୟା ସନ୍ତାନଙ୍କ ଅଂଶଗ୍ରହଣକୁ ଏହି ବର୍ଦ୍ଧିତ ସଂଖ୍ୟା ପ୍ରତିପାଦନ କରୁଛି। 2035 ସୁଦ୍ଧା ଜାତୀୟ ଶିକ୍ଷାନୀତି 2020 ଆଧାରରେ ଆନୁପାତିକ ଉଚ୍ଚଶିକ୍ଷା କ୍ଷେତ୍ରରେ ଅନ୍ତର୍ଭୁକ୍ତି 50%କୁ ବୃଦ୍ଧି କରିବା ନେଇ ଲକ୍ଷ୍ୟ ରଖାଯାଇଛି। ଭାରତର ସାକ୍ଷରତା ପ୍ରତି ଆଭିମୁଖ୍ୟରେ ମଧ୍ୟ ପରିବର୍ତ୍ତନ ଆସିଛି। ମୌଳିକ ପାଠପଢ଼ାଠାରୁ ଆରମ୍ଭ କରି ପରିବର୍ତ୍ତିତ ସମୟ ସହ ତାଳ ଦେଇ ଅର୍ଥନୈତିକ କ୍ଷେତ୍ର ଓ ଦକ୍ଷତା ବିକାଶ ପରିସର ମଧ୍ୟ ବୃଦ୍ଧି ପାଇଚାଲିଛି। ତୃଣମୂଳ ସ୍ତରରେ ସମାବେଶୀ ଅଂଶଗ୍ରହଣକୁ ପ୍ରୋହାହନ ପ୍ରଦାନ କରିବାରେ ଜାତୀୟ ଶିକ୍ଷାନୀତି 2020 ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଜୀବନବ୍ୟାପୀ ଶିକ୍ଷାକୁ ସହଯୋଗ ପ୍ରଦାନ କରିବା ଲକ୍ଷ୍ୟ ନେଇ ସରକାର ଉଲ୍ଲାସ ଓ ନିପୁନ ଭାରତ ଭଳି ପଦକ୍ଷେପ କାର୍ଯ୍ୟକାରୀ କରିଛନ୍ତି। ନବଭାରତରେ ସାକ୍ଷରତା କାର୍ଯ୍ୟକ୍ରମ ଉଲ୍ଲାସ ଏକ କେନ୍ଦ୍ରୀୟ ପ୍ରାୟୋଜିତ ଅଭିଯାନ। 15 ବର୍ଷ କିମ୍ବା ତାଠାରୁ ଅଧିକ ବୟସ୍କଙ୍କୁ ଶିକ୍ଷା କ୍ଷେତ୍ରରେ ସଶକ୍ତ କରିବା ଉପରେ ଏଥିରେ ପ୍ରାଧାନ୍ୟ ଦିଆଯାଉଛି। ଶିକ୍ଷା ମାଧ୍ୟମରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସଶକ୍ତ କରିବା ଆମର କର୍ତ୍ତବ୍ୟ। ଏହି ଦୃଷ୍ଟିକୋଣ ଆଧାରରେ ଦେଶବ୍ୟାପୀ ଉଲ୍ଲାସ ଅଭିଯାନ ତ୍ୱରାନ୍ୱିତ ହେଉଛି। ଏହି ଯୋଜନା ଅଧୀନରେ ଉଲ୍ଲାସ ଆପ୍ ମାଧ୍ୟମରେ 27 ଭାଷାରେ ଶିକ୍ଷାଦାନ ଏବଂ ଛାତ୍ରଛାତ୍ରୀଙ୍କୁ ଶିକ୍ଷଣ ସାମଗ୍ରୀ ପ୍ରଦାନର ବ୍ୟବସ୍ଥା ହୋଇଛି। ଜିଲ୍ଲା ତଥା ବ୍ଲକ ସ୍ତରରେ ସର୍ବେକ୍ଷକଙ୍କ ମାଧ୍ୟମରେ ଶିକ୍ଷାର୍ଥୀ ଏବଂ ସ୍ୱେଚ୍ଛାସେବକଙ୍କୁ ଏହି ଯୋଜନା ଅଧୀନରେ ଚିହ୍ନଟ କରାଯାଉଛି। 2022-2027 ମଧ୍ୟରେ ଉଲ୍ଲାସ ଅଭିଯାନ ଅଧୀନରେ 5 କୋଟି ବିଦ୍ୟାର୍ଥୀଙ୍କୁ ସାମିଲ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ସରକାର 1,037,90,00,000 ଟଙ୍କା ବ୍ୟୟ ଅଟକଳ କରିଛନ୍ତି। 2024 ଏପର୍ଯ୍ୟନ୍ତ 10 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଉଲ୍ଲାସ ଯୋଜନା ଅଧୀନରେ ନିଜକୁ ପୂର୍ଣ୍ଣ ସାକ୍ଷର ଘୋଷଣା କରିଛନ୍ତି। 2021 ଜୁଲାଇ ମାସରୁ ଦେଶବ୍ୟାପୀ ପ୍ରାରମ୍ଭିକ ଶିକ୍ଷାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ନିପୁଣ ଭାରତ ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି। ଦେଶର ପ୍ରତ୍ୟେକ ଶିଶୁଙ୍କୁ ଦ୍ୱିତୀୟ ଶ୍ରେଣୀ ସୁଦ୍ଧା ମୌଳିକ ଦକ୍ଷତା ହାସଲ କରିବାରେ ଏହା ସହାୟ

0: ହେଉଛି। 3ରୁ 8 ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କ ଶିକ୍ଷାଦାନ ପାଇଁ ଏଥିରେ ପ୍ରାଥମିକତା ପ୍ରଦାନ କରାଯାଉଛି। ସାକ୍ଷର, ଦକ୍ଷ ଏବଂ ସଶକ୍ତ ଜନସଂଖ୍ୟା ଅଧିକ ସମାବେଶୀ, ଉତ୍ପାଦକକ୍ଷମ ଏବଂ ସ୍ଥାୟୀ ବିକଶିତ ଭାରତ ଗଠନ ଦିଗରେ ଦୃଢ଼ ଭିତ୍ତିଭୂମି ହୋଇପାରିବ।
1: ଏତେବେଳେ ଯାଏଁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ରରୁ କିଛି ଗୀତ। ପ୍ରଥମ ଗୀତଟି ନେଇଛୁ ତୋ ଆଖି ମୋ ଆଇନା ଚଳଚ୍ଚିତ୍ରରୁ। ଶିଳ୍ପୀ ସୋନୁ ନିଗମ ଏବଂ ପାମେଲା ଜେନ୍, ଗୀତିକାର ଦେବଦାସ ଛୋଟରାୟ, ସଙ୍ଗୀତ ଦୀପକ କୁମାର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ପ୍ରେମ ରୋଗୀ ଚଳଚ୍ଚିତ୍ରରୁ। ଶିଳ୍ପୀ କୁମାର ବାପି ଏବଂ ତପୋ ମିଶ୍ର, ଗୀତିକାର ଅରୁଣ ମନ୍ତ୍ରୀ, ସଙ୍ଗୀତ ପ୍ରଶାନ୍ତ ପାଢ଼ୀ।

କାର୍ଯ୍ୟକ୍ରମର ଶେଷ ଗୀତଟି ନେଇଛୁ ଇଡିଅଟ୍ ଚଳଚ୍ଚିତ୍ରରୁ। ଶିଳ୍ପୀ ସୌରିନ୍ ଭଟ୍ଟ, ଗୀତିକାର ଡକ୍ଟର ନିର୍ମଳ ନାୟକ, ସଙ୍ଗୀତ ଗୁଡ୍ଲି ରଥ।

0: ଏହି ଗୀତଟି ସହିତ ଶେଷ ହେଲା ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ସମୟ ରାତି 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ 2027-28 ବିପଣନ ଋତୁ ପାଇଁ ରବି ଫସଲର

0: ଏମ୍ଏସ୍ପି ବୃଦ୍ଧିକୁ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟିର ଅନୁମୋଦନ, ପେଟ୍ରୋଲିୟମ୍ ସଂଶୋଧନ ଚିଠା ବିଧେୟକ 2026 ଉପରେ ସମସ୍ତ ଅଂଶୀଦାରଙ୍କଠାରୁ ମତାମତ ଲୋଡ଼ିଲେ କେନ୍ଦ୍ର ସରକାର, ଦେଶର ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟ କବଳରୁ ରକ୍ଷା କରିବାକୁ ସରକାର ସଂକଳ୍ପବଦ୍ଧ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ, ଆସନ୍ତା ଶୁକ୍ରବାର ପ୍ରସ୍ତାବିତ ନୋ ୟୁପିଆଇ ଡେ ଡାକରାକୁ ପ୍ରତ୍ୟାହାର କରିବାକୁ ଅଖିଳ ଭାରତୀୟ ଉପଭୋକ୍ତା ଉତ୍ପାଦ ଓ ମୋବାଇଲ୍ ଖୁଚୁରା ବିକ୍ରେତା ସଂଘର ନିଷ୍ପତ୍ତି, ଏବଂ ଗୌହାଟୀ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ରେ ଭାରତ ସମ୍ମୁଖରେ 406 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ୱେଷ୍ଟଇଣ୍ଡିଜ୍। ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି 2027-28 ବିପଣନ ଋତୁ ପାଇଁ ସମସ୍ତ ଅନୁମୋଦିତ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଏମ୍ଏସ୍ପି ବୃଦ୍ଧିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଚାଷୀଙ୍କ ଉତ୍ପାଦର ଲାଭଦାୟକ ମୂଲ୍ୟ ସୁନିଶ୍ଚିତ କରିବା ପାଇଁ ଏହି ନିଷ୍ପଭି ନିଆଯାଇଛି। ସେ କହିଛନ୍ତି, ସୂର୍ଯ୍ୟମୁଖୀର ଏମ୍ଏସ୍ପି କ୍ୱିଣ୍ଟାଲ ପ୍ରତି ସର୍ବାଧିକ 675 ଟଙ୍କା ବୃଦ୍ଧି କରାଯାଇଛି, ସୋରିଷ ପାଇଁ କ୍ୱିଣ୍ଟାଲ ପିଛା 413 ଟଙ୍କା, ମସୁର ପାଇଁ 390 ଟଙ୍କା, ଜଅ ପାଇଁ 136 ଟଙ୍କା, ଚଣା 83 ଟଙ୍କା ଏବଂ ଗହମର ଏମ୍ଏସ୍ପି ମୂଲ୍ୟରେ କ୍ୱିଣ୍ଟାଲ ପିଛା 25 ଟଙ୍କା ବୃଦ୍ଧି କରାଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
1: ରବି ସିଜନ୍ କି ଏମ୍ଏସ୍ପି ବଢ଼ାନେ ସେ ଟୋଟାଲ 84,263 କରୋଡ ରୁପିଜ ହମାରେ କିସାନ ଭାଇଓ କେ ମେହନତ କେ ଇସମେ ଯାଇଙ୍ଗେ। ଆପ ଜାନତେ ହୈ କି ଇସକା ଏକ ପ୍ରପର ମେକାନିଜମ ହୈ, ସିଏସିପି କମିଶନ ଫର ଏଗ୍ରିକଲଚର କଷ୍ଟ ଆଣ୍ଡ ପ୍ରାଇସେସ, ସିଏସିପି କି ରେକମେଣ୍ଡେସନ ଆଇ ଅର୍ ଯୋ ରବି ସିଜନ କେ 6 ବଡେ କ୍ରପ୍ସ ହୈ, ୱିଟ, ବାର୍ଲେ, ଗ୍ରାମ, ଲେଣ୍ଟିଲ, ରେପ୍ସିଡ୍, ମଷ୍ଟର୍ଡ ଅର୍ ସନ୍ଫ୍ଲାୱର, ଇନକେ ଯୋ କମିଟମେଣ୍ଟ ହୈ କଷ୍ଟ ସେ ମିନିମମ 50% ଅଧିକ ହୋନା, ଉସ କମିଟମେଣ୍ଟ କୋ ଧ୍ୟାନ ମେ ରଖତେ ହୁଏ ୟେ ନୟେ ଏମ୍ଏସ୍ପି ଆଜ ଆପ୍ରୁଭ ହୁଏ।
0: ଏତଦ୍ବ୍ୟତୀତ କ୍ୟାବିନେଟ୍ କମିଟି ଦିଲ୍ଲୀ ପୁଲିସ୍ ଦ୍ୱାରା 1,799 କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ଇଷ୍ଟେଲିଜେଣ୍ଟ ଟ୍ରାଫିକ୍ ମ୍ୟାନେଜମେଣ୍ଟ ସିଷ୍ଟମ ଆଇଟିଏମ୍ଏସ୍ ପ୍ରକଳ୍ପ କାର୍ଯ୍ୟ କରିବାକୁ ମଧ୍ୟ ଅନୁମୋଦନ କରିଛି। ଏହି ପ୍ରକଳ୍ପରେ 42 ଚିହ୍ନିତ ଟ୍ରାଫିକ୍ କରିଡର ଅନ୍ତର୍ଭୁକ୍ତ ହେବ ଏବଂ 24 ମାସ ମଧ୍ୟରେ 3 ପର୍ଯ୍ୟାୟରେ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। କେନ୍ଦ୍ର କ୍ୟାବିନେଟ୍ ସବୁଜ ଶକ୍ତି କରିଡର ଜିଇସି ତୃତୀୟ ପର୍ଯ୍ୟାୟ ଯୋଜନାକୁ ମଧ୍ୟ ଅନୁମୋଦନ କରିଛନ୍ତି। ଏହି ପଦକ୍ଷେପ ଭାରତର ଆନ୍ତଃରାଜ୍ୟ ପରିବହନ ବ୍ୟବସ୍ଥାକୁ ମଜବୁତ କରିବ, ଯାହାଦ୍ୱାରା ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ 135 ଗିଗାୱାଟ୍ ପର୍ଯ୍ୟନ୍ତ ନବୀକରଣୀୟ ଶକ୍ତିର ଉପଯୋଗ ହୋଇପାରିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। କେନ୍ଦ୍ର ସରକାର ପେଟ୍ରୋଲିୟମ୍ ସଂଶୋଧନ ଚିଠା ବିଧେୟକ 2026 ଉପରେ ସମସ୍ତ ଅଂଶୀଦାରଙ୍କଠାରୁ ମତାମତ ଏବଂ ପରାମର୍ଶ ଲୋଡ଼ିଛନ୍ତି। ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ କହିଛି, ସମସ୍ତ ଅଂଶୀଦାର ଏବଂ ଜନସାଧାରଣଙ୍କୁ ଡ୍ରାଫ୍ଟ ବିଲ୍ ଉପରେ ସେମାନଙ୍କର ମତାମତ ଏବଂ ପରାମର୍ଶ ସରକାରୀ ୱେବ୍ସାଇଟ୍ ମାଧ୍ୟମରେ କିମ୍ବା ମେଲ୍ ମାଧ୍ୟମରେ 30 ଅକ୍ଟୋବର 2026 ପୂର୍ବରୁ ପଠାଇବାକୁ ଅନୁରୋଧ କରାଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ଗୁଜରାଟ ଆତଙ୍କବାଦ ନିରୋଧୀ ଦଳ, ଭାରତୀୟ ତଟରକ୍ଷୀ ବାହିନୀ ଏବଂ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକ ଦ୍ୱାରା ମିଳିତ ଅଭିଯାନ ସମୟରେ ଏକ ଇରାନୀ ଡଙ୍ଗାରୁ 5 ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାଇଛି। ଅଭିଯାନ ସମୟରେ ଭାରତର ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ର ମଧ୍ୟରେ ଥିବା ସେହି ଡଙ୍ଗାରୁ 526 କିଲୋଗ୍ରାମ ମେଥାମେଣ୍ଟାମାଇନ୍ ଏବଂ ହେରୋଇନ୍ ଜବତ କରାଯାଇଥିଲା। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, ମୋଦି ସରକାର ଦେଶର ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟର କବଳରୁ ରକ୍ଷା କରିବାକୁ ସଂକଳ୍ପବଦ୍ଧ। 16 ଦିନ ଧରି ଚାଲିଥିବା ଅଭିଯାନରେ ଏକ ଇରାନୀ ଡଙ୍ଗାକୁ ମଧ୍ୟ ଜବତ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଅଖିଳ ଭାରତୀୟ ଉପଭୋକ୍ତା ଉତ୍ପାଦ ସଂଘ ଏବଂ ମୋବାଇଲ୍ ଖୁଚୁରା ବିକ୍ରେତା ସଂଘ ଆସନ୍ତା ଶୁକ୍ରବାର ଦିନ ନୋ ୟୁପିଆଇ ଡେ ପାଇଁ ସେମାନଙ୍କର ପ୍ରସ୍ତାବିତ ଡାକରା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିଜେପି ସାଂସଦ ତଥା ସର୍ବଭାରତୀୟ ବାଣିଜ୍ୟିକ ମହାସଂଘ ମହାସଚିବ ପ୍ରବୀଣ ଖାଣ୍ଡେଲୱାଲଙ୍କ ନେତୃତ୍ୱରେ ପ୍ରାୟ 20 ଜଣ ବରିଷ୍ଠ ବାଣିଜ୍ୟିକ ନେତାଙ୍କ ପ୍ରତିନିଧି ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ମଧ୍ୟରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବୈଠକ ପରେ ଏହି ନିଷ୍ପଭି ନିଆଯାଇଛି। ସରକାର ସମସ୍ତ ଅଂଶୀଦାରଙ୍କ ସ୍ୱାର୍ଥକୁ ସୁରକ୍ଷା ଦେଇ ଡିଜିଟାଲ୍ କାରବାରକୁ ପ୍ରୋହାହିତ କରିବା ପାଇଁ ପ୍ରତିବଦ୍ଧ ବୋଲି ଶ୍ରୀମତୀ ସୀତାରମଣ ଅଂଶୀଦାରମାନଙ୍କୁ କହିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତାକାଲି ନୂଆଦିଲ୍ଲୀରେ ପ୍ରତିରକ୍ଷା ଆକାଉଣ୍ଟସ୍ ବିଭାଗ ଡାଏଡ୍ର 279ତମ ବାର୍ଷିକ ଦିବସରେ ଯୋଗଦେବେ। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଡାଏଡ୍ର ବିଭିନ୍ନ ସୂଚନା ପ୍ରଯୁକ୍ତି ପଦକ୍ଷେପ ଆରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ବିଭାଗର ସକ୍ଷମ ପ୍ଲାଟଫର୍ମ ସହିତ ଭାରତୀୟ ସେନା ଆର୍ଥିକ ସୂଚନା ପ୍ରଣାଳୀର ସମନ୍ୱୟ, ପ୍ରତିରକ୍ଷା ମନ୍ତ୍ରଣାଳୟ ପାଇଁ ପୁନଃ ନିର୍ମିତ ଜାତୀୟ ସଂକଳନ ପ୍ରଣାଳୀ ଏବଂ ଟ୍ରେଜେରୀ ସିଙ୍ଗିଲ୍ ଆକାଉଣ୍ଟ ପେମେଣ୍ଟ ପ୍ରଚଳନ ପାଇଁ ଆବଶ୍ୟକ ବ୍ୟବସ୍ଥା ଅନ୍ତର୍ଭୁକ୍ତ ରହିଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି, ଭାରତୀୟ ସୁରକ୍ଷା ବାହିନୀ ଦ୍ୱାରା ଲସ୍କରେ ଏ ତୋଇବାର ବରିଷ୍ଠ କମାଣ୍ଡର ମୁସା ଓରଫ ଆସିଫ୍ ଫୌଜିକୁ ଏନ୍କାଉଣ୍ଟରରେ ମାରି ଦିଆଯିବା ପରେ ଜାମ୍ମୁ ଏବଂ କାଶ୍ମୀରରେ ସେହି ଆତଙ୍କବାଦୀ ସଂଗଠନର ନେଟୱାର୍କ ପାଇଁ ଏକ ବଡ଼ ଆଘାତ ଲାଗିଛି।

0: ମନ୍ତ୍ରଣାଳୟ କହିଛି ମୁସାର ନିଷ୍କ୍ରିୟ ହେବା ସହିତ 2022 ଜାମ୍ମୁ ଏବଂ କାଶ୍ମୀରରେ କାର୍ଯ୍ୟ କରୁଥିବା ସମସ୍ତ 4 ବରିଷ୍ଠ କମାଣ୍ଡରଙ୍କୁ ନିପାତ କରାଯାଇଛି। ଗୋଷ୍ଠୀର ଅନ୍ୟ 3 ସଦସ୍ୟଙ୍କୁ ପୃଥକ ଏନ୍କାଉଣ୍ଟରରେ ସୁରକ୍ଷା ବାହିନୀ ଦ୍ୱାରା ମାରି ଦିଆଯାଇଥିଲା। 2024 ଜୁନେଦ ଭଟ୍ଟ, 2025 ସୁଲେମାନ ଏବଂ ଚଳିତ ବର୍ଷ ସେପ୍ଟେମ୍ବର ମାସରେ ୟାସିରକୁ ଏନ୍କାଉଣ୍ଟର କରାଯାଇଥିଲା। ଗତ କିଛି ବର୍ଷ ଧରି ଜାମ୍ମୁ ଏବଂ କାଶ୍ମୀର ପୁଲିସ, ଭାରତୀୟ ସେନା ଏବଂ କେନ୍ଦ୍ରୀୟ ସଶସ୍ତ ପୁଲିସ ବାହିନୀ ସମେତ ସମସ୍ତ ସୁରକ୍ଷା ଏଜେନ୍ସିର ସମନ୍ୱୟରେ ଆତଙ୍କବାଦୀ ବିରୋଧୀ ଅଭିଯାନ ପରିଚାଳିତ ହେଉଛି ବୋଲି ମନ୍ତ୍ରଣାଳୟ କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ଆତ୍ମନିର୍ଭର ଭାରତ ଅଭିଯାନ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। ଆତ୍ମନିର୍ଭରଶୀଳ ଭାରତ ଏକ ପଦକ୍ଷେପ ଯାହା ଘରୋଇ ଉତ୍ପାଦନକୁ ପ୍ରୋହାହିତ କରିବା, ଆମଦାନୀ ନିର୍ଭରଶୀଳତା ହ୍ରାସ କରିବା ଏବଂ ଭାରତକୁ ଆତ୍ମନିର୍ଭର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ପ୍ରତ୍ୟେକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ପାଇଁ 2020 ଏହି ପ୍ରୟାସ ଆରମ୍ଭ କରିଥିଲେ। ଉତ୍ପାଦନ ସଂଯୋଜିତ ପ୍ରୋହାହନ, କୃଷି ଭିଭିଭୂମି ପାଣ୍ଠି, ମେକ୍ ଇନ୍ ଇଣ୍ଡିଆ ଏବଂ ଏମ୍ଏସ୍ଏମ୍ଇ ଉଦ୍ୟୋଗ ପାଇଁ ସମର୍ଥନ ଭଳି ପଦକ୍ଷେପ ଭାରତର ଉତ୍ପାଦନ କ୍ଷମତା ବୃଦ୍ଧି କରିବା ପାଇଁ ଉଦ୍ଦିଷ୍ଟ। 79ତମ ସ୍ୱାଧୀନତା ଦିବସରେ ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି ଆତ୍ମନିର୍ଭରଶୀଳତାକୁ ଏକ ବିକଶିତ ଭାରତର ମୂଳଦୁଆ ଭାବେ ଘୋଷଣା କରିଛନ୍ତି। 18 କମ୍ ବୟସର ପିଲାଙ୍କ ପାଇଁ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ ବ୍ୟବହାର ଉପରେ କଟକଣା ଲଗାଇବା ପାଇଁ କେନ୍ଦ୍ର ସରକାରଙ୍କର କୌଣସି ତୁରନ୍ତ ଯୋଜନା ନାହିଁ। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ପୂର୍ବରୁ ପ୍ରକାଶିତ ଏ ସମ୍ପର୍କିତ ଗଣମାଧ୍ୟମ ରିପୋର୍ଟକୁ ଖାରଜ କରାଯାଇଛି। ମନ୍ତ୍ରଣାଳୟ ସେହି ରିପୋର୍ଟକୁ ମିଥ୍ୟା ଏବଂ ଭିତ୍ତିହୀନ ବୋଲି କହିଛନ୍ତି। ସୋମାଲିଆରେ ଫୁଣ୍ଟଲ୍ୟାଣ୍ଡ ସାମୁଦ୍ରିକ ପୁଲିସ୍ ଦ୍ୱାରା କରାଯାଇଥିବା ଏକ ଜଳଦସ୍ୟୁ ବିରୋଧୀ ଅଭିଯାନ ସମୟରେ ଜଳଦସ୍ୟୁଙ୍କ ହାତରେ ଜଣେ ଭାରତୀୟ କ୍ରୁ ସଦସ୍ୟଙ୍କର ଦୁଃଖଦ ମୃତ୍ୟୁ ପାଇଁ ଭାରତ ଦୁଃଖ ପ୍ରକାଶ କରିଛି। କେନିଆରେ ଥିବା ଭାରତୀୟ ଉଚ୍ଚାୟୁକ୍ତ କହିଛନ୍ତି ଏମ୍ଟି ହନର ଜାହାଜରେ ନିୟୋଜିତ ଥିବା ସେହି ଭାରତୀୟ କ୍ରୁ ସଦସ୍ୟଙ୍କ ପରିବାର ସହିତ ଆୟୋଗ ଯୋଗାଯୋଗରେ ଅଛନ୍ତି ଏବଂ ତାଙ୍କ ପାର୍ଥିବ ଶରୀରକୁ ସ୍ୱଦେଶ ଫେରାଇ ଆଣିବା ପାଇଁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରୁଛି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ରେ ଭାରତ ସମ୍ମୁଖରେ 406 ବିଜୟ ଲକ୍ଷ୍ୟ ରହିଛି। ଗୌହାଟୀର ବର୍ଷାପାରା କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ବ୍ୟାଟିଂ କରିଥିଲା। ନିର୍ଦ୍ଧାରିତ 50 ଓଭରରେ ୱେଷ୍ଟଇଣ୍ଡିଜ୍ 7 ୱିକେଟ୍ ହରାଇ 405 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଜନ୍ କ୍ୟାମ୍ବେଲ୍, ସାଇ ହୋପ୍ ଏବଂ ଆମିର ଜାଙ୍ଗୁ ଶତକୀୟ ପାଳି ଖେଳିଥିଲେ। 406 ବିଜୟ ଲକ୍ଷ୍ୟକୁ ପିଛା କରି ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ 10 ଓଭର ଶେଷରେ କୌଣସି ୱିକେଟ୍ ନ ହରାଇ 92 ରନ୍ ସଂଗ୍ରହ କରିଛି। ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଆଜି ଭାରତକୁ 4 ସ୍ୱର୍ଣ୍ଣ ସହ ବଡ଼ ସଫଳତା ମିଳିଛି। କମ୍ପାଉଣ୍ଡ ତୀରନ୍ଦାଜିରେ ଭାରତ ସ୍ୱର୍ଣ୍ଣ ପଦକରେ ହ୍ୟାଟ୍ରିକ୍ ପୂରଣ କରିଛି। ବନ୍ଧୁକ ଚାଳନାରେ ମଧ୍ୟ ଭାରତକୁ ସ୍ୱର୍ଣ୍ଣ ପଦକ ମିଳିଛି। ଭାରତୀୟ ବକ୍ସରମାନେ ପଦକ ତାଲିକାରେ ଆଉ 3 କାଂସ୍ୟ ପଦକ ଯୋଡ଼ିଛନ୍ତି। କୁସ୍ତି ଯୋଦ୍ଧା ସୁନୀଲ କୁମାର ପୁରୁଷ 87 କିଲୋଗ୍ରାମ ଗ୍ରୀକୋ ରୋମାନ୍ ଇଭେଣ୍ଟରେ କାଂସ୍ୟ ପଦକ ବିଜୟୀ ହୋଇଛନ୍ତି। ଇତିମଧ୍ୟରେ ଭାରତର ପୁରୁଷ ଏବଂ ମହିଳା ସ୍କ୍ୱାସ୍ ଦଳ ସେମିଫାଇନାଲରେ ପ୍ରବେଶ କରିବା ସହ ଆଉ 2 ପଦକ ନିଶ୍ଚିତ କରିଛନ୍ତି। ଶୀର୍ଷ ମାନ୍ୟତାପ୍ରାପ୍ତ ଏବଂ ଗତଥରର ଚାମ୍ପିୟନ୍ ପୁରୁଷ ଦଳ କୁଏତକୁ 2-0 ଗୋଲ୍ରେ ପରାସ୍ତ କରିଥିଲା। ମହିଳା ଦଳ ମଧ୍ୟ ସମାନ ବ୍ୟବଧାନରେ ସିଙ୍ଗାପୁରକୁ ପରାସ୍ତ କରିଥିଲା। ଭାରତୀୟ କ୍ରୀଡ଼ାବିତ୍ମାନଙ୍କର ଏହି ସଫଳତା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। 2027-28 ବିପଣନ ଋତୁ ପାଇଁ ରବି ଫସଲର ଏମ୍ଏସ୍ପି ବୃଦ୍ଧିକୁ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟିର ଅନୁମୋଦନ, ପେଟ୍ରୋଲିୟମ୍ ସଂଶୋଧନ ଚିଠା ବିଧେୟକ 2026 ଉପରେ ସମସ୍ତ ଅଂଶୀଦାରଙ୍କଠାରୁ ମତାମତ ଲୋଡ଼ିଲେ କେନ୍ଦ୍ର ସରକାର, ଦେଶର ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟ କବଳରୁ ରକ୍ଷା କରିବାକୁ ସରକାର ସଂକଳ୍ପବଦ୍ଧ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ, ଆସନ୍ତା ଶୁକ୍ରବାର ପ୍ରସ୍ତାବିତ ନୋ ୟୁପିଆଇ ଡେ ଡାକରାକୁ ପ୍ରତ୍ୟାହାର କରିବାକୁ ଅଖିଳ ଭାରତୀୟ ଉପଭୋକ୍ତା ଉତ୍ପାଦ ଓ ମୋବାଇଲ୍ ଖୁଚୁରା ବିକ୍ରେତା ସଂଘର ନିଷ୍ପଭି, ଏବଂ ଗୌହାଟୀ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ରେ ଭାରତ ସମ୍ମୁଖରେ 406 ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ୱେଷ୍ଟଇଣ୍ଡିଜ୍। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ।

0: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଝାରସୁଗୁଡ଼ା ସମ୍ବାଦଦାତା ବସନ୍ତ କୁମାର ଜେନା, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଝାରସୁଗୁଡ଼ା ଜିଲ୍ଲାରେ ସବୁଜିମା ସମୃଦ୍ଧ ଓ ପ୍ଲାଷ୍ଟିକ୍ ମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପରିବେଶ ସଚେତନତା ଅଭିଯାନ 2026 ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଅଭିଯାନରେ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ବର୍ଜନ, ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ପ୍ରତି ସାମୂହିକ ଦାୟିତ୍ୱବୋଧ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ସ୍ଥାନୀୟ ଜନସାଧାରଣଙ୍କ ସମେତ 1000ରୁ ଅଧିକ ବ୍ୟକ୍ତି ଏଥିରେ ସାମିଲ ହୋଇଥିଲେ। ବୃକ୍ଷରୋପଣ ସହ ଚାରା ବଣ୍ଟନ, ଝୋଟର ବ୍ୟାଗ୍ ବଣ୍ଟନ ଓ ପ୍ଲାଷ୍ଟିକ୍ ମୁକ୍ତ ଖାଦ୍ୟ ଷ୍ଟଲ୍ ମାଧ୍ୟମରେ ଜନସଚେତନତା ସୃଷ୍ଟି କରାଯାଇଥିଲା। ଏ ସମ୍ପର୍କରେ ଜିଲ୍ଲା ପ୍ରାଣୀ ସମ୍ପଦ ସଂରକ୍ଷକ ତଥା ବୃକ୍ଷରୋପଣ ତଦାରଖ କମିଟିର ମୁଖ୍ୟ ପ୍ରହ୍ଲାଦ ନାୟକ କହିଛନ୍ତି,
1: ଜିଲ୍ଲାରେ ଆମେ ବୃକ୍ଷରୋପଣ କ୍ଷେତ୍ରରେ ଆମର ଜିଲ୍ଲା ପରିବେଶ ସମିତି ତରଫରୁ ତଥା ଜିଲ୍ଲାପାଳଙ୍କ ନେତୃତ୍ୱରେ ଆମେ ବର୍ତ୍ତମାନ ଫରେଷ୍ଟ ଡିପାର୍ଟମେଣ୍ଟ ସମସ୍ତଙ୍କ ମିଳିତ ଭାବରେ 900,000 ଚାରା ଆମର ପ୍ଲାଣ୍ଟେସନ ହେଇଛି। ଏ ବର୍ଷ ମିଆକି ପ୍ଲାଣ୍ଟେସନ ତଥା ବିଭିନ୍ନ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଆମେ ସାମିଲ କରିଛୁ। ସେମାନେ ଏକ କ୍ଲବ ସ୍କୁଲ ମାଧ୍ୟମରେ ମଧ୍ୟ ବୃକ୍ଷରୋପଣ କରି ଆମର ଜିଲ୍ଲାକୁ ସବିଜିମା ଜିଲ୍ଲା ଭାବରେ ଗଠନ କରିବା ପାଇଁ ଆମେ ଚେଷ୍ଟା କରୁଛୁ। ଆମର ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନଙ୍କ ନେତୃତ୍ୱରେ ମଝିରେ ମଝିରେ ଆମର ଡିଷ୍ଟ୍ରିକ୍ଟ ଏନଭାରମେଣ୍ଟ ସୋସାଇଟି ମିଟିଂ କରି ଆମେ ଯେତେ ଇଣ୍ଡଷ୍ଟ୍ରି ମାଇନ୍ସ ଅଛି ସମସ୍ତଙ୍କୁ ଆମେ ସେଠି ଡାକି ତାଙ୍କୁ ଆଡଭାଇସ୍ କରୁ ଏବଂ ସେମାନଙ୍କର ଇଣ୍ଡଷ୍ଟ୍ରି ମାନଙ୍କର ଯେତେ ଜମି ସେମାନେ ଅଧିଗ୍ରହଣ କରିଛନ୍ତି 33% କଭରେଜ କରିବା ପାଇଁ ସେମାନଙ୍କୁ ନିର୍ଦ୍ଦେଶ ଦେଇଥାଉ ଏବଂ ଯେଉଁ ଟାର୍ଗେଟଟି ଦେଉ ସେ ଟାର୍ଗେଟଟି ଆମେ ତଦାରଖ କରିବା ପାଇଁ ଆମେ ଗୋଟେ କମିଟି ରଖିଛୁ। ସେ କମିଟି ମାଧ୍ୟମରେ ଆମେ ତଦାରଖ କରିଥାଉ। ଆମେ ଜିଲ୍ଲାକୁ ଝାରସୁଗୁଡ଼ା ଜିଲ୍ଲାକୁ ସବୁଜ ଜିଲ୍ଲା ଭାବରେ କରିବା ପାଇଁ ଆମେ ସମସ୍ତେ ଚେଷ୍ଟିତ ଅଛୁ। କରିବୁ ଜିଲ୍ଲାପାଳ, ଡିଏଫଓ, ଏଡିଏମ୍, ଡିଓ, ହର୍ଟିକଲଚର ଡିପାର୍ଟମେଣ୍ଟ ସମସ୍ତେ ଏଥିରେ ସାମିଲ ହୋଇ ଏ କାର୍ଯ୍ୟକ୍ରମଟି କିପରି ସଫଳ କରିବୁ ସେଥିପାଇଁ ଛାତ୍ରଛାତ୍ରୀମାନଙ୍କୁ ଆମେ ଆହ୍ୱାନ କରିଛୁ।
0: ଝାରସୁଗୁଡ଼ା ସରକାରୀ ଆଇଟିଆଇରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାଦାନ, ଭିତ୍ତିଭୂମି ବିକାଶ, କ୍ୟାମ୍ପସ୍ ପ୍ଲେସମେଣ୍ଟ, ଶିଳ୍ପ ପରିଦର୍ଶନ, ପ୍ରଶିକ୍ଷକ ତାଲିମ ଓ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ସିଏସ୍ଆର୍ ସହାୟତା ନେଇ ଆଲୋଚନା ହୋଇଥିଲା। ଏଥିସହ ଶିଳ୍ପ ଓ ଅଟୋମୋବାଇଲ୍ ବର୍ଜ୍ୟରୁ ୱେଷ୍ଟ ଟୁ ୱେଲ୍ଥ କୌଶଳରେ ଛାତ୍ରଛାତ୍ରୀମାନେ ନିର୍ମାଣ କରିଥିବା ପ୍ରଭୁ ଶ୍ରୀଗଣେଶଙ୍କ ମୂର୍ତ୍ତିକୁ ଜିଲ୍ଲାପାଳ ଉନ୍ମୋଚନ କରିଥିଲେ। ଖଣିକାର୍ଯ୍ୟ ପରବର୍ତ୍ତୀ ଅଞ୍ଚଳରେ ସ୍ଥାୟୀ ବିକାଶ ଓ ଜୀବିକା ସୃଷ୍ଟି ପାଇଁ ସମନ୍ୱିତ ଯୋଜନା ପ୍ରସ୍ତୁତି ଉପରେ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଆରୋପ କରିଛି। ଏନେଇ ପରାମର୍ଶଦାତା କମିଟି ବୈଠକରେ ବର୍ଷାଜଳ ସଂରକ୍ଷଣ, ଗୋଶାଳା, ପୁନରୁଦ୍ଧାର ଖଣି ଅଞ୍ଚଳରେ ଇକୋ ଟୁରିଜିମ୍ ଓ ସ୍ଥାନୀୟ ଯୁବକ ଯୁବତୀଙ୍କ ପାଇଁ ରୋଜଗାର ସୁଯୋଗ ନେଇ ଆଲୋଚନା ମଧ୍ୟ ହୋଇଛି। ଜିଲ୍ଲା ବିଦ୍ୟାଳୟ କ୍ରୀଡ଼ା ସମୂହ ସଂଗଠନ ପକ୍ଷରୁ ତିନିଦିନିଆ ଆବାସିକ ଶାରୀରିକ ଶିକ୍ଷା, ଶିକ୍ଷକ ଶିକ୍ଷୟିତ୍ରୀ ଆଭିମୁଖୀକରଣ ଶିବିର ଆୟୋଜିତ ହୋଇଯାଇଛି। ଏଥିରେ ନୂତନ ଓ ଉଦୀୟମାନ କ୍ରୀଡ଼ାର ନିୟମ, କୌଶଳ, ପ୍ରଶିକ୍ଷଣ ଓ ବିଦ୍ୟାଳୟସ୍ତରୀୟ କ୍ରୀଡ଼ା ପରିଚାଳନା ନେଇ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଡାହାଣୀ ଶିକାରର ଭୟାବହତା ରୋକିବା ଉଦ୍ଦେଶ୍ୟରେ ଦଳକି ଗ୍ରାମ ପଞ୍ଚାୟତର ପୂର୍ଣ୍ଣା ଗ୍ରାମରେ ଲୋକକଳା ପାଲା ମାଧ୍ୟମରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନ୍ଧବିଶ୍ୱାସ ବିରୋଧରେ ଜନସଚେତନତା ସୃଷ୍ଟି ଉପରେ ଏଥିରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ଜମେରା ଗ୍ରାମ ପଞ୍ଚାୟତରେ ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ସ୍ୱଳ୍ପ ସଞ୍ଚୟ, ବୀମା ଓ ପେନ୍ସନ୍ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା। ଏଥିସହ ଚିଟ୍ଫଣ୍ଡ ଓ ସାଇବର ଅପରାଧରୁ ସତର୍କ ରହିବାକୁ ଜନସାଧାରଣଙ୍କୁ ପରାମର୍ଶ ମଧ୍ୟ ଦିଆଯାଇଥିଲା। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଦିଗ୍ରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ।
2: ଏତେବେଳେ ଯାଏଁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି।

ଆକାଶବାଣୀ ଜୟପୁର କେନ୍ଦ୍ରରୁ ସମୟ ରାତି 7:30 ପ୍ରଚାର କରୁଛୁ କୃଷି ଓ କୃଷକ କାର୍ଯ୍ୟକ୍ରମ। ଉପସ୍ଥାପନା ନିବେଦିତା ପଣ୍ଡା ଏବଂ ଅଭିଷିକ୍ତା ରଥ।

0: ଆଜିର କାର୍ଯ୍ୟକ୍ରମ ଶୁଣୁଥିବା ସବୁ ଚାଷୀ ଭାଇ ଭଉଣୀମାନେ, ଏସ୍ଏଚ୍ଜି ମା ଭଉଣୀମାନଙ୍କୁ ଆମ ତରଫରୁ ଜୁହାର। ଆଜିର କାର୍ଯ୍ୟକ୍ରମ ଆଜିର ବୈଠକରକୁ ତ ଆରମ୍ଭ କରିବା। କଣ ଆମର ଚାଷୀ ଭାଇ ଭଉଣୀମାନଙ୍କୁ କଥା ହବା ସେ ବିଷୟରେ ଭାବିଛ କି ନାହିଁ?
1: ଭାବିଛି ନ ଭାବିକି ଆସିଲେ ଆହୁରି ହଉଛି କି?
0: କଣ ଭାବିଛ ହେଲେ?
1: ଆଜି ଜାଣିଛ ନା, ଆଜିର କାର୍ଯ୍ୟକ୍ରମରେ ଆମର ଚାଷୀ ଭାଇ ଭଉଣୀମାନଙ୍କୁ କହିବା ଯେ ଆଧୁନିକ କୃଷି ବୋଇଲେ କଣ ବୁଝିବା ଆଉ ତାର ଆବଶ୍ୟକତା କେତେ ସେ ବିଷୟରେ ଆମେ ଟିକେ ଆଜି କଥାବାର୍ତ୍ତା ହବା।
0: ହଁ, ସେ ଆଧୁନିକ ବୋଲେ ଏବେକାର ଯୋଉ ସମୟରେ ଯେମିତି ଆମର ଜ୍ଞାନ କୌଶଳ ଲଗେଇକିନା ଚାଷ କରିବା ସେ ବିଷୟରେ କହୁଛ ତ? ହେଲେ ସେଠାରେ ପୁଣି କମ୍ ସମୟରେ ଆମର ଯୋଉଟା ବି ଅଛି ଉତ୍ପାଦନ ପୁଣି ବୃଦ୍ଧି ହବ। ଏବେ ଆଜିକାଲି ସବୁଠୁ ବଡ଼ ଯୋଉ ସମସ୍ୟା ଉପୁଜୁଛି, ଯେମିତିକି ଜଳବାୟୁର ପରିବର୍ତ୍ତନ ହଉଛି, ସମାନ ଟାଇମ୍ରେ ବର୍ଷା ହଉଛି ହଉନାହିଁ, ସେସବୁ ବିଷୟରେ ମଧ୍ୟ ଆମେ ଲଢି ପାରିବା। ଜଳବାୟୁକୁ ଲଢିକି ମଧ୍ୟ ଆଗକୁ ଆମେ ନିଜର ଫସଲ ଭଲ କରିପାରିବା। ତା ସହିତ ଏଇ ଯୋଉ ପାଣି ଅଭାବ ହଉଛି, ଜମିମାନଙ୍କରେ ଭଲ ପାଣି ମିଳୁନାହିଁ, ସେ ବିଷୟରେ ମିଶା ଆମେ ଆଗକୁ ବଢିପାରିବା, ନିଜର ଫସଲକୁ ଧ୍ୟାନ ରଖିପାରିବା, ଅଳ୍ପ ପାଣିରେ କେମିତି ଆମେ ଜଳ ସେଚନ କରିବା ଯାହାଦ୍ୱାରା କି ଆମକୁ ଭଲ ଫସଲ ମିଳିପାରିବ, ସେ ବିଷୟରେ କହୁଛ ତ?
1: ଆହୁରି ଜାଣିଛ କି ନାହିଁ, ଉତ୍ପାଦନ ମିଶା କେମିତି ବଢେଇବା, ଉନ୍ନତ ବିହନ କେମିତି ଆମେ ବ୍ୟବହାର କରିବା, ଆଧୁନିକ ଯନ୍ତ୍ରପାତି ତାର ସହିତ ବୈଜ୍ଞାନିକ ପଦ୍ଧତି ମିଶା ଆମେ କେମିତି ବ୍ୟବହାର କରିକି ସେ ବିଷୟରେ ଜାଣିକିନା ମିଶା ଆମେ ଫସଲ ବଢେଇ ପାରିବା, ଜାଣିଛ?
0: ହଁ, ସେଟା ବି ସତ କଥା। ତାର ସହିତ ଆଜିକାଲି ଗୋଟେ ବହୁତ ବଡ ସମସ୍ୟା ହଉଛି, ଲୋକ ଆଉ ଜମିରେ କାମ କରିବା ପାଇଁ ଭଲ ପାଉନାହାନ୍ତି। ନିଜେ ଯଦି ଜମି ଟିକେ ରଖିଥିବେ ନିଜର ପାଇଁ କରୁଛନ୍ତି, ନାଇଁ ବୋଲେ ଏଇ ଯୋ ଶ୍ରମିକ ମିଳିବାଟା ବହୁତ କଷ୍ଟ ହେଇଯାଉଛି। ସେଟା ପାଇଁ ବୋଲିକି ଆମେ ଟ୍ରାକ୍ଟର ରଖିପାରିବା, ଆଉ ପାୱାର ଟିଲର ରଖିପାରିବା, ହାରଭେଷ୍ଟର ଭଳିଆ ଯନ୍ତ୍ରପାତି ରଖିକି କମ୍ ସମୟରେ ଅଧିକ କାମ କରେଇପାରିବା। ହଁ, ଏଟା ପାଇଁ ଟିକେ ଖର୍ଚ୍ଚାନ୍ତ ହବାକୁ ପଡିବ, କିନ୍ତୁ ଆମେ ଯେତେବେଳେ ଶ୍ରମିକ ମିଳୁନାହିଁ ଯାହାଦ୍ୱାରା ଆମକୁ ଅସୁବିଧା ହଉଛି, ତାଠୁ ତ ବଞ୍ଚି ଯାଇପାରିବା ନା?
1: ହଇ ହଇ, ଆହୁରି ସେଟା ମାନେ ଆଣିଲେ ତାଇମାନଙ୍କର କେତେ କେତେ ସବସିଡି ଛାଡ ମିଶା ଥାଉଛି ପରା?
0: ଛାଡ ଥାଉଛି ନା। ହେଲେ ଜଳସିଞ୍ଚନ କଥା ଯୋଉ ମୁଁ କହିଲି, ଏକ ହେଲେ ଡ୍ରିପ୍ ଜଳସିଞ୍ଚନ ହବ, ନହେଲେ ସ୍ପ୍ରିଙ୍କ୍ଲର ମାଧ୍ୟମରେ ଅଳ୍ପ ପାଣିରେ ମଧ୍ୟ ଆମେ ଭଲ ଚାଷ କରିପାରିବା।
1: ଆହୁରି ତାର ସହିତ ଉନ୍ନତ ବିହନ ଆହୁରି ବୈଜ୍ଞାନିକ ପରିଚାଳନା ଦ୍ୱାରା ମଧ୍ୟ ଆମେ ଭଲ ଫସଲ ପାଇପାରିବା।
0: ହଁ, ହେଲେ ଏ ସବୁ କରିବା ପାଇଁ ପ୍ରଥମେ ଆମକୁ ମାଟି ପରୀକ୍ଷା କରିବାକୁ ପଡିବ, ମାଟିକୁ ଯାଞ୍ଚ କରିବାକୁ ପଡିବ ଯେ କଣ ମାଟିରେ ଅଧିକା ଅଛି କଣ କମ୍ ଅଛି। ସେଟାର ହିସାବ ଯଦି ଆମେ ରଖିବା ଆଉ ତା ହିସାବରେ ସାର ପ୍ରୟୋଗ କରିବା, କୀଟନାଶକ ଔଷଧ ପ୍ରୟୋଗ କରିବା କିମ୍ବା ଜୈବିକ ସାର ବି ପ୍ରୟୋଗ କରିବା, ତେବେ ଯାଇକି ଆରମ୍ଭରୁ ଯଦି ଆମେ ଯତ୍ନ ନବା, ଫସଲ ଆମର ହିସାବରେ ଅଧିକରୁ ଅଧିକ ଆମେ ଲାଭ ପାଇପାରିବା।
1: ସତ କଥା,
0: ଗଛକୁ ଜନ୍ମ ହବାଠୁ ଗଛ ଫଳ ଦେଲା ପର୍ଯ୍ୟନ୍ତ ସବୁ ପ୍ରକାରର ସୁବିଧା ଆମେ କରିଦେଲେ ସେ କାହିଁକି ଆମକୁ ଭଲ ଫସଲ ଦବ ଯେ?
1: ନାଇଁ, ସତ କଥା। ଆହୁରି ତାର ସହିତ କହିଲା ଭଳିଆ ଏଇ ଯୋଉ ବିହନ ବିଶୋଧନ ବୋଲୁଛନ୍ତି ସେଟା ବି ଗୋଟେ ଅଛି, ମୂଳରୁ ତମେ ବିଶୋଧନ କରିକି ପକେଇଲ
0: ରୋଗ ପୋକ ଲାଗିବ ନାହିଁ ନା?
1: କମ୍ ଆକା ତାର
0: ରୋଗ ପୋକ ଲାଗିବ ନାହିଁ। ଆମେ ଯୋଉ କହିବେନି କି ଉତ୍ତମ ଖାଦ୍ୟ ଦେଲେ ସିଏ ଆମକୁ ଉତ୍ତମ ଖାଦ୍ୟ ଦବ, ସେ ହିସାବରେ କରିବାକୁ ପଡିବ। ହେଲେ ଖାଲି ଏମିତି ଗପୁଥିବା ନା କଣ କଥାବାର୍ତ୍ତା ହେଇକି ଆଇଛ ନା ନାଇଁ?
1: କଥାବାର୍ତ୍ତା ବୋଇଲେ ଇ ବିଷୟରେ କା ଆମର ସେ ବାବୁଙ୍କଠୁ ଗୋଟେ ହାଲଚାଲ କଥାବାର୍ତ୍ତା ଆଣିଛି ବୋଲୁଛ, ଆଲୋଚନା ଗୋଟେ। ହେଲେ ଏଇ ଆଧୁନିକ କୃଷି ପଦ୍ଧତି ବ୍ୟବହାର କରିକିନା କେମିତି କଣ ଲାଭ ପାଇପାରିବା ସେ ବିଷୟରେ କା ତାଙ୍କେ କହିଛନ୍ତି।
0: ହେଲେ ତ ବଢିଆ ହେଲା, ଆଉ ଡେରି କାହିଁକି ଏ ବିଷୟରେ କଥା ହବାକୁ? ଆମର ଯଦି ବାବୁ ଆମକୁ ବୁଝେଇ ଦେବେ, ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ମିଶା ବଢିଆ ବୁଝିଯିବ, ଆମକୁ ମିଶା ଟିକେ ବୁଝିବ ହେଲେ ଆଉ ଡେରି କରିବାନି। ଚାଲ ବାବୁଙ୍କଠୁ ଯୋଉ ଯୋଉ କଥା ଆଣିଛ ସେଟା ଶୁଣିଦେବା, ଶୁଭସ୍ୟ ଶୀଘ୍ରମ୍,
1: ଚାଲ ଶୁଣିଦେବା।
0: ହଁ
2: ସାର୍, ନମସ୍କାର, ଆପଣଙ୍କୁ ଆମର କିଷାନ ବାଣୀ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ। ପ୍ରଥମେ ସାର୍ ଆପଣଙ୍କର ଟିକେ ପରିଚୟ ପ୍ରଦାନ କରିବେ।
3: ମୋ ନାଁ ଶ୍ରୀଧର ପଟ୍ଟନାୟକ, କୃଷି ଅଧିବର୍ଷକ, ରାୟଗଡ଼ା ଜିଲ୍ଲାର ମନୁଗୁଡ଼ା କୃଷି ଜିଲ୍ଲା କାର୍ଯ୍ୟାଳୟରେ କାର୍ଯ୍ୟରତ।
2: ସାର୍ ବହୁତ ବହୁତ ଧନ୍ୟବାଦ ସମୟ ଦେଲେ। ଆଜିର ବିଷୟ ରହିଛି ସାର୍ କି ଆଧୁନିକ କୃଷିର ଆବଶ୍ୟକତା। ଆମେ ପ୍ରଥମେ

0: ଆପଣଙ୍କ ଠାରୁ ଜାଣିବାକୁ ଚାହିଁବୁ କି ଆଧୁନିକ କୃଷି କହିଲେ ଆମେ ସିମ୍ପଲି କଣ ବୁଝିପାରିବା ସାର୍?
1: ବର୍ତ୍ତମାନ ବ୍ୟସ୍ତବହୁଳ ଜୀବନରେ ଖାଦ୍ୟ ସଙ୍କଟ ଅତି ଅପରିହାର୍ଯ୍ୟ, ଯୋଉଟାକି ଖାଦ୍ୟ ସଙ୍କଟ ସମସ୍ତ ଦେଖାଯାଉଛି, ତାକୁ ଆମେ ଦ୍ରୁତ ଜନସଂଖ୍ୟା ବୃଦ୍ଧି ଏବଂ ଜଙ୍ଗଲ ଅବକ୍ଷୟ ହେଇ ଚାଲିଛି, ଯାହାଦ୍ୱାରା କି ଆପଣଙ୍କର ଖାଦ୍ୟ ସମସ୍ୟା ଦେଖାଯାଉଛି। ସେଇଥିପାଇଁ ବର୍ତ୍ତମାନ ଯୁଗରେ ଦ୍ରୁତ ଜନସଂଖ୍ୟା ଏବଂ ଖାଦ୍ୟ ସମସ୍ୟା ଚାଲିଛି, ତାକୁ ରୋକିବା ପାଇଁ ଆଧୁନିକ କୃଷି ପଦ୍ଧତି ନିହାତି ଜରୁରୀ ଅଟେ। ଆଧୁନିକ କୃଷି ପଦ୍ଧତି ଦ୍ୱାରା ଚାଷ କଲେ ଚାଷୀର ଆୟ ଦ୍ୱିଗୁଣିତ ହେବା ସହିତ ଏଇ ଯୋଉ ବ୍ୟସ୍ତବହୁଳ ଜୀବନରେ ଚାଷୀର ମାନଦଣ୍ଡ ସୁଦୃଢ଼ ହେବାରେ ଲାଗିବାର ସମ୍ଭାବନା ରହିଛି। ତେଣୁ ଆଧୁନିକ ଚାଷ ପଦ୍ଧତିଟା ହେଉଛି ସମସ୍ତ ଚାଷୀ ଅବଲମ୍ବନ କରି ଖାଦ୍ୟ ଶସ୍ୟକୁ ଅଧିକରୁ ଅଧିକ ଉତ୍ପାଦନ କରିବା ହେଉଛି ଆଜିର ଯୋଉ ଆମର କୃଷି କାର୍ଯ୍ୟରେ ବା ଚାଷ ପଦ୍ଧତିରେ ଅବଲମ୍ବନ କରିବା ଉଚିତ।
0: ବର୍ତ୍ତମାନ ଆମେ ଦେଖୁଛୁ ସାର୍ କି ଜୈବିକ ସାରର ବହୁତ ଅଭାବ ରହୁଛି, ଗାଈ ଗୋରୁ ମଧ୍ୟ ସେମିତି ଆଭେଲେବୁଲ ହେଇପାରୁନାହାନ୍ତି, ତ ସେମିତିରେ ଚାଷୀ ଭାଇଟା କଣ କରିପାରିବ ସାର୍?
1: ଜୈବିକ ବର୍ତ୍ତମାନ ତ ଆପଣଙ୍କର ଆମର କୃଷି ବିଭାଗର ଯୋଉ ଅର୍ଗାନିକ ଫାର୍ମିଂ ଯୋଉଟା ଆପଣ କହୁଛନ୍ତି, ଜୈବିକ ଚାଷ ପଦ୍ଧତି ବା ଆମ ନ୍ୟାଚୁରାଲ ଫାର୍ମିଂ ଉପରେ ଆଡପ୍ସନ ବା ଇଏ ଯୋଉ ପଦ୍ଧତିରେ ଦ୍ୱାରା ଚାଷ କରିବା ପାଇଁ ଆମେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମାନ ହାତ ମିଳୁ, ଚାଷୀ ସଚେତନ ତାଲିମ କାର୍ଯ୍ୟକ୍ରମ ଯୋଉଟା କି ବାହାର ରାଜ୍ୟକୁ ଏକ୍ସପୋଜର ଭିଜିଟ୍ ହିସାବରେ ଆମେ ଚାଷୀମାନଙ୍କୁ ବିଭିନ୍ନ ଅଞ୍ଚଳକୁ ବୁଲେଇ ସେମାନଙ୍କୁ ଜୈବିକ ପଦ୍ଧତି ବା ନ୍ୟାଚୁରାଲ ଫାର୍ମିଂ ଯୋଉଟାକି ଆମର ପ୍ରାକୃତିକ ଚାଷ ପଦ୍ଧତି ମଧ୍ୟ ଇଏ କରୁଛୁ, ଯେହେତୁ ପରିବେଶର ଦୂଷିତ ହେବାକୁ ଲାଗୁଛି ବା ବିଭିନ୍ନ ପ୍ରକାର କେମିକାଲ ବା ରାସାୟନିକ ପଦ୍ଧତିରେ ଚାଷ କରିବା ଦ୍ୱାରା ଆମର ଯୋଉ ପରିବେଶ ଉପରେ ତାର ପ୍ରତ୍ୟକ୍ଷ ପ୍ରଭାବ ପଡୁଛି। ତେଣୁ ଏଇ ଯୋଉ ବ୍ୟସ୍ତବହୁଳ ଜୀବନରେ ନ୍ୟାଚୁରାଲ ଫାର୍ମିଂ ବା ପ୍ରାକୃତିକ ଚାଷ, ଜୈବିକ ଚାଷ ଦୁଇଟାକୁ ଆମ ପାଖରେ ଥିବା ଜିନିଷକୁ ଆମେ ବ୍ୟବହାର କରି ଚାଷ ପଦ୍ଧତି କଲେ ଆମେ ମୋଟ ଉପରେ ପରିବେଶକୁ ସନ୍ତୁଳନ ରଖିବା ସହିତ ଆମେ ଆମର ଜମିକୁ ସୁରକ୍ଷିତ ରଖିବା ଆଉ ମାଟି ମାଆକୁ ଆମେ ସୁରକ୍ଷିତ ରଖିପାରିବା। ଯୋଉ ମାଟି ମାଆରେ ଯୋଉ ପ୍ରକାର ଯୋଉ ଆପଣଙ୍କର ଅମ୍ଳ ମାଟି ଶତକଡ଼ା 60-70% ରହିଛି, ଆପଣଙ୍କର ଦେଖିବେ କୋପା ଚାଷ ଯୋଉଟା ହେଉଛି ବିଭିନ୍ନ ପ୍ରକାର ଆମେ କୀଟନାଶକ ଏବଂ ଜୀବନାଶକ ବ୍ୟବହାର କରି ପରିବେଶ ପ୍ରଦୂଷଣ କରୁଛୁ, ବିଭିନ୍ନ ପ୍ରକାର ହେଭି ପେଷ୍ଟିସାଇଡ୍ ଟକ୍ସିକ୍ ପେଷ୍ଟିସାଇଡ୍ ବ୍ୟବହାର କରୁଛୁ, ଯାହାଦ୍ୱାରା କି ଆପଣଙ୍କର ଉପକାରୀ କୀଟ ଯୋଉଟା କି ଜିଆ ଅଣୁଜୀବ ମାଇକ୍ରୋ ଅର୍ଗାନିଜମ ଗୁଡାକର ବଂଶ ଗୁଡାକ ଆମର ଯୋଉଟାକି ଉପକାରୀ କୀଟ ମାନଙ୍କର ବଂଶ କମି କମି ଆସୁଛି। ତେଣୁ ଏହିସବୁ ଜିନିଷକୁ ଦୃଷ୍ଟିରେ ରଖି ଆମେ ଜୈବିକ ପଦ୍ଧତିରେ ଏବଂ ପ୍ରାକୃତିକ ପଦ୍ଧତି ମାଧ୍ୟମରେ ଚାଷ କରୁଛୁ। ତ ବର୍ତ୍ତମାନ ନ୍ୟାଚୁରାଲ ଫାର୍ମିଂ ବିଭିନ୍ନ ଜିଲ୍ଲାରେ ଆମ ଅଭିଯୁକ୍ତ କୋରାପୁଟ ଜିଲ୍ଲାରେ ସବୁଠି ପରମ୍ପରାଗତ କୃଷି ଏବଂ ପ୍ରାକୃତିକ କୃଷି ପାଇଁ ବିଭିନ୍ନ ପ୍ରୋତ୍ସାହନ ଦିଆଯାଉଛି ଚାଷୀମାନଙ୍କୁ। ସେମାନେ ଯୋଉ ତାଙ୍କ ପାଖରେ ଥିବା ନିମ୍ବ ପତ୍ର, ଅର୍ଗ ପତ୍ର, ପଞ୍ଚଗବ୍ୟ ଏବଂ ଜୀବାମୃତ ବ୍ୟବହାର ବା ଚାଷୀମାନଙ୍କର ଯୋଉଟା କି ୱାଟର ହୋଲ୍ଡିଂ କ୍ୟାପାସିଟି ଆମେ ଯୋଉ ମାଟିର ଜଳଧାରଣ କ୍ଷମତା ସହିତ ବିଭିନ୍ନ ପ୍ରକାର ଆମେ ଖାଦ୍ୟ ଆମର ଯୋଉ 16 ଏଲିମେଣ୍ଟସ ଗଛକୁ ଦରକାର ଉପାଦାନ ଦରକାର ସେ ଉପାଦାନ ଗୁଡାକର ସାଇତି ରଖିପାରିବା ଆମେ ନ୍ୟାଚୁରାଲ ଫାର୍ମିଂ ବା ଅର୍ଗାନିକ ଫାର୍ମିଂ ଯଦି ଆମେ ଚାଷ କରିବା।
0: ମାଟି କଥା ଯେମିତି ଆପଣ କହିଲେ ସାର୍, ଦିନକୁ ଦିନ ମାଟି ବି ଖରାପ ହେବାକୁ ଲାଗିଛି, ତ ମାଟିର ସ୍ୱାସ୍ଥ୍ୟକୁ ଦେଖିକି ଆମେ କେଉଁ ପ୍ରକାର ବିହନ ବାଛିବା ସାର୍, ସେଟା ଆମେ କେମିତି ଜାଣିପାରିବା, କେମିତି କଣ କରିବା?
1: ସେମିତି କିଛି ନାହିଁ, ଆମେ ମଧ୍ୟ ନ୍ୟାଚୁରାଲି ଭାବେ ଆମେ ଚାଷ କରିବା ବିହନକୁ ମଧ୍ୟ ଆମେ ଜୀବାମୃତ ବା ଆପଣ ବିଭିନ୍ନ ପ୍ରକାର ପ୍ରାକୃତିକ ଉପରେ ଆମେ ତାକୁ ବିଶୋଧନ କରିକି ସେହି ବିହନକୁ ଆମେ ସାଇତି ରଖି ତାକୁ କୌଣସି ପ୍ରକାର ପିଣ୍ଠି ଏବଂ କୌଣସି ପ୍ରକାର କୀଟ ଆକ୍ରମଣରୁ ରକ୍ଷା କରି ତାକୁ ଆମେ ବିହନକୁ ଆମେ ଇଏ କରିବା। ତା ସହିତ ଆମେ କେମିକାଲ ମେଥଡରେ ମଧ୍ୟ ଆମେ ତାକୁ 3 ବାୟୋଲୋଜିକାଲ କେମିକାଲ ମେଥଡ ଆଉ ଆପଣଙ୍କର ନ୍ୟାଚୁରାଲ ପଦ୍ଧତିରେ ମଧ୍ୟ ବିହନକୁ ଆମେ ସାଇତି ରଖିକି ଆମେ ସେହି ବିହନକୁ ଆମେ ଇଏ ଯୋଉ ରଖିପାରୁ। ଉଦାହରଣ ଦେଖନ୍ତୁ, ମା ମାନେ କଣ କରୁଛନ୍ତି, ବୈଶାଖ ମାସର ଟାଣ ଖରାରେ ଯୋଉ ଧାନ ବିହନ ଆମେ ବ୍ୟବହାର କରୁଛୁ, ମୁଗ ବିହନ ବ୍ୟବହାର କରୁଛୁ, ତାକୁ ଚଟାଣରେ ଶୁଖେଇକି ତାକୁ ଆମେ ନିମ୍ବ ପତ୍ର ଏବଂ ବିଭିନ୍ନ ପ୍ରକାର ଯୋଉ ଆମେ ପ୍ରାକୃତିକ ଉପାୟରେ ସାଇତି ରଖି ବିହନକୁ ଆମେ ବ୍ୟବହାର କରିବା, ଯଦ୍ୱାରା କି ଆପଣଙ୍କର ଚାଷ ସମୟରେ ଆପଣ ଦେଖୁଥିବେ ଅଧିକାଂଶ ଆପଣଙ୍କର 75% ଆପଣଙ୍କର କଣ ସିଡ୍ ବର୍ନ ଡିଜିଜ୍ ବା ବିହନ ଜନିତ ରୋଗ ସୃଷ୍ଟି ହେଉଛି, ତାକୁ ଆମେ ବିଶୋଧନ କରିବା ବିହନକୁ ହିଁ ଆମେ ବ୍ୟବହାର କଲେ ଚାଷୀମାନେ କଣ ହେବେ ରୋଗ ଦାଉରୁ ରକ୍ଷା ପାଇପାରିବେ। ତେଣୁ ଆପଣ ଯଦି କେମିକାଲ ମେଥଡରେ ଯଦି ତାକୁ ଆମେ ବିଶୋଧନ କରିବା ବିହନକୁ, ଯୋଉଟାକି ଆମେ ରାସାୟନିକ ପଦ୍ଧତି ମାଧ୍ୟମରେ ବିଶୋଧନ କ୍ୟାପ୍ଟେନ ଥିରାମ ବା କାର୍ବାଲିଜମ ବା ଆପଣଙ୍କର ଅନ୍ୟାନ୍ୟ ବିଶୋଧନକୁ ବ୍ୟବହାର କରିକି ଗୋଟେ କେଜିକୁ ଆମେ 2 ଲେଖା ବିହନ ବିଶୋଧନ ଯଦି କରିବା କ୍ୟାପ୍ଟେନ ଥିରାମ, ଇଏ ଯାକ କରିବା ଦ୍ୱାରା ଆପଣଙ୍କର ବିହନ ଜନିତ ରୋଗରୁ ଆମେ ଯୋଉଟାକି ରକ୍ଷା ପାଇପାରିବା।

0: ନଚେତ ଆମେ ବିହନ ଜନିତ ରୋଗରୁ ପ୍ରତ୍ୟେକ ଗଛକୁ ଆମେ ପ୍ରତ୍ୟେକ ଧାନ ହଉ ମୁଗ ହଉ ବିରି ହଉ ବିହନ ଜନିତ ରୋଗରେ ବହୁତ ଚାଷୀମାନେ ପୀଡିତ ହେଇ ଖର୍ଚ୍ଚାନ୍ତ ହେଉଛନ୍ତି। ତେଣୁ ଏହିସବୁ ରୋଗରୁ ମୂଳ କାରଣ ହେଉଛି ଆପଣଙ୍କର ବିହନ ବିଶୋଧନ। ତେଣୁକରି ଆମେ ସର୍ବପ୍ରଥମେ ବିହନକୁ ବିଶୋଧନ କରିବା, ଆମେ ସରକାରୀ ଭାବେ ଆମେ ଯଦି ଯୋଉଠି ଆମେ ବିହନ କିଣୁଛୁ ଆମେ ବିହନକୁ ମଧ୍ୟ ପରୀକ୍ଷା କରିକି ଆମେ ରୋପଣ କରିବା କଥା। କିନ୍ତୁ ଆମେ ଗାଁ ଗହଳିରେ ଚାଷୀମାନେ ଆମେ କଣ କରୁଛୁ ନା ୟା ପାଖରୁ ତା ପାଖରୁ ବଦଳ ଆଣି ଆମେ ସେଇ ବିହନକୁ ଆମେ କରିବା ଦ୍ୱାରା ବହୁତ ଗୁଡ଼ିଏ ବିହନ ବିଶୋଧନ ରୋଗରେ ଆମ ଚାଷୀମାନେ ବହୁତ ଖର୍ଚ୍ଚାନ୍ତ ହୋଇଥାନ୍ତି।
1: ପାଣିର ମଧ୍ୟ ଅଭାବ ଦେଖାଦଉଛି ସାର୍, ପାଣିପାଗ ବି କିଛି ଠିକ ରହୁନି ବୋଲି କହିଲେ ଚଳେ, ତ ସେମିତିରେ ଚାଷୀଟେ କଣ କରିବ ସାର୍?
0: ପାଣି ଦେଖନ୍ତୁ ଆପଣ, ସେଇଥିପାଇଁ ଆମେ ଚାଷୀମାନଙ୍କୁ ପ୍ରଥମେ ସୂଚନା ପ୍ରଦାନ କରୁଅଛୁ କି ଆମ ଅଞ୍ଚଳରେ ବ୍ୟବହୃତ ଆମ ଜଳବାୟୁକୁ ଫେଭରେବଲ୍ କ୍ଲାଇମେଟକୁ ସହନଶୀଳ କଲା ଭଳିଆ ଆମେ ସେଇ ପ୍ରକାର ବିହନ ଆମେ ବ୍ୟବହାର କରିବା। ତା ସହିତ ଆପଣଙ୍କର ଯୋଉ ଆମର ମ୍ୟାକ୍ସିମମ୍ ଆମର ଅଭିଯୁକ୍ତ କୋରାପୁଟ ଜିଲ୍ଲାରେ ଆପଣ ଦେଖନ୍ତୁ ବୈପାରିଗୁଡା, ମାଥିଲି, ଆପଣଙ୍କର ଖଇରପୁଟ, କୁଡ଼ମୁଲଗୁମା, କୋରକୁଣ୍ଡା, ଏପଟେ ଆସିବା ଆପଣଙ୍କର ବରିଗୁମା, ଆପଣଙ୍କର କୁମିଲି, କାମ୍ତା, ଆମ ଅଞ୍ଚଳରେ ଦେଖନ୍ତୁ ପ୍ରାୟତଃ ଜୁଲାଇ ମାସରୁ ଆରମ୍ଭ ହେଇଯାଏ ଆପଣଙ୍କର ଧାନର ରୋପଣ। ଆମର ଅକ୍ଟୋବର କିମ୍ବା ଆପଣଙ୍କର ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର ଯୋଉ ସର୍ଟ ଡ୍ୟୁରେସନ ବିହନକୁ ଆମେ ବ୍ୟବହାର କରିବା, ଯୋଉଟାକି ଆପଣଙ୍କର ସହଭାଗୀ ଆପଣଙ୍କର ଯୋଉ 1001 ଏବେ 10 ବର୍ଷରୁ କମ୍ ବିହନକୁ ଆମେ ବ୍ୟବହାର କରିବା, ଯୋଉଟାକି ମରୁଡି ସୃଷ୍ଟି ବିହନକୁ ଆମେ ବ୍ୟବହାର କରି କଲେ ଚାଷୀମାନେ ଆଦୃତ ହେବେ ଯୋଉ ଆପଣଙ୍କର ଲଗାଣ ବର୍ଷା ଏବଂ ବର୍ଷା ଅଭାବ ଜନିତ ସମସ୍ୟା ଗୁଡ଼ିକୁ ଆମେ ଦୂର କରିପାରିବା। ତେଣୁକରି ଯୋଉଠି ପାଣିର ଯୋଉଟାକି ଆମର ପ୍ରାକ୍ ମୌସୁମୀ ବା ଆପଣ ପୂର୍ବରୁ ଆମେ ବିହନକୁ ଆମେ ଯୋଉ ତଳି ପକେଇବା କଥା ତଳିକୁ ଆମେ ଜୁଲାଇ ଶେଷ ପର୍ଯ୍ୟାୟରେ ଆମେ ଲଗେଇବା ଉଚିତ, ତାହେଲେ ଆମେ ଏଇ ଯୋଉ ଆପଣଙ୍କର ଯୋଉ ବର୍ଷା ଅଭାବ ଜନିତ ସମସ୍ୟାରୁ ଆମେ ଦୂରେଇ ପାରିବା। ତାପରେ ଯେତେବେଳେ ଆପଣଙ୍କର ଧାନ କାଟିବାକୁ 20-25 ଦିନ ଥିବ, ଆପଣ ଦେଖିପାରୁଥିବେ ଗଞ୍ଜାମ ଜିଲ୍ଲାରେ ଏଇ ଯୋଉ ମୁଗ ଚାଷ ଛଟା କରନ୍ତି, ଯୋଉଟାକି ଧାନ କାଟିବାକୁ ଥିବ ମାନେ ଆପଣଙ୍କର 10-12 ଦିନ ଥିବ, ସେମାନେ ଧାନରେ ହିଁ ମୁଗଟାକୁ ବୁଣି ଦିଅନ୍ତି। ବୁଣିବା ଫଳରେ କଣ ହବ, ଧାନ କାଟିବା ପରେ ଗଜା ହେଇକି ମୁଗ ଫସଲ, ମାଟି ମୁଗ ଫସଲ, ବିରି ଫସଲ ଆପଣଙ୍କର ଚାଷ ଇଏ କରିବେ। ବୁଣିବା ଫଳରେ ସେଇ ଯୋଉ ଆପଣଙ୍କର ସେଇ ଯୋଉ ଧାନ କାଟିବା ବତରରେ ସେଇଟା ଗଛ ହେଇକି ମାଟିର ଜୈବିକ ଖତ ଯୋଗାଇବାରେ ସାହାଯ୍ୟ ହୋଇଥାଏ, ଯାହାଫଳରେ କି ଆପଣଙ୍କର ନାଇଟ୍ରୋଜେନ୍ ଗୋଟେ ଗଛକୁ ଫ୍ରିରେ ମୁକ୍ତ ଭାବେ ମିଳିଥାଏ, ଯୋଉଟାକି ସୂର୍ଯ୍ୟ କିରଣ ରଶ୍ମି ଦ୍ୱାରା ଆପଣଙ୍କର ଗଛକୁ ଯୋଉ ନାଇଟ୍ରୋଜେନ୍ ଫିକ୍ସେସନ୍ ଇଏ ଯୋଉ ପଲ୍ସେସ୍ କ୍ରପ୍ ଗୁଡାକୁ ଯୋଗାଇଥାନ୍ତି, ଯାହାଦ୍ୱାରା କି ଆପଣଙ୍କର ବର୍ତ୍ତମାନ ଚାଲିଛି ସ୍କିମ୍ ରାଇସ୍ ଫେଲୋ ମ୍ୟାନେଜମେଣ୍ଟ ବୋଲିକି ଚାଲିଛି, ଯଦ୍ୱାରା କି ଗଲା 3 ବର୍ଷ ହେଲା ଚାଷୀମାନଙ୍କୁ ଫ୍ରି ଡେମନଷ୍ଟ୍ରେସନ୍ ଦିଆଯାଉଛି, 20 କେଜି ପ୍ରତି ହେକ୍ଟରକୁ ମୁଗ ବିରି ଆପଣଙ୍କର ଯୋଉ ବୁଟ ଏଗୁଡାକୁ ଦିଆହଉଛି, ମାଟିକୁ ସ୍ୱାସ୍ଥ୍ୟ ରକ୍ଷା କରିବାରେ ବିଶେଷ ସହାୟକ ହେଇଥାଏ ଏଇଯାକ ବୁଣିବା ଫଳରେ। ତା ସହିତ ଚାଷୀ ମଧ୍ୟ ଲାଭବାନ ହେଇଥାଏ, ଯୋଉଟାକି ଆପଣଙ୍କର ଅମଳ ହୋଇଥାଏ ମୁଗ ବିରି, ବୁଝିପାରିଲେ? ଏଇସବୁ ଜିନିଷ କରିବା ଦ୍ୱାରା ମାଟିର ଯୋଉ ଜୈବିକ ତତ୍ଵକୁ ଆମେ ବଜାୟ ରଖିପାରିବା, ତତ୍ ସହିତ ଆପଣଙ୍କର ଏଇ ଯୋଉ ଆପଣ କହୁଥିଲେ ଯୋଉ ସ୍ୱଳ୍ପ ବୃଷ୍ଟି କିମ୍ବା ଜଳ ଅଭାବ ଦେଖା ସଙ୍କଟକୁ ଆମେ କିଛି ମାତ୍ରାରେ ଆମେ ରଖିପାରିବା।
1: ଶେଷରେ ଜାଣିବାକୁ ଚାହିଁବୁ ସାର୍ କି ଉନ୍ନତ ପଦ୍ଧତି ଅଧିକ କିଛି ଜାଣିବା ପାଇଁ ଚାଷୀଟିଏ ପାଇଁ କିଛି ତାଲିମର ସେମିତି ସରକାରଙ୍କ ତରଫରୁ ବ୍ୟବସ୍ଥା ରହିଛି କି ସାର୍?
0: ତାଲିମ ତ ବିଭିନ୍ନ ପ୍ରକାର ଆପଣଙ୍କର କୃଷି ବିଜ୍ଞାନ କେନ୍ଦ୍ର ଗୁଣପୁର ଆପଣଙ୍କର କୋରାପୁଟ ରହିଛି, ମାଲକାନଗିରିର ମାଲକାନଗିରି ସଦର ମହକୁମାରେ ଆପଣଙ୍କର ବିଭିନ୍ନ କୃଷି ବିଜ୍ଞାନ କେନ୍ଦ୍ରରେ ସେ ଚାଷୀମାନଙ୍କୁ ବିଭିନ୍ନ ପ୍ରକାର ତାଲିମ ଦିଆଯାଉଛି, ଏକ୍ସପୋଜର ଭିଜିଟ୍ ନିଆହଉଛି, ସେମାନେ ଉନ୍ନତ ପ୍ରଣାଳୀ ଚାଷ କରିବା ଦ୍ୱାରା ଚାଷୀ ଲାଭବାନ ହେବା ସହିତ ଅଧିକ ପଇସା ଅମଳ କରି। ଦେଖନ୍ତୁ ବର୍ତ୍ତମାନ ବ୍ୟସ୍ତବହୁଳ ଜୀବନରେ ଆମେ ଧାନ ଚାଷ କରୁଛୁ, କପା ଚାଷ କରୁଛୁ, ତା ସହିତ ମାଣ୍ଡିଆ ଚାଷ କରୁଛୁ, ତତ୍ ସହିତ ତୈଳବୀଜ ଜାତୀୟ ଫସଲ ଆପଣଙ୍କର କାଲିମେଳା ଏବଂ ମୋଟୁ ପଡ଼ିଆ ଅଞ୍ଚଳରେ ଆପଣଙ୍କର ଯୋଉ ପଟେରୁ କେନାଲ ଅଛି ସେଠାରେ ଆପଣଙ୍କର ଚିନାବାଦାମ ଚାଷ ପ୍ରଚୁର ଭାବେ ଚାଷ କରାହଉଛି, ସେଠି ସେମାନେ ଧାନ କଟା ଯନ୍ତ୍ର ବ୍ୟବହାର କରୁଛନ୍ତି, ସ୍ୱଳ୍ପ ସମୟ ମଧ୍ୟରେ 1 ଏକର ଚାଷ ଜମିରେ ଆପଣ ଧାନ କାଟିବାରେ ସେଇ ଯନ୍ତ୍ର ଦ୍ୱାରା ଧାନ କାଟିପାରୁଛନ୍ତି, ଏବଂ ଯାହାଦ୍ୱାରା କି ବର୍ତ୍ତମାନ ଶ୍ରମିକମାନଙ୍କର ଅଭାବ ଦେଖାଯାଇଛି ଏଇଟା ମଧ୍ୟ ଯିବ। ତା ସହିତ ଆପଣଙ୍କର ଚାଷ କରିବା ମେସିନ ଯନ୍ତ୍ରପାତି ମଧ୍ୟ ରହିଛି, ଟ୍ରାକ୍ଟର, ପାୱାର ଟିଲର, ଆପଣଙ୍କର ବିଭିନ୍ନ ପ୍ରକାର ଯନ୍ତ୍ରପାତି, ଆଉ ଔଷଧ ସିଞ୍ଚନ ପାଇଁ ଆମର ଲେବର ସମସ୍ୟା ରହିଛି ବା ପରିସ୍ଥିତି ଯୋଉ ଶ୍ରମିକମାନଙ୍କର ସମସ୍ୟା ରହିଛି, ଏଇସବୁ ଜିନିଷ ପାଇଁ ମେସିନ ମଧ୍ୟରେ 1000 ହେକ୍ଟରକୁ ଆମେ ସ୍ୱଳ୍ପ ସମୟ ମଧ୍ୟରେ ଚାଷ କରୁଛୁ, ଯାହାଦ୍ୱାରା କି ଚାଷୀ 1 ଏକର ଚାଷ କଲେ ବିଭିନ୍ନ ପ୍ରକାର ଆପଣଙ୍କର ଇଏ ମଧ୍ୟ ଚାଷ କରିକି ଲାଭବାନ ହେଇପାରୁଛନ୍ତି ବ୍ୟବସାୟିକ ଭିତରେ ଚାଷ କରିକି। ତେଣୁକରି ପ୍ରଥମେ ଆମେ ଗୋଟେ ଚାଷୀ ଚାଷ କରିବା ପୂର୍ବରୁ ସେ ଗୋଟେ ଟେକ୍ନିକ ବା କୌଶଳ ବ୍ୟବହାର କରିବା କଥା, ମୁଁ ଏ ବର୍ଷକୁ ଚଳିତ ବର୍ଷ ଋତୁରେ କଣ କଣ ଚାଷ କରିବି, କିପରି ଚାଷ କରିବି ଏବଂ କିପରି ଲାଭବାନ ହେଇପାରିବି ଗୋଟିଏ ଫସଲ ସହିତ।

0: ଫସଲ କରିକି ଗୋଟେ ଫସଲ କ୍ଷୟ ହେଇଗଲେ ମଧ୍ୟ ଆଉ ଗୋଟେ ଫସଲରେ ସେ ଲାଭବାନ ହେଇପାରୁ। ଏଇ ଜିନିଷକୁ ଯଦି ଆମେ କରିବା ତିନିଟିକି ବର୍ତ୍ତମାନ ଆପଣଙ୍କର ଓଡ଼ିଶା ସରକାରଙ୍କର ସମନ୍ୱିତ ଚାଷ ପଦ୍ଧତି ବା ଇଣ୍ଟିଗ୍ରେଟେଡ୍ ଫାର୍ମିଂ ଚାଷ ମଧ୍ୟ ଚାଲିଛି, ବୁଝିପାରିଲେ? ଏଇସବୁ ଜିନିଷ କରିବା ଦ୍ଵାରା ଗୋଟିଏ ଫସଲ ସହିତ ଅନ୍ୟ ଫସଲ କରିବା ଦ୍ଵାରା ଚାଷୀର ଆର୍ଥିକ ସୁବିଧା ସହିତ ସେ ନିଜର ପରିବାରକୁ ମଧ୍ୟ ଚଳାଇବା ପାଇଁ ସକ୍ଷମ ହେଇପାରିଥାଏ। ତେଣୁକରି ଆଜିକାଲି ପ୍ରତିଯୋଗିତାପୂର୍ଣ୍ଣ ଜୀବନରେ ଚାଷୀ ସବୁବେଳେ ଅର୍ଥକାରୀ ଫସଲ ଚାଷ କରିବା ସହିତ କୃଷି ଯନ୍ତ୍ରପାତି, ଆଧୁନିକ କୃଷି ଯନ୍ତ୍ରପାତି ବ୍ୟବହାର କରିବା ଦ୍ଵାରା, ଆଧୁନିକ କୃଷି ଯନ୍ତ୍ରପାତିର ବ୍ୟବହାର ସାଙ୍ଗକୁ ଆଧୁନିକ କୃଷି ଯନ୍ତ୍ରପାତି କ୍ରୟ କରିବା ପାଇଁ ଡିବିଟିର ବ୍ୟବସ୍ଥା କରାଇ ଚାଷୀ ନିଜେ ଆମର ନିକଟସ୍ଥ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରକୁ ଯାଇକି ଭୋଟର ଆଇଡେଣ୍ଟି କାର୍ଡ, ଆଧାର କାର୍ଡ, ବ୍ୟାଙ୍କ ପାସବୁକ୍, ନିଜର ମାନେ ପ୍ରଚଳିତ ମୋବାଇଲ ନମ୍ବର ନେଇକି ସେ ଯଦି ରେଜିଷ୍ଟ୍ରେସନ କରିବେ, ମାନେ ଗୋଟେ ଟ୍ରାକ୍ଟର ଯଦି ସେ କିଣିବ ତାହେଲେ 90,000 ଟଙ୍କା ଛାଡ ସେ ସବସିଡି ପାଇପାରୁ। ଏଇସବୁ ଜିନିଷ କିଣିବା ଦ୍ଵାରା ଚାଷୀଙ୍କୁ ସବସିଡିର ବା ରିହାତିର ବ୍ୟବସ୍ଥା ମଧ୍ୟ ରହିଛି ଏବଂ ଚାଷୀ ମଧ୍ୟ ଲାଭବାନ ଅଛି।
1: ବହୁତ ବହୁତ ଧନ୍ୟବାଦ ସାର୍ ସମୟ ଦେଲେ, ଆଉ ଆଶା କରିବୁ କି ଯାହା ବି କହିଲେ ଚାଷୀଟିଏ ମାନେ କାର୍ଯ୍ୟକ୍ରମଟା ଶୁଣିକି ନିଶ୍ଚୟ ଉପକୃତ ହବ।
0: ଧନ୍ୟବାଦ।
2: ହେଲେ ବାବୁ ତ ବଢିଆ କଥା କହିଲେ, ଜଣେଇଲେ ବି, ହେଲେ ଏଇ ହିସାବରେ ଯଦି ଆମେ ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ କରିବା, ତା ସହିତ ଭଲ ଭଲ କାମ କରିକି ନିଜର ଚାଷକୁ ଯଦି ଉନ୍ନତ ମାନର ଚାଷ କରିକି ଆମେ କରିବା, ତାହେଲେ ଆମକୁ ଅଧିକରୁ ଅଧିକ ଲାଭ ମିଳିପାରିବ। କାହିଁକି ନା କୌଣସି ବି ବ୍ୟବସାୟ ହଉ, ଏବେ ଚାଷ ବି ଗୋଟେ ବ୍ୟବସାୟ ଏକା, କୌଣସି ବି ବ୍ୟବସାୟ ପାରମ୍ପରିକ ପ୍ରଣାଳୀରେ ଯଦି ଆମେ କରିବା ତାକୁ ଆମେ ସମସ୍ତଙ୍କ ସହିତ ସମାନ କରିପାରିବା ନାହିଁ, ତା ସହିତ ଟିକେ ବିଜ୍ଞାନକୁ ଯୋଡ଼ିବାକୁ ପଡିବ।
1: ସତ କଥା।
2: ହେଲେ ଏତେ ଭଲ ଭଲ କଥା ତ ଶୁଣିଲେ, ଚାଲ ଗୋଟେ ଗୀତ ଶୁଣିଦେବା।

0: ହଁ, ଗୀତ ଶୁଣିଲା ପରେ ମନ ମଧ୍ୟ ଖୁସି ହେଇଗଲା। ହେଲେ ଆର ପରେ ଆଉ କଣ କଥା ହବା କୁହ। ହେଲେ ମୁଁ ଯୋଉଟା ଯୋଉ ଭାଇଙ୍କ ସହିତ କଥା ହେଇଛି ଟିକେ ଶୁଣିଦବା କି ନାଇଁ?
1: ହଇ ମୋରଟା ଶୁଣିଦେଲୁ, ଏବେ ତମରଟା ଶୁଣିବା ଟିକେ ଆଉ।
2: ନମସ୍କାର ମ୍ୟାଡମ।
3: ଭାଇ ଟିକେ ପରିଚୟ ଜାଣିବା ପାଇଁ ଚାହୁଁଛି। ଦେଖୁଛି ତ ଜମିରେ ଅଛ, କାଦ ହେଇଛ, ହେଲେ ବି ଆମର ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ବୋଲିକି ଟିକେ କଥା ହବା, ସେଥିପାଇଁ ଟିକେ ପରିଚୟ ଦେଇଦିଅ ଭାଇ।
2: ହଁ ଦିଦି, ଦଉଛି। ମୋର ନାଁ ରାମନାଥ ପେଟିଆ,

0: ରାମନାଥ ଭାଇ, ହେଲେ ଏଇଟା କୋଉ ଗାଁ?
1: ଆମର ଗାଁ ହଉଛି ଝୋଡିଗୁଡା ମ୍ୟାଡାମ, ଝୋଡିଗୁଡା କୋରାପୁଟ ବ୍ଲକ। ଆଉ
0: ହେଲେ କଣ ଚାଲିଛି, କଣ ସବୁ ଲଗେଇଛ? ମୁଁ ତ ଦେଖୁଛି ଏଠି କଣ କଣ ହେଇଛି
1: ଆଜ୍ଞା
0: ବୋଲି
1: ଆଜ୍ଞା,
0: ଆମର
1: ଦେଖୁଛ ତ
0: ଭାଇ ଭଉଣୀ।
1: ଏବେ ଲାଗିଛୁ କାମରେ ଏକା ଲାଗିଛି।
0: ହଁ, ଭାଇ ଭଉଣୀ
1: ଆଉ
0: ମାନଙ୍କୁ କହିଦିଅ କଣ ସବୁ ଚାଷ କରୁଛ, କଣ କରୁଛ?
1: ଚାଷ କରୁଛି ଧାନ, ମାଣ୍ଡିଆ, ଛୁଆଁ, ବିରି ଆଉ କାନ୍ଦୁଲ ବି ଟିକେ ଟିକେ ଲଗେଇଛି।
0: ହେଲେ
1: ତାପରେ
0: ଏବେ ତ ଜବର ପାଣି ହେଲାନି, ସେଇ ହିସାବରେ କଣ ଚାଷ ଚାଲିଛି? ପରିବା ପତ୍ର କିଛି ଲଗେଇଛ କି?
1: ଟିକେ ଟିକେ ଲଗାଇଛି।

0: ତ ଏଇ ଜାଗାକୁ କେବେ ହେଲେ ନଥିଲା, ଏବେ ତ ଜବର ବର୍ଷା ହେଲାଣି। ଏବେ କେମିତି ଚାଲିଛି ସବୁ, ପାଣି କାଢିବାର ବ୍ୟବସ୍ଥା କରୁଛ ନା ପାଣି ସହିତ ଚାଷ କରିବାର ବ୍ୟବସ୍ଥା ଅଛି?
1: କିସ କହିବା ମ୍ୟାଡାମ, ବର୍ଷା ତ ଦେଖୁଛ ବେଳେ ବେଳେ ବେଶୀ ହେଇଯାଉଛି, ବେଳେ ବେଳେ ବିଲକୁଲ ହଉ ନାହିଁ। ବେଶୀ ହେଲା ପାଣି ଟିକେ ଜମିଛି, ତାକୁ ପାଣି କାଢିକିରି ତାକୁ ଟିକେ ଶୁଖେଇକିରି ଏବେ ପୋଲା ରୋବାର ଅଛି ମ୍ୟାଡାମ। ପୋଲା ରୋବା ପାଇଁ ଏକା ଏ କାମରେ ଦେଖୁଛନ୍ତି ପରା, କେମିତି କାତ ପାଣି ମାଟି ହେଇଛି, ଏ କାମରେ ଏକା ଲାଗିଛି। ଟିକେ ପାଣି ଶୁଖାଇ ଦେଲା ପରେ ଏଟାକୁ ପୋଲା ଲଗେଇବୁ ମ୍ୟାଡାମ। ଧାନଟା ଏବେ ଏଠି ରୋବା ପାଇଁ ଏଟା ଯୋଜନା ଚାଲିଛି।
0: ହଁ, ହେଲେ ଟିକେ ଡେରି ହେଇଗଲା ପରା ଧାନ ରୋପିବାଟା।
1: ନାଇଁ ଡେରି ତ ହେଲା ମ୍ୟାଡାମ, ଏ ବର୍ଷା ପାଇଁ ବୋଲିକିରି। ବର୍ଷା ଆପଣ କହିଲା ପରା ବର୍ଷା ତ ହଉଛି, ବେଶୀ ହେଇଯାଉଛି, ନହେଲେ ବିଲକୁଲ ହଉନି, ସେଟାଇ ପାଇଁ ଯାଉଛି।
0: ବୋଲେ ଯେତିକି ଦରକାର ତାଠୁ ଅଧିକ ହଉଛି ନା ବୋଲେ ତାଠୁ କମ ହଉଛି, ନାଇଁ
1: ହଁ
0: କି?
1: ସେମିତି ଏକା ହଉଛି ଦିଦି।
0: ହଁ ହଁ ହେଲେ ଏବେ ଯୋଉ ପଲା ରୋପିବାଟା କହୁଛ, ସେଟା ହେଲେ କେତେ ଦିନରେ ବାହାରିବ ଧାନ ହେଲେ?
1: ଏଇଟା ତ ଆମର ବାହାରିବ ମ୍ୟାଡାମ 3 ମାସ ପରେ ଏକା ବାହାରିବ,
0: 3 ମାସ?
1: ମାନେ 110 ଦିନ 120 ଦିନ ଏମିତି ରହୁଛି ଆର କିସ ଆମର ଦିଦି।
0: ହଁ ହଁ ହଁ ହେଲେ ତାପରେ ଏଟା ଟିକେ ଶୀତ ଦିନ ଆଡେ ବାହାରିଲା ଭଳିଆ ହଉଛି, ନାଇଁ କି?
1: ହଁ ଦିଦି
0: ହଁ,
1: ସେମିତି ହେଲା, ସିଦ୍ଧିନ୍ଦ୍ର
0: ହେଲେ
1: ଏକା ବାହାର ହବ।
0: ଦଶହରା ଦିଆଲି ବେଳକୁ ବାହାରିବ। ସେତେ ବଡ଼ର ଯୋଉ ଯୋଉଟା ସବୁ ଧାନ ବାହାରୁଛି, ସେ ମଣ୍ଡି ମଣ୍ଡି ପାଖକୁ ଗଲାବେଳେ କେତେ ଦିନ ଲାଗୁଛି ପାଖାପାଖି, ଶୁଖାଶୁଖି ଝଡ଼ାଝଡ଼ି କରିକି ତାକୁ ମଳାମଳି କଲା ବେଳକୁ?
1: ସେଟା ଲାଗିବ ଦିଦି ଗୋଟେ 1.5 ମାସ 2 ମାସ ପରେ ଲାଗିଯିବ ଦିଦି।
0: ହେଲେ ସେ ଜାନୁଆରୀ ମାସ ଫେବୃଆରୀ ମାସ
1: ହଁ
0: ଆଡେ ହଉଥିବ, ତାପରେ ଟିକେ
1: ହଁ
0: ସେତିକି ଦିନ ପର୍ଯ୍ୟନ୍ତ ଜମି ଖାଲି ରହୁଛି, ଆଉ ତାପରେ ଆଉ ଥରେ ଲାଗୁଛ ନା କଣ ଜମିରେ?
1: ହଁ ଦିଦି
0: ହେଲେ
1: ଦେଖୁଛୁ, ଯୋଉ ଜମି ପାଣି ଯଦି ରହିବ ଟିକେ
0: ହଁ
1: ରହୁଛି ବୋଲେ ଆର ଥରେ ତାକୁ ଖରା ଧାନ କରିଦଉଛୁ।
0: ହଁ ହଁ
1: ଆଉ କେତେଟା
0: ହେଲେ
1: ଏମିତି
0: ସବୁବେଳେ ବର୍ଷା ବେଳକୁ ଖାଲି ଧାନ ମାଣ୍ଡିଆ ଏଇଟା ମାନେ ଆକା ନା ନା ଡାଲି ଟିକେ ଲଗଉଛ, ଡାଲି ଜାତୀୟ?
1: ଡାଲି ବୋଲେ ଝୁଡ଼ଙ୍ଗୁ ଟିକେ ଲଗଉଛୁ ଦିଦି ଆମେ, ଝୁଡ଼ଙ୍ଗୁ ଆଉ ବିରି ଯୋଉଟା କହିବେ ନାଇଁ କି ସେଟା ମାଣ୍ଡିଆ ସହିତ ଟିକେ ଟିକେ ବିରିକୁ
0: ପକେଇ
1: ମିଶେଇକି
0: ଥାଉଛ,
1: ଲଗଉଛୁ।
0: ସେଟା ନିଜ ପାଇଁ ନା ନା ବିକିବା ପାଇଁ ନା କଣ?
1: ନାଇଁ ନିଜେ ଖାଉଛୁ ଦିଦି, ଆଉ ଯଦି ବେଶୀ ଟିକେ ହବ ବୋଲେ ବିକାବିକି ବି କରୁଛୁ।
0: ହଁ, ମାଣ୍ଡିଆ ମିଶା ତ ବିକିଲା ଭଳିଆ ଲଗଉଥିବ ନା?
1: ହଁ ମାଣ୍ଡିଆ ଖାଉଛୁ ଆଉ ଟିକେ ଟିକେ ବିକୁଛୁ ମ୍ୟାଡାମ।
0: ହଁ ହଁ ହଁ ହେଲେ କେବେ ହେଲେ ଚେଷ୍ଟା କର ଟିକେ ଅଲଗା ଅଲଗା କିସମର ପରୀକ୍ଷା କରିକି ଟିକେ ଲଗେଇବା ବୋଲି, କାଇଁ ବୋଲେ ସବୁବେଳେ ଧାନ ଲଗେଇଲେ ବି ସେ ମାଟିରୁ କଣ ସେତିକି ଆମର ଖାଦ୍ୟ ସାର ମିଳୁଥିବ ଯେ ସବୁବେଳେ ଧାନ ଭଲ ହବ? ଆମେ ଅଧିକା ସାର ଦେଇକି କରିବା ଅପେକ୍ଷା ଯଦି ଆମେ ଧାନ ପରେ ଟିକେ ଅଲଗା କିଛି ଚାଷ କରିକି ଆଉ ଥରେ ଧାନ କରିବା ବୋଲେ ଆମକୁ ଟିକେ ସୁବିଧା ବି ହେଇଯିବ ନା, ଯେ ଗୋଟେ ପ୍ରକାର ନ ଚାଷ କରିକି ଆଉ ଟିକେ କଲା ଭଳିଆ ହବ ବୋଲିକି, ନାଇଁ କି?
1: ହଁ ଦିଦି
0: ହେଲେ
1: ସେମିତିଆ କଲେ ଭଲ ହବ ଦିଦି।
0: ହଁ, ହେଲେ ଗାଈ ମଧ୍ୟ ରଖିଛ ବୋଧେ?
1: ହଁ ଗାଈ ଅଛନ୍ତି ଗୋଟେ 5ଟା ଖଣ୍ଡେ ଅଛନ୍ତି ଦିଦି।
0: ହଁ, ହେଲେ ଗୋବର ଖତ ହରକା ସବୁ ଗାଈ ଜମିରେ ପଡୁଛି ନା
1: ହଁ
0: ବାହାରେ କୋଉଠି ପକେଇ ଦଉଛ ନା କଣ?
1: ନାଇଁ ଗୋଟେ କୁଣ୍ଡି କରାହେଇଛି, ସେ କୁଣ୍ଡିରେ ପକାଇକିରି ତାକୁ ଶୁଖିଲା ପରେ
0: ହଁ ହଁ
1: ତାକୁ ନେଇକିରି ଜମିରେ ପକାଉଛୁ ଦିଦି।
0: ହଁ ହେଲେ କ୍ଷୀର ଫିର କାଢିକିନା ବିକା ବିକି ହଉଛି ନା ନାଇଁ?
1: ବିକା ବିକି ତ ଏମିତି ଚାଷବାସ କରିବା ପାଇଁ କେତେ ଗାଈ ଅଛନ୍ତି, ଏମିତି ଦେଶୀ ଗାଈ,
0: ହଁ ହଁ
1: ଆଉ
0: ହଁ
1: କ୍ଷୀର ଏତେ ବିକା ବିକି ନାହିଁ। ଯାହା କ୍ଷୀର ହବ ସେଟା ଘରେ ଏକା ଆମେ ବ୍ୟବହାର କରୁଛୁ ଦିଦି।
0: ହେଲେ ଖାଲି ଚାଷରେ ପରିବାର ଚଳି ଯାଉଛି ନା ଆଉ କଣ କରିବାକୁ ପଡୁଛି ନା କଣ?
1: ଖାଲି ଚାଷରେ ତ ପରିବାର ଚଳିବ ନାହିଁ, ଏମିତି ଯୋଉଟା ଆମ ସିଜନ ଥିବ ଆମର ଚାଷବାସ ସରିଗଲା ପରେ କାମ ଦାମରେ ବି ଯାଉଛୁ, ଏମିତି କୁଳି ମଜୁରୀ ଗଲା ପରେ ପାଖାପାଖି ଯାଉଛୁ ଟାଉନ ମାନଙ୍କରେ କାମ କରିବାକୁ।
0: ହେଲେ କଣ ଭାଇ କଣ ଲାଗୁଛି, ଚାଷ କରିବାଟା ଯେତିକି ସହଜ ଦୁଶ୍ଚି ସେତିକି ସହଜ ନାହିଁ, ଆଉ କୁଲି ମଜୁରୀ କରିକି ଅଧିକା ପଇସା ପାଇଗଲା ଭଳିଆ ଲାଗୁଛି, ନା ଚାଷ କରିବାଟା ହିଁ ଠିକ ବୋଲି ଭାବୁଛ?
1: ଚିଲି ତ ଆମେ ଚାଷବାସରେ ଏକା ଆମର ପୂର୍ବପୁରୁଷଠୁ ଆରମ୍ଭ କରି ଚାଷବାସ କରିକି ଚଳି ଆସୁଛି ମ୍ୟାଡାମ। ଆଉ ଖାଲି ଚାଷରେ ତ ହେଇପାରିବ ନାହିଁ, ଚାଷଟା କଷ୍ଟ ଏକା, ତା ବୋଲିକି ଆମେ ଚାଷ ତ ଛାଡି ପାରିବା ନାହିଁ। ଚାଷ କରିବା ସହିତ ଆମେ କୁଲି ମଜୁରି କରିବାକୁ ପଡ଼ିବ।
0: ହଇ, ଟିକେ ଅଧିକା ପଇସା ଲାଭ ହବ, ଆଉ କହିଲା ଭଳିଆ ଏଠି ତ ସବୁବେଳେ ମାନେ ସିଜନ ଦେଖିକି ଚାଷ ହଉଛି, ସବୁବେଳେ
1: ହଁ
0: 12 ମାସ ତ ଚାଷ କରି ହଉ ନାହିଁ, ଯୋଉ ଟାଇମରେ ଚାଷ ହଉ ନାହିଁ ସେଇ ଟାଇମରେ ଯାଇକି କୁଲି ମଜୁରି କଲେ ଟିକେ 2 ପଇସା ଅଧିକା ମିଳିବ, ନାଇଁ କି? ହେଲେ
1: ହଁ ଦିଦି
0: ସରକାରୀ ଯୋଜନା ସବୁ ସୁବିଧା ମିଳୁଛି?
1: ସରକାରୀ ଯୋଜନା ହଁ ଦିଦି ମିଳୁଛି ଦିଦି।
0: ସେଥିପାଇଁ ଭାଇ ନିଜେ ମଧ୍ୟ ଟିକେ ପ୍ରଚେଷ୍ଟା କରିବାକୁ ପଡିବ, ସରକାରୀ ବାବୁ ମାନେ ଯୋଉ ମାନେ
1: ହଁ
0: ଆସୁଛନ୍ତି ତାଙ୍କ ସହିତ କଥାବାର୍ତ୍ତା କରିବାକୁ ପଡିବ, ବେଲେକା ଯାଇକି
1: ହଁ
0: ହେଇପାରିବ।
1: ବିଲକୁଲ
0: ହଁ,
1: ହଁ
0: କାହିଁକି
1: ଦିଦି
0: ବୋଲେ ତମର କଣ ଅସୁବିଧା ଅଛି ତମେ ଜଣେଇଲେ ଏକା ସରକାରୀ ବାବୁ ତମକୁ ସାହାଯ୍ୟ କରିବେ, ଆଉ ତ ଆମେ ଯଦି ଜଣେଇବା ନାହିଁ ତାଙ୍କେ ତ ଜାଣିପାରିବେ ନାହିଁ ନା, କାହିଁକି ନା ଏତେ ଯାକ ଲୋକ ଭିତରୁ ତମର କଣ ଅସୁବିଧା ତାଙ୍କେ

0: ଜାଣିବେ କେମିତି?
1: ନାଇଁ ଦିଦି, ଆମେ ଜଣାଇବାକୁ ପଡିବ ଆମର ସୁବିଧା ଅସୁବିଧା କଥା, ତାଙ୍କୁ କହିଲେ ଆକା ସେମାନେ ଜାଣିବେ।
0: ହେଲେ ଆମର କାର୍ଯ୍ୟକ୍ରମରେ ଯୋଉ ଚାଷୀ ଭାଇ ଭଉଣୀ ମାନେ ତମର କଥାବାର୍ତ୍ତା ସବୁ ଶୁଣୁଛନ୍ତି, ତାଙ୍କୁ କଣ କହିବ ତମେ ଯେ କଣ କରିବାର ଅଛି ଆଉ କେମିତି ଜଣେ ସଫଳ ଚାଷୀ ହବାର ଅଛି? ଯେମିତିକି ତମେ, ମୁଁ ଦେଖୁଛି ଯେ ତମର ପରିବାର ମଧ୍ୟ ବଢିଆ ଚଳେଇ ଦେଇ ପାରୁଛ ଆଉ ଚାଷ ମଧ୍ୟ ଛାଡୁନ, ଇଆଡ଼େ ଟିକେ ସମୟ ମିଳିଲେ ବାହାରେ ମଧ୍ୟ କାମ କରିବାକୁ ଯାଉଛ, ନିଜେ ଜୈବିକ ଉପାୟରେ ଚାଷ କରୁଛ, ତା ସହିତ ଟିକେ ରାସାୟନିକ ସାର ପକେଇକି ମଧ୍ୟ ଚାଷ କରୁଛ, ହେଲେ ଚାଷୀ ଭାଇ ଭଉଣୀ ମାନଙ୍କୁ କଣ କହିବ ବୋଲି ଭାବୁଛ?
1: ହଁ ଦିଦି, ଚାଷୀ ମୋର ଚାଷୀ ଭାଇ ଭଉଣୀ ମାନଙ୍କୁ ମୁଁ ମନର କଥା ଟିକେ କହିବାକୁ ଚାହୁଁଛି ଯେ ଚାଷୀ ଭାଇ ଭଉଣୀ ମାନେ ତମେ ଦେଖା, ସବୁବେଳେ ଗୋଟେ ଚାଷ କଲେ ନହେ, ଚାଷ ଭିନ୍ ଭିନ୍ ଭିନ୍ ଭିନ୍ ଚାଷ କରି କରି କଲେ ମାଟି ମିଶା ଭଲ ରହିଛି, ଆରି ଆମକେ ଯୋଉଟା ଚାଷ ବାସ ଟିକେ ଅଧିକ ହେଇଛି, ଆରି ଚାଷ କଲେ ଏକା ଆମକେ ଗାଗଡ଼ ପତ୍ର ଭଲ ରହିଛି, ସବୁ ପ୍ରକାର ରୋଗ ବେମାର ମିଶା ନହେ ଠିକ ଭାବେ, ତେଣୁ ଚାଷ କେ କେବେ ଛାଡ଼ା ନାହିଁ, ଚାଷ କରା। ଯଦି ଚାଷ କରି ସାରିଲା ପରେ ଟାଇମ ମିଳିଲାନି ବୋଲେ କାମ ଦାମ ସେ ତମର ଇଚ୍ଛା ଅନୁସାରେ ତମେ କରିକିରି ଦୁଇ ପଇସା ଅଧିକ ରୋଜଗାର କରିପାରାସ। ଆରି ଗୋଟେ କଥା କହିଲିନି, ଆମର ଯେତିକି ସରକାର ସୁବିଧା ଅସୁବିଧା ମାନେ ଅଛେ, ତେଣୁ ଯାଇକି ସରକାର ବାବୁ ମାନକେ ଗାଁ, ଆଜିକାଲି ପଞ୍ଚାୟତ ଲୋକ ମାନେ ବାବୁ ମାନେ ଆଇଲାନି, କୃଷି ଅଧିକାରୀ ବାବୁ ମାନକେ ଯାଇକିରି ତମେ ସାକ୍ଷାତ କରା, ତାଙ୍କ ସହିତ ସାକ୍ଷାତ କଲା ପରେ ତମର ସୁବିଧା ଅସୁବିଧା କଥା ସେମାନେ ଜାଣବାଏ, ଜାଣିକରି ତମକେ ସାହାଯ୍ୟ କରିବା ପାଇଁ ସେମାନେ ମିଶା ଆଗେ ଆଇବାଇ। ଏଟା ପାଇଁ ତମକୁ ମୁଁ ନମସ୍କାର କରି କହିଲିନି, ଦେଖା ଚାଷବାସ କରା, ଭଲ କରି କରା, ତମେ ଖାଇବା ସହିତ ବିକିବାକୁ ମିଶା ତମକୁ ସୁବିଧା ହେଇଛି, ଏଟା ଖାଇବା ଖାଇସି ବିକି କରି ଦୁଇ ପଇସା ମିଶା ରୋଜଗାର କରିପାରାସ। ମୁଁ ଏତିକି କହିଲିନି ଭାଇ ଭଉଣୀ ମାନେ ନମସ୍କାର।
0: ବଢିଆ କଥା କହିଲ ଭାଇ, ଆମର ଭାଇ ଭଉଣୀ ମିଶା ତମର କଥା ଶୁଣିକିନା ତାଙ୍କେ ଭାବିଥିବେ ଯେ ଆମର ଭାଇ ତ ଏମିତି କହିଲାନି, ଆମେ ତାଙ୍କ କଥା ଶୁଣିବୁ ବୋଲିକିନା, ହେଲେ ଆଜି ଆମର ସହିତ କଥା ହେଲ ଆହୁରି ମନର କଥା ବାଣ୍ଟିଲ, ସେଟା ପାଇଁ ବହୁତ ବହୁତ ଧନ୍ୟବାଦ।
1: ହଁ ଦିଦି, ତମକୁ ବିଷୟ ଧନ୍ୟବାଦ ଦିଦି।
0: ଜୁହାର ଭାଇ।
1: ଜୁହାର ଦିଦି, ଜୁହାର।
2: ହେଲେ ଭାଇ ତ କଥା ହେଲେ, ସବୁ କଥା ମଧ୍ୟ ଶୁଣିଲେ, ଚାଷୀ ଭାଇ ଭଉଣୀ ମଧ୍ୟ ନୂଆ କଥା ଆଜି ଗୋଟେ ଜାଣିଲେ। ହେଲେ ଏବେ ସମୟ ହେଇଗଲାଣି ବୈଠକ ଘରକୁ ଏଠି ରଖିବା।
3: ନାଇଁ ସତ କଥା, ଯୋଉଟା କାର୍ଯ୍ୟକ୍ରମରେ ଆଣିଥିଲୁ ସବୁ ତ ଭେଟିଦେଲୁ, ଆହୁରି ଗୋଟେ ଦିନ ଆସିବା, କହିଲା ଭଳିଆ ବର୍ଷା ଖରାର ତ କିଛି ଠିକଣା ନାହିଁ, ବାହାରି ପଡିବା।
2: ନାଇଁ ଯିବା, ଚାଲ ଯିବା, ଯିବା ଯିବା,
3: ଚାଲ ଚାଲ।

ପ୍ରଚାର କଲୁ କୃଷି ଓ କୃଷକ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଚିରସବୁଜ କାର୍ଯ୍ୟକ୍ରମ। ଏଥିରେ ଶୁଣନ୍ତୁ ପୁରୁଣା ହିନ୍ଦୀ ଚଳଚ୍ଚିତ୍ରରୁ କିଛି ଗୀତ। ଧର୍ମାତ୍ମା ଚଳଚ୍ଚିତ୍ରରୁ ନେଇଛୁ କାର୍ଯ୍ୟକ୍ରମର ପ୍ରଥମ ଗୀତଟି। ଶିଳ୍ପୀ ମୁକେଶ ଏବଂ କାଞ୍ଚନ, ଗୀତିକାର ଇନ୍ଦିୱର, ସଙ୍ଗୀତ କଲ୍ୟାଣଜୀ ଆନନ୍ଦଜୀ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ମେରେ ଜୀବନସାଥୀ ଚଳଚ୍ଚିତ୍ରରୁ। ଶିଳ୍ପୀ କିଶୋର କୁମାର, ଗୀତିକାର ମଜରୁ, ସଙ୍ଗୀତ ଆର୍ଡି ବର୍ମନ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ମୁକଦ୍ଦର କା ସିକନ୍ଦର ଚଳଚ୍ଚିତ୍ରରୁ। ଶିଳ୍ପୀ କିଶୋର କୁମାର, ଗୀତିକାର ଅଞ୍ଜନ, ସଙ୍ଗୀତ କଲ୍ୟାଣଜୀ ଆନନ୍ଦଜୀ।

ପ୍ରଚାର କଲୁ ଚିରସବୁଜ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଏ ମାସର ବିଶେଷ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ମୂର୍ଚ୍ଛନା। ଆଜି ପାଇଁ ଶିଳ୍ପୀମାନେ ହେଲେ ସନାତନ ପୁରୋହିତ ଦାସ ଏବଂ ଜୟଶ୍ରୀ ତ୍ରିପାଠୀ। ଗୀତ ରଚନା କରିଛନ୍ତି ଲିଙ୍ଗରାଜ ରଥ। ସଙ୍ଗୀତ ପରିଚାଳନା କରିଛନ୍ତି ଗୁରୁପ୍ରସାଦ ଦାସ। ତେବେ କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ସନାତନ ପୁରୋହିତ ଦାସ।

0: ପ୍ରଚାର କଲୁ ଏ ମାସର ବିଶେଷ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ମୂର୍ଚ୍ଛନା। ଆଜି ପାଇଁ ଶିଳ୍ପୀମାନେ ଥିଲେ ସନାତନ ପୁରୋହିତ ଦାସ ଏବଂ ଜୟଶ୍ରୀ ତ୍ରିପାଠୀ। ଗୀତ ରଚନା କରିଥିଲେ ଲିଙ୍ଗରାଜ ରଥ। ସଙ୍ଗୀତ ପରିଚାଳନା କରିଥିଲେ ଗୁରୁପ୍ରସାଦ ଦାସ। ବିଭିନ୍ନ ବାଦ୍ୟଯନ୍ତ୍ରରେ ଅଂଶଗ୍ରହଣ କରିଥିଲେ କିବୋର୍ଡ ଯୁଗଳ କିଶୋର ତ୍ରିପାଠୀ, ତବଲା ଉମେଶ କୁମାର ପାଣିଗ୍ରାହୀ, ଇଲେକ୍ଟ୍ରିକ୍ ଗୀତାର କରୁଣାନିଧି ଭତ୍ରା, ଢୋଲକ ଆକାଶ ସାମନ୍ତରାୟ, ଫ୍ଲ୍ୟୁଟ୍ ସରୋଜ କୁଲଦୀପ। ରେକର୍ଡିଂରେ ସହାୟତା କରିଥିଲେ ରଞ୍ଜନ କୁମାର ବେହେରା। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
0: ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ରାଗସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ପଣ୍ଡିତ ହରିପ୍ରସାଦ ଚୌରସିଆଙ୍କ ବଂଶୀବାଦନ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଗଜଲ ଶିଳ୍ପୀ ହରିହରନ।

ପ୍ରଚାର କଲୁ ହିନ୍ଦୀ ବିଚିତ୍ରା କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଞ୍ଚଳିକ ଗୀତର କାର୍ଯ୍ୟକ୍ରମ। ତେବେ ପ୍ରଥମେ ଶୁଣନ୍ତୁ କଳାହାଣ୍ଡି ଅଞ୍ଚଳର ଗୀତ, ଶିଳ୍ପୀ ଋତୁରାଜ ମାଝୀ ଏବଂ ସାଥୀ।

ଏଇଠି ଶେଷ ହେଲା ଆଞ୍ଚଳିକ ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ନେଇଛୁ ଦ ଫାୟାର ଚଳଚ୍ଚିତ୍ରରୁ, ଶିଳ୍ପୀ ଅନୁରାଧା ପୋଡ଼ୱାଲ ଏବଂ ଉଦିତ ନାରାୟଣ, ଗୀତିକାର ସମୀର, ସଙ୍ଗୀତ ରାଜେଶ ରୋଶନ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ମୁସ୍କାନ ଚଳଚ୍ଚିତ୍ରରୁ। ଶିଳ୍ପୀ ଅନୁରାଧା ପୌଡ଼ୱାଲ ଏବଂ ଉଦିତ ନାରାୟଣ, ଗୀତିକାର ସମୀର, ସଙ୍ଗୀତ ନିଖିଲ ବିନୟ।

ପରବର୍ତ୍ତୀ ଗୀତଟି ନେଇଛୁ ଦୁଲ୍ହେ ରାଜା ଚଳଚ୍ଚିତ୍ରରୁ। ଶିଳ୍ପୀ ଅନୁରାଧା ପୌଡ଼ୱାଲ ଏବଂ ଉଦିତ ନାରାୟଣ, ଗୀତିକାର ସମୀର, ସଙ୍ଗୀତ ଆନନ୍ଦ ମିଲିନ୍ଦ।

କୁଛ ଦିଲ୍ ନେଇ କହା ଚଳଚ୍ଚିତ୍ରରୁ ନେଇଛୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି। ଶିଳ୍ପୀ ଅନୁରାଧା ପୌଡ଼ୱାଲ ଏବଂ ଉଦିତ ନାରାୟଣ, ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତ ନିଖିଲ ବିନାୟକ।

କାର୍ଯ୍ୟକ୍ରମର ଶେଷ ଗୀତଟି ନେଇଛୁ ଦିଲ୍ ଚଳଚ୍ଚିତ୍ରରୁ। ଶିଳ୍ପୀ ଅନୁରାଧା ପୌଡ଼ୱାଲ ଏବଂ ଉଦିତ ନାରାୟଣ, ଗୀତିକାର ସମୀର, ସଙ୍ଗୀତ ଆନନ୍ଦ ମିଲିନ୍ଦେ।

0: including the ongoing efforts to advance global peace and security. Both leaders agreed to maintain close engagement to further strengthen their comprehensive global strategic partnership. Home Minister Amit Shah today said five Pakistani nationals have been arrested from an Iranian boat during a joint operation conducted by Gujarat Anti-Terrorism Squad, Indian Coast Guard and Central Intelligence Agencies. During the operation, 526 kilograms of methamphetamine and heroin was seized from the boat, which was within India's exclusive economic zone. In men's cricket, India crushed the West Indies by 8 wickets in the second match of the 3-match ODI series in Guwahati, taking an unassailable 2-0 lead. Put into bat first, the West Indies posted the highest ever ODI score of 405 for 7. In reply, India comfortably overhauled the target in 43.3 overs. India enjoyed its most successful day at the ongoing Asian Games in Japan so far, winning 4 gold medals today. India's medal tally has risen to 60, including 10 gold, 21 silver and 29 bronze medals. And that is the end of this news bulletin.
1: Sunile prathame Hindi ebong pore ingraji re sambad rile kori prachar kolu Akashbani Delhi ru. Akashbani Jaipur. ସମୟ ରାତି 11:10 ଶୁଣନ୍ତୁ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ରଖିଛି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣିବେ 6:05 ଶିଳ୍ପୀମାନେ ହେଲେ ବୈଭବୀ ସେଟେ ମହମ୍ମଦ ସିକନ୍ଦର ଆଲମ କଲ୍ୟାଣୀ ଭଟ୍ଟାଚାର୍ଯ୍ୟ ଭିକାରୀ ଚରଣ ବଳ ତୃପ୍ତି ଦାସ ଏବଂ ବାଣୀକଣ୍ଠ ନିମାଇ ଚରଣ ହରିଚନ୍ଦନ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୁଡ଼ି ଶୁଣିବେ 6:45 ଏଥିରେ ଶୁଣିବେ କୋୟା ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ଭୀମା ମାଡକାମୀ ଏବଂ ସାଥୀ ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ଗବାକ୍ଷ ଶୁଣିବେ 7:25 ବିଷୟ ରହିଛି ସଂସ୍କାରର ପ୍ରଥମ ଭାଗ ସୁରଲରେ ଶୁଣିବେ 8:30 ଶିଳ୍ପୀ ହେଲେ ଧୀରଜ ମହାନ୍ତି ଏବଂ ଶୈଳଭମ ମହାପାତ୍ର ଡାଏଲ ଆକାଶବାଣୀ ଶୁଣିବେ 9:00 ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ 10:05 ଦିନ 12:00 ଦିନ 2:15 ସନ୍ଧ୍ୟା 6:10 ଏବଂ ରାତି 10:30 ଦିନ 11:00 ଶୁଣିବେ ନାଟକ କୋଣାର୍କ ମୂଳ ରଚନା ଜଗଦୀଶ କୁମାର ମାଥୁର ବେତାର ରୂପାନ୍ତର ଅଞ୍ଜଳି ଶର୍ମା ପ୍ରଯୋଜନା ଜଗଦୀଶ ଅଧିକାରୀ ଘର ଘରଣୀ କାର୍ଯ୍ୟକ୍ରମ ପ୍ରଚାରିତ ହେବ ଦିନ 1:20 ଏଥିରେ ଶୁଣିବେ ସାକ୍ଷାତକାର ପରିବାରରେ ବୟୋଜ୍ୟେଷ୍ଠ ମହିଳାଙ୍କ ଭୂମିକା ସମ୍ପର୍କରେ ପରେ ଅନ୍ୟ ଏକ ସାକ୍ଷାତକାର ଶୁଣିବେ ଝିଅମାନଙ୍କୁ ବାଲ୍ୟ ବିବାହରୁ କିପରି ସୁରକ୍ଷା କରିବା ଜୟପୁରଠାରେ ଅନୁଷ୍ଠିତ ହେଉଥିବା ନ୍ୟାସନାଲ ଭଲ୍ୟୁଣ୍ଟାରୀ ବ୍ଲଡ୍ ଡୋନେସନ ରକ୍ତଦାନ ଶିବିର ସମ୍ପର୍କରେ ଏକ ବିଶେଷ ବେତାର ବିବରଣୀ ଶୁଣିବେ ରାତି 9:30 ଜାତୀୟ ଲୋକ ଏବଂ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 10:00 ରାତି 10:30 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣିଲେ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା ଆକାଶବାଣୀ ଜୟପୁର ସମୟ ରାତି 11:12 ଏଇଠି ଶେଷ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ ପୁଣି ଥରେ ଆପଣମାନଙ୍କୁ ଅଭିବାଦନ ଜଣାଇବୁ ଆଗାମୀକାଲି 5:53 ଆମର ପ୍ରାତଃ ଅଧିବେଶନରେ ଆଜି ପାଇଁ ବିଦାୟ ଦିଅନ୍ତୁ ଶୁଭରାତ୍ରୀ ଜୟ